0: Bahrain, Saudi Arabia, UAE, Kuwait and Qatar seeks to protect the freedom of navigation in one of the world's most critical energy corridors. Washington has accused Iran of threatening commercial shipping and destabilizing maritime traffic. Israel and Lebanon will resume negotiations with 2 days of intensive talks facilitated by the U.S. on 14th of May and 15th of May. U.S. State Department said delegations from both countries will meet in order to form a comprehensive peace and security agreement that substantively addresses the core concerns of both countries. And that is the end of this news bulletin.
1: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀ ଜଗନ୍ନାଥ ହେଉଛନ୍ତି ସମନ୍ୱୟର ଦେବତା। ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କୁ ଶିବ, ବିଷ୍ଣୁ ଏବଂ ଦୁର୍ଗା ରୂପରେ ପ୍ରତିପାଦିତ କରିଛନ୍ତି ଶାସ୍ତ୍ର ପୁରାଣ ଆଦି। ଏ ସମସ୍ତ ଦର୍ଶାଇବାର କାରଣ ହେଉଛି ନାନଦୀ ଦର୍ଶନର ପ୍ରତିଫଳନ ହେଉଥିବା ବିଗ୍ରହମାନଙ୍କର ଆକୃତିରେ ଅରୂପତା ରହିବାଟା ସ୍ୱାଭାବିକ। ଏହା ସାମଗ୍ରିକ ବ୍ୟାପାର, ପରନ୍ତୁ ଏକକ ଭାବେ ରୂପର ବର୍ଣ୍ଣନାରେ ରହିଛି ଅପୂର୍ବ ମାଦକତା। ଅରୂପରେ ରହିଛି ସମ୍ପ୍ରସାରଣ ତଥା ଅମରତ୍ୱର କ୍ଷମତା। କେତେକ ସତ୍ୟ ଓ ଦୃଷ୍ଟି ଆକର୍ଷକ ଲକ୍ଷଣ ଉଭୟ ସଙ୍ଗୀତ ଓ ସାଙ୍କେତ୍ୟର ସମାହାର। ପ୍ରତ୍ୟୟ, ସମ୍ବେଗ ତଥା ଅଭିଳାଷର ଅପୂର୍ବ ସମନ୍ୱୟ। ଅରୂପ ଏହାକର ଅର୍ଥକୁ ଏକ ସ୍ୱତନ୍ତ୍ର ଧରଣର ଅନୁଭବ ବୋଲି ବୁଝିବା ଠିକ୍ ନୁହେଁ, ବରଂ ଅନୁଭବ ଦ୍ୱାରା ସମ୍ପାଦିତ ଏକ କ୍ରିୟା ରୂପେ ବୁଝିବା ହିଁ ଠିକ୍ ହେବ। ସେହି ଅରୂପରେ ଅପରୂପ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଆଜିର ମନ୍ଦନା କାର୍ଯ୍ୟକ୍ରମ ସ୍ୱତଃ ସମର୍ପିତ। ପ୍ରଥମେ କଣ୍ଠଶିଳ୍ପୀ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ ଗାଇଛନ୍ତି ବାବାଜୀ ଚରଣ ଜେନାଙ୍କ ଗୀତ ରଚନାରୁ।

ଶୁଣିଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତି ଗୀତଟି ମୋନାଲିସା ପଣ୍ଡାଙ୍କ କଣ୍ଠରେ ସୁଦର୍ଶନ ଦାସଙ୍କ ଗୀତ ରଚନାରୁ।

ଶେଷରେ ଆସନ୍ତୁ ଶୁଣିବା ସୋମନାଥ ଖୁଣ୍ଟିଆଙ୍କ ଗୀତ ରଚନାରୁ କଣ୍ଠ ଦେଇଛନ୍ତି ସତ୍ୟନାରାୟଣ ଅଧିକାରୀ।

ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନ କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ସମ୍ପ୍ରତି ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ମୂଲ୍ୟବୋଧ ଅବକ୍ଷୟର ଅଭିଯୋଗ ହେଉଛି ତାହା ସମ୍ପୂର୍ଣ୍ଣ ଭାବରେ ଭିତ୍ତିହୀନ ନୁହେଁ। ଦୃଷ୍ଟାନ୍ତ ସ୍ୱରୂପ ଆମେ ଶିକ୍ଷା ଏବଂ ଆନୁଷଙ୍ଗିକ ଚାକିରି କ୍ଷେତ୍ରକୁ ନେଇପାରିବା। ଅବଶ୍ୟ ଜନସଂଖ୍ୟା ବୃଦ୍ଧି ଭଳି ସମସ୍ୟା ଏହି ଅବକ୍ଷୟକୁ ଅନେକ ମାତ୍ରାରେ ବଢ଼େଇବାରେ ସହାୟକ ହୋଇଛି, କିନ୍ତୁ ଏହା ମୁଖ୍ୟ କାରଣ ନୁହେଁ। 25-30 ବର୍ଷ ଆଗରୁ ଜୀବନ ଏତେଟା ଜଟିଳ ନଥିଲା। ପିଲାମାନେ ପାଠ ପଢ଼ୁଥିଲେ, କଲେଜରେ ବାଣିଜ୍ୟ କିମ୍ବା ବିଜ୍ଞାନ ପଢ଼ିଲେ କଳା ଛାତ୍ରମାନେ ସେମାନଙ୍କୁ ଅନ୍ୟ ଦୃଷ୍ଟିରେ ଦେଖୁଥିଲେ, କିନ୍ତୁ ବର୍ତ୍ତମାନ ପରିସ୍ଥିତି ବିଲକୁଲ ଓଲଟା ହୋଇଯାଇଛି। ବାଣିଜ୍ୟ ଏବଂ ବିଜ୍ଞାନରେ ସିଟ୍ ମିଳୁନାହିଁ। ବୈଷୟିକ ଶିକ୍ଷା ପ୍ରତି ସମସ୍ତଙ୍କ ଆଦର ବଢ଼ିଛି। କେତେକ ବ୍ୟତିକ୍ରମକୁ ଛାଡ଼ିଦେଲେ ଅଭିଭାବକମାନେ ମା ବାପାମାନେ ଭାବୁଥିଲେ, ପିଲା ତ ଏବେ ପଢ଼ୁଛି, ଦେଖାଯିବ ଭବିଷ୍ୟତରେ ସେ କ'ଣ କରିବ। ଆମ ସମୟର ଅନେକ ପିଲା ପ୍ରାୟ MA ପାସ୍ କରିବା ପର୍ଯ୍ୟନ୍ତ ଜାଣୁନଥିଲେ ସେମାନେ କେଉଁ ଦିଗରେ ଗତି କରିବେ। ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପାଠପଢ଼ାର ଏକ ଉତ୍ତମ ପରିବେଶ ସୃଷ୍ଟି ହେଉଥିଲା। ଜଣେ ଦୁଇ ଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ ପାଠ ପାଇଁ ହିଁ ପାଠ ପଢ଼ୁଥିଲେ ବୋଲି କୁହାଯିବ। ତା ସହିତ ଶିକ୍ଷକ ଏବଂ ଅଧ୍ୟାପକଙ୍କ ନିଷ୍ଠା କହିବା ସମ୍ଭବ ନୁହେଁ। ନିଜ ବିଷୟରେ ସେମାନଙ୍କ ଅଗାଧ ପାଣ୍ଡିତ୍ୟ, ପାଠ ପଢ଼ାଇବାର ଅଦମ୍ୟ ଇଚ୍ଛା ଏବଂ ପୂର୍ବ ପ୍ରସ୍ତୁତି ଆମକୁ ଚକିତ କରିଦେଉଥିଲା। କୁହାଯାଏ ବିଭିନ୍ନ କାରଣରୁ ବର୍ତ୍ତମାନ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଶିକ୍ଷକମାନଙ୍କୁ ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ କାମ ଦିଆଯାଉଛି, ଏଥିରେ ସତ୍ୟତା ରହିଛି, କିନ୍ତୁ ଏହାକୁ ଆଳ କରି ପାଠପଢ଼ାକୁ ହତାଦର କରିହେବ ନାହିଁ। ପିଲାଙ୍କ ପାଇଁ ସମୟ ବାହାର କରିବାକୁ ପଡ଼ିବ ଏବଂ ସମାଜରେ ଶିକ୍ଷକଙ୍କ ଯେଉଁ ମହାନ ଭୂମିକା ରହିଛି ତାର ନିର୍ବାହ କରିବାକୁ ହେବ। ଜଣେ ଅଧ୍ୟାପକ କହୁଥିଲେ, ଆମକୁ ସପ୍ତାହରେ କିମ୍ବା ମାସରେ ଏତିକି କ୍ଲାସ୍ କରିବାକୁ ପଡ଼ୁଛି, ଏହା ବାଧ୍ୟତାମୂଳକ। ଏପରିକି ପ୍ରିନ୍ସିପାଲଙ୍କୁ ମଧ୍ୟ କ୍ଲାସ୍ ନେବାକୁ ପଡ଼ିଥାଏ। ତେବେ ପ୍ରଶ୍ନ ଉଠେ, ସମ୍ପ୍ରତି ଏଭଳି ଏକ ପରିସ୍ଥିତି କାହିଁକି ସୃଷ୍ଟି ହୋଇଛି ଯେତେବେଳେ ଶିକ୍ଷକ ଏବଂ ଅଧ୍ୟାପକମାନେ ସ୍ୱଇଚ୍ଛାରେ ଛୁଟି ଦିନରେ ଆମକୁ ଅତିରିକ୍ତ କ୍ଲାସ୍ ପାଇଁ ଡକାଉଥିଲେ, ଯଦିଓ କଲେଜ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ନୋଟିସ୍ ଦିଆଯାଉନଥିଲା। ସମୟ ଓ ପରିସ୍ଥିତି ପରିବର୍ତ୍ତିତ ହୋଇଛି, କିନ୍ତୁ ମଣିଷର ବୁଦ୍ଧି ଓ ବିବେକ ଅପରିବର୍ତ୍ତିତ ରହିଛି। ଜଣେ ଶିକ୍ଷକ କିମ୍ବା ଅଧ୍ୟାପକକୁ କ'ଣ ନିଷ୍ଠାର ସହିତ ପାଠ ପଢ଼ାଇବା ପାଇଁ ବାଧ୍ୟ କରାଯାଇପାରେ, ଏହାର ପୁଙ୍ଖାନୁପୁଙ୍ଖ ସମୀକ୍ଷା ହେବା ବିଧେୟ। ପାଠପଢ଼ା ସହିତ ଆନୁଷଙ୍ଗିକ ଚାକିରି କ୍ଷେତ୍ର ମଧ୍ୟ ତଦ୍ରୁପ। ପିଲାମାନେ ସାଧାରଣ ଶିକ୍ଷା ଅପେକ୍ଷା ବୈଷୟିକ ଶିକ୍ଷା ହାସଲ କରିବା ପାଇଁ ପସନ୍ଦ କରିବାର ଅର୍ଥ ହେଉଛି ଯଥାଶୀଘ୍ର ଚାକିରିଟିଏ ଯୋଗାଡ଼ କରିବା। ଶିକ୍ଷାର ଅସଲ ଉଦ୍ଦେଶ୍ୟ ଆଢ଼ୁଆଳରେ ରହିଯାଉଛି। ଗୁରୁକୁଳରେ, ଆଶ୍ରମରେ ଏବଂ ପାରମ୍ପରିକ ବିଦ୍ୟାଳୟରେ ପଢ଼ି ଲୋକ ପ୍ରସିଦ୍ଧି ଅର୍ଜନ କରିଥିବା ବେଳେ ବର୍ତ୍ତମାନ ଧରି ନିଆଯାଇଛି ଉନ୍ନତ ଏବଂ ଆଧୁନିକ ଶିକ୍ଷାନୁଷ୍ଠାନ ହିଁ ହେଉଛି ଶିକ୍ଷାର ମାନଦଣ୍ଡ। 25-30 ବର୍ଷ ଆଗରୁ 60% ଅଙ୍କ ଆଣିବା କଷ୍ଟସାଧ୍ୟ ହେଉଥିବା ବେଳେ ସମ୍ପ୍ରତି 95% ନ ଡଇଁଲେ ପିଲାମାନେ ମା ବାପାମାନେ ମୁହଁ ଶୁଖାଇ ବସୁଛନ୍ତି। ଏଭଳି ପରିସ୍ଥିତି ପାଠପଢ଼ାର ପରିବେଶରୁ ଆସି ପିଲା ଚାକିରି କ୍ଷେତ୍ରରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି କରୁଛନ୍ତି। ଚାକିରି ମାଧ୍ୟମରେ ଜନସେବା

ଏବଂ ଦେଶ ଗଠନରେ ବ୍ରତି ହେବା ପରିବର୍ତ୍ତେ ଏକ ବସ୍ତୁବାଦୀ ଚିନ୍ତାଧାରା ସେମାନଙ୍କୁ ଉଦ୍ବୁଦ୍ଧ କରୁଛି। ପାଠପଢ଼ାରେ ଯାହା ସବୁ ଖର୍ଚ୍ଚ ହୋଇଛି କିମ୍ବା ଚାକିରି ଯୋଗାଡ଼ କରିବାରେ ଯାହା ହାତଗୁଞ୍ଜା ଦିଆଯାଇଛି ତା ତ ପ୍ରଥମେ ଅସୁଲ ହେଉ, ଚାକିରି ପଛର କଥା। ଚାକିରି କରୁଛନ୍ତି ସିନା, ଚାକିରିରେ ମନ ନାହିଁ, କେବଳ କାମ ନ କରିବା ପାଇଁ ବାହାନା ଦରକାର। କାମ କଲେ ଲାଭ କ'ଣ? ନ କଲେ ବି ତ ଦରମା ମିଳୁଛି। ଅମୁକ ତ କାମ କରୁନି, ମୁଁ କାହିଁକି କରିବି? ପରିସ୍ଥିତି ଜଟିଳରୁ ଜଟିଳତର ହେଉଛି, ଏ ନେଇ କୌଣସି ଆଶାର ଆଲୋକ ମଧ୍ୟ ଦେଖାଯାଉନାହିଁ।

ପ୍ରଚାର କରିଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ, ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରକାନ୍ତ ପଣ୍ଡା, କଣ୍ଠଶିଳ୍ପୀମାନେ ହେଲେ ମନ୍ମଥ ମିଶ୍ର, ଲକ୍ଷ୍ମୀକାନ୍ତ ପଲିତ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମାଧୁଲିତା ମହାନ୍ତି ଏବଂ ଶରତ କୁମାର ନାୟକ।

0: ବସୁଦେବ ବିଦ୍ୟା ଅଧ୍ୟୟନ ଦ୍ୱାରା ଋଷିଗଣ ଓ ପୁତ୍ରୋତ୍ପତ୍ତି ବଶତଃ ପିତୃଋଣ ଶୁଝି ସାରିଛନ୍ତି। ଏବେ ଯଜ୍ଞ ଦ୍ୱାରା ଦେବଋଣ ପରିଶୋଧ କରିବେ। ଯଜ୍ଞାନୁଷ୍ଠାନ ପରେ ବିଦାୟ ପର୍ବରେ କୁରୁକ୍ଷେତ୍ରରେ ସମବେତ ବନ୍ଧୁବାନ୍ଧବ ରାଜନ୍ୟବର୍ଗ ଓ ମୁନି ଋଷି ପରସ୍ପରଠାରୁ ବିଦାୟ ଘେନି ସ୍ୱସ୍ୱ ଭବନକୁ ଯାଇଛନ୍ତି। ଶେଷରେ ବୃଷ୍ଣିମାନେ ବି ଶ୍ରୀକୃଷ୍ଣଙ୍କ ସହିତ ଦ୍ୱାରକାକୁ ଫେରିଛନ୍ତି।
1: ଶୁକ ଉବାଚ ମୁଁ ପୁତ୍ର ତୁମ୍ଭେ ମୋର ତାତ ଏ ଯେ ମୋହର ଜ୍ୟେଷ୍ଠ ଭ୍ରାତ ଦ୍ୱାରକାପୁର ଜନ ଯେତେ ସଚରାଚର ଏହି ମତେ ଈଶ୍ୱର ମାୟା ଏ ସଂସାର ଏଣେ ଭ୍ରମନ୍ତି ସୁରନର ଏବେ ହୋ ଶୁଣ କୁରୁରାୟ ଦେବକୀ ସର୍ବଦେବମୟ ଭାବେ ଗୋବିନ୍ଦ ମୁଖ ଚାହିଁ ବିସ୍ମିତ ମନେ ବିଚାରଇ ଗୁରୁଙ୍କ ପୁତ୍ର।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ପଶ୍ଚିମବଙ୍ଗ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିବେ। ସକାଳ 11 ବଜେ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡନ ଶ୍ରୀ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସ୍ୱାଧୀନତା ଉତ୍ତରୁ ପଶ୍ଚିମବଙ୍ଗନ ବିଜେପି ପହେଲା କରି ସରକାର ଗଠନ କରବା। ଏ ଶପଥ ଗ୍ରହଣ ଉତ୍ସବଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ବିଜେପି ଆର୍ ଏନ୍ଡିଏ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ଭିଲ୍ ଯୋଗଦେବେ। ଗଲାକାଲି ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ଋତୁରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆଉ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କର ନାଁ ଘୋଷଣା କରିଥିଲେ। ଶ୍ରୀକ୍ଷେତ୍ର ପୁରୀନ ଭଉଁରୀ ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାନ ଚକ ଅଖ ଡେରାନୀତି ହେବା। ସକାଳ ଧୂପନୀତି ଶେଷ ହେବା ଋତୁରୁ ଘଣ୍ଟଛତା ବିଜେ କାହାଳି ସହିତ ପଟୁଆର୍ଥୀ ଆଜ୍ଞାମାଳ ବିଜେ ହେବା। ପୂଜାପଣ୍ଡା ସେବକମାନେ ବିଧି ଅନୁସାରେ ତିନି ରଥ ଲାଗି ଆଜ୍ଞାମାଳକେ ରଥଖଳାଥି ବିଜେ କରବାର ଉତ୍ତରୁ ଫି ରଥର ଦୁଇଟା ଚକଥି ଅଖଡେରା ନୀତି ଭୋଇ ସେବକମାନେ କରବେ। ସେନ୍ତା ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିନେ ନରେନ୍ଦ୍ର ପୁଷ୍କରିଣୀଥି ରାତି ଚାପଥି 21 ଘେରା ଜଳ କ୍ରୀଡ଼ା ସହିତ ଭଉଁରୀ ବିଧି ହେବା। ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଗଲାକାଲି ମୟୂରଭଞ୍ଜ ଜିଲ୍ଲାର ଦେଉଳିଠାରେ 33.11 KV ସବ୍ଷ୍ଟେସନ୍କେ ଆଭାସୀ ଜରିଆ ଉଦ୍ଘାଟନ କରିଛନ୍। ଏ ଅବସରରେ ଶ୍ରୀ ସିଂହଦେଓ କହିଛନ୍ ଯେ ଇଟା ଗ୍ରାମୀଣ ବିଦ୍ୟୁତ୍ ବ୍ୟବସ୍ଥାକେ ବର୍କସ୍ କରବାର ସହିତ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକେ ଅପନେଇକରି ସ୍ୱଚ୍ଛ ଶକ୍ତିକେ ପ୍ରୋତ୍ସାହିତ କରବା। ଏ ସବ୍ଷ୍ଟେସନ୍ଥି ଚୁହାଟା, କାନିମହୁଲ, ନୂଆଗାଁ, ଝାଲିଆମରା, ଆଳକୁଦା ଆର୍ ଦେଉଲି ପଞ୍ଚାୟତର 15,000 ଅତ୍କା ପରିବାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ବିଜେପିର ବିଧାୟକ ଦଳ ବୈଠକରେ ଗତକାଲି ଶୁଭେନ୍ଦୁଙ୍କ ନାମ ନେଇ ସର୍ବସମ୍ମତି ପ୍ରକାଶ ପାଇଥିଲା। ବିଶିଷ୍ଟ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିଡ଼ି ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଲାହିଡ଼ି ପୂର୍ବରୁ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଏବଂ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ଥିଲେ। ରାଜ୍ୟର ଗ୍ରାମୀଣ ବିଦ୍ୟୁତକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାର ଦେଉଳିଠାରେ ନୂତନ 33x11 kV 10 MVA ପ୍ରାଥମିକ ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଆଭାସୀ ମାଧ୍ୟମରେ ଏହାର ଉଦ୍ଘାଟନ କରିଛନ୍ତି। ଏହି ନୂତନ ସବ୍ଷ୍ଟେସନ ଦ୍ୱାରା 6 ପଞ୍ଚାୟତର 15,000 ଅଧିକ ପରିବାର ଉପକୃତ ହେବେ। ଧାମରାସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ଟେକ୍ନିକାଲ ଆଡଭାନ୍ସଡ୍ ରେଞ୍ଜ ଆଗୁମେଣ୍ଟେସନ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହି କ୍ଷେପଣାସ୍ତ୍ର 5,000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ସହ ଏହାର ଲମ୍ବ 70 ମିଟର ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାରହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ରାଜସ୍ୱ ପର୍ଷଦ ଅଧୀନସ୍ଥ ରିଭିଜନ କୋର୍ଟଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। କୋର୍ଟଗୁଡ଼ିକରେ ମାମଲାର ତ୍ୱରିତ ଶୁଣାଣି ପାଇଁ ପଦକ୍ଷେପ ନେବାକୁ ବୈଠକରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଖାଲି ପଡ଼ିଥିବା କୋର୍ଟଗୁଡ଼ିକର ପଦବୀଗୁଡ଼ିକ ତୁରନ୍ତ ପୂରଣ କରାଯିବ ଓ କୋର୍ଟ ପରିଚାଳନାକୁ ଅଧିକ ମଜବୁତ କରିବାକୁ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଜମିଜମା ମାମଲାଗୁଡ଼ିକରେ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ପର୍ଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ 41 ରିଭିଜନ କୋର୍ଟର ପ୍ରିଜାଇଡିଂ ଅଧିକାରୀମାନେ ଯୋଗ ଦେଇଥିଲେ। ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନଠାରେ ଜୁଭେଣ୍ଟିକା କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଏହା ମାଧ୍ୟମରେ ପୋଲିସ କିଶୋର କିଶୋରୀମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସେମାନଙ୍କ ସୁରକ୍ଷା ପ୍ରତି ଅଧିକ ସଚେତନ ଓ ଯତ୍ନବାନ ହେବା ଉଚିତ। ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରାୟ 555 ପୋଲିସ ଥାନାର 15,000 ଅଧିକ କିଶୋର କିଶୋରୀ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଓ ଛତ୍ରପୁର ଥାନା ଏବଂ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳି ସହ ପଟୁଆରରେ ଆଜ୍ଞାମାଳ ବିଜେ ହେବେ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର 2 ଚକରେ ଅଖ ଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭୌରୀ ବିଧି ଅନୁଷ୍ଠିତ ହେବ। ସୁବର୍ଣ୍ଣପୁର ଜିଲ୍ଲା ରେଡ୍କ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ କରିବାକୁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଥିଲେ। ଶିବିରରେ ମୋଟ 21 ୟୁନିଟ୍

0: ରକ୍ତ ସଂଗ୍ରହ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା' ରାମାୟଣ ମାଙ୍କ ଠାକୁରାଣୀ ଯାତ୍ରାର ପଞ୍ଚମ ଦିନରେ ମାଙ୍କ ଘଟ ସହର ପରିକ୍ରମା କରିଥିଲା। ପୂର୍ବାହ୍ନରେ ରୀତିନୀତି ଅନୁଯାୟୀ ପୂଜା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦହିଭାତ ଭୋଗ କରାଯାଇଥିଲା। ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 2-3 ଦିନ ମଧ୍ୟରେ ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ପ୍ରାୟ ସମସ୍ତ ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ରାଜ୍ୟରେ ଆଜିଠାରୁ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେବ। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ 34 ଜଣ ଖେଳାଳି ଅଂଶଗ୍ରହଣ କରିବେ। ଓଡ଼ିଶା ଫୁଟବଲ ଆସୋସିଏସନ୍ ଏବଂ ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ନୟାଗଡ଼ଠାରେ ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ରେ ଶରଣକୁଳ ଏଫ୍ସି ବିଜୟୀ ହୋଇଛି। ଖଣ୍ଡପଡ଼ା ଦଳକୁ 2-0 ଗୋଲ୍ରେ ପରାସ୍ତ କରି ଚାମ୍ପିୟନ୍ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ମଦନ ମୋହନ ପାଢ଼େ।
2: ଆୟୁର୍ବେଦ ବିଶ୍ୱର ପ୍ରାଚୀନତମ ଚିକିତ୍ସା ପଦ୍ଧତି, ଯାହା ପ୍ରାୟ 1000 ଖ୍ରୀଷ୍ଟପୂର୍ବର ଭାରତୀୟ ମହର୍ଷିମାନଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା କାୟ ଚିକିତ୍ସା ଶଲ୍ୟ ଚିକିତ୍ସା ପରି 8 ଅଙ୍ଗରେ ବିଭକ୍ତ କରାଯାଇ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା। ଏହାର ଉଦ୍ଦେଶ୍ୟ ଥିଲା ସୁସ୍ଥ ଲୋକର ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ରୋଗୀର ରୋଗ ଉପଶମ କରିବା। ମୁଖ୍ୟତଃ ବିଭିନ୍ନ ବୃକ୍ଷଲତାର ଅଂଶବିଶେଷକୁ ନେଇ ଚିକିତ୍ସା କରାଯାଉଥିଲେ ମଧ୍ୟ କେତେକ ଧାତୁ ଏବଂ ଖନିଜ ଦ୍ରବ୍ୟର ଶୋଧନ ତଥା ଭସ୍ମ ତିଆରି କରାଯାଇ ଔଷଧ ଭାବରେ ମଧ୍ୟ ପ୍ରୟୋଗ କରାଯାଏ। ଆମର ଚିକିତ୍ସାରେ ଔଷଧ ସହିତ ଆହାର ଏବଂ ବିହାରର ମଧ୍ୟ ଭୂମିକା ରହିଥିଲା। ବର୍ତ୍ତମାନ ଆଧୁନିକ ଚିକିତ୍ସା ପଦ୍ଧତି ଅନେକ ସଫଳ ଚିକିତ୍ସା ଏବଂ ଶଲ୍ୟକର୍ମ କରିପାରୁଥିଲେ ମଧ୍ୟ କେତେକ ରୋଗର ସଫଳ ଚିକିତ୍ସା ବା ସନ୍ତୋଷଜନକ ଚିକିତ୍ସା ହୋଇପାରୁନାହିଁ। ତେଣୁ ଅନେକ ରୋଗର ସମାଧାନ ଆୟୁର୍ବେଦ ଚିକିତ୍ସା ଦ୍ୱାରା ସମ୍ଭବ। ଏହା ଭିନ୍ନ ଆୟୁର୍ବେଦ ଚିକିତ୍ସା କୁପ୍ରଭାବ ବିହୀନ, ତେଣୁ ସମଗ୍ର ପୃଥିବୀରେ ଆୟୁର୍ବେଦ ଚିକିତ୍ସାର ଆଦର ବଢ଼ିବାରେ ଲାଗିଛି। ଆମର ଭାରତବର୍ଷରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ, ବିଶେଷ କରିକି ଗର୍ଭବତୀ ମହିଳା ଏବଂ ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ଏବଂ ଶିଶୁମାନଙ୍କର ଶାରୀରିକ ଏବଂ ମାନସିକ ବୃଦ୍ଧି ବାଧିତ ହେଉଛି। ଆମର ବୈଶ୍ୱିକ ଯେଉଁ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ 94 ଏବଂ ପ୍ରାୟ 39% ଶିଶୁ କୁପୋଷଣର ଶିକାର ହେଉଛନ୍ତି। ଏକ ପକ୍ଷରେ ଧନିକ ବର୍ଗରେ ବା ସହରାଞ୍ଚଳରେ ଓଜନ ଅଧିକ ଏବଂ ତାହାର ଉପଦ୍ରବ ଜନିତ ରୋଗ ସୃଷ୍ଟି ହେଉଥିବା ବେଳେ ଅନ୍ୟ ପକ୍ଷରେ କୁପୋଷଣ ଜନିତ ରୋଗ ସୃଷ୍ଟି ହେଉଛି। ତେଣୁ ଏ କ୍ଷେତ୍ରରେ ବହୁତ ଶସ୍ତା ଏବଂ ସୁଲଭ ଉପାୟରେ ଆୟୁର୍ବେଦ ପଦ୍ଧତି ଅବଲମ୍ବନ କରିକି ଆମେ କୁପୋଷଣରୁ ବଞ୍ଚିପାରିବା। ଆମର ଆୟୁର୍ବେଦରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି, ଯେମିତି ଶୁକଧାନ୍ୟ ବର୍ଗ, ଧାନ, ଚାଉଳ, ଗହମ, ସମିଧାନ୍ୟ ବର୍ଗରେ ଯେତେ ଡାଲି ଜାତୀୟ, ମୁଗ, ହରଡ଼, ମଟର ଆଦି ରହିଲା, ପତ୍ର ଶାଗ, ପୁଷ୍ପ ଶାଗ, ଫଳ ଶାଗ, ପନିପରିବା ରହିଲା, ଏସବୁର କ'ଣ ଗୁଣ ରହିଛି ସେଗୁଡ଼ିକ ପଥ୍ୟ ଭାବରେ ବର୍ଣ୍ଣନା ହୋଇଛି। ଏଗୁଡ଼ିକ ଅଧିକ ଖାଇଲେ ବା କେଉଁ ଖାଦ୍ୟ ଖାଇଲେ ରୋଗ ହେବ ସେ ବିଷୟରେ ମଧ୍ୟ ବର୍ଣ୍ଣନା ରହିଛି। ଆୟୁର୍ବେଦର ବର୍ଣ୍ଣନା ଅନୁସାରେ ଆମେ ସବୁ ଜିନିଷ ଭାତ, ଗହମ, ରୁଟି ସହିତ ପନିପରିବା, ଡାଲି, କ୍ଷୀର ଏବଂ ଦୁଗ୍ଧଜାତ ପଦାର୍ଥ, ମାଛ, ମାଂସ, ଅଣ୍ଡା, ଯେଉଁମାନେ ଆମିଷାଶୀ ସେମାନେ ସବୁ ମିଶେଇକି ସେବନ କରିବା ଉଚିତ। ଆହୁରି ମଧ୍ୟ କୁହାଯାଇଛି, ଯଦି ଶିଶୁଟିଏ ଅଛି ତାକୁ ଭଲ ରକମ କ୍ଷୀର ହେଉନି, ତାହେଲେ ଯେଉଁ ପ୍ରସୂତା ମା ସେ ଯଦି କଳମ ଶାଗ ବା ଅମୃତଭଣ୍ଡା ଲାଉ ଏକୁ ଖାଏ ତାହେଲେ କ୍ଷୀର ପର୍ଯ୍ୟାପ୍ତ ହୁଏ। ତେଣୁ ତାକୁ ମଧ୍ୟ ସେ ସମୟରୁ ପୋଷଣ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ପୋଷଣ ପରେ ପିଲାଟି ଯେତେବେଳେ କ୍ରମଶଃ ବଡ଼ ହେଉଛି ତାକୁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଦେଉଛୁ। ଆୟୁର୍ବେଦ ପଦ୍ଧତିରେ ଆମର ପ୍ରତ୍ୟେକ ଖାଦ୍ୟ 6 ରସ ବିଶିଷ୍ଟ, ଯଥା ମଧୁର ବା ମିଠା, ଅମ୍ଳ ହେବା ଖଟା, ଲବଣ ବା ଲୁଣିଆ, କଟୁ ବା ରାଗ, ତିକ୍ତ ବା ପିତା ଏବଂ କଷାୟ ବା କଷାରସ। ତେଣୁ ସବୁଦିନେ ମନୁଷ୍ୟ ଏହି ସବୁ 6 ରସକୁ ମିଶେଇକି କିଛି ନା କିଛି ଖାଦ୍ୟ ଖାଇବା ଉଚିତ। ଆମର ଯେଉଁ ମୁଖ୍ୟ ଖାଦ୍ୟ ଭାତ, ରୁଟି, ଗହମ ଏଗୁଡ଼ିକ ମଧୁର ରସ ବିଶିଷ୍ଟ। ଆମର ପନିପରିବା ମଧ୍ୟ ଆମର ଯେଉଁ ଖାଉଛୁ, ଜହ୍ନି, ଝୁଡ଼ଙ୍ଗ, ବାଇଗଣ, ଶିମ୍ବ, ଭେଣ୍ଡି, ଅମୃତଭଣ୍ଡା, ଲାଉ, ବୋଇତ କଖାରୁ, ପାଣି କଖାରୁ, କନ୍ଦମୂଳ ଆଦି ଯାହା ଏଗୁଡ଼ିକ ମଧ୍ୟ ମଧୁର ରସ ବିଶିଷ୍ଟ। କିନ୍ତୁ ଆମକୁ କିଛି ଅମ୍ଳ ପଦାର୍ଥ ବା ସାଇଟ୍ରସ୍ ଫ୍ରୁଟ୍ ଅଳ୍ପ ମାତ୍ରାରେ ଖାଇବା ଦରକାର, ଯେଉଁଥିରେ ଲେମ୍ବୁ, କମଳା ଲେମ୍ବୁ, ତେନ୍ତୁଳି, ଦହି, ଓଉ, କରମଙ୍ଗା, ବିଲାତି ବାଇଗଣ ଭଳି ପଦାର୍ଥ ରହିଛି, ତାକୁ ଅଳ୍ପ ମାତ୍ରାରେ ଖାଇବା ଦରକାର। ଲୁଣ ଆହୁରି କମ୍ ଖାଇବା ଦରକାର, ଯେଉଁଥିରେ କି ଆମେ ଆୟୋଡିନ୍ ମିଶା ଲୁଣ ବା ରଗଡ଼ା ଲୁଣ ବା ସୈନ୍ଧବ ଲୁଣ ବା କଳା ଲୁଣ ସେବନ କରିପାରିବା। ଆଉ କଟୁ ବା ରାଗ ଜିନିଷ ଅଳ୍ପ ଖାଇବା ଦରକାର, ଯେଉଁଥିରେ ଆମର ଲଙ୍କାମରିଚ, ଗୋଲମରିଚ, ପିପଳି ଆଦିର ପ୍ରୟୋଗ ରହିଛି। ଆଉ ପିତା ମଧ୍ୟ ସମୟ ସମୟରେ ଖାଇବା ଦରକାର, ଯେମିତି ଆମର କଲରା ହେଉ, ନିମ୍ବ ପତ୍ର ହେଉ, ଏକୁ ସମୟ ସମୟରେ ଖାଇଲେ ଆମର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ଏବଂ ଦେହକୁ ବିଭିନ୍ନ ରାସାୟନିକ ତତ୍ତ୍ୱ ମଧ୍ୟ ଆସିଥାଏ ଯେଉଁଟା ରୋଗରୁ ରକ୍ଷା କରେ। ଏବଂ କିଛି କଷା ଫଳ ଯେମିତି ଗୁଆଁର ହେଉ, କଇଥ ହେଉ, କାଙ୍କଡ଼ ହେଉ, ଏଭଳି କଷା ଫଳ ମଧ୍ୟ କିଛି କିଛି ଖାଇବା

0: ଦରକାର। ଏମିତି ଯଦି ଛଅଟି ରସକୁ ମିଶେଇକି ଆମେ ଖାଦ୍ୟ ଖାଇବା ତାହେଲେ ଆମ ଦେହକୁ ପୁଷ୍ଟିସାର, ଜୀବସାର ଏବଂ ଅନ୍ୟାନ୍ୟ ଦରକାରୀ ରାସାୟନିକ ତତ୍ଵ ମିଳିପାରିବ, ପୋଷଣ ମିଳିପାରିବ। ଏହା ସହିତ ଆମର କୃମି ଦୂରେଇକି ରହିବା ଦରକାର ପିଲାମାନଙ୍କର ବିଶେଷ କରିକି, ଏବଂ ହଜମ ଠିକ୍ ହେବା ଦରକାର, ତାହେଲେ ମଧ୍ୟ ପୋଷଣ ଠିକ୍ ହେବ। ଏଇ ଦୁଇଟା ପ୍ରତି ଧ୍ୟାନ ଦେବା ଦରକାର। ଏବଂ ମସଲା ଭିତରେ ହଳଦୀ, ଡାଳଚିନି, ଅଳେଇଚ, ଜିରା, ଜୁଆଣି, ହିଙ୍ଗୁ ଆଦି ମସଲା ମଧ୍ୟ ଠିକ୍ ମାତ୍ରାରେ ବିଭିନ୍ନ ସବ୍ଜି ସହିତ ମିଶେଇକି ଖାଇବା ଦରକାର। ତେଣୁ ଆମେ ଗାଁ ଗହଳିରେ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଶାଗ, ମାଛ, ଅଣ୍ଡା ବା ପନିପରିବା ମିଶେଇକି ଏକ ସନ୍ତୁଳିତ ଆହାର ଯଦି ସେବନ କରିବା ତାହେଲେ ଆମେ କୁପୋଷଣରୁ ବଞ୍ଚିପାରିବା ଏବଂ କୁପୋଷଣ ଜନିତ ରୋଗମାନଙ୍କରୁ ରକ୍ଷା ପାଇପାରିବା।
1: ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ ଏ ସମ୍ପର୍କରେ କହିଲେ ଡାକ୍ତର ମଦନ ମୋହନ ପାଢ଼ୀ, ଆକାଶବାଣୀ କଟକ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପଶ୍ଚିମବଙ୍ଗରେ ଆଜି ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଶପଥ ଗ୍ରହଣ ଉତ୍ସବ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତି ନବୀନ, କେନ୍ଦ୍ରମନ୍ତ୍ରୀ ଏବଂ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଶ୍ରୀ ଅଧିକାରୀ ରାଜ୍ୟ ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ କୋଲକାତାଠାରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କହିଛନ୍ତି ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ବହୁ ପ୍ରସ୍ତାବ ଆସିଥିଲା। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ଏନ୍ ରବିଙ୍କୁ ସାକ୍ଷାତ କରି ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟରେ ଟିଏମ୍ସିର 15 ଶାସନର ଅବସାନ ପରେ ବିଜେପି ଚଳିତ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିଲା। ଶୁଭେନ୍ଦୁ ଅଧିକାରୀଙ୍କ ଘର ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ସହରରେ ଅବସ୍ଥିତ। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ନନ୍ଦୀଗ୍ରାମରେ ବିଜୟ ଉତ୍ସବ ପାଳନ କରାଯାଇଛି। ତାମିଲନାଡୁରେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟଙ୍କ ନେତୃତ୍ୱରେ ସରକାର ଗଠନ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି। ଆଇୟୁଏମ୍ଏଲ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି। ପୂର୍ବରୁ ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଆଇୟୁଏମ୍ଏଲ୍ର ମୁଖ୍ୟ ପ୍ରଫେସର ଖାଦର ମୟଦିନ କହିଛନ୍ତି ତାଙ୍କ ଦଳ ଟିଭିକେକୁ ସମର୍ଥନ ଦେବା ପାଇଁ ସମ୍ମତିପତ୍ର ପ୍ରଦାନ କରିନାହିଁ। ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ନୂତନ ସରକାର ଗଠନ ପାଇଁ ତୁରନ୍ତ ସାମ୍ବିଧାନିକ ବ୍ୟବସ୍ଥା ଆରମ୍ଭ କରିବା ଲାଗି କହିଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ନବନିର୍ବାଚିତ ବିଧାୟକମାନଙ୍କର ତାଲିକା ପ୍ରକାଶ ପାଇଥିବାରୁ ସରକାର ଗଠନ ସମୟର ଆବଶ୍ୟକତା ରହିଛି ଏବଂ ଏହା ରାଜ୍ୟ ପାଇଁ ମଙ୍ଗଳଦାୟକ ହେବ ବୋଲି ଷ୍ଟାଲିନ୍ କହିଛନ୍ତି। ସରକାର ଗଠନରେ ବିଳମ୍ବ କରିବା ଉଚିତ ନୁହେଁ ଏବଂ ରାଜ୍ୟପାଳଙ୍କୁ ଏ ଦିଗରେ ବିହିତ ବ୍ୟବସ୍ଥା ଗ୍ରହଣ କରିବା ଲାଗି ସେ ଅନୁରୋଧ କରିଛନ୍ତି। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମାରକ୍ଷା ଲାଗି ନୁହେଁ ବରଂ ସମଗ୍ର ସମାଜ, ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ ଟିଏମ୍ଆର୍ର 10 ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଗତକାଲି ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ପର୍ଶକାତର ଅଞ୍ଚଳରେ

ଟିଏମ୍ଆର୍ କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ ବରଂ ଜାତୀୟ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଟ୍ରମ୍ପ କହିଛନ୍ତି ଏହି ଯୁଦ୍ଧବିରତି ଆଜିଠାରୁ 11 ତାରିଖ ପର୍ଯ୍ୟନ୍ତ ହେବ। ଏଥିରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ର ଆକ୍ରମଣକୁ ରଦ୍ଦ କରାଯାଇଛି। ସ୍ଥାୟୀ ଭାବେ ଯୁଦ୍ଧ ସମାପ୍ତ କରିବା ଲାଗି ଆଲୋଚନା ଜାରି ରହିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେଉଛି ସବୁଠାରୁ ବଡ଼ ସଂଘର୍ଷ ବୋଲି ସେ କହିଛନ୍ତି। ଇରାନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆମେରିକା ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ତ୍ରୁଟିପୂର୍ଣ୍ଣ ଏବଂ ରାଜନୈତିକ ପ୍ରଣୋଦିତ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ଏଥିରେ ହର୍ମୁଜ୍ ପ୍ରଣାଳୀରେ ଜାହାଜର ସୁରକ୍ଷା ସମ୍ପର୍କିତ ପ୍ରସ୍ତାବ ରହିଛି। ଏହା ହେଉଛି ନିଜ ମାମଲାରେ ଆମେରିକାର ହସ୍ତକ୍ଷେପ ବୋଲି ଇରାନ କହିଛି। ଆମେରିକା ବାହାରିନ୍ ସାଉଦି ଆରବ ୟୁଏଇ କୁଏତ ଏବଂ କାତାର ଦ୍ୱାରା ଦିଆଯାଇଥିବା ପ୍ରସ୍ତାବରେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ସୁଗମ କରିବାର ଉଦ୍ଦେଶ୍ୟ ରହିଛି। ଆମେରିକା ଇରାନ ଉପରେ ବାଣିଜ୍ୟିକ ଜଳମାର୍ଗ ଅବରୋଧ କରିବା ନେଇ ସଂଯୁକ୍ତ ରାଷ୍ଟ୍ର ପରିଷଦରେ ଦୋଷାରୋପ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁଏନା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ନେତା ଭାରତ ଗୁଏନା ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ଉପରେ ଆଲୋଚନା କରିଥିଲେ। ଶ୍ରୀ ଜୟଶଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ଗୁଏନାର କାରିଭେନ୍ଠାରେ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଫ୍ରାଙ୍କ ଆନ୍ଥୋନିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଜୟଶଙ୍କର ଜାମାଇକା ଯାଇଥିଲେ। ଏହାପରେ ସୁରିନାମ ଗସ୍ତ କରିବା ସହ ଅନ୍ତିମ ପର୍ଯ୍ୟାୟରେ ତ୍ରିନିଦାଦ ଏବଂ ଟବାକୋ ଯିବେ। ଚିଲିର ବୈଦେଶିକ ମନ୍ତ୍ରୀ ଫ୍ରାନ୍ସିସ୍କୋ ଫ୍ୟୁରେସ୍ ମାକେନା ଆଜିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ସେ ଭାରତରେ 15 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ସୋମବାର ଆସୋଚାମ୍ ଏବଂ ଭାରତୀୟ ଖାଦ୍ୟ ଆମଦାନୀ ଫୋରମ ଦ୍ୱାରା ଆୟୋଜିତ ବ୍ୟବସାୟିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମଙ୍ଗଳବାର ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସିଆଇଆଇ ବ୍ୟବସାୟିକ ସମ୍ମିଳନୀ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ସେ ଭାଗ ନେବେ। ଶ୍ରୀ ଫ୍ରାନ୍ସିସ୍କୋ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଭାରତ ଚିଲି ବ୍ୟବସାୟିକ ପ୍ରତିନିଧି ଦଳର ମିଳିତ ବୈଠକରେ ଶ୍ରୀ ଫ୍ରାନ୍ସିସ୍କୋ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ଡକ୍ଟର ରାମମୂର୍ତ୍ତି ଶ୍ରୀଧରଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଧାମରାସ୍ଥିତ କ୍ଷେପଣାସ୍ତ୍ରୀୟ ଘାଟିରୁ ଟେକ୍ନିକାଲ୍ ଆଡ୍ଭାନ୍ସ ରେଞ୍ଜ ଆଗ୍ୟୁମେଣ୍ଟେସନ୍ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହି କ୍ଷେପଣାସ୍ତ୍ର 5000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ସହ ଏହାର ଲମ୍ବ 17 ମିଟର ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାର୍ହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ 143 ରନ୍ର ପିଛା କରି କୋଲକାତା ନାଇଟ୍ ରାଇଡର୍ସ 14 ଓଭର 2ଟି ବଲ୍ରେ 2ଟି ୱିକେଟ୍ ହରାଇ 147 ରନ୍ କରିବାକୁ ସମର୍ଥ ହୋଇଥିଲା। ଫିନ୍ ଆଲେନ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। କୋଲକାତା ନାଇଟ୍ ରାଇଡର୍ସ ଏହା ହେଉଛି ଚତୁର୍ଥ ବିଜୟ। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 142 ରନ୍ ସଂଗ୍ରହ କରିଥିଲା। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଅଙ୍କୁଲ ରୟ ଏବଂ କାର୍ତ୍ତିକ ତ୍ୟାଗୀ 2ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ବୈଭବ ଆରୋରା, ସୁନୀଲ ନାରିନେ ଏବଂ କ୍ୟାମେରନ୍ ଗ୍ରୀନ୍ 2ଟି ଲେଖାଏଁ ୱିକେଟ୍ ନେଇଥିଲେ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା।

0: ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ରାତି 7:30ରେ ଜୟପୁରର ସ୍ୱାଇ ମାନସିଂହ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଦୁଇ ଦିନ ମଧ୍ୟରେ କେରଳ ମାହେ ଲାକ୍ଷାଦ୍ୱୀପ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ତାମିଲନାଡୁ ପୁଡୁଚେରୀ ଏବଂ କରେକେଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଗୁଜରାଟ ଏବଂ ପଶ୍ଚିମ ରାଜସ୍ଥାନରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ନମସ୍କାର, ଶୁଭ ସକାଳ ଆପଣଙ୍କୁ ଏବଂ ସ୍ୱାଗତ ଶନିବାର ପରିକ୍ରମାକୁ। ଆଜିର ପରିକ୍ରମାରେ କିଛି ନୂଆ ସୂଚନା, କିଛି ସୁମଧୁର ଗୀତକୁ ନେଇ ଆକାଶବାଣୀର ପ୍ରସାରଣ କକ୍ଷରୁ ମୁଁ ଆପଣଙ୍କର ଚିରପରିଚିତ ମିତ ସଚ୍ଚିଦାନନ୍ଦ ମଲ୍ଲିକ।

ବନ୍ଧୁଗଣ, ଆଜି ହେଉଛି ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଟେଗୋରଙ୍କର ଜନ୍ମ ଜୟନ୍ତୀ। ଏକ ମହାନ ଭାରତୀୟ କବି, ଦାର୍ଶନିକ, ସଙ୍ଗୀତକାର ଏବଂ ଚିତ୍ରକାର, ଯାହାକୁ କି ଆମେ ସମସ୍ତେ ଗୁରୁଦେବ ବୋଲି ଜାଣୁ, ସେ ପ୍ରକୃତରେ ମଇ ମାସ 7 ତାରିଖ 1861 ମସିହାରେ କଲିକତାର ଠାକୁରବାଡ଼ିରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ତିଥି ଅନୁସାରେ ଆଜି ହେଉଛି ତାଙ୍କର ପବିତ୍ର ଜନ୍ମ ଜୟନ୍ତୀ। ଯେଉଁ କେତେଜଣ ଯୋଗଜନ୍ମ ବିଶ୍ୱବିଖ୍ୟାତ ପୁରୁଷ ଭାରତ ଭୂମିରେ ଭୂମିଷ୍ଠ ହୋଇ ବିଶ୍ୱ ଦରବାରରେ ନିଜ ଦେଶର ସମ୍ମାନ ଓ ଗୌରବକୁ ଉଚ୍ଚ କରିପାରିଥିଲେ, ସେମାନଙ୍କ ମଧ୍ୟରେ ବିଶ୍ୱକବି ରବୀନ୍ଦ୍ରନାଥ ଟେଗୋର ଅନ୍ୟତମ। ବାପାଙ୍କର ନାଁ ଥିଲା ଦେବେନ୍ଦ୍ରନାଥ ଟେଗୋର ଏବଂ ମାତାଙ୍କର ନାଁ ଥିଲା ଶାରଦା ଦେବୀ। 1913 ମସିହାରେ ପ୍ରସିଦ୍ଧ ଗୀତାଞ୍ଜଳି କବିତା ସଂକଳନ ପାଇଁ ସେ ନୋବେଲ ପୁରସ୍କାର ପ୍ରାପ୍ତ ହୋଇଥିଲେ। ସେ ଆଧୁନିକ ଶିକ୍ଷାର ବିକାଶ ପାଇଁ କଲିକତାରେ ଦ ହିନ୍ଦୁ କଲେଜ ନାମରେ ଏକ କଲେଜ 1880 ମସିହାରେ ପ୍ରତିଷ୍ଠା କରିଥିଲେ। ପରେ ପରେ ତାହା ପ୍ରେସିଡେନ୍ସି କଲେଜ ନାମରେ ବିଖ୍ୟାତ ହେଲା। ସେ 1842 ମସିହାରେ ଇଂଲଣ୍ଡ ଯାତ୍ରା କରି ରାଣୀ ଭିକ୍ଟୋରିଆଙ୍କ ଆତିଥ୍ୟ ଗ୍ରହଣ କରିଥିଲେ। ତୁଳସୀ ଦୁଇପତ୍ରରୁ ବାସିଲା ପରି ତାଙ୍କର ଗୁଣ ଓ ଗାରିମା ପିଲାଟି ଦିନରୁ ଜଣାପଡ଼ିଥିଲା। ତାଙ୍କୁ ଯେତେବେଳେ ମାତ୍ର 7 ବର୍ଷ ବୟସ ହେଉଥିଲା, ସେତେବେଳେ ସେ କବିତା ଲେଖିବା ଆରମ୍ଭ କରିଥିଲେ। ଉଚ୍ଚକୋଟୀର ଲେଖା ଲେଖୁଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସା କରୁଥିଲେ। ଗୁରୁଜନମାନେ ବଡ଼ ହୋଇ ସମଗ୍ର ବିଶ୍ୱରେ ନାଁ ରଖିବ ବୋଲି ଆଶୀର୍ବାଦ କରୁଥିଲେ, ଏବଂ ତାହା ହିଁ ସତ୍ୟ ହେଲା। ସେ ହେଲେ ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟେଗୋର। ଆଜି ତାଙ୍କର ପବିତ୍ର ଜନ୍ମ ଜୟନ୍ତୀରେ ଆମର ଅନେକ ଅନେକ ଶ୍ରଦ୍ଧାସୁମନ ଅର୍ପଣ କରୁଛୁ। ପ୍ରଣାମ ସେଇ ବିଶ୍ୱକବିଙ୍କୁ। ବନ୍ଧୁଗଣ, ଆଜି ହେଉଛି ଭାରତ ମାତାର ଆଉ ଜଣେ ମହାନ ସୁପୁତ୍ରଙ୍କର ଜନ୍ମ ଜୟନ୍ତୀ। ସେ ହେଉଛନ୍ତି ମେୱାଡ଼ର ରାଜା

ମହାରଣା ପ୍ରତାପ 1540 ମସିହା ମେ ମାସ 9 ତାରିଖରେ ସିସୋଦିଆ ରାଜବଂଶ ମେବାଡ଼ର ରାଜା ମହାରାଜ ମହାରଣା ପ୍ରତାପଙ୍କର ଜନ୍ମ ହୋଇଥିଲା। ବୀରତା, ତ୍ୟାଗ, ପରାକ୍ରମ ଏବଂ ଦୃଢ଼ ନିଷ୍ପତ୍ତି ପାଇଁ ସେ ଇତିହାସ ପୃଷ୍ଠାରେ ଅମର ହୋଇ ରହିଛନ୍ତି। ମୋଗଲ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିବା ବୀରପୁତ୍ର ଥିଲେ ମହାରଣା ପ୍ରତାପ। ତାଙ୍କର ନୀତି ଆଦର୍ଶ ଶିବାଜୀ ମହାରାଜାଙ୍କଠାରୁ ଆରମ୍ଭ କରି ସେହି ସମୟରେ ବ୍ରିଟିଶ ବିରୁଦ୍ଧରେ ବଙ୍ଗଳାରେ ସ୍ୱାଧୀନତାର ଲଢ଼େଇ ଲଢ଼ୁଥିବା ସମସ୍ତ ଦେଶପ୍ରେମୀ ସୈନିକଙ୍କୁ ପ୍ରେରଣା ଯୋଗାଉଥିଲା। ସେ 1597 ମସିହା ଜାନୁଆରୀ ମାସ 29 ତାରିଖରେ 56 ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଥିଲେ।

ଆପଣ ଶୁଣୁଛନ୍ତି ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶନିବାର ପରିକ୍ରମା ମିଡିୟମ୍ ୱେବ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବନ୍ଧୁଗଣ, ଆଜି ହେଉଛି ଭାରତ ମାତାର ଆଉ ଜଣେ ବରପୁତ୍ର ଗୋପାଳ କୃଷ୍ଣ ଗୋଖଲେଙ୍କର ଜନ୍ମ ଜୟନ୍ତୀ। ମହାନ ସମାଜ ସୁଧାରକ, ଶିକ୍ଷାବିଦ ତଥା ସ୍ୱାଧୀନତା ସଂଗ୍ରାମୀ ଗୋପାଳ କୃଷ୍ଣ ଗୋଖଲେ 1866 ମସିହା ମଇ ମାସ 9 ତାରିଖରେ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ମହାତ୍ମା ଗାନ୍ଧୀଙ୍କର ରାଜନୈତିକ ଗୁରୁ। 1905 ମସିହାରେ ସର୍ଭେଣ୍ଟ ଅଫ୍ ଇଣ୍ଡିଆ ସୋସାଇଟି

ସଂସ୍ଥା ସ୍ଥାପନ କରିଥିଲେ। ସେ ନରମପନ୍ଥୀ ବିଚାରଧାରା ଶିକ୍ଷାର ପ୍ରଚାର ପ୍ରସାର ପାଇଁ ତଥା ସାମାଜିକ ସୁଧାର ପାଇଁ ବେଶ ଜଣାଶୁଣା ଥିଲେ। ବନ୍ଧୁଗଣ, ଆଜି ହେଉଛି ୱାର୍ଲଡ ମାଇଗ୍ରେଟୋରୀ ବାର୍ଡ ଡେ ବା ବିଶ୍ୱ ପ୍ରବାସୀ ପକ୍ଷୀ ଦିବସ। ଆପଣ ସମସ୍ତେ ଜାଣନ୍ତି ବର୍ତ୍ତମାନ ଅନେକ ପ୍ରଜାତିର ପକ୍ଷୀ ପ୍ରାୟତଃ ପୃଥିବୀରୁ ଲୋପ ପାଇଯାଉଛନ୍ତି। ତାହାର କାରଣ ହେଉଛି ବିଷାକ୍ତ ଜଳବାୟୁ ଏବଂ ପ୍ରକୃତି ପରିବେଶର ସଂରକ୍ଷଣର ଅଭାବ। ତେଣୁ ଏହି ଦୁର୍ଲଭ ପକ୍ଷୀମାନଙ୍କର ସୁରକ୍ଷା ପାଇଁ, ସେମାନଙ୍କର ବଂଶବୃଦ୍ଧି ପାଇଁ ତଥା ତାଙ୍କର ଆବାସ ସ୍ଥାନ ଏବଂ ସେମାନଙ୍କୁ ସୁହାଉଥିବା ଜଳବାୟୁ ପ୍ରକୃତି ପରିବେଶ ପ୍ରଦାନ କରିବା, ଏ ଦିଗରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ।

ତାହେଲେ ବନ୍ଧୁଗଣ, ଆଜିର ପରିକ୍ରମାରେ ସୂଚନା ଏତିକି, ସଙ୍ଗୀତ ବି ଏତିକି। ସମୟ ଇଶାରା କଲାଣି, ଆଜି ପାଇଁ ସୂଚନା ଏତିକି, ସଙ୍ଗୀତ ବି ଏତିକି। ଆପଣଙ୍କଠୁ ବିଦାୟ ନେବା ପୂର୍ବରୁ ଏତିକି କାମନା, ଆପଣ ସୁସ୍ଥ ରୁହନ୍ତୁ, ପ୍ରଫୁଲ୍ଲିତ ରୁହନ୍ତୁ ଏବଂ ଅନ୍ୟମାନଙ୍କ ଜୀବନରେ ଶାନ୍ତି ଏବଂ ଖୁସିର ବାର୍ତ୍ତା ନେଇ ଆସନ୍ତୁ।

ଆଜି ଏଥିରେ ଶୁଣିଲେ ରାଶି ଚାଷରେ ରୋଗ ସମ୍ପର୍କରେ ଉପସ୍ଥାପନ କରିଥିଲେ ଦୀପ୍ତିମୟ ସିଂ। ଏଥର ଶୁଣନ୍ତୁ ଭକ୍ତି ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ପ୍ରଥମେ କଣ୍ଠଶିଳ୍ପୀ ଅନୁପ ଚାରୁଡ଼ା, ପଞ୍ଚନାରାୟଣ ନାୟକଙ୍କ ଗୀତ ରଚନା, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶେଷରେ ଶିଳ୍ପୀ ଅନୁପ ଜଲୁଡ଼ା, ଗୀତ ରଚନା ପଞ୍ଚନନ ନାୟକ, ସଙ୍ଗୀତ ପରିଚାଳନା ପ୍ରଶାନ୍ତ ପାଢ଼ୀ।

0: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ଓଡ଼ିଆରେ ଆଲୋଚନା। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଆଲୋଚକ ଶ୍ରୀନିବାସ ବେହେରା।
1: ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ପ୍ରଖ୍ୟାତ ଇଂରାଜୀ କବି ପି ବି ସେଲିଙ୍କ ଭାଷାରେ ଦି ପୋଏଟ୍ସ ଆର୍ ଅନ୍ଏକ୍ନଲେଜ୍ଡ ଲେଜିସ୍ଲେଚର୍ ଅଫ୍ ଦି ୱାର୍ଲ୍ଡ, ଅର୍ଥାତ୍ କବିମାନେ ବିଶ୍ୱର ଅସ୍ୱୀକୃତ ବିଧାୟକ। କବିର ଭାବରାଜ୍ୟ ଅସୀମ, ଅନନ୍ତ ଓ ଅଚିନ୍ତ୍ୟ, ତାହା ଭୂମିରୁ ଭୂମାକୁ ବ୍ୟାପ୍ତ, ପାତାଳରୁ ସ୍ୱର୍ଗକୁ ତାର ଯାତ୍ରାପଥ। ବିଭୁ ଚେତନାରେ ଉଚ୍ଛଳ କବିଟିଏ, ରଚନାରୁ ବେଳେବେଳେ ଝରିଯାଏ କେତେ ଯେ ଭାବୋଚ୍ଛ୍ୱାସ, କେତେ ଆକୁଳ ଆକୃତି, କେତେ ସଶ୍ରଦ୍ଧ ନିବେଦନ। ସେହିପରି ଏକ ଅଭୁଲା ସାରସ୍ୱତ କୀର୍ତ୍ତି କୋଣାର୍କ ହେଉଛି ଗୀତାଞ୍ଜଳି, ଯାହାକି ଦେଇଛି କବି ରବୀନ୍ଦ୍ରନାଥ ଠାକୁରଙ୍କୁ ବିଶ୍ୱକବିର ମହାର୍ଘ ସ୍ୱୀକୃତି। ବିଭୁ ଚେତନା ଏକ ରହସ୍ୟମୟ ଓ ରୋମାଞ୍ଚକର ଚେତନା, ଏହା କାଳେ କାଳେ ଅଜ୍ଞେୟ ଓ ଅପରାଜେୟ, ତଥାପି ମଣିଷର ଆଶା ଉଦ୍ଦୀପନା ଏହି ଚେତନାରେ ସଂଶ୍ଲିଷ୍ଟ। ଜିଜ୍ଞାସୁ ମଣିଷ ସେହି ଅଜ୍ଞେୟ ସତ୍ତା ନିକଟରେ ନତମସ୍ତକ ହୋଇ ରହିବାରେ ଅପୂର୍ବ ସୁଖ ପାଏ। ଯେଉଁ କେତେଜଣ ଯୁଗଜନ୍ମା ବିଶ୍ୱବିଖ୍ୟାତ ପୁରୁଷ ଭାରତଭୂମିରେ ଭୂମିଷ୍ଠ ହୋଇ ବିଶ୍ୱ ଦରବାରରେ ନିଜ ଦେଶର ସମ୍ମାନ ଓ ଗୌରବକୁ ଉଚ୍ଚ କରିପାରିଥିଲେ, ସେମାନଙ୍କ ମଧ୍ୟରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଅନ୍ୟତମ। ଭାରତ ଯେତେବେଳେ ପରାଧୀନତାର ଗ୍ଲାନିରେ ଭାରାକ୍ରାନ୍ତ ଥିଲା, ସେତେବେଳେ ରବୀନ୍ଦ୍ରନାଥ ଠାକୁରଙ୍କ ଆବିର୍ଭାବ ହୋଇଥିଲା। ଯେଉଁ କବିଙ୍କର କାବ୍ୟ କବିତା ଭଳି ବିଶ୍ୱର ସକଳ ବ୍ୟକ୍ତିଙ୍କର ହୃଦୟ ସ୍ପର୍ଶ କରେ ଓ ଏହାର ଉଚ୍ଚାଙ୍ଗତା ବିଶ୍ୱର ସକଳ ଦେଶର କବି, ପଣ୍ଡିତ ଓ ସାହିତ୍ୟ ପ୍ରେମୀଙ୍କ ଦ୍ୱାରା ଆଦୃତି ଲାଭ କରିଥାଏ, ସେତେବେଳେ ତାଙ୍କୁ ବିଶ୍ୱକବିର ଆଖ୍ୟା ଦିଆଯାଇଥାଏ। ଏସବୁ ଦୃଷ୍ଟିରୁ ବିଚାର କଲେ ରବୀନ୍ଦ୍ର ଠାକୁର ପ୍ରକୃତରେ ବିଶ୍ୱକବି। ସେହି ଅମ୍ଳାନ ପ୍ରତିଭାର ଜୀବନୀ ଆଲୋଚନା କରିବା ଏଠାରେ ସର୍ବାଦୌ ବିଧେୟ। ତ୍ରୟୋଦଶ ଶତାବ୍ଦୀ ଆରମ୍ଭର କଥା, ତୁର୍କ ଆଫଗାନମାନଙ୍କ ଦ୍ୱାରା ଶାସିତ ବଙ୍ଗଳାରେ ହିନ୍ଦୁମାନଙ୍କ ଉପରେ ପ୍ରବଳ ଅତ୍ୟାଚାର ହେଉଥାଏ। ସେମାନଙ୍କୁ ଡରେଇ ଜୋର ଜବରଦସ୍ତି ଇସଲାମ ଧର୍ମରେ ଦୀକ୍ଷିତ କରାଯାଉଥାଏ। ଏଣୁ କେତେକ ନିଷ୍ଠାପର ହିନ୍ଦୁ ସେହି ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଚାଲିଯାଉଥିଲେ। ଯେସୋରର ନିଷ୍ଠାପର ବ୍ରାହ୍ମଣ ପରିବାରର ମୁଖ୍ୟ ଥିଲେ ପଞ୍ଚାନନ କିଶହରୀ, ଯିଏକି ଠାକୁର ପରିବାରର ମୂଳ ପ୍ରତିଷ୍ଠାତା। ଯେତେବେଳେ ମୁସଲିମ ଶାସକମାନେ ଫିରିଙ୍ଗି ବ୍ୟବସାୟୀଙ୍କ ସହିତ ସୁସମ୍ପର୍କ ରଖିଥିଲେ, ସେହି ସମୟରେ ପଞ୍ଚାନନ କିଶହରୀ ମାମୁ ସୁଖଦେବଙ୍କ ସହିତ କେଶୋର ଛାଡ଼ି ଗଙ୍ଗା କୂଳର ଗୋବିନ୍ଦପୁର ନାମକ ଗ୍ରାମକୁ ଆସି ସେଠାରେ ବସବାସ କଲେ। ସେହି ଗାଁରେ କୈବର୍ତ୍ତମାନେ ଅଧିକ ପରିମାଣରେ ରହୁଥିଲେ। ସେମାନଙ୍କ ମଧ୍ୟରେ ପଞ୍ଚାନନ କିଶୋରୀଙ୍କ ପରିବାର ଏକମାତ୍ର ବ୍ରାହ୍ମଣ ପରିବାର ଥିବାରୁ ସମସ୍ତେ ତାଙ୍କୁ ଠାକୁର ବୋଲି ଡାକିବାକୁ ଆରମ୍ଭ କଲେ। ସେହିଦିନୁ ସେମାନେ ଠାକୁର ବା ଟେଗୋର ନାମରେ ଧୀରେ ଧୀରେ ପରିଚିତ ହେଲେ। ପଞ୍ଚାନନ ଠାକୁର ସେଠାରେ ବ୍ୟବସାୟ କରି ପରେ ମୁଖ୍ୟ ବ୍ୟବସାୟୀ ରୂପେ ପରିଚିତ ହେଲେ। ଫଳରେ ତାଙ୍କ ଉତ୍ତରାଧିକାରୀମାନେ ବଣିକରୁ ପ୍ରିନ୍ସ ବା ରାଜକୁମାର ଓ ପରେ ପରେ ଜମିଦାର ନାମରେ ପରିଚିତ ହେଲେ। ପରେ ଏହି ଠାକୁର ପରିବାରକୁ ଦ୍ୱାରିକାନାଥ ଠାକୁର ଯୋଡ଼ାସାଙ୍କୁରେ ଯାଇ ବସବାସ କଲେ। ସେ ତାଙ୍କ ମାମୁଙ୍କ ପୋଷ୍ୟପୁତ୍ର ଥିଲେ। ମାମୁଙ୍କ ମୃତ୍ୟୁ ପରେ ତାଙ୍କ ଜମିଦାରୀର ଦାୟିତ୍ୱ ନେଲେ ଓ ପରେ ଟେଗୋର ଆଣ୍ଡ କୋ ନାମରେ ଏକ ବାଣିଜ୍ୟ ଫାର୍ମ ପ୍ରତିଷ୍ଠା କଲେ। ତାପରେ ସେ ବଙ୍ଗଳା ଓ ଓଡ଼ିଶାର ଜମିଦାରୀ ନିଲାମରେ ପାଇଲେ। ଆଧୁନିକ ଶିକ୍ଷାର ବିକାଶ ପାଇଁ ସେ କଲିକତାର ଦି ହିନ୍ଦୁ କଲେଜ ନାମକ ଏକ କଲେଜ 1880 ପ୍ରତିଷ୍ଠା କଲେ। ପରେ ତାହା ପ୍ରେସିଡେନ୍ସି କଲେଜ ନାମରେ ଖ୍ୟାତ ହେଲା। ସେ 1842 ଇଂଲଣ୍ଡ ଯାତ୍ରା କରି ରାଣୀ ଭିକ୍ଟୋରିଆଙ୍କୁ ଆତିଥ୍ୟ ଗ୍ରହଣ କରିଥିଲେ। ଦ୍ୱାରିକାନାଥ ଋଗ୍ବେଦ ଅଧ୍ୟୟନ କରି ତହିଁରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ, ଏଣୁ ସେ ଇଂଲଣ୍ଡର ମ୍ୟାକ୍ସ ମୁଲାରଙ୍କୁ ଭାରତୀୟ ଜୀବନ ଦର୍ଶନ ସମ୍ପର୍କରେ ପ୍ରଭାବିତ କରିପାରିଥିଲେ। ରାଜା ରାମମୋହନ ରାୟ ଯେତେବେଳେ ବ୍ରାହ୍ମସଭା ଗଠନ କଲେ, ସେତେବେଳେ ଦ୍ୱାରିକାନାଥ ଠାକୁର ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ, ଯାହାଦ୍ୱାରା ବ୍ରାହ୍ମ ସଭାର ମୂଳ ଦୃଢ଼ ହୋଇପାରିଥିଲା। ତାହା ଥିଲା 1828 କଥା। ବ୍ରାହ୍ମସଭା 1843 ବ୍ରାହ୍ମ ସମାଜ ନାମରେ ନାମିତ ହେଲା। 1847 ଦ୍ୱାରିକାନାଥଙ୍କର ମୃତ୍ୟୁ ପରେ ତାଙ୍କର ତୃତୀୟ ପୁତ୍ର ମହର୍ଷି ଦେବେନ୍ଦ୍ରନାଥ ଠାକୁର ବ୍ରାହ୍ମ ସମାଜ ଓ ବ୍ରାହ୍ମଧର୍ମର ପୃଷ୍ଠପୋଷକତା କରିବା ସହିତ ତାଙ୍କ ପିତା ପ୍ରତିଷ୍ଠା କରିଥିବା ସମସ୍ତ ସୋସାଇଟିମାନଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ବହନ କରିଥିଲେ। ଦେବେନ୍ଦ୍ରନାଥ ଠାକୁରଙ୍କ ପରି ଯୋଗ୍ୟ ପିତାଙ୍କର ସୁଯୋଗ୍ୟ ସନ୍ତାନ ଥିଲେ ରବୀନ୍ଦ୍ରନାଥ ଠାକୁର। ଏ ଦେଶ ଓ ଜାତି ତାଙ୍କ ରଚିତ ଦେଶବନ୍ଦନା ଗାନ କରି ଗର୍ବ ଅନୁଭବ କରନ୍ତି। 1861 ମେ ମାସ 7 ଦିନ କଲିକତା ଅନ୍ତର୍ଗତ ଯୋଡ଼ାଶଙ୍କଠାରେ ରବୀନ୍ଦ୍ରନାଥଙ୍କ ଜନ୍ମ ହୋଇଥିଲା। ତାଙ୍କ ପିତାଙ୍କ ନାମ ଦେବେନ୍ଦ୍ରନାଥ ଠାକୁର ଏବଂ ମାତାଙ୍କ ନାମ ଶାରଦା ଦେବୀ।

ରବୀନ୍ଦ୍ରନାଥ ଜଣେ ଧର୍ମପରାୟଣ ମାନବବାଦୀ ଓ ସଂସ୍କାରବାଦୀ ଥିଲେ। ସେ ଜଣେ ଋଷି ପ୍ରତିମ ବ୍ୟକ୍ତି ହୋଇଥିବାରୁ ମହର୍ଷି ଦେବେନ୍ଦ୍ରନାଥ ନାମରେ ବିଦିତ ଥିଲେ। ରବୀନ୍ଦ୍ରନାଥଙ୍କ ମାଆ ଶାରଦା ଦେବୀ ଜଣେ ସୁଗୃହିଣୀ ତଥା ଧର୍ମପରାୟଣା ଥିଲେ। ରବୀନ୍ଦ୍ରନାଥଙ୍କ ଜନ୍ମ ପରଠାରୁ ସେ ରୋଗାକ୍ରାନ୍ତ ହୋଇପଡ଼ିଥିଲେ। ମାତା ରୋଗାକ୍ରାନ୍ତ ଓ ପିତା ସମାଜ ସେବାରେ ବ୍ୟସ୍ତ ରହୁଥିବାରୁ ରବୀନ୍ଦ୍ରନାଥଙ୍କ ଲାଳନ ପାଳନ ଦାୟିତ୍ୱ ଚାକରମାନଙ୍କ ଉପରେ ନ୍ୟସ୍ତ ହୋଇଥିଲା। ରାତି ହେଲେ ମା ଶାରଦା ଦେବୀ ପୁତ୍ରକୁ କୋଳରେ ବସୁଆଇ ରାମାୟଣ ମହାଭାରତ ଗୀତା ଭାଗବତର କାହାଣୀମାନ ଶୁଣାଇ ଖୁଆଇ ପିଆଇ ଦେଉଥିଲେ। ପୁଣି ରାତି ପାହିଲା ପରେ ଚାକର ବାକରମାନେ ହିଁ ରବୀନ୍ଦ୍ରନାଥଙ୍କର ଦାୟିତ୍ୱ ନେଉଥିଲେ। ସେମାନେ ଶିଶୁ ରବୀନ୍ଦ୍ରନାଥଙ୍କୁ ବହୁ କଟକଣାରେ ରଖୁଥିଲେ। ଏଣୁ ରବୀନ୍ଦ୍ରନାଥ ଜୀବନସୂତ୍ରରେ ଲେଖିଛନ୍ତି, ମୋର ବାଲ୍ୟ ଜୀବନ ଭୃତ୍ୟ ରାଜତନ୍ତ୍ର ମଧ୍ୟରେ ଅତିବାହିତ ହୋଇଥିଲା। ଚାଟଶାଳୀ ପାଠ ଶେଷ କଲାପରେ ରବୀନ୍ଦ୍ରନାଥଙ୍କୁ ବିଦ୍ୟାଳୟରେ ବାପା ନାମ ଲେଖାଇଦେଲେ। ମାତ୍ର ସେ ପାଠ ପଢ଼ିବାକୁ ବିଦ୍ୟାଳୟକୁ ଗଲେ ନାହିଁ, କାରଣ ପ୍ରଥମ ଦିନରୁ ହିଁ ତାଙ୍କୁ ବିଦ୍ୟାଳୟ ଏକ ବନ୍ଦୀଗୃହ ପରି ଲାଗିଲା। ଏକଥା ଜାଣି ପିତା ଦେବେନ୍ଦ୍ରନାଥ ବି ପୁଅକୁ ଆଉ ବିଦ୍ୟାଳୟକୁ ଛାଡ଼ିଲେ ନାହିଁ। ଶେଷରେ ତାଙ୍କର ବଡ଼ ଭାଇ ହେମେନ୍ଦ୍ରନାଥ ନିଜ ତତ୍ତ୍ୱାବଧାନରେ ସାନ ଭାଇକୁ ପାଠ ପଢ଼ାଇ ବାଲ୍ୟଶିକ୍ଷା ପରିସମାପ୍ତ କରାଇଲେ। ତୁଳସୀ ଦୁଇ ପୁତ୍ରରୁ ବାଛିଲା ପରି ତାଙ୍କର ଗୁଣ ଓ ଗାରିମା ପିଲାଟି ଦିନରୁ ଜଣାପଡ଼ିଥିଲା। ତାଙ୍କୁ ଯେତେବେଳେ ମାତ୍ର 7 ବର୍ଷ ବୟସ ସେତେବେଳେ ସେ କବିତା ଲେଖିବା ଆରମ୍ଭ କରିଦେଇଥିଲେ। ଉପଧା ମିଳାଇ ଉଚ୍ଚକୋଟୀର ଲେଖା ଲେଖୁଥିବାରୁ ସମସ୍ତେ ତାଙ୍କୁ ପ୍ରଶଂସା କରୁଥିଲେ। ଗୁରୁଜନମାନେ ବଡ଼ ହୋଇ ସମଗ୍ର ବିଶ୍ୱରେ ନାଁ ରଖିବୁ ବୋଲି ଆଶୀର୍ବାଦ କରୁଥିଲେ, ତାହା ହିଁ ଥିଲା ସତ୍ୟ। ମାତ୍ର ଯେତେବେଳେ ତାଙ୍କର ବୟସ 14 ବର୍ଷ ସେତେବେଳେ ତାଙ୍କ ମା ଶାରଦା ଦେବୀ ଆରପାରିକୁ ଚାଲିଗଲେ। ମାଙ୍କୁ ହରାଇଲା ପରେ ସେ ଲୁଚି ଲୁଚି ମାଙ୍କ କଥା ମନେ ପକାଇ ବହୁତ କାନ୍ଦିଲେ। ରାତି ରାତି ବସି କବିତାମାନ ଲେଖି ଚାଲିଲେ। ରବୀନ୍ଦ୍ରନାଥକୁ ଯେତେବେଳେ 12 ବର୍ଷ ବୟସ ସେତେବେଳେ ସେ ପିତାଙ୍କ ସହିତ ବିଦେଶ ପରିଭ୍ରମଣରେ ଯାଇଥିଲେ। ବୋଲପୁରଠାରେ ମହର୍ଷି ଦେବେନ୍ଦ୍ରନାଥଙ୍କର ଏକ ଆଶ୍ରମ ଥିଲା। ସେ ସେହି ଆଶ୍ରମର ନାମ ଶାନ୍ତିନିକେତନ ଦେଇଥିଲେ। ସେ ସ୍ଥାନ ବୁଲାବୁଲି କରି ରବୀନ୍ଦ୍ରନାଥ ଠାକୁରଙ୍କ ସହିତ ପଞ୍ଜାବର ଅମୃତସର ଗଲେ। ସେଠାରେ ସେ ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କଲେ। ତାପରେ ସେଠାରୁ ପିତାଙ୍କ ସହିତ ହିମାଳୟ ଗଲେ। ସେଠାରେ ଡେଲହାଉସି ନାମକ ଏକ ଶୈଳ ନିବାସରେ ଅବସ୍ଥାନ କଲେ। ହିମାଳୟ ପର୍ବତର ମନୋଲୋଭା ପ୍ରାକୃତିକ ପରିବେଶ ରବୀନ୍ଦ୍ରନାଥଙ୍କ ମନରେ କବିତ୍ୱ ଫୁଟି ଉଠାଇଥିଲା। ଆଇନରେ ଉଚ୍ଚଶିକ୍ଷା ଲାଭ କରିବା ସକାଶେ ପିତା ତାଙ୍କୁ 1878 ଇଂଲଣ୍ଡ ପଠାଇଲେ। ମାତ୍ର ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଆଇନ ନପଢ଼ି ଇଂରାଜୀ ସାହିତ୍ୟ ଅଧ୍ୟୟନ କଲେ। ଏଣୁ ସାହିତ୍ୟ ପ୍ରତି ତାଙ୍କର ରୁଚି ବଢ଼ିବା ସଙ୍ଗେ ସଙ୍ଗେ ତାଙ୍କ କବିତ୍ୱ ପ୍ରତିଭାର ବିକାଶ ହୋଇଥିଲା। ତାଙ୍କୁ ଯେତେବେଳେ 22 ବର୍ଷ 6 ମାସ 25 ଦିନ ଅର୍ଥାତ 1883 ଡିସେମ୍ବର ମାସର 3 ତାରିଖ ଦିନ ମୃଣାଳିନୀ ଦେବୀଙ୍କ ସହିତ ତାଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମୃଣାଳିନୀ ଦେବୀ ତାଙ୍କର ଜଣେ ଅଧସ୍ତନ କର୍ମଚାରୀଙ୍କର କନ୍ୟା ଥିଲେ। ସେ ସର୍ବଗୁଣ ସମ୍ପନ୍ନ ଥିଲେ। ପରିବାରର ଗୁରୁଜନଙ୍କ ସେବା କରିବା ସହ ଈଶ୍ୱରୀୟ ପୂଜା ପ୍ରାର୍ଥନାରେ ସମୟ ଅତିବାହିତ କରୁଥିଲେ। ପ୍ରତି ମୁହୂର୍ତ୍ତରେ ସ୍ୱାମୀଙ୍କ ସେବା ଶୁଶ୍ରୂଷା କରିବା ସହିତ କବିଙ୍କୁ ଆନନ୍ଦରେ ରଖିବା ସକାଶେ ସତତ ଯତ୍ନଶୀଳ ଥିଲେ। ବିବାହ ପରଠାରୁ ରବୀନ୍ଦ୍ରନାଥ ନିଜ ମାଆଙ୍କ କଥାକୁ ଭୁଲି ଯାଇଥିଲେ। ମାତ୍ର ଭାଗ୍ୟର ବିଡ଼ମ୍ବନା ଥିଲା ନିଷ୍ଠୁର। ବିବାହର 19 ବର୍ଷରେ ତାଙ୍କ ସ୍ତ୍ରୀ ମୃଣାଳିନୀ ଦେବୀ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ପତ୍ନୀଙ୍କ ବିୟୋଗ ତାଙ୍କୁ ଗଭୀର ଭାବେ ବ୍ୟଥିତ କଲା। ଫଳରେ ସେ ନିଜ ପିଲାମାନଙ୍କର ଦାୟିତ୍ୱ ଠିକ୍ ଭାବରେ ନେଇପାରିଲେ ନାହିଁ। ସାନ ଝିଅ ରାଣୀ ଲାଳନ ପାଳନର ଅଭାବରେ ଅକାଳରେ ମୃତ୍ୟୁବରଣ କଲା। ବୈଦିକ ରୀତିରେ ଗୁରୁକୁଳ ଆଶ୍ରମଟିଏ ପ୍ରତିଷ୍ଠା କରିବା ପାଇଁ ରବୀନ୍ଦ୍ରନାଥଙ୍କର ଇଚ୍ଛା ହେଲା। ମୁକ୍ତ ଆକାଶ ତଳେ ପ୍ରକୃତିର ମନୋରମ ପରିବେଶ ମଧ୍ୟରେ ଯେଉଁ ଶିକ୍ଷା ଗ୍ରହଣ କରାଯାଏ ତାହା ହିଁ ପ୍ରକୃତ ଶିକ୍ଷା। ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ସେ ଶାନ୍ତିନିକେତନକୁ ପ୍ରକୃତ ସ୍ଥାନ ବୋଲି ବାଛି ନେଲେ। କଲିକତା ସହରଠାରୁ ଠିକ୍ 150 କିଲୋମିଟର ଦୂରରେ ଏହି ଶାନ୍ତିନିକେତନ ଅବସ୍ଥିତ। ଏହାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ। ସେହି ସ୍ଥାନରେ ରବୀନ୍ଦ୍ରନାଥ ଠାକୁର ପ୍ରଥମେ 4-5 ଜଣ ଛାତ୍ରଛାତ୍ରୀଙ୍କୁ ନେଇ 1901 ଡିସେମ୍ବର 22 ତାରିଖ ଦିନ ଏକ ଆଶ୍ରମ ପ୍ରତିଷ୍ଠା କରି ତାର ନାମ ରଖିଲେ ବ୍ରହ୍ମଚର୍ଯ୍ୟ ଆଶ୍ରମ। ପରବର୍ତ୍ତୀ ସମୟରେ ଉକ୍ତ ଆଶ୍ରମ ଜାତୀୟବାଦୀ ବିଶ୍ୱବିଦ୍ୟାଳୟ ନାମରେ ସୁନାମ ଅର୍ଜନ କଲା। ପରେ ପରେ ଏହା ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟ ନାମରେ ସାରା ପୃଥିବୀରେ ପରିଚିତ ହେଲା। ରବୀନ୍ଦ୍ରନାଥ ଠାକୁର ମୃତ୍ୟୁ ପର୍ଯ୍ୟନ୍ତ ଏହି ବିଶ୍ୱବିଦ୍ୟାଳୟର କୁଳପତି ରହିଥିଲେ। ସେଥିପାଇଁ ତାଙ୍କୁ ସମସ୍ତେ ଗୁରୁଦେବ ବୋଲି ଡାକୁଥିଲେ। ପରବର୍ତ୍ତୀ କାଳରେ ଏହା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ନାମରେ ସମଗ୍ର ବିଶ୍ୱରେ ବିଖ୍ୟାତ ହେଲା। 1940 କଥା, ମହାତ୍ମା ଗାନ୍ଧୀ ଆଫ୍ରିକାରୁ ଫେରି ଶାନ୍ତିନିକେତନରେ ପହଞ୍ଚିଲେ, କାରଣ ମୋତିଲାଲ ନେହେରୁଙ୍କ ନାତୁଣୀ ଇନ୍ଦିରା ବିଶ୍ୱଭାରତୀର ଛାତ୍ରୀ ଭାବରେ ସେଠାରେ ପାଠ ପଢ଼ୁଥାନ୍ତି। ଗାନ୍ଧୀଜୀ ବିଶ୍ୱଭାରତୀର ଶିକ୍ଷା ପଦ୍ଧତିକୁ ଦେଖି ମୁଗ୍ଧ ହୋଇଗଲେ। ସେ ତାର ଭୂୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ରବୀନ୍ଦ୍ରନାଥ ଠାକୁରଙ୍କୁ ଗୁରୁଦେବ ବୋଲି ସମ୍ବୋଧନ କଲେ।
ଗାନ୍ଧୀଜୀଙ୍କ

0: କଥା ଓ ବ୍ୟବହାରରେ ମୁଗ୍ଧ ହୋଇ ରବୀନ୍ଦ୍ରନାଥ ଠାକୁର ମଧ୍ୟ ତାଙ୍କୁ ମହାତ୍ମା ବୋଲି ସମ୍ବୋଧନ କଲେ। ସେହିଦିନଠାରୁ ଭାରତ ମାତାର ଦୁଇଜଣ ସୁଯୋଗ୍ୟ ସନ୍ତାନ ଚିରଦିନ ଲାଗି ସେହି ଦୁଇ ନାମରେ ନାମିତ ହୋଇ ରହିଛନ୍ତି। ଗୁରୁଦେବ କହିଲେ ଆମେ ରବୀନ୍ଦ୍ରନାଥ ଠାକୁରଙ୍କୁ ବୁଝିଥାଉ ଏବଂ ମହାତ୍ମା କହିଲେ ମୋହନ କରମଚାନ୍ଦ ଗାନ୍ଧୀଙ୍କୁ ବୁଝିଥାଉ। ମହାତ୍ମା ଗାନ୍ଧୀ କହିଥିଲେ, ହେ ଗୁରୁଦେବ, ଏ ଆଶ୍ରମରେ ପ୍ରତ୍ୟେକ ଶିକ୍ଷକ ଓ ଛାତ୍ରମାନେ ନିଜ ନିଜ କାମ ନିଜେ କରିବା ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ। ମହାତ୍ମାଙ୍କ ଏହି କଥାକୁ ଗୁରୁଦେବ ମାନିନେଲେ। ପ୍ରତିବର୍ଷ ମାର୍ଚ୍ଚ ମାସ 10 ତାରିଖ ଦିନ ଶାନ୍ତିନିକେତନରେ ଗାନ୍ଧୀ ଦିବସ ପାଳନ କରାଯାଉଅଛି। ବିଶ୍ୱକବି ରବୀନ୍ଦ୍ର ଠାକୁର ବିଶ୍ୱଭାରତୀକୁ ଏତେ ଭଲ ପାଉଥିଲେ ଯେ ସେ ଉପାର୍ଜନ କରିଥିବା ସମସ୍ତ ଅର୍ଥକୁ ଉକ୍ତ ବିଶ୍ୱବିଦ୍ୟାଳୟକୁ ଦାନ କରିଯାଇଛନ୍ତି। ରବୀନ୍ଦ୍ରନାଥ ଠାକୁରଙ୍କ ସାହିତ୍ୟ ରଚନା ଥିଲା ବିଭୁ ଦତ୍ତ। ତାଙ୍କର ରଚିତ ପ୍ରତ୍ୟେକ ଲେଖା ସମସ୍ତଙ୍କ ପାଇଁ ଥିଲା ହୃଦୟବର୍ଷୀ। ତାଙ୍କ ରଚନାବଳୀ ଜାତିପ୍ରେମ, ଦେଶପ୍ରେମ, ପ୍ରକୃତି ପ୍ରେମ, ମାନବ ପ୍ରେମ ଓ ଈଶ୍ୱର ପ୍ରେମ ଉପରେ ଆଧାରିତ। ବଙ୍ଗର ସୁପ୍ରତିଷ୍ଠିତ ସାହିତ୍ୟ ସାଧକ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ରବୀନ୍ଦ୍ରନାଥ ଠାକୁରଙ୍କ କବିତା କୃତି ତଥା ସାହିତ୍ୟ ପ୍ରତିଭାରେ ମୁଗ୍ଧ ହୋଇ ନିଜ ଗଳାରୁ ଫୁଳମାଳଟିଏ ବାହାର କରି ତାଙ୍କ ଗଳାରେ ଲମ୍ବାଇ ଦେଇଥିଲେ ଏବଂ କହିଥିଲେ, ଏହି ପିଲାଟି ଭବିଷ୍ୟତ ଜଣେ ମହାନ କବି ତଥା ସାହିତ୍ୟିକ ହେବ। ରବୀନ୍ଦ୍ରନାଥ ଠାକୁର ଏକାଧାରରେ ଜଣେ କବି, ଗାଳ୍ପିକ, ନାଟ୍ୟକାର ଓ ଔପନ୍ୟାସିକ ଥିଲେ। ଗୀତାଞ୍ଜଳି ହେଉଛି ତାଙ୍କର ସର୍ବଶ୍ରେଷ୍ଠ ପୁସ୍ତକ। ଏହା ଏକ କବିତା ସଂକଳନ, ଏଥିରେ 103 କବିତା ସ୍ଥାନ ପାଇଛି। ଏହି ପୁସ୍ତକ ପାଇଁ ତାଙ୍କୁ 1913 ବିଶ୍ୱର ସର୍ବଶ୍ରେଷ୍ଠ ସମ୍ମାନ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପରେ ରବୀନ୍ଦ୍ର ଠାକୁର ଏହି ପୁସ୍ତକକୁ ଇଂରାଜୀରେ ଅନୁବାଦ କରି ପୁସ୍ତକର ନାମ ରଖିଥିଲେ ସଙ୍ଗସ୍ ଅଫ୍ ଅଫରିଙ୍ଗସ୍। ଏଥିରେ ସମ୍ପୂର୍ଣ୍ଣ ଗୀତାଞ୍ଜଳିରୁ 55 ଅନୁବାଦିତ ହୋଇଥିଲା। କବିଙ୍କ ସାହିତ୍ୟକୃତିରେ ଭଗବତ ପ୍ରେମର ପରିଚୟ ମିଳେ। ଆମ ଜାତୀୟ ସଙ୍ଗୀତ ଜନଗଣ ମନର ରଚୟିତା ମଧ୍ୟ ସେ। ରବୀନ୍ଦ୍ର ସଙ୍ଗୀତ ତାଙ୍କ ପ୍ରତିଭାର ଏକ ଅନନ୍ୟ ନିଦର୍ଶନ। ରବୀନ୍ଦ୍ରନାଥଙ୍କ ଜ୍ଞାନ, ଗୁଣ ଓ ଗରିମାରେ ମୁଗ୍ଧ ହୋଇ ଇଂରେଜ ସରକାର ତାଙ୍କୁ ସାର୍ ଉପାଧିରେ ଭୂଷିତ କରିଥିଲେ। ମାତ୍ର ଦୁଃଖର କଥା, 1919 April 13 ଦିନ ଅମୃତସରରେ ଘଟିଥିବା ଜାଲିଆନାୱାଲା ବାଘ ହତ୍ୟାକାଣ୍ଡରେ ଇଂରେଜଙ୍କ ରୋମହର୍ଷଣକାରୀ ଗଣହତ୍ୟାରେ ବ୍ୟଥିତ ହୋଇ ସେ ଇଂରେଜ ସରକାର ପାଖରେ ତାହା ଫେରାଇ ଦେଇଥିଲେ। ଏଥିରୁ ରବୀନ୍ଦ୍ରନାଥଙ୍କ ଦେଶପ୍ରୀତିର ପରିଚୟ ମିଳିଥାଏ। ରବୀନ୍ଦ୍ରନାଥ 1920 ବିଶ୍ୱ ଭ୍ରମଣରେ ବାହାରିଥିଲେ। ସେ ସମୟରେ ତାଙ୍କୁ ବହୁତ ଅନୁଭୂତି ମିଳିଥିଲା ଓ ବିଭିନ୍ନ ଦେଶରୁ ସମ୍ବର୍ଦ୍ଧନା ମଧ୍ୟ ମିଳୁଥିଲା। ଅନେକ ସ୍ଥାନରେ ସଭା ମଞ୍ଚରେ ତାଙ୍କୁ ଭାଷଣ ମଧ୍ୟ ଦେବାକୁ ପଡ଼ୁଥାଏ। ଯେତେବେଳେ ଯାଇ ସେ ଚୀନରେ ପହଞ୍ଚିଲେ ସେତେବେଳେ ତାଙ୍କୁ ଭାରତର ଦୀପ୍ତିମାନ ସୂର୍ଯ୍ୟ ଆଖ୍ୟାରେ ଆଖ୍ୟାତ କରାଗଲା। ବନ୍ଦେ ମାତରମ୍ ଓ ଜନଗଣ ମନ ମଧ୍ୟରୁ କାହାକୁ ଜାତୀୟ ସଙ୍ଗୀତର ମାନ୍ୟତା ଦିଆଯିବ ତାହା ସମ୍ବିଧାନ ପ୍ରଣୟସଭାରେ ବିଚାରକୁ ଆସିଲା। 1950 January 24 ଦିନ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଘୋଷଣା କଲେ ଯେ ଜନଗଣ ମନ ଜାତୀୟ ସଙ୍ଗୀତର ମାନ୍ୟତା ଲାଭ କରିବ ଏବଂ ବନ୍ଦେ ମାତରମ୍ ଜାତୀୟ ଗୀତର ସମ୍ମାନ ଲାଭ କରିବ। ସେହିଦିନଠାରୁ ଜନଗଣ ମନକୁ ଜାତୀୟ ସଙ୍ଗୀତ ରୂପେ ଗ୍ରହଣ କରାଗଲା। ଜଣେ ଶିଖ ଯୁବାନ ଆମ ଜାତୀୟ ସଙ୍ଗୀତର ପ୍ରଥମ ସ୍ୱର ଦେଇଥିଲେ। 1941 May 7 ଦିନ ଶାନ୍ତିନିକେତନରେ ରବୀନ୍ଦ୍ରନାଥ ଠାକୁରଙ୍କ 80ତମ ଜୟନ୍ତୀ ପାଳିତ ହେଉଥାଏ। ସେଠାରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଲେ। ଖବର ପାଇ ମହାତ୍ମା ଗାନ୍ଧୀ ଓ ଅନ୍ୟାନ୍ୟ ମହାନ ନେତାଗଣ ତାଙ୍କ ପାଖରେ ଆସି ପହଞ୍ଚିଲେ। ମାତ୍ର ଧୀରେ ଧୀରେ ତାଙ୍କ ରୋଗ ବଢ଼ିବାକୁ ଲାଗିଲା। July 25 ଦିନ ଚିକିତ୍ସା ପାଇଁ ତାଙ୍କୁ କଲିକତା ନିଆଗଲା। ସେଠାରେ ତାଙ୍କ ଦେହରେ ଅସ୍ତ୍ରୋପଚାର କରାଗଲା, ମାତ୍ର ସଫଳ ହେଲା ନାହିଁ। 1941 August 7 ଦିନ 80 ବୟସରେ ସେ ଇହଲୀଳା ସମ୍ବରଣ କଲେ ତାଙ୍କର ନିଜ ଜନ୍ମସ୍ଥାନରେ। ମୃତ୍ୟୁ ପୂର୍ବରୁ ସେ ଲେଖିଯାଇଥିବା ଶାନ୍ତିର ପାରାବାର କବିତାକୁ ତାଙ୍କ ସମାଧି ପାଖରେ ପାଠ କରାଯାଇଥିଲା। ସେ ଆଜି ନାହାନ୍ତି ସତ, ତାଙ୍କ ଭଳି ସନ୍ତାନକୁ ଜନ୍ମ ଦେଇ ଭାରତ ମାତା ଗର୍ବିତା। ଏ ଜାତି, ଏ ଦେଶ ବଞ୍ଚିଥିବା ଯାଏ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କୁ କେବେ ଭୁଲି ପାରିବ ନାହିଁ। ତେଣୁ ସେ ଆମ ସମସ୍ତଙ୍କ ପାଇଁ ଚିର ଅମର। ତାଙ୍କର ମାନବ ପ୍ରୀତି ଓ ଅସାଧାରଣ ବ୍ୟକ୍ତିତ୍ୱ ଆମକୁ ଉଦ୍ବୃଦ୍ଧ କରୁ, ଏହା ହିଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଓଡ଼ିଆରେ ଆଲୋଚନା, ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ଜନ୍ମଜୟନ୍ତୀ ଅବସରରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର। ଆଲୋଚକ ଥିଲେ ଶ୍ରୀନିବାସ ବେହେରା। ପ୍ରଚାର କରିଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଶିଳ୍ପୀମାନେ ହେଲେ ମିତାଲି ଚିନାରା, ମହାପାତ୍ର ମିନତୀ ଭଞ୍ଜ, ରାଜେନ୍ଦ୍ର ସ୍ୱାଇଁ, କୃଷ୍ଣଚନ୍ଦ୍ର ରାୟ ଏବଂ ସରୋଜ କୁମାର ପରିଡ଼ା। ସଙ୍ଗୀତ ପରିଚାଳନା ହରମୋହନ ଖୁଣ୍ଟିଆ। ବର୍ଣ୍ଣନାରେ ଡକ୍ଟର ଶାନ୍ତନୁ କୁମାର ରଥ।

ସମଗ୍ର ଅଷ୍ଟମ ଛାନ୍ଦଟି ସୀତାଙ୍କର ରୂପ ବର୍ଣ୍ଣନାରେ ସମର୍ପିତ। ଘଟଣାକ୍ରମ ଦୃଷ୍ଟିରୁ ମଧ୍ୟ ଏହା ଖୁବ୍ ସଙ୍ଗତ, କାରଣ ବନପଥରେ ବିଶ୍ୱାମିତ୍ରଙ୍କ ସହ ରାମ ଲକ୍ଷ୍ମଣ ଚାଲିଛନ୍ତି। ବିଶ୍ୱାମିତ୍ର ସେମାନଙ୍କୁ ସୀତା ସ୍ୱୟଂବରରେ ଭାଗ ନେବା ପାଇଁ ନେଇଯାଉଛନ୍ତି। ପଥଶ୍ରମ ଲାଘବ ପାଇଁ ସୀତାଙ୍କ ରୂପଗୁଣ ବର୍ଣ୍ଣନା କରୁଛନ୍ତି ରାମଙ୍କ ଆଗରେ, କାରଣ ସୀତାଙ୍କ ସମ୍ପର୍କରେ ଜାଣିବା ପାଇଁ ରାମଙ୍କର ଆଗ୍ରହ ହେବା ଖୁବ୍ ସ୍ୱାଭାବିକ। ସେହି ପ୍ରସଙ୍ଗଟି ଚାଲିଛି ଏହି ଛାନ୍ଦ ଶେଷ ପର୍ଯ୍ୟନ୍ତ। ସୀତାଙ୍କର ଶୋଭା ବର୍ଣ୍ଣନା ବିଶ୍ୱାମିତ୍ରଙ୍କ ମୁହଁରେ ଦେଇ ଭଞ୍ଜ ଅପୂର୍ବ କବିତ୍ୱ ପ୍ରକାଶ କରିଛନ୍ତି। ଶୁଆ ସୀତାଙ୍କର ନାକ ସହ ନିଜର ଥଣ୍ଟକୁ ତୁଳନୀୟ ମନେ କରିବାରୁ ଲୋକେ ତାକୁ ପିଞ୍ଜରାରେ ବନ୍ଦୀ କଲେ। ଗରୁଡ଼ ପ୍ରତିଯୋଗୀ ନ ହୋଇ ପକ୍ଷୀରାଜ ହେଲେ। ତିଳ ଫୁଲ ଏ ନାକ ପାଖରେ ହାରିଲା, ତା ନାମ ତିଳ ବା ଖସା ହୋଇ ସେ ତଳ ପାଇହା ପାଇଲା। ତାଙ୍କ ଅଧରର ଅରୁଣିମା ଠାରୁ ରୂପରେ ପରାସ୍ତ ହେଲା ପ୍ରଭାତର ସୂର୍ଯ୍ୟ। ମନ୍ଦାର ଫୁଲ ରକ୍ତିମାରେ ହାରିଲା, ତେଣୁ ତାର ନାମ ଭିତରେ ମନ୍ଦ ଶବ୍ଦ ରହିଲା। ମଥାରେ ବ୍ୟବହୃତ ସିନ୍ଦୁର ସମାନ ହୋଇନପାରି ଫରୁଆରେ ଲୁଚିଲା। ଦାନ୍ତର ଶୋଭା ସହ ହୀରା ଓ ମୁକ୍ତା ସମାନ ହୋଇପାରିଲେ ନାହିଁ। ହୀରା ବଣିଆ ଦ୍ୱାରା ଦଣ୍ଡ ପାଇଲା ଏବଂ ମୁକ୍ତା ଶରଣ ପଶିବାରୁ ଶାମୁକାରୁ ମୁକୁଳିଲା, ତେଣୁ ମୁକ୍ତା ବୋଲାଇଲା। ସରସ୍ୱତୀ ସୀତାଙ୍କ ସହ ପ୍ରତିଯୋଗିତା ନକରି ମିତ୍ରତା କଲେ, ତେଣୁ ସୀତାଙ୍କର ବଚନ ଓ ସରସ୍ୱତୀଙ୍କ ନାମ ଉଭୟ ବାଣୀ ବୋଲି ପରିଚିତ ହେଲେ। ସେ ସ୍ୱର ପାଖରେ ହାରିଲା କୋଇଲି, ହାର ମାନିଲା ବୀଣା, କେଶ ସହିତ ସମାନ ହେଲା ନାହିଁ ମୟୂରପୁଚ୍ଛ ଏବଂ ଯମୁନା ନଦୀ। ପାର୍ବତୀ ସୌନ୍ଦର୍ଯ୍ୟ ସହିତ ସମାନ ନୁହନ୍ତି। ଆଠ ବର୍ଷର କନ୍ୟାକୁ ଗୌରୀ ବୋଲି କୁହାଯାଏ। ସୀତାଙ୍କ ସେହି ଅବସ୍ଥାର ନାମ ନେଇ ପାର୍ବତୀ ଗୌରୀ ବୋଲାଇଲେ ଓ ତାଙ୍କ ସହିତ ମିତ୍ରତା କଲେ। ବିଶ୍ୱାମିତ୍ର କେବଳ ସୀତାଙ୍କ ମୁଖ ବର୍ଣ୍ଣନା କରି ଦେହର ଅନ୍ୟ ଅଙ୍ଗ କଥା ନ କହିବାରୁ ରାମ ଭାବିଲେ ଏ ଋଷି ବୋଧହୁଏ ଝରକା ବାଟେ କେବଳ ସୀତାଙ୍କର ଏତିକି ମାତ୍ର ଶୋଭାକୁ ଦେଖିଛନ୍ତି। ଭଞ୍ଜ ରାମଙ୍କର ଏହି କଥାରେ ରସିକତା ଫୁଟାଇଛନ୍ତି। ଏଇଠି ଶେଷ ହୋଇଛି କାବ୍ୟର ଅଷ୍ଟମ ଛାନ୍ଦ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜୀକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ହରମୋହନ ଖୁଣ୍ଟିଆ। ସମୟ ବର୍ତ୍ତମାନ ସକାଳ 9:00। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଡୋଲି ସଜାକି ରଖନା ଏହି କଥାଚିତ୍ରରୁ, ଦ୍ୱୈତକଣ୍ଠରେ ସାଧନା ସରଗମ ଏବଂ ଶ୍ରୀନିବାସ। ମେହବୁବଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଏ ଆର୍ ରେହମାନ। କଥାଚିତ୍ର ଡୋଲି ସଜାକି ରଖନା।

ପରବର୍ତ୍ତୀ ଗୀତଟି ଅଳକା ୟାଗ୍ନିକ ଏବଂ ଉଦିତ ନାରାୟଣଙ୍କ ଯୁବଳ କଣ୍ଠରେ, କଥାଚିତ୍ର ତାଳାସ, ସ୍ୱାମୀଙ୍କ ଗୀତ ରଚନା ସଙ୍ଗୀତ ସଞ୍ଜୀବ ଦର୍ଶନ, କଥାଚିତ୍ର ତାଳାସ।

ଶେଷ ହେଲା ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ନେଇଛୁ କଥାଚିତ୍ର ପୂଜା ଚନ୍ଦନ, ବେଦକଣ୍ଠରେ ଅନୁରାଧା ପଡ଼ୱାଲ ଏବଂ ଅକ୍ଷୟ ମହାନ୍ତି, ଗୀତ ରଚନା ବିନୋଦ ନନ୍ଦ, ସଙ୍ଗୀତ ପରିଚାଳନା ବାସୁଦେବ ରଥ। କଥାଚିତ୍ର ପୂଜା ଚନ୍ଦନ।

ଆସନ୍ତୁ ଏଥର ଶୁଣିବା ରାଧା କଥା ଚିତ୍ରାର ଏହି ଗୀତଟି। ଯୁଗଳକଣ୍ଠରେ ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ସୁରେଶ ୱାଡ଼ିକର। ଗୀତ ରଚନା କରିଛନ୍ତି ପ୍ୟାରିମୋହନ ଗୁରୁ, ସଙ୍ଗୀତ ପରିଚାଳନା ଗୁରୁ କମଳ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଓଡ଼ିଆ କଥା ଚିତ୍ରାଳ ଗୀତ ଶୁଣିଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ବର୍ତ୍ତମାନ ଶୁଣନ୍ତୁ ବୃନ୍ଦାବନ ଜେନାଙ୍କ ଗୀତ ରଚନାରୁ ସଙ୍ଗୀତ ପରିଚାଳନା ବାସୁଦେବ ରଥ, କଥାଚିତ୍ର ସୌତୁଣୀ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦୃଶ୍ୟ ପାଦ ଯୁଗଳରେ ଆଶିଷ ଭକ୍ତି ପ୍ରଣତି କାର୍ଯ୍ୟକ୍ରମର ଶୁଭାରମ୍ଭରେ ଶ୍ରୋତାବନ୍ଧୁ, ଆଜିର ସ୍ୱତନ୍ତ୍ର ପ୍ରସଙ୍ଗ ଆଜି 9 ତାରିଖକୁ ନେଇ, 9 ସଂଖ୍ୟାକୁ ନେଇ ଅନେକ ତତ୍ଵ ଏବଂ ତଥ୍ୟ। ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ମତରେ ଓଡ଼ିଆ ଚେତନାରେ 9 ଏକ ଶୁଭସୂଚକ ସଂଖ୍ୟା। ନବଦୁର୍ଗାଙ୍କ ନବପତ୍ରିକା ଉପାସନା ଓଡ଼ିଆ ଶାକ୍ତ ସଂସ୍କୃତିରେ ଏକ ପୂଜା ପ୍ରକରଣ। ମନୁଷ୍ୟ ଦେହର 9 ଗୋଟି ଛିଦ୍ର ଅର୍ଥାତ୍ ନବଦ୍ୱାର ରହିଅଛି। ନବମଲ୍ଲିକା ବା ନବମାଳିକା ଅର୍ଥାତ୍ 7 ପାଖୁଡ଼ା ବିଶିଷ୍ଟ ମାଳତୀ ଫୁଲ ଜଗନ୍ନାଥଙ୍କୁ ଅର୍ପଣ କରାଯାଏ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଚିତାରେ ନବରତ୍ନ ସ୍ଥାନିତ ନବରସ ବା ଅଳଙ୍କାର ଶାସ୍ତ୍ର ଆଧାରରେ କାବ୍ୟ, କବିତା, ମାଳିକା ଓ ଚମ୍ପୁ ଇତ୍ୟାଦି ରସାଣିତ। ମନୁଷ୍ୟ ନିଜର ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନରେ ନବଲକ୍ଷଣକୁ ବିଶେଷ ପ୍ରାଧାନ୍ୟ ଦିଏ। ପ୍ରାଚୀନ ଯୁଗରୁ ଓଡ଼ିଶାରେ 9 ଗୋଟି ସାଂସ୍କୃତିକ ଧାରା ଯଥା ଆଦିବାସୀ, ନାଗ, ଜୈନ, ବୌଦ୍ଧ, ନାଥ, ସୌର, ଶୈବ, ଶାକ୍ତ, ବୈଷ୍ଣବ ଆଦି ପ୍ରବାହିତ ହେଉଥିଲା। ସେହିସବୁ ଧାରାର ଉପସ୍ୟକୁ ନେଇ ନବଗୁଞ୍ଜର ଶାରଳା ଦାସଙ୍କ ଏକ ଅଭିନବ ପରିକଳ୍ପନା। 9 ଗୁଣ ବିଶିଷ୍ଟ ଜୀବକୁ ନେଇ ପରିକଳ୍ପିତ ଏହି ଅପୂର୍ବ ରୂପରେ ଶକ୍ତି, ପୌରୁଷ, ଶୌର୍ଯ୍ୟ, ସୌନ୍ଦର୍ଯ୍ୟ, ବୀରତ୍ୱ, ବିକ୍ରମ, ତେଜ ଓ ସୃଜନୀ ଶକ୍ତି ବିଦ୍ୟମାନ। ଗଭୀର ଭାବେ ଅନୁଶୀଳନ କଲେ ଜଣାଯାଏ ଓଡ଼ିଆଙ୍କ ଜାତୀୟ ଜୀବନରେ ଉପରୋକ୍ତ ଗୁଣସମୂହର ଅନୁରୋପଣ ଉଦ୍ଦେଶ୍ୟରେ ଶୂଦ୍ରମୁନି ଓଡ଼ିଆ ଜାତୀୟ ଜୀବନରେ ବେଦ ମହାଭାରତରେ ଉକ୍ତ ଅଲୌକିକ ଚିତ୍ରଣର ଉପସ୍ଥାପନା କରିଛନ୍ତି। ଏହି ଚିତ୍ରଣ ଅଗଣିତ ଓଡ଼ିଆଙ୍କ ହୃଦୟରେ ପୂଜା ଆସନ ଅଳଙ୍କୃତ କରି ନବଚେତନାର ସ୍ଫୁରଣ ଘଟାଇଛି।

ନବଗୁଞ୍ଜର ଶବ୍ଦଟି ଆଦିକବିଙ୍କ ନିଜସ୍ୱ ସୃଷ୍ଟି। ନବଶବ୍ଦର ଅର୍ଥ ନୂତନ ବା ସଦ୍ୟଜାତ ଓ ଗୁଞ୍ଜର ଶବ୍ଦର ଅର୍ଥ ଜୀବ ବିଶେଷ। ପୁନଶ୍ଚ ନବଶବ୍ଦ ନ ଅଙ୍କକୁ ବୁଝାଏ। ତେଣୁ ଏହି ନବୀନ ବୈଚିତ୍ର୍ୟ ପ୍ରାଣୀର ନାମକରଣ ଯଥାର୍ଥ ମନେ ହୁଏ। ବିଶ୍ୱର ସକଳ ପ୍ରାଣୀ ପରମବ୍ରହ୍ମଙ୍କ ଦ୍ୱାରା ସୃଷ୍ଟ ଏବଂ ବିଭିନ୍ନ ରୂପ ମାଧ୍ୟମରେ ତାଙ୍କରି ସ୍ୱରୂପ ମାଧ୍ୟମରେ ପ୍ରକଟିତ। ସେ ହିଁ ନବଗୁଞ୍ଜର ରୂପ ଧାରଣ କରି ଲୌକିକ ଲୀଳା ସଂରଚନା କରିଛନ୍ତି। ବନ ମଧ୍ୟରେ ପ୍ରଥମେ ଦର୍ଶନ କରି ଅର୍ଜୁନ ପ୍ରଭୁଙ୍କ ମାୟା ବୁଝିପାରିନାହାନ୍ତି। ଏହିଭଳି ଅଦ୍ଭୁତ ରୂପ ଦେଖି ସେ ଆଚମ୍ବିତ ହୋଇଛନ୍ତି। ପରମୁହୂର୍ତ୍ତରେ ଏହି ନବୀନ ପ୍ରାଣୀଙ୍କ ଦକ୍ଷିଣ ହସ୍ତରେ ପଦ୍ମପୁଷ୍ପ ଦର୍ଶନ କରି ସେ ଏଭଳି ରୂପ କେବଳ ଶ୍ରୀକୃଷ୍ଣ ହିଁ ଧରିପାରନ୍ତି ବୋଲି ଚିନ୍ତା କରି ତାଙ୍କୁ ପ୍ରଣାମ କରିଛନ୍ତି। ଗଭୀର ସୃଜନଶୀଳତା ଓ କଳ୍ପନା ଶକ୍ତିର ପ୍ରୟୋଗରେ ସାରଳଦାସ ଏହିଭଳି କାଳ୍ପନିକ ଚରିତ୍ରର ଅବତାରଣ କରି ପାଠକମାନଙ୍କୁ ଚମତ୍କୃତ କରିଛନ୍ତି, ଯାହା ଆମ ସାଂସ୍କୃତିକ ଧାରାର ସମସ୍ତ ବିଭବକୁ ରସାଣିତ କରିଆସିଛି। ପଟ୍ଟଚିତ୍ର, ଭିତ୍ତିଚିତ୍ର, ଭାସ୍କର୍ଯ୍ୟ ସବୁଥିରେ ନବଗୁଞ୍ଜର ରୂପର ବର୍ଣ୍ଣନା ବହୁଳ ଭାବରେ ପ୍ରକାଶ ପାଇଛି। ମଠ ମନ୍ଦିରର ବିଭିନ୍ନ ଅଙ୍ଗରେ ଏହି ରୂପ ପ୍ରଦର୍ଶିତ ହୋଇଛି। ଶ୍ରୀମନ୍ଦିର ବିମାନ ଚୂନ ଦ୍ୱାରା ଆଚ୍ଛାଦିତ ହୋଇଥିବା ବେଳେ ଉତ୍ତର ପାର୍ଶ୍ୱର ଗଣ୍ଡିର ରାହା ପାଖରେ ଗଜସିଂହ ଉପରକୁ ନବଗୁଞ୍ଜର ସହିତ ଅର୍ଜୁନଙ୍କ ରୂପ ଶୋଭା ପାଉଥିଲା। ବିମାନରେ ଚୂଳ ଛଡ଼ାଯିବା ପରେ ତାହା ସ୍ୱାଭାବିକ ଭାବରେ ଅପସାରିତ ହୋଇଅଛି। ନବଗୁଞ୍ଜରକୁ ଓଡ଼ିଆ ଜାତି ଏକ ମଙ୍ଗଳସୂଚକ ଚିତ୍ର ରୂପେ ଗ୍ରହଣ କରିଛି। ନିଜର ଗୃହର କାନ୍ଥ ତଥା କୋଠାଘର ବା ଯେକୌଣସି ଉପାସନା ସ୍ଥଳୀରେ ଏହି ଚିତ୍ରଣ ଦେଖିବାକୁ ମିଳେ। ଏପରିକି କାର୍ତ୍ତିକ ମାସରେ ହବିଷ୍ୟାଳିମାନେ ତୁଳସୀ ଚଉରା ନିକଟରେ ବିଭିନ୍ନ ରଙ୍ଗର ମୁରୁଜରେ ଚିତ୍ର ଆଙ୍କି ଏହାକୁ ବିଷ୍ଣୁଙ୍କ ପ୍ରତୀକ ରୂପେ ପୂଜା କରିଥାନ୍ତି।

ସାରଳା ଦାସଙ୍କ ମହାଭାରତରେ ନବଗୁଞ୍ଜର ପରିକଳ୍ପନା ଏକ ପ୍ରତ୍ନତାତ୍ତ୍ୱିକ ଉତ୍ସ ଅନୁସନ୍ଧାନ ପ୍ରବନ୍ଧରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଅନ୍ତର୍ଗତ ଦାତପୁର ଓ ଜାଜଲ୍ୟ ଦେପୁର ଗ୍ରାମର ମଧ୍ୟଭାଗରେ ଅବସ୍ଥିତ ମଧ୍ୟଯୁଗୀୟ ଦୁର୍ଗସ୍ଥଳୀରୁ ପ୍ରାପ୍ତ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ଆଧାରରେ ଦର୍ଶାନ୍ତି ଯେ ମୁଦ୍ରାର ଗୋଟିଏ ପାର୍ଶ୍ୱରେ ସାରଳା ଦାସଙ୍କ ବର୍ଣ୍ଣନା ରୂପ ନବଗୁଞ୍ଜର ମୂର୍ତ୍ତି ଖୋଦିତ। ଏହି ସ୍ୱର୍ଣ୍ଣମୁଦ୍ରା ଗଙ୍ଗରାଜପୁର ଗଙ୍ଗାପଣ ଭାବରେ ଚଳୁଥିଲା। ଗବେଷକଦ୍ୱୟଙ୍କ ଅଭିମତରୁ ଧରି ଦିଆଯାଇପାରିଛି ହୁଏତ ସାରଳା ଦାସ ସେହି ନବଗୁଞ୍ଜର ସଙ୍କେତକୁ ତାଙ୍କ ରଚିତ ମହାଭାରତରେ କୃଷ୍ଣ ଚରିତ୍ର ଉପରେ ଆରୋପ କରାଇଛନ୍ତି। ଭୁବନେଶ୍ୱରର ପଳାଶୁଣୀଠାରୁ ପୁରୀ ଆଡ଼କୁ ଲମ୍ବି ଯାଇଥିବା ବାଇପାସ୍ ରାସ୍ତାମୁଣ୍ଡରେ ଏକ ନବଗୁଞ୍ଜର ମୂର୍ତ୍ତି ସ୍ଥାପିତ, ଯାହାକି ସାରଳା ଦାସଙ୍କ ବର୍ଣ୍ଣନା ରୂପ ନୁହେଁ। ଚିତ୍ରଟି ହେଉଛି ମଣିଷ ହାତରେ ପଦ୍ମଫୁଲ ପରିବର୍ତ୍ତେ ଶୋଭା ପାଉଥିବା ପତାକାଯୁକ୍ତ ଚକ୍ର। କୁହାଯାଏ ସାରଳା

ମହାଭାରତରେ ବର୍ଣ୍ଣିତ ନବଗୁଞ୍ଜର ମୂର୍ତ୍ତି କବିଙ୍କ ନିଜସ୍ୱ କଳ୍ପନା ଓ କଥାସାଗରତ୍ୱର ଅପୂର୍ବ ବର୍ଣ୍ଣନା ନମୁନା। ଏହି ଚିତ୍ର ବ୍ୟାସକୃତ ସଂସ୍କୃତ ମହାଭାରତରେ ଅନୁପଲବ୍ଧ। ଶାରଳାଦାସଙ୍କ ନବଗୁଞ୍ଜର ବର୍ଣ୍ଣନା ବୈଚିତ୍ରରେ ଭାସ୍କର ଶିଳ୍ପୀ ଓ ଚିତ୍ରଶିଳ୍ପୀ ପଦ୍ମଫୁଲ ପରିବର୍ତ୍ତେ ଚକ୍ର ଓ ପତାକା ଉକୁଟେଇବାର ତାତ୍ପର୍ଯ୍ୟ କ'ଣ ହୋଇପାରେ, ଯେହେତୁ କୃଷ୍ଣ ନବଗୁଞ୍ଜର ରୂପ ଧାରଣ କରିଥିଲେ, ହାତରେ ଚକ୍ର ଥିବା ସ୍ୱାଭାବିକ ବୋଲି ଭାବି ନେଇଛନ୍ତି ଭାସ୍କର ଓ ଚିତ୍ରକାର। ପତାକା ପରିକଳ୍ପନା ଆସିଲା କେମିତି? ଗଙ୍ଗବଂଶୀଙ୍କ ଶାସନକାଳ 11ଶ-12ଶ ଶତାବ୍ଦୀରେ କେବଳ ଗଙ୍ଗପଣ ମୁଦ୍ରାରେ, କାହିଁକି ବାଣିଜ୍ୟିକ ବୋଇତ ଯାତ୍ରାରେ ନବଗୁଞ୍ଜର ମୂର୍ତ୍ତି ପତାକାରେ ଶୋଭା ପାଉଥିବା କେହି କେହି ଦର୍ଶାଇଥାନ୍ତି। ପ୍ରସଙ୍ଗକ୍ରମେ ମନେ ପଡ଼ିଯାଏ, ଗାଁରେ ଝିଅ ବୋହୂଙ୍କ ଦ୍ୱାରା ମାଟିକାନ୍ଥରେ ଅଗଣାରେ ଚଉରାରେ ଅଙ୍କାଯାଉଥିବା ନବଗୁଞ୍ଜର ଛବି କଥା। କାର୍ତ୍ତିକ ମାସ ଅମାବାସ୍ୟା ବା ଦୀପାବଳିରେ ବଡ଼ବଡ଼ୁଆ ଡକାଯାଏ। ସେହିଦିନ ସନ୍ଧ୍ୟା ପୂର୍ବରୁ ଘରର ପୂର୍ବଦିଗ ଅଗଣାରେ ମା ଭଉଣୀ ଅରୁଆ ଚାଉଳ ଚୁନା ହଳଦୀ ଗୁଣ୍ଡରେ ବିରାଟ ବୋଇତ ଛବି ଅଙ୍କନ କରନ୍ତି। ଅଗ୍ନିକୁଣ୍ଡ ମୁହାଁ ବୋଇତର ଆଗମ ଅଙ୍ଗରେ ଗୋଟିଏ ଦଣ୍ଡରେ ପତାକା ଓ ପତାକାରେ ଶାରଳାଦାସ ବର୍ଣ୍ଣିତ ନବଗୁଞ୍ଜର ଛବି ଆଙ୍କିଥାନ୍ତି। ବୋଇତ ଗର୍ଭରେ ଘର କଂସା ବାସନ ଦା କଟୁରୀ ଶିଳ ଚକି ଆଦି ନିତ୍ୟ ବ୍ୟବହାର୍ଯ୍ୟ ଘରକରଣା ସାମଗ୍ରୀ ରଖିଥାନ୍ତି। ନେଇଯିବା ଏକ ସଙ୍ଗୀତମୟ ବିରତି।

ସାରଳା ମହାଭାରତ ମଧ୍ୟପର୍ବ ପ୍ରଥମ ଖଣ୍ଡରେ କଥାସାଗର ସାରଳା ଦାସ କେବଳ ନୂଆ କାହାଣୀ ଶୁଣାଇ ପାଠକଙ୍କୁ ମୁଗ୍ଧ କରିନାହାନ୍ତି, ଅଭାବିତ ଚିତ୍ରଟିଏ ଫୁଟାଇ ତାର ଚିତ୍ତକୁ ଚମକାଇଛନ୍ତି। ପାଣ୍ଡବ ପାଞ୍ଚ ଭାଇଙ୍କର ପତ୍ନୀ ଦ୍ରୌପଦୀ, ତାଙ୍କ ନିକଟରେ ଜଣେ ଭାଇ ଏକାନ୍ତରେ ପ୍ରକୋଷ୍ଠରେ ଥିଲେ, ଅନ୍ୟ ଭାଇ ଯିବେ ନାହିଁ, ଏ ଘିନି ଭିତରେ ଥିବା ଭାଇ ଦ୍ୱାର ମୁହଁରେ ସଙ୍କେତ ରଖିବେ ବୋଲି ପାଞ୍ଚ ଭାଇ ସ୍ଥିର କଲେ। ଯୁଧିଷ୍ଠି ନିଜ ପାଣ୍ଡୋଇ ବା ଯୋତା, ଭୀମ ନିଜର ଗଦା, ଅର୍ଜୁନ ଗାଣ୍ଡିବଧନୁ, ନକୁଳ କୃନ୍ତ ଓ ସହଦେବ ଖଡ଼ଗ ରଖି ଦ୍ରୌପଦୀପୁରକୁ ବିଜେ କରିବେ ବୋଲି ପ୍ରତିଜ୍ଞା କଲେ। ଆଉ ଗୋଟିଏ ସର୍ତ୍ତ ରହିଲା, କେହି ଯଦି ନିୟମ ଭାଙ୍ଗି ଅନ୍ତପୁରୀ ପଶି ଦ୍ରୌପଦୀ ସହ କୌଣସି ଭାଇର ରତିରଙ୍ଗ ଦେଖିବେ, ସେ ବାର ବର୍ଷ ପାଇଁ ବନକୁ ଯିବେ। ଏ ବିଧି ମାନି ପାଣ୍ଡବେ ଦ୍ରୌପଦୀଙ୍କ ସହ ଗୃହଧର୍ମ କଟାଇଲେ। ଏକଦା ଅଗ୍ନିଦେବତା କୁକୁର ରୂପରେ ଯୁଧିଷ୍ଠିରଙ୍କ ଜୋତାହରଣ କଲେ। ସେ ବ୍ରାହ୍ମଣ ବେଶ ଧରି ଅର୍ଜୁନଙ୍କ ନିକଟରେ ପହଞ୍ଚି ଯୁଧିଷ୍ଠିରଙ୍କୁ ଶୀଘ୍ର ଡାକି ଆଣିବାକୁ କହିଲେ। ତାଙ୍କ କଥା ପାଳନ କରାନଗଲେ ସେ କୌଣସି କୌରବ ପାଣ୍ଡବଙ୍କୁ ଜାଳିପୋଡ଼ି ଛାରଖାର କରିଦେବେ ବୋଲି ଶୁଣାଇଲେ। ଅର୍ଜୁନ ଭୟଭୀତ ହୋଇ ଯୁଧିଷ୍ଠିର ପ୍ରକୋଷ୍ଠରେ ଏକାନ୍ତରେ ପ୍ରବେଶ କଲେ। ସେତେବେଳେ ଦ୍ରୌପଦୀଙ୍କ ସହ ଯୁଧିଷ୍ଠିର କାମ କ୍ରୀଡ଼ାରେ ରତ ଥିଲେ। ପୂର୍ବ ସର୍ତ୍ତ ଅନୁଯାୟୀ ଅର୍ଜୁନ ବାର ବର୍ଷ ନିମିତ୍ତ ବନବାସ କରିବାର ଇଚ୍ଛା ପ୍ରକାଶ କଲେ। ଯୁଧିଷ୍ଠିର ତାଙ୍କୁ ତହିଁରୁ ବିରତ ହେବା ନିମିତ୍ତ ପ୍ରବୋଧନ ଶୁଣାଇଲେ। ସେତେବେଳକୁ ଛଦ୍ମବ୍ରାହ୍ମଣ ବେଶି ଅଗ୍ନି ମଧ୍ୟ ନଥିଲେ। ଭବିଷ୍ୟଦ୍ରଷ୍ଟା ସହଦେବଙ୍କଠାରୁ ଜଣାପଡ଼ିଲା ଯେ ଅଗ୍ନିଦେବତା ଶ୍ୱେତକେତୁ ରାଜାଙ୍କ ଯଜ୍ଞରେ ବହୁଘୃତ ପାନ କରି କୁଷ୍ଠ ବ୍ୟାଧିରେ ପୀଡ଼ିତ ହୋଇଛନ୍ତି। ରୋଗରୁ ମୁକ୍ତ ହେବାକୁ ଔଷଧି ବୃକ୍ଷ ଭୋଜନ କାମରେ ଅର୍ଜୁନଙ୍କ ନିୟୋଜନ କରିବା ପାଇଁ ଅଗ୍ନିଦେବତା ଏଭଳି ବୁଦ୍ଧି ଭିଆଇଥିବା ସହଦେବ ଯୁଧିଷ୍ଠିର ସମେତ ତିନି ଭାଇଙ୍କୁ ଜଣାଇଲେ। ପରିଣତିରେ ଅର୍ଜୁନ ବାର ବର୍ଷ ପାଇଁ ବଣକୁ ଗମନ କଲେ।

ଅର୍ଜୁନ 12 ବର୍ଷ ବଣରେ ରହୁଥିବା ସମୟରେ କିରାତ ବିଷ ଧାରଣ କରିଥିଲେ। ସେହି ସମୟରେ ଶିବଙ୍କୁ ଯୁଦ୍ଧରେ ପରାସ୍ତ କରି ତାଙ୍କଠାରୁ ପାର୍ଶ୍ୱପଥ ଅସ୍ତ୍ର ଓ ପାର୍ବତୀଙ୍କଠାରୁ ଅକ୍ଷୟ ତୃଣ ବର ରୂପେ ପ୍ରାପ୍ତ ହେଲେ। ଅର୍ଜୁନଙ୍କ ବନବାସ ଖବର ଶୁଣି କୃଷ୍ଣ ଦ୍ୱାରକାରୁ ଗରୁଡ଼ ଆହରଣ କରି ହସ୍ତିନାରେ ପହଞ୍ଚିଲେ। ଏତେବେଳକୁ ଅର୍ଜୁନ 4 ବର୍ଷ 6 ମାସ 13 ଦିନ ବନରେ କଟେଇଲେଣି। ସହଦେବଙ୍କଠାରୁ କୃଷ୍ଣ ଜାଣିଲେ ଅର୍ଜୁନ ମଣିଭଦ୍ରା ପର୍ବତରେ ଅଛନ୍ତି। କୃଷ୍ଣ ଗରୁଡ଼ ସାହାଯ୍ୟରେ ମଣିଭଦ୍ରାରେ ପହଞ୍ଚିଲେ। ଗରୁଡ଼କୁ ଅଦୃଶ୍ୟରେ ରୁହାଇଲେ। ଧନୁରେ ଗୁଣ ମାଜୁଥିବା ଅର୍ଜୁନ ଆଗରେ ନବମୃତ୍ୟୁକୁ ଏକ ଶରୀରରେ ଧାରଣ କରି କୃଷ୍ଣ ନାଚିଲେ। ଶ୍ରୋତାବନ୍ଧୁ, ତାହା ହିଁ ଥିଲା ସେହି ନବଗୁଞ୍ଜର ବିଚିତ୍ର ପ୍ରାଣୀ। ନବଗୁଞ୍ଜର ଚିତ୍ରଣରେ ସ୍ଥାରିତ ପ୍ରାଣୀମାନଙ୍କର ବୈଶିଷ୍ଟ୍ୟ ଆଲୋଚନା ସାପେକ୍ଷ କୁକୁଟ ଶକ୍ତି ଓ ଶୌର୍ଯ୍ୟର ପ୍ରତୀକ। ମୟୂରର କଣ୍ଠ ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟର ପ୍ରତୀକ। ବୃଷଭର ଚୂଳ ପୌରୁଷ ଓ ସୃଜନ ଶକ୍ତିର ପ୍ରକାଶକ। ସିଂହକଟି ଶକ୍ତି ଓ ବୀରତ୍ୱର ପରିଚାୟକ। ବ୍ୟାଘ୍ରପାଦ ଶକ୍ତି ଓ ସାହସର ବାହକ। ହସ୍ତିରପଦ ଅମିତ ବିକ୍ରମର ସ୍ୱରୂପ। ଅଶ୍ୱ ତେଜ ଓ ବେଗର ପ୍ରତୀକ। ସର୍ପ ଭୟ ଓ କାମଶକ୍ତି ସ୍ୱରୂପ ତଥା ମନୁଷ୍ୟର ହସ୍ତ ସାଂସାରିକ ପୂର୍ଣ୍ଣତା ସହ ବୁଦ୍ଧି ଓ ସାମର୍ଥ୍ୟକୁ ବହନ କରେ। ମନୁଷ୍ୟ ହସ୍ତରେ ଥିବା ପଦ୍ମ ପବିତ୍ରତା ଓ ସଚେତନତା ଓ ଆତ୍ମଜ୍ଞାନର ପ୍ରତୀକ ଭାବେ ଗ୍ରହଣୀୟ। ଏ ସମସ୍ତ ଐଶ୍ୱରୀୟ ଗୁଣ ବା ଲକ୍ଷଣରେ କେବଳ ପରମବ୍ରହ୍ମଙ୍କଠାରେ ଏକାଧାରରେ ପ୍ରକାଶିତ ହୋଇପାରେ। ତାଙ୍କ ନବଗୁଞ୍ଜର ରୂପ ଏକ ଅଲୌକିକ ଓ ସାଧାରଣ ରୂପରୁ ଅସାଧାରଣ ରୂପ ଧାରଣ କରିପାରନ୍ତି ଏବଂ ଏହି ବିଚିତ୍ର ଅସାଧାରଣ ରୂପରୁ ନିଜର ସ୍ୱାଭାବିକ ରୂପକୁ ଅଚିରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ସଖା ଅର୍ଜୁନ ଏହି ଦିବ୍ୟ ରୂପ ଦର୍ଶନ କରି ଶ୍ରୀକୃଷ୍ଣଙ୍କ ସ୍ତୁତିଗାନ କରିଥିଲେ।

ଥି ସେ 1861 ମସିହା ମେ ମାସ 7 ତାରିଖରେ ଜନ୍ମ ହୋଇଥିଲେ ମଧ୍ୟ ତିଥି ଅନୁସାରେ ଆଜି ତାଙ୍କ ଜନ୍ମ ଶତବାର୍ଷିକୀ। ଏକାଧାରରେ ସେ ଥିଲେ କବି, ଚିତ୍ରକର, ଦାର୍ଶନିକ, ସଂସ୍କାରକ ଏବଂ ବହୁ ପ୍ରତିଭାର ଅଧିକାରୀ। ସେ ତାଙ୍କର ସର୍ବଶ୍ରେଷ୍ଠ କୃତି ଗୀତାଞ୍ଜଳି ପାଇଁ ସାହିତ୍ୟରେ 1913 ମସିହାରେ ନୋବେଲ ପୁରସ୍କାର ପ୍ରାପ୍ତ କରିଥିଲେ। ଆମ ଜାତୀୟ ସଙ୍ଗୀତ ଜନଗଣ ମନ ଅଧିନାୟକର ସେ ହେଉଛନ୍ତି ସ୍ରଷ୍ଟା। ହଁ ଶ୍ରୋତାବନ୍ଧୁ, ଆଜି ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଚକ

ଆମ ଜାତୀୟ ସଙ୍ଗୀତ ଜନଗଣମନ ଅଧିନାୟକର ସେ ହେଉଛନ୍ତି ସ୍ରଷ୍ଟା। ହଁ ଶ୍ରୋତାବନ୍ଧୁ, ଆଜି ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଚକ ଅଖଡ଼େରା ନୀତି ରଥଖଳାରେ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆଣି ତିନି ରଥରେ ଭୋଇ ସେବକଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦନ କରାଯିବ। ଏହାସହ ଆହୁରି ପୁଣି ମହାପ୍ରଭୁ ଜଗନ୍ନାଥଙ୍କର ଆଜି ହେଉଛି ପବିତ୍ର ବାହାର ଚନ୍ଦନ ଯାତ୍ରାର ଭଉଁରୀ ଯାତ୍ରା। ଆସନ୍ତୁ ଜାଣିବା ଭଉଁରୀ ଯାତ୍ରା ସମ୍ପର୍କରେ। ଚନ୍ଦନ ଯାତ୍ରାର ବିଂଶ ଦିବସରେ ଏହି ଉତ୍ସବ ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ। ଏହା ଭଉଁରୀ ଯାତ୍ରା ନାମରେ ବିଦିତ। ଏହିଦିନ ଠାକୁରମାନଙ୍କ ପଟୁଆର ଯାତ୍ରା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେତେକ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଏ। ବିଭିନ୍ନ ଆତସବାଜି, ପତାକାଧାରୀ ଶୋଭାଯାତ୍ରା, ବାଦ୍ୟ, ନାଗା, ମେଢ଼, ସଂକୀର୍ତ୍ତନ ଇତ୍ୟାଦି ପଟୁଆର ଆଗରେ ଯାଇଥାଏ। ଏତଦ୍ବ୍ୟତୀତ କେବଳ ଅକ୍ଷୟ ତୃତୀୟା ଓ ଭଉଁରୀ ଯାତ୍ରା ଦିନ ମଣି ବିମାନ ଓ ପାଲିଙ୍କିଗୁଡ଼ିକ ବିଭିନ୍ନ ସୁସଜ୍ଜିତ ପୁଷ୍ପ, ରୂପାଚରୀ ଓ ଭେଲଭେଟ୍ କନାରେ ମଣ୍ଡିତ ହୋଇଥାନ୍ତି। ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ୱରେ ଉଜ୍ଜଳ ବିଦ୍ୟୁତ୍ ଆଲୋକ ଓ ଜେନେରେଟର ଇତ୍ୟାଦିର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ଏହିଦିନ ଠାକୁରମାନେ ଚାପକୁ ବିଜେ ହେବା ସମୟରେ ବିଭିନ୍ନ ଆତସବାଜି ଅନୁଷ୍ଠିତ ହୋଇଥାଏ। ଏହିଦିନର ବିଶେଷତ୍ୱ ହେଲା ଯେ ରାତ୍ରି ଚାପରେ ଠାକୁରମାନେ ଉକ୍ତ ପୁଷ୍କରିଣୀରେ ପ୍ରତିକୋଣରେ ସାତ ଘେରା ଲେଖାଏଁ ମୋଟ ଏକୋଇଶ ଘେରା ନୌବିହାର କରିଥାନ୍ତି। ଯାତ୍ରା ଭାଗବତ ଅନୁସାରେ ଅଗ୍ନିକୋଣରୁ ଆରମ୍ଭ ହୋଇ ଐଶାନ୍ୟ କୋଣ ପର୍ଯ୍ୟନ୍ତ ପ୍ରତ୍ୟେକ କୋଣରେ ସାତ ଥର ଲେଖାଏଁ ଭଉଁରୀ କରାଯାଇ ସର୍ବଶେଷରେ ପୁଷ୍କରିଣୀର ମଧ୍ୟସ୍ଥଳରେ ଭଉଁରୀ କରାଯାଇଥାଏ। ବିଗତ 20 ବର୍ଷ ଧରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭଉଁରୀ ଦିବସରେ ପାରମ୍ପରିକ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଅଛି। ଏକବିଂଶ ଦିବସରେ ହଳଦୀପାଣି ଉତ୍ସବ ପାଳିତ ହୋଇଥାଏ। ଏହିଦିନ ବିଗ୍ରହମାନେ ଚନ୍ଦନମଣ୍ଡପକୁ ବିଜନ ହୋଇ ତଥା ନୌବିହାର କରା ନଯାଇ କେବଳ ଦିନଛାପରେ ଶ୍ରୀ ମଦନମୋହନ ଓ ରାମକୃଷ୍ଣ ଏକାଠି ବିଜୟୀ ହୋଇ ଅନ୍ୟାନ୍ୟ ବନ୍ଦାପନା ଓ ହଳଦୀପାଣି ପିଚକାରୀ ଖେଳନୀତି ସମ୍ପନ୍ନ ପରେ ଶ୍ରୀମନ୍ଦିରକୁ ବାହୁଡ଼ ବିଜେ ହୁଅନ୍ତି।

ଶ୍ରୋତାବନ୍ଧୁ ଏଥର ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନାକୁ ନେଇ। ଅଦା ଏବଂ ଗୁଡ଼ର ଔଷଧୀୟ ଗୁଣ। ଅଦା ଏବଂ ଗୁଡ଼କୁ ମିଶାଇ ସେବନ କଲେ ହଜମ କ୍ରିୟାକୁ ବଢ଼ାଇବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଗୁଡ଼କୁ ମଧୁମେହ ରୋଗୀ ମଧ୍ୟ ଖାଇପାରିବେ। ଖାଦ୍ୟ ଖାଇସାରିବା ପରେ 20 ଗ୍ରାମ ଗୁଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ, ଫଳରେ ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ। ପେଟ ସମସ୍ୟା ଯଥା ଗ୍ୟାସ, ଏସିଡ଼ିଟି, ଭୋକ ନ ଲାଗିବା ସମସ୍ୟାକୁ ଗୁଡ଼ ଦୂର କରିଥାଏ। ଗୁଡ଼ ଏବଂ ଅଦା ମିଶାଇ ସେବନ କଲେ ହୃତ୍ପିଣ୍ଡ ଏବଂ ଗଳା ସଂକ୍ରମଣରୁ ରକ୍ଷା ମିଳିଥାଏ। ଗୁଡ଼ ହେବା ଅଦା ଏହା ଭିତରୁ ଗରମ ହୋଇଥିବାରୁ ଥଣ୍ଡା ଜ୍ୱର ଭଳି ସମସ୍ୟା ଦେଖାଦେଇନଥାଏ। ଗୋଲମରିଚ ଅଦା ସହିତ ଗୁଡ଼ ମିଶାଇ ସେବନ କଲେ ଗଳା ଦରଜ, କାଶ, ଥଣ୍ଡା, ଜ୍ୱର ଦେଖାଦେଇନଥାଏ। ଦୃଷ୍ଟିଶକ୍ତି ସମସ୍ୟା ଦୂର ହେବା ସହିତ ଆଖିର ଥକାପଣ ଦୂର ହୁଏ। କାକୁଡ଼ି ଖାଇଲେ ଶରୀରରେ ଜଳୀୟ ଅଂଶ କମିନଥାଏ। ଟମାଟୋ ଖାଇଲେ ହାଡ଼ ମଜବୁତ ହୋଇଥାଏ। ଜହ୍ନି ଖାଇଲେ ଆଖିରେ ଜ୍ୟୋତି ବଢ଼ିଥାଏ। ଜିମ୍ ଯିବା ପୂର୍ବରୁ 2 କଦଳୀ ଖାଇକି ଗଲେ 90 ମିନିଟ୍ର ବ୍ୟାୟାମ କରିବା ପାଇଁ ଶକ୍ତି ମିଳେ। ଜିରା ଖାଇଲେ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ। ଛୋଟ ଗୁଜୁରାତି ଚୋବେଇଲେ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ। ଖାଲି ପେଟରେ ପାଣି ପିଇଲେ ଚେହେରାରେ ଚମକ ଆସିଥାଏ। ଯଦି ସେଥିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଇବେ ତେବେ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ।

ପାଣିପାଗ ସୂଚନା ଭୁବନେଶ୍ୱର ପାଣିପାଗ ସୂଚନା କେନ୍ଦ୍ର ପ୍ରାପ୍ତ ସୂଚନା ଅନୁଯାୟୀ ପାଗରେ ପରିବର୍ତ୍ତନ ଦେଖାଯାଇଛି। ରାଜ୍ୟରେ କେତେକ ସ୍ଥାନରେ ବାତ୍ୟା ସହ ବର୍ଷା ହେବାର ସମ୍ଭାବନା ଦେଖାଯିବ।

ଆଜିର ତାପମାତ୍ରା ଆଜି ଭବାନୀପାଟଣା ସହରର ସର୍ବୋଚ୍ଚ ତାପମାତ୍ରା 33 ଡିଗ୍ରୀ ସେଲସିୟସ ରହିଥିବା ବେଳେ ସର୍ବନିମ୍ନ 29 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପବନର ବେଗ ଘଣ୍ଟା ପ୍ରତି 4 କିଲୋମିଟର ବେଗରେ ପ୍ରବାହିତ ହେବ।

ସମୟତାର ଗତିପଥରେ ସର୍ବଦା ସଚେତନ ଏବଂ କ୍ରିୟାଶୀଳ ପ୍ରକୃତିର କୌଣସି ଶକ୍ତି ତାକୁ ରୋକିବାକୁ ସମର୍ଥ ନୁହନ୍ତି। ସମୟ ହୋଇଯାଇଛି ବିଶେଷ କାର୍ଯ୍ୟକ୍ରମ ଖୋଲାଝରକାକୁ ଏଇଠି ବିରାମ ଦେବାର। ହେଲେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା ସେ ସମ୍ପର୍କିତ ମତାମତ ନିଶ୍ଚୟ ଚିଠି ମାଧ୍ୟମରେ ଜଣାଇବେ। ଆପଣଙ୍କ ଚିଠି ଅପେକ୍ଷାରେ ରହିଲୁ। ଆମକୁ ଚିଠି ଲେଖିବାର ଠିକଣା ଚିଠି ପାଇଛୁ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ଏହା ବ୍ୟତୀତ ଆପଣ ଆମର ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ମତାମତ ଦେଇପାରିବେ। ନମ୍ବରଟି କହି ରଖୁଛି 8895994143। କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଏତିକି କହିବି, ଯିଏ ନିଜର ସମସ୍କନ୍ଧ ଲୋକ ସହିତ ବିବାହ, ମିତ୍ରତା, ବ୍ୟବହାର ତଥା କଥାବାର୍ତ୍ତା କରି ହୀନପୁରୁଷଙ୍କ ସହିତ କରେ ନାହିଁ, ଗୁଣରେ ଅଧିକ ପୁରୁଷମାନଙ୍କୁ ସର୍ବଦା ଆଗରେ ରଖିଥାଏ, ସେହି ବିଦ୍ୱାନ ନୀତି ଶ୍ରେଷ୍ଠ ଅଟେ। ଆଜିର ଉପସ୍ଥାପନାରେ ଥିଲି ମୁଁ ସ୍ୱପ୍ନ କୁମାର ବେହେରା। ରହୁଛି, ନମସ୍କାର।

ଶୁଣୁଥିଲେ ସ୍ଥାନୀୟ ଖବର ସୂଚନା ଏବଂ ସୁମଧୁର ସଙ୍ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିବାକୁ ଥିବା କାର୍ଯ୍ୟକ୍ରମ ସୂଚନା। ଦିନ 12ଟାରେ ଲୋକଗୀତ କ୍ରମରେ ଶୁଣିପାରିବେ ଭାଗବତ ମେଳା ଗୀତ, ପରିବେଷଣ କରିବେ ଶିଳ୍ପୀ ଗୌରଚରଣ ହାତୀ ଏବଂ ସାଥୀ। ଦିନ 12:30ରେ ପ୍ରଚାର କରିବୁ ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ପ୍ରୀତିନନ୍ଦ ରାଉତରାୟ, ବିଭୁ ଦାସ, ନମିତା ଅଗ୍ରୱାଲ, ଶୁଭଲକ୍ଷ୍ମୀ ଦାସ ଏବଂ ବିଜୟ କୁମାର ମିଶ୍ର। ଦିନ 1:10ରେ ଶୁଣିପାରିବେ କାର୍ଯ୍ୟକ୍ରମ ଚାଷର କଥା। ଦିନ 1:20ରେ ରହିଛି ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥା ଚିତ୍ରର ଗୀତ ପ୍ରଚାର କରିବ ଦିନ 2:45ରେ। ଶୁଣୁଥିଲେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ପ୍ରଥମ ଅଧିବେଶନକୁ ଏଠି ଶେଷ କରୁଛୁ, ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ଆମର ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ପୂର୍ବାହ୍ନ 12ଟାରେ, ସେତେବେଳେ ଯାଏ ବିଦାୟ ନେଉଛୁ।

0: ଆକାଶବାଣୀ ଭବାନୀପାଟଣା ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ସମୟ 12:30। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିବା ଲୋକଗୀତ କ୍ରମରେ ଭାଗବତ ମେଳା, ପରିବେଷଣ କରିବେ ଗୌରଚନ୍ଦ୍ର ହାତୀ ଏବଂ ସାଥୀ। ତା ପୂର୍ବରୁ କିଛି ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର

बोलो चैतन्य।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: କାର୍ଯ୍ୟକ୍ରମର ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ଶୁଭଲକ୍ଷ୍ମୀ ଦାସ ଏବଂ ବିଜୟ କୁମାର ମିଶ୍ର ଶଶିଭୂଷଣ ବେହେରାଙ୍କ ଆଉ ଏକ ରଚନାରୁ।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ଦିନ ଗୋଟାଏ। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଓ ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: sections of the Prevention of Money Laundering Act 2002. The agency said the case pertains to alleged large-scale money laundering through fake GST purchases of mobile phones worth over 100 crore rupees and subsequent exports to round-trip illegitimate funds from Dubai to India. An Indian died while four others sustained burn injuries as a wooden dhow capsized yesterday close to the Strait of Hormuz after it caught fire. The government sources said the crew members were rescued by a vessel which was passing by. The injured are receiving medical treatment in Dubai and are safe. In IPL cricket, Rajasthan Royals will face Gujarat Titans in Jaipur today at 7:30 p.m. Kolkata Knight Riders defeated Delhi Capitals by 8 wickets in Delhi last night. Chasing a target of 143 runs, Kolkata Knight Riders made 147 runs by only losing 2 wickets in just 14.2 overs. And that is the end of this news bulletin.
1: ଶୁଣୁଥିଲି ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କୃଷି ସୂଚନା କାର୍ଯ୍ୟକ୍ରମ ଚାଷର କଥା
2: ହେନ୍ତା ତ ଆମର ଚାଷୀ ଦଦା ନାନୀମାନେ ଭିନ୍ ଭିନ୍ ସମୟଥି ଭିନ୍ ଭିନ୍ ଚାଷ କରସନ୍ ମାତର୍କ ଏନ୍ତା କିଛି ଚାଷ ଥିସି ଯେନ୍ଟାକି ସବୁ ସମୟନେ କରିହେସି ବଏଲେ ବର୍ଷା ଋତୁନେ ବି କରିହେସି ଶୀତ ଋତୁନେ ବି କରିହେସି ଆର୍ ଖରାନେ ବି କରିହେସି ହେନ୍ତା ଗୁଟେ ଚାଷ୍ ହେଲା ରାଇସ୍ ରାଇସ୍ ଗୁଟେ ଏନ୍ତା ଜିନିଷ୍ ଯେନ୍ଟାକି ଆମର୍ ଧି କାଜେ ଖୁବ୍ ବନେ ହେନେ 50 ଅଧିକ ଭାଗ ତେଲ ଥିସି ପହେଲେ ଆସନ୍ ଜାନ୍ମା ଇ ରାଇସ୍ କେନ୍ତା ମ୍ୟାଟ୍ ଥି ହେସି ଯେନେ ପାନ୍ ଗଡ଼ି ଯାଉଥିବା ବାଲିଆ ମ୍ୟାଟ୍ ଆର୍ ହାଲ୍କା ମ୍ୟାଟ୍ ଥି ଇ ରାଇସ୍ ବନେକିନା ହେଇପାର୍ସି ମ୍ୟାଟ୍ର pH 5.5-8 ତକ୍ ଥିଲେ ଖାର୍ ମ୍ୟାଟ୍ ନୁନ୍ ମ୍ୟାଟ୍ ଏନ୍ତା ମ୍ୟାଟ୍ ଥି ଇ ରାଇସ୍ ବନେକିନା ନେଇ ହେଇପାରେ ଇତାର ଭିନ୍ ଭିନ୍ କିସମ ଅଛେ GT10 GT2 ଉମା ସ୍ମାରକ ନିର୍ମଳା ପ୍ରାଚୀ ଉଷା ଅମୃତ ଏନ୍ତା ଭିନ୍ ଭିନ୍ କିସମ ଅଛେ ଆର୍ ଇ ଭିନ୍ ଭିନ୍ କିସମ୍କେ ଭିନ୍ ଭିନ୍ ସମୟ ବି ଲାଗ୍ସି ଯେନ୍ତାକି GT10 90 ଲାଗ୍ସି ଆର୍ ହେତ୍କି ସମୟ ଏକା ଲାଗ୍ସି GT2 ମାତର୍କ ଉମା ସ୍ମାରକ ନିର୍ମଳା ପ୍ରାଚୀ ଉଷା ଆର୍ ଅମୃତ ଇଟା ମାନ୍କେ 75-80 ତକ୍ ଭିତରେ ଇ ଅମଲ ହେଇଯାଏସି ଆର୍ ବୁନ୍ବାର୍ ସମୟ ବି ଭିନ୍ ଭିନ୍ ଥିସି ବର୍ଷା ସମୟ ଥି ଜୁନ୍ ମାସରୁ ନେଇକରି ଜୁଲାଇର ମଝି ତକ୍ ଲଗେଇ ହେସି ଆର୍ ଶୀତ ମାସ ଆଇଲା ବୋଇଲେ ସେପ୍ଟେମ୍ବର୍ନୁ ଅକ୍ଟୋବର ତକ୍ ଇ ରାଇସ୍କେ ଆମେ ରୁପି ପାର୍ମା ଆର୍ ଖରାଦିନ ଆଇଲା ବୋଲେ ଫେବୃଆରୀରୁ ମାର୍ଚ୍ଚ ମାସ ତକ୍ ଆମେ ଇ ରାଇସ୍କେ ରୁପି ପାର୍ମା ଇଟାକେ କେନ୍ତା କରି ଆମେ ବିଶୋଧନ କର୍ମା ଆର୍ କେନ୍ତା କରି ଲଗାମା ଗୁଟେ ଏକର୍ ପିଛା 3-4 kg ବିହନ ଦରକାର ହେସି ଆର୍ 1 kg ବିହନକେ 2 g କାର୍ବେଣ୍ଡାଜିମ୍ ନେଇ ହେଲେ 3 g ଥିରାମ ଭିଡ଼େଇ କରି ଆମେ ବିହନକେ ବିଶୋଧନ କରିପାର୍ମା ବିହନ ବୁନ୍ବାର ଆଗରୁ ମ୍ୟାଟ୍କେ ବନେ କରି ଗୁଣ୍ କରି କରି ଆମ୍କେ ଚାଷ୍ କର୍ବାକେ ପଡ଼୍ବା ଧାଡ଼ିକେ ଧାଡ଼ି 30 cm ଆର୍ ମଞ୍ଜିକେ ମଞ୍ଜି ବୋଇଲେ 10 cm ବ୍ୟବଧାନ୍ତି ଗୁଟେ ସେଣ୍ଟିମିଟର ଭିତରେ ନେ ଆମ୍କେ ହେ ବିହନକେ ବୁନ୍ବାକେ ପଡ଼୍ବା ବିହନ ଖାଲି ବୁନ୍ଲେ ତ ନେଇ ହେ ତାକେ ଖସାର ତ ଦେବାକେ ଏକା ପଡ଼୍ବା ଗୁଟେ ଏକର ପିଛା 2 ଟନ୍ ସଢ଼ା ଗୋବର ଖତ 6 kg ଯବକ୍ଷାରଜାନ 8 kg ଫସ୍ଫରସ 8 kg ପଟାସ ସାର ବିହନ ବୁନ୍ବା ବେଲେ ଆମ୍କେ ଦେବାକେ ପଡ଼୍ବା ଆର୍ ସବକର୍ନୁ ବଡ଼ କଥା ଗୁଟେ ହେଲା ଯଦି ଆମେ ଆଲୁ ଚାଷ କରୁଛୁ ଆର୍ ତାକେ ଖୁଲି ଦଉଛୁ ତାରୁ ତାରୁ ଯଦି ଆମେ ରାଇସ୍ ଚାଷ କରୁଛୁ ବଏଲେ ଆମ୍କେ ଆର୍ ସାର ଦେବାକେ ନେଇ ପଡ଼େ ଆର୍ ଆମର୍ ଗଛ 15-20 ବାଗିର୍ ହେଇଗଲା ବଏଲେ ଜମିନେ 6 kg ଯବକ୍ଷା ଜେନ୍ ସାର ପକେଇ ଦେଇ କରି କୋଡ଼ା ଖୁସା କରି କରି ଅନାବନା ଘାସ୍କେ ଆମେ ବାଛି ବୁଛି ଦମା ଆର୍ ଧାଡ଼ିକେ ଧାଡ଼ି ଧରି ଟିକେ ବୁଦା ବୁଦା ବାଗିର୍ ହେଇଯାଇଛେ ବୋଲେ ବହଲିଆ ବାଗିର୍ ହେଇଯାଇଛେ ବୋଲେ 10 cm ବ୍ୟବଧାନରେ ଗୁଟେ ବନେ ଗଛ୍କେ ରଖିକରି ବାକିଟାକେ ଆମେ ଝିକି ଦମା ଇଟା ତ ଆମେ ଜୈବିକ ସାର ବାବଦନେ କହିଲୁ ରାସାୟନିକ ନେ ପେଣ୍ଡିମିଥାଲିନ୍ ଆଲାକ୍ଲୋର କୁଇଜାଲୋଫ ଇଥାଇଲ୍ ହେକ୍ଟର ପିଛା ଭିନ୍ ଭିନ୍ ପରିମାଣ ଥି ଆମ୍କେ ଦେବାକେ ପଡ଼୍ବା ବୋଇଲେ 200 liter ପାନ୍ ଥି ପେଣ୍ଡିମିଥାଇଲ୍ 75 g ଆଲାକ୍ଲୋର ଗୁଟେ kg କୁଇଜାଲୋଫ ଅଧା kg ବାଗି ଆମେ ଭିରେଇ ଦେଇ କରି ତାକେ ଆମେ ଝିଟାଝୁଟି କର୍ମା ଇଟା ତ ଗଲା ଖତ୍ ସାର ବାବଦ ନେ ଖାଲି ଖତ୍ ସାର ଦେଲେ ତ ନେଇ ହେ ଫସଲକେ କେନ୍ତା କରି ଆମେ ରକ୍ଷା କର୍ମା ହେଟା ଗୁଟେ ବଡ଼ ଜିନିଷ ହେ ହେଥିର୍ ଲାଗି ଭିନ୍ ଭିନ୍ ସମୟ ଥି ତାକେ ରୋଗ ପୋକନୁ ଆମ୍କେ ବଚାବାକେ ପଡ଼୍ବା ତ ଆମର୍ ଚାଷୀ ଦଦା ନାନୀମାନେ ତ ଭିନ୍ ଭିନ୍ ସମୟ ଥି ଭିନ୍ ଭିନ୍ ଚାଷ୍ କରୁଛନ୍ ଏକା ହେନ୍ତା ରାଇସ୍ ଗୁଟେ ଏନ୍ତା ଚାଷ୍ ଯେନ୍ଟାକି ଭିନ୍ ଭିନ୍ ସମୟ ଥି ହେଇପାରୁଛେ ତ ଇ ଚାଷ୍ ଆମେ

0: और मा आ रीतार लाभ भी उठाई पारमा।
1: ଶୁଣୁଥିଲି କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା।

0: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ। ତା ପୂର୍ବରୁ କିଛି ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: पॉडकास्ट और वायरल रील्स के शोर में सोचो असली ओजी कौन है। बॉस, रेट्रो इज द न्यू कूल और इंडिया का सबसे पहला ट्रेंड सेटर है अपना आकाशवाणी। वही सुकून वाली वाइब, म्यूजिक और सॉलिड इन्फो पूरे 90 सालों से नॉन स्टॉप ट्रेंडिंग। ट्यून इन करो, क्योंकि लेजेंड्स कभी आउटडेटेड नहीं होते। आकाशवाणी, 90 इयर्स से इंडिया की ओरिजिनल आवाज।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆପଣ ଆକାଶବାଣୀ ବୋଲେ ଭବାନୀପାଟଣାରୁ କାଣା କାଣା କାର୍ଯ୍ୟକ୍ରମ ଶୁଣୁଛନ୍ କି ନାଇଁ?
1: ହଁ ଶୁଣୁଛୁ ମ୍ୟାଡ଼ାମ୍। ଆମେ ଇଏ ମାନେ ଆମର କଳାହାଣ୍ଡିଆ ଭାଷାରେ ନୃତ୍ୟ ଗୀତ ବଜା କୁମରା, ତାପରେ ଆମର ଯେନ୍ କାର୍ଯ୍ୟକ୍ରମ ଆମର କଳାହାଣ୍ଡିର ବିଷୟରେ ଯାହା ଅଛି ଆମେ ପ୍ରାୟ ଶୁଣୁଛୁ। ଏବେ ତ ଏତେ ନାଇଁ, ଆଗରୁ ତ ବହୁତ ଶୁଣୁଥିଲୁ
0: ଆଜ୍ଞା,
1: କଳାହାଣ୍ଡି ବିଷୟରେ ବହୁତ କିଛି ଜାଣିପାରୁଥିଲୁ। ଆମେ ତ ଆମର ଆକାଶବାଣୀ ଆଗେ ପ୍ରାୟ ଆମେ ଲଗେଇକିରି ସବୁବେଳେ ଦେଖୁଥିଲୁ। ଏବେ ବର୍ତ୍ତମାନ ଏସବୁ ଲୋପ ହେଇଯାଇଛି, କିଛି ଆମେ ଦେଖି ନେଇ ପାରବା କି ଜାଣି ବି ନେଇ ପାରବା କିଛି।
0: ଯେ ଯେତେବେଳେ କିଛି ମାଧ୍ୟମ ବି ନେଇଥାଏ, ତ ରେଡିଓ କେତେ ସୁନ୍ଦର ମାଧ୍ୟମ ଗୋଟେ ଥିଲା, ତ ହେତ୍କି ବେଳେ କେନ୍ତା ଲାଗୁଥିଲା ଆଉ ଏବେ କେନ୍ତା ଲାଗୁଛି?
1: ଏବେ ଦେଖନ୍ ଦିଦି, ଆଗେ ଯେତ୍କି ଆମେ ସେ ରେଡିଓ ଗୋଟେ କି କିଛି ଗୋଟେ ଆମେ ଶୁଣିଲା ବେଳେ ବହୁତ ଉତ୍ସାହ ହେଲା, ବହୁତ ଖୁସି ଲାଗୁଥିଲା।
0: ହଁ ହଁ,
1: ଆଗେ ଆମେ କଳାହାଣ୍ଡି ବିଷୟରେ କି ଅନ୍ୟ ଭାର ବିଷୟରେ ବି ରେଡିଓ ମାଧ୍ୟମରେ ଆମେ ଯାହା ଜାଣୁଥିଲୁ ଆକାଶବାଣୀ ମାଧ୍ୟମରେ, ବହୁତ ଖୁସି ଲାଗୁଥିଲା ସମସ୍ତଙ୍କେ। ଆମେ ତ ମା ମାନେ କିଛି ଗଦା ମାରେ, ଆରେ ଏଇ ସମୟରେ ଏଇଟା ଦେବା ହେଟା ଦେବା, ଆମେ ଶୁଣମା ବୋଲିକିନା ଆମେ ରେଡିଓ ଥିଲା ଆମର ଘରେ, ମୋର ବାହା ଘର ବେଲେ ବି ମତେ ଦେଇଥିଲେ, ଆମେ ଏଟା ମାନେ ଶୁଣୁଥିଲୁ।
0: ନାଇଁ ଏବେ ବି ଆମର କାର୍ଯ୍ୟକ୍ରମ ସବୁ ଯାଉଛେ ମହିଳା ମାନଙ୍କେ ନେଇକିନା,
1: ଆଗେ ଟିକେ ବହୁତ କିଛି ଜାଣେ, ଆର ଏବେ ଟିକେ ଆର ଆପଣ ମାନେ ପଢେଇବାର କଥା
0: ଆଜ୍ଞା,
1: ଆମ ମାନଙ୍କୁ ଉତ୍ସାହୀ କରିବାର କଥା ମହିଳା ମାନଙ୍କୁ, ଆମକୁ ଗୃହିଣୀ ମାନେ ସବୁ ଜାଣିପାରମା, ଆପଣ ମାନେ ଟିକେ ଆର କିଛି ଆମକୁ ଉତ୍ସାହିତ କରିବେ।
0: ଆଉ ଆକାଶବାଣୀର ଯେନ୍ କାର୍ଯ୍ୟକ୍ରମ ଆପଣ ଶୁଣି ଆସୁଛନ୍, ତ ଯେନ୍ ମହିଳା କାର୍ଯ୍ୟକ୍ରମ ଶୁଣସନ୍ କି ନାଇଁ?
1: ହଁ ଶୁଣସୁ ଦିଦି, ଭଲ ଲାଗ୍ସି ଆମକେ। ମହିଳା ମାନଙ୍କର ଆମର ଜାଗୃତ ହେବା କେମିତି, ଏସ ଏଚ ଜି ମା ମାନଙ୍କର କେମିତି ଆମର ରହିବା ବିଷୟରେ, ଆମର କେମିତି ମାନେ ଇଏ ମେଡିକାଲ ବିଷୟରେ, ଛୁଆମାନଙ୍କର ଭରଣ ପୋଷଣ ବିଷୟରେ ପ୍ରାୟ ଶୁଣସୁ ଆମେ, ଭଲ ଲାଗ୍ସି। ଆଉ ଆଗେ ବି ଆର କିଛି ବି କରିବେ ଆମକେ, ବହୁତ ଭଲ ଲାଗ୍ସି ସବୁ।
0: ଆଜ୍ଞା ଆଜ୍ଞା
1: ଶିକ୍ଷା ବି ଦଉଛୁ, ଦେଖରେ ପିଲେ ଶୁନ ଶୁନ ରେଡିଓ କଥା ଶୁନ ବି ଛୁଆ ମାନକେ କହୁ ଆମେ, ଭଲ ଲାଗ୍ସି ସେ ସବୁ।
0: ଆର ଆମର ଆକାଶବାଣୀ ନେଇ ଯେନ୍ ଆମର ସଂସ୍କୃତି ପରମ୍ପରା ଯେନ୍ ଲୋକଗୀତ ସବୁ ଲୋପ ପାଇ ଯାଉଥିଲା, ସେଟା ମାନେ ଆକାଶବାଣୀ ମାଧ୍ୟମରେ ବଞ୍ଚି ରହିଛି, ତ ଆପଣଙ୍କୁ କେନ୍ତା ଲାଗ୍ସି ଆମର ଆକାଶବାଣୀ ଯାହା ହଉ ବଞ୍ଚିକି ରଖିଛି, ସେଟା କେମିତି ଲାଗ୍ସି ଆପଣଙ୍କୁ?
1: ଆକାଶବାଣୀରେ ଆମେ ଶୁଣିବାକେ ବହୁତ ଭଲ ଲାଗ୍ସି ଦିଦି, ଯାହା ହଉ ଆଗର ଆମର କିଛି କାର୍ଯ୍ୟକ୍ରମ ମାନେ ଆମର ରେଡିଓ ଷ୍ଟେସନରୁ ଆମର ଦିଦି ଆଜ୍ଞା ମାନେ ଚାଲୁଛନ୍, ଆମେ ଶୁଣୁଛୁ, ହେଲେ ନହେଲେ ତ ଏସବୁ ଜାଣବା କେବେ ନେଇ ପାରୁଛେ ଭାବସୁ, ଭଲ ଲାଗ୍ସି ଆମକେ ଶୁଣିକରି, ବହୁତ ଖୁସି ଲାଗ୍ସି। ଆରେ ପୁରୁଣା କାଳେ ଆମର ସବୁ ଏବେ ଜାଣିପାରୁଛୁ ଶୁଣି ପାରୁଛୁ ବୋଲି ଖୁସି ଲାଗ୍ସି ଆମକୁ।
0: ତ ଆପଣ ଆକାଶବାଣୀ ଶୁଣୁଛନ୍ ବୋଲିକରି ଏତେ ସୁନ୍ଦର କଥା ମାନେ କହିଲେ, ତ ଯେନ୍ ମାନେ ଆମର ଆକାଶବାଣୀ କେ ନେଇ ଶୁଣବାର ନା ଏବେ ଅନ୍ୟ ମାଧ୍ୟମ କେ ସବୁ ଆପଣେଇଲେ, ତ ସେମାନଙ୍କେ କାଣା କହିବେ ଆପଣ?
1: ସେମାନଙ୍କେ ମୋର ମେସେଜ ତ ସମସ୍ତେ ଆମର ଆକାଶବାଣୀ ମାଧ୍ୟମରେ ନେଇକରି ଶୁଣବା କଥା, ସମସ୍ତେ ସେ ଜିନିଷ କେ ଜାଣବା କଥା, ଯେତିକି ଆମର କଳାହାଣ୍ଡିଆ ବିଷୟରେ ସେଥିରେ କୁହା ହଉଛି ଜଣା ହଉଛି, ଓଡିଶା ବିଷୟରେ ବି ଜାଣୁଛୁ ଆମେ ସବୁ, ଆକାଶବାଣୀ ଟା ନିହାତି ଦରକାର ଦିଦି, ସେଟା ବନ୍ଦ ହେବାର କଥା ନାହିଁ।
0: ଆକାଶବାଣୀ କେଁ ଯେ ଭଲ ଲାଗ୍ସି କହି ଦେଖନ୍ ଟିକେ, ଯାହା ହେଲେ ବି ଅନ୍ୟ ମାଧ୍ୟମ ଠୁ ଆକାଶବାଣୀ କେଁ ଯେ ଭଲ?
1: ଆକାଶବାଣୀ ବେଲେ ଦେଖନ୍ ଆମର ନିଜର ଆମର ଦେଶିଆ ଭାଷାରେ ସବୁ କୁହା ହଉଛି, ଆମର ଲୋକଗୀତ ନାଚ ଇଏ ଘୁମରା ଫୁମରା ସବୁ ବିଷୟରେ ଆମେ ଜାଣିପାରୁଛେ, ସେଟା ଆମକୁ ଆଗର ଯାହା ଆମର ପରମ୍ପରା ବଞ୍ଚେଇ ରଖିଛନ୍ ଆକାଶବାଣୀ ବୋଲିକରି, ଆମକୁ ଖୁସି ଲାଗ୍ସି ଆକାଶବାଣୀ ମାଧ୍ୟମରେ ଆମେ କିଛି ଜାଣିପାରୁଛୁ, ସେଟା ନେଇଥିଲେ ବି ଆମେ ସେଟା ଜାଣିପାରୁଛୁ ଶୁଣିପାରୁଛୁ। ଗାଁ ଗହଳି ମାନକେ ଆମର ଲାଇଟ୍ ମାନେ ବି ପ୍ରାୟ ନେଇ ରହେ, ଏମିତି ତ ଲାଇଟ୍ ବି ଅସୁବିଧା ଏକା ହଉଛି ଏବେ, ତ ରେଡିଓ ବିଷୟରେ କାଣ କି ଆମର କିଛି ଲାଇଟ୍ ଥାଉ ନେଇ ତ କିଛି ଇଏ ନେଇ, ଜଣେ ଭାଇ ଯଦି କେନ୍ କ୍ଷେତକେ ବି ଯିବା ବେଲେ ସେଟା ଲଗେଇ ତାର ଖୁସି ହେଇକରି ଲଗେଇ କରିବି, ସେ ଶୁଣି ଶୁଣି ତାର କାମ କରିପାରୁଛି, ହେଲା କି କେନ୍ ମା ଗୋଟେ ରୋଷେଇ କରିଥିବା କି କାଣା ବି କରୁଥିବା ସେଟାକେ ଲଗେଇ ଦେଇକରି ସେ ଜାଣିପାରୁଛେ ଶୁଣିପାରୁଛେ କରିପାରୁଛେ। ଆର ଟିଭି ଫିଭି କାଣ ହଉଛି ଲାଇଟ୍ ଦରକାର, ଏଥିରେ ବ୍ୟାଟେରୀ ଦୁଇଟା ପକେଇଲୁ ଆମର ଚାର୍ଜ ହେଲା, ଆରାମସେ ଆମେ ଶୁଣିପାରୁଛୁ ଆମର ବିଷୟରେ ସବୁ ଜାଣିପାରୁଛୁ, ସେଥିଲାଗି ଆମକୁ ଭଲ ଲାଗୁଛି ସେଟା।
0: ଆଉ ଏବେ ତ ଫୋନରେ ବି ସୁବିଧା ହେଇଗଲା ନା ଯେ ରେଡିଓ ଶୁଣବାଟା, ତ ଫୋନରେ ବେଶୀ ଶୁଣସନ୍ କି ଆପଣ ରେଡିଓ ମାନେ ପୁରା?
1: ରେଡିଓ ଭଲ ଲାଗ୍ସି,
0: ରେଡିଓ ଭଲ ଲାଗ୍ସି,
1: ରେଡିଓ ଭଲ ଲାଗ୍ସି। ଇ ଫୋନ ରଟା କାଇଁ ଆମେ ଦେଖବା ଲାଗି ସେଟା ସୁଯୋଗ କାଇଁ ଚାର୍ଜ ଦରକାର କାଇଁ ଇଏ ଦରକାର ଦୁନିଆ ଭରକୁଟି, ରେଡିଓ ଗୋଟେ ବ୍ୟାଟେରୀ ପକା ଦେଲ ମାସ ମାସ ଜାରି ଆମେ ଜାଣିପାରୁଛୁ ଶୁଣିପାରୁଛୁ
0: ଆପଣ। ସେଥିର୍ ଲାଗି ବହୁତ ଖୁସି ଲାଗିଲା ଆଉ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ଆପଣଙ୍କୁ ବି ବହୁତ ଧନ୍ୟବାଦ ଯେ ଆମର କଳାହାଣ୍ଡି ବିଷୟରେ ଆମର ଆକାଶବାଣୀ ବିଷୟରେ ଆମକୁ ବି ଆର କିଛି ଆକୁ ଆର ଟିକେ ବି ବହୁତ ମାନେ ବୁଝେଇବେ ଶୁଣେଇବେ ଭଲ ଜିନିଷ ମାନେ ପ୍ରୋଗ୍ରାମରେ ଦେବେ।
1: ଆଜ୍ଞା
0: ଆମେ ସେତିକି ଆଶା ରଖିଛୁ। ଆମକୁ ତ ରେଡିଓର ବହୁତ ଭଲ ଲାଗ୍ସି, ଆଗରୁ ବି ଆର ଏବେ ବି ଆମକୁ ଶୁଣିବା ଲାଗି ବହୁତ ଇଚ୍ଛା ଲାଗ୍ସି।
1: ଆମେ ନିଶ୍ଚୟ ଚେଷ୍ଟା କରମୁ ନୂଆ ନୂଆ କାର୍ଯ୍ୟକ୍ରମ ଆଣବା ଲାଗି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ମ୍ୟାଡମ ନମସ୍କାର।
1: ନମସ୍କାର ଭଇନ ମାନେ ଆକାଶବାଣୀ ବିଷୟରେ କେତେ ସୁନ୍ଦର ସୁନ୍ଦର କଥା କହିଲେ ନିକେ। ତାଙ୍କର ଆକାଶବାଣୀ ସନେ କେନ୍ତା ସମ୍ପର୍କ ଅଛି, କେତେ ଭଲ ପାଏସନ୍ ଆମର ଆକାଶବାଣୀ କି, ସେ ବିଷୟରେ ଆମର ସୁମିତ୍ରା ନିଆଲ ଭଏନ କେତେ ସୁନ୍ଦର କିନା କହିଲେ। ତ ଏବେ ଆସନ୍ ଆଗକେ ବଢ଼ମା। ଜୀବନରେ ଛୋଟ ଛୋଟ ଜିନିଷ ନୁ ସର୍ଦ୍ଦା ହେବାର କଥା। ସବୁବେଳେ ବଡ଼ ବଡ଼ ଖୁସି ବଡ଼ ବଡ଼ ଆଶା ରଖିଲେ ଦୁଃଖ ଛଡ଼ା କିଛି ବି ନେଇ ମିଲେ। ଜୀବନରେ ତ କେତେ କାଣା ଘଟି ଚାଲିସି, ହେନ୍ତା ଘଟି ଚାଲବା ବି ଆଗକେ। ତ ସେ ବିଷୟକେ ଗୁରୁତ୍ୱ ନେଇଦେଇକରି ଯେନ୍ଟା ସମାଜର ମଙ୍ଗଲ ଲାଗି ଦରକାର ହେ ବିଷୟକେ ବେଶୀ ଧ୍ୟାନ ଦେବାର କଥା। କାଣା କହୁଛନ୍, ସତ୍କି ନେଇ? ତ ଏବେ ଆସନ୍ ଇଠାନେ ସୁନ୍ଦର ଗୀତ ଗୋଟେ ଶୁନୁ, ତାପରେ ଆଗକେ ବଢ଼ମା।

ଆମେ ଯେତେ ଆଧୁନିକ ହେଲେ ବି ପୁରୁଣା ଯୁଗର କେତେ କଥାକେ ନେଇ ଭୁଲବାର କଥା। ସେ ପୁରୁଣା ଯୁଗର କିଛି କିଛି କଥା ଲାଗି ତ ଆମର ପରିବାରମାନେ ନେଇ ଭାଙ୍ଗୁଥାଇ। ସଦସ୍ୟମାନଙ୍କର ନିଜ ନିଜର ଭିତରେ କେତେ ସ୍ନେହ ଶ୍ରଦ୍ଧା ଥିଲା। ସେମାନେ ହେତ୍କି ବେଲେ ତୋର ମୋର ନେଇ ହୋଥାଇ। ସେମାନଙ୍କର ମନ ଭିତରେ ଖାଲି ନିଃସ୍ୱାର୍ଥପର ଭାବ ଥିଲା। ସମ୍ପତ୍ତି ଲାଗି ଟଣା ଓଟ୍ରା ମାରଧର ନେଇ ହୋଥାଇ। ଗୋଟେ ଲୋକ ବିପଦନେ ପଡ଼ିଲେ ଆର୍ ଗୋଟେ ଲୋକ ଆଗ ବାହାରୁଥିଲା ସାହାଯ୍ୟ କରବାକେ। ଏନ୍ତା ସୁନ୍ଦର ଥିଲା ଆଗର ସମାଜ, ହେଟା ଏବେ ଖୁବ୍ ମନେ ପଡ଼ସି। ଆର୍ ଏବେ ଦରକାର ବି। ଲୋକମାନଙ୍କର ଚିନ୍ତାଧାରା ଭାବନା ବି କେତେ ସୁନ୍ଦର ଥିଲା। ମନେ ପକାନ୍ତୁ ଏବର ଯୁଗନେ ଇ ସବୁ କେଜି ନେଇ ନା, ତାର କାରଣ ବିଷୟରେ ଆପଣମାନେ ଚିନ୍ତା କରନ୍। ଭଲ କରି ତାର ନିରାକରଣର ବାଟ ଖୋଜିଲେ ଏବର ଯେନ୍ ଇ ବିଶୃଙ୍ଖଳିତ ସମାଜ ସୁଧୁରି ଯିବା ବେଲେ ଆଗର ଭଳିଆ ହେଇଯିବା। ଭାଇମାନେ ଯେତେବେଳେ ସବୁ ଜାଗାର ଶୃଙ୍ଖଳା କଥା ଉଠସି, ସବୁ ଜାଗାର ଉନ୍ନତି କଥା ଉଠସି, ହେତ୍କି ବେଲେ ପରିବାର କଥା।

0: ଆଗ ମନକେ ଆଇସି। ପରିବାର ଭଲ ଥିଲେ ପରିବାରର ଲୋକମାନେ ଭଲ କଥା ଚିନ୍ତା କରସନ୍, ସେମାନେ ଖାଲି ନିଜର ପରିବାରର କଥା ଚିନ୍ତା କରସନ୍, ହେନ୍ତା ନେଇସି ସାରା ରାଜ୍ୟର ସାରା ଦେଶର କଥା ବି ଭାବସନ୍। ହେଥିର୍ଲାଗି ଗୋଟେ ଗୃହିଣୀ ଗୋଟେ ମାର ଭୂମିକା ବେଶୀ ଏ, କେଁ ଯେ କି ଛୁଆମାନଙ୍କର ମନ ଭିତରେ ଇ ସୁନ୍ଦର ଭାବନା ଆଣବାଟା ମାର କାମେ। କେନ୍ତା କରି ଆରୁ କାଣା କାଣା କରବା ଲାଗି ପଡ଼ସି ଇ ସାରା ସମାଜର ପରିବର୍ତ୍ତନ ଲାଗି, ଏ ବି ଆସନ୍ ଜାନମା କଥାବାର୍ତ୍ତା ହେଇକରି। ଆପଣ କିଏ ସ୍ୱାଗତ ଆମର କାର୍ଯ୍ୟକ୍ରମ କିଏ?
1: ଧନ୍ୟବାଦ ମ୍ୟାଡମ, ନମସ୍କାର।
0: ତ ଆପଣ ଆପଣଙ୍କର ପରିଚୟ ପ୍ରଥମେ ଦିଅନ୍।
1: ମୋ ନାଁ ହେଉଛି ସୁମିତ୍ରା ନିଏମ, ମଦନ ମୋହନ ପଡ଼ା ମୋର ଘର।
0: ହଁ,
1: ଆରେ ଲୋକାଲ ଭବାନୀପାଟନା ମୋର ଘର।
0: ହଁ,
1: ମଦନ ମୋହନ ପଡ଼ାର।
0: ହଁ
1: ଆଜ୍ଞା।
0: ଆଉ ଆପଣ କାଣା କରସନ୍ କି କି ଗୃହିଣୀ?
1: ମୁଇଁ ତ ଏବେ ବର୍ତ୍ତମାନ ଇଞ୍ଜିନିୟରିଂ କଲେଜରେ ଅଛେ, ୱାର୍ଡେନ ପୋଷ୍ଟରେ ବାନ୍ଦେପଲା। ଆଉ ଘରେ ସବୁ ଏବେ ମୋର ବୋହୁ ଆଣିଲି, ଘରେ ରନ୍ଧା ବଢା ପିଲା ଛୁଆ ସବୁ କରସି। ରନ୍ଧା ବଢା ପିଲା ଛୁଆ ଘର ସମ୍ଭାଳି, ମୋର ତିନିଟା ଛୁଆ ଏବେ ବର୍ତ୍ତମାନ ସିନା ଇଞ୍ଜିନିୟରିଂ କଲେଜରେ ଅଛେ। ଆଗରୁ ତ ମୁଇଁ ଗୃହିଣୀ ଏକା ଥିଲି, ଗୃହିଣୀ ଠିକ କରିବି ମୁଇଁ ଘର କାମ ସବୁ ସାରିକିରି ରନ୍ଧା ବଢା ପିଲା ଛୁଆକେ ଦି କରିବି। ମୁଇଁ ଗୋଟେ ଦୁକାନ କରିଥିଲି, ଟେଲରିଂ କାମ କରୁଥିଲି। ଆର ଆଜିକାଲି ତ ଦିଦି ଯେମିତି ଦିନ ଦୁନିଆ ଯେ ଖାଲି ଘରେ ଆମେ ଗୃହିଣୀ ବୋଲିକରି ଘରେ ବସିକରି ରହିଲେ ବି ନେଇ ଚଳେ ନା, ଜଣଙ୍କର ଇନକମରେ କେନ ଘର ଚଲବା?
0: କେତେ ସୁନ୍ଦର କଥା ଭାବୁଛନ୍ ଆପଣ।
1: ଆମେ ବି ପଇସା କେନାଡୁ ଆଣିଲେ ଯାଇକିରି ଆମର ପିଲା ଛୁଆର ପାଠ ସାଠ ପଢ଼େଇମୁ, ଭଲ ମଣିଷ କରମୁ, ଏମିତି ଭାବିକିନା ଘରୁ ମୁଇଁ ଗୋଟେ ଦୁକାନ କଲି, ଟେଲରିଂ ଦୁକାନ କଲି। ସେ ଦୁକାନରୁ ଫେର ଛୁଆମାନଙ୍କୁ ପାଠ ସାଠ ପଢ଼େଇଲି, ମଣିଷ କଲି, ଆର ନିଜର ଗୋଡ଼ ନିଜେ ସେମାନେ ପିଲାମାନେ ବି କିଛି ଦୁଇ ପଇସା ଇନକମ କରିକିରି ତାଙ୍କର ଚାଲିଛି ପରିବାର।
0: ହଁ ହଁ ହଁ, ଯେ ଆପଣ ଯେନ୍ ଆଗ ଗୃହିଣୀ ଥିଲେ ହେଟା ଭଲ ଥିଲା କି ଏବେ, ହେତକି ବେଳର କଥା ଟିକେ କହନ୍ ଆରୁ ଏବର କଥା ବି କହିବେ। ହଁ, ଗୃହିଣୀ ଥିଲେ ଯେ ହେତକି ବେଳେ କେନ୍ତା କରି ଆପଣ ବେଲେ ସମୟ କେନ୍ତା ବେଲେ ମ୍ୟାନେଜ କରୁଥିଲେ?
1: ସକାଳୁ ଟିକେ ଭୋରରୁ ଟିକେ ଉଠିକିନା ଦିଦି, ସକାଳୁ ସକାଳୁ ଅନ୍ଧାରୁ ଉଠିକିନା ଘର କାମ ଧାମ ସାରୁଥିଲି, ପିଲା ଛୁଆ ମାନକେ ରନ୍ଧା ବଢା କରି କରି ଟ୍ୟୁସନ ସ୍କୁଲ ପଠେଇ ଦିଆ, ତାରପରେ ଯାଇକିରି ଦୁକାନ ଯାଏ। ଦୁକାନ ଗୋଟେ କରୁଥିଲି ଆମର ଇ ମଦନ ମୋହନ ମନ୍ଦିର ପାଖେ ଟେଲରିଂ ଦୁକାନ, ଝିଅ ମାନକେ ସାତ ଆଠ ଦଶ ଜଣକେ ବି ସିଲେଇ ଶିଖାଏ, ଆର ନିଜେ ବି ପବ୍ଲିକର କପଡା ଲତା ବି ସିଲାଏ, ଆପଣଙ୍କ ସ୍କୁଲ ମାନଙ୍କର ବି ୟୁନିଫର୍ମ ମାନେ ବି ସବୁ ସିଲେଇ ସିଲା କରିଦିଏ। ତାପରେ ଗୋଟେ ମୋର ଅପରେସନ ହେଲା, ଟ୍ୟୁମର ଅପରେସନ ହେଇଗଲା, ଫେର ସେନୁ ପଛେ ମୁଇଁ ସେ ଟେଲର କାମକେ ମତେ ଡକ୍ଟର ମନା କଲେ, ତମେ ସିଲେଇ ନେଇ କରବ ବୋଲେ ଭଲସେ ରହିବ, ଆର ସିଲେଇ କରବ ବୋଲେ ତମର ଦେହ ବହୁତ ଖରାପ ହେଇଯିବା କହିଲାଗେ। ତାପରେ ଗୋଟେ ବୁଝାବୁଝି କରିକିନା ଇଞ୍ଜିନିୟରିଂ କଲେଜରେ ଗୋଟେ ୱାର୍ଡେନ ପୋଷ୍ଟ ନେ ଏବେ ରହିଛେ।
0: ଆପଣ କେତେ ମାନେ କେତେ ବଢିଆ କଥା ଗୋଟେ ଭାବିଲେ ଯେ ମୁଇଁ ନିଜକେ ସବୁବେଳେ ବିଜି ରଖିବି, କେନ୍ତା କରି ଉପାର୍ଜନ କିଛି କରିବି, ଘରେ ବସି ନେଇ ରହେ ବୋଲି କରି। ତ ହଁ, ଇ ଚିନ୍ତାଧାରାଟା ବେଲେ ଇ ଚିନ୍ତା କେନ୍ତା କରି ବେଲେ ଆସିଲା ଇ ଚିନ୍ତାଧାରା ଆପଣଙ୍କର ମନ ନେ?
1: ଦିଦି ଦେଖନ୍, ଆଜିକାଲି ଜଣେ କରି ଇନକମରେ ପିଲା ଛୁଆ ବି ମଣିଷ କରବାର ଅଛେ ନା।
0: ହଁ,
1: ଆମର ଦିନରେ ଆମର ମା ବାପା ପାଠ ନେଇ ପଢେଲା କେ ବି ହେ ଦୁଇ ଚାରି ପିଲା ଯାହା ପଢିକରି ବି ଯେମିତି ଚଲୁଥିଲୁ, କିନ୍ତୁ ଏବେ ଦିନ ଦୁନିଆ ଯେମିତି ଯେ ଆମର ପିଲା ଛୁଆକେ ପାଠ ସାଠ ଟିକେ ନେଇ ପଢାମା, ମଣିଷ ନେଇ କରମା, କି ନିଜର ଗୋଡ ସେମାନେ ଠିଆ କେମିତି ହେଇପାରବେ, ଆଗର ପିଢି ଫେର କେମିତି ଚାଲବା ବୋଲି ଭାବିକିନା ଏ ବାହାରକୁ ବାହାରିଲି। ଆରୁ ଫେର ମୁଇଁ ଭାବିକିନା ବି ଆର ନାଇଁ, ମୁଇଁ ନିଜେ ସିଲେଇ କରୁଛେ ମାନେ ଆର ବି ଆଠ ଦଶଟା ଛୁଆ ଶିଖନ୍, ମଣିଷ ହିଅନ୍ କହିକିରି ସେମାନଙ୍କୁ ଫ୍ରିରେ ଶିଖେଇଲି। ତାପରେ ନେଇକି ଯେତେବେଳେ ଇଏ ହେଲା ଆମର ଝିଅ ମାନେ ବି ନେଇ ଦିଦି, ଆର ସେତକି ବେଲେ ସମୟ ମତେ ଶହେ ଶହେ ଟଙ୍କା ସେମାନେ ମାସକେ ଫିସ୍ ଦଉଥିଲେ, ଦଶ ପନ୍ଦରଟା ଖଣ୍ଡେ ଛୁଆ ମାନେ ଆସନ୍ ମୋର ପାଖେ। ତାପରେ ସେମାନଙ୍କୁ ମୁଇଁ ଶିଖେଇ ଶିଖେଇକିରି ପଛେ ନେଇକି ମୋର ଗୋଟେ ଟ୍ୟୁମର ହେଇଗଲା, ଟ୍ୟୁମର ଅପରେସନ ହେଇକିରି ତା ପଛେ ଘରେ ବସି ରହିଲି, ମୋର ମାଇଣ୍ଡ ବି କାମ ଦେଲା ନାଇଁ, ମୁଇଁ ଗୋଟେ ବାହାରେ ସବୁବେଳେ କରବା ଲୋ, ଆର ଏମିତିରେ ମତେ ଭଲ ନେଇ ଲାଗବାର ଏମିତି ହେଲାକେ ବୁଝାବୁଝି କଲି, ତାପରେ ସେ ଇଞ୍ଜିନିୟରିଂ କଲେଜରେ ଗୋଟେ ପଶିଲି। ଆର
0: ବେଶୀ ଭଲ କରିଛନ୍ ଆପଣ। ତ ଏଇଟା କେତେ ବର୍ଷ ହେଲା ନା ଆପଣ ଏଇ ସହରରେ ରହି ଆସୁଛନ୍?
1: ଆବେ କେତେ ବର୍ଷ କେଲୁ ମ୍ୟାଡମ, ଆମର ତ ବହୁତ ଛୋଟ ଛୋଟ ଥିଲୁ, ମା ବାପା ଇନେ ଆଣିକିନା ରହିଲେ ଭବାନୀପାଟନାରେ ରହିଲେ, ତାପରେ ମୁଁ ମ୍ୟାରେଜ ପରେ ବି ଇନେ ଏକା ରହିଲି। ଆମର ଶାଶୁ ଘର ହଉଛି କୋରାପୁଟ, ଧରଗଡ଼ କୋରାପୁଟ, ଆଉ ମା ଘର ହଉଛି ଅମ୍ବାଦୁଲା, ଇଏ ଆମର ଜୁନାଗଡ଼, ଇଏ କାଣା ହେଟା କହିସନ୍ ହାପସ।

0: କମାଦୁଲା କହିସ
1: ସେନ
0: ଲୋକାଲ ଆମେ ଇନେ କଲାହାଣ୍ଡି ଏକା ମୁଁ ତାପରେ ମୁଁ ଆଜିକାଲି ଦିନ ଦୁନିଆକେ ଦେଖିକିରି ଟିକେ ନେଇ ଭାରମା ନିଜେ ଯଦି ନେଇ ଆଗକୁ ବଢ଼ମା ବୋଲେ ଆମର ଆଗର ପିଢି ବି ତ ଛୁଆ ମାନେ ଆମକୁ ଦେଖିକିରି ଏକା ସେମାନେ କିଛି ଶିଖିବେ କରିବେ ଏମିତି ଭାବିକିରି ଏକା ଟିକେ ଆଗକେ ସବୁ ବଢ଼ବା ଲାଗି ଚାହିଁଲି ଆଉ।
1: ଯେ ଦିଦି ଆପଣ କେତେ ସୁନ୍ଦର କଥା ଭାବୁଛନ୍ ତ ଏବର ଛୁଆମାନଙ୍କର ପଢାପଢି ବିଷୟରେ କାଣା କହିବେ ବୋଲେ ଆପଣ କାଣା ଭାବସନ୍ ଏବର ଛୁଆମାନେ ଦେଖନ୍ ଆପଣ ବେଶୀ ଖର୍ଚ୍ଚ କରି କରି ଆମେ ତାଙ୍କେ ବାହାରେ ପଢ଼ଉଛୁ ହେଲେ ବି ସେ ଶିକ୍ଷାର ମାନ ନେଇ ରହିବାର ସେମାନେ ଚାକିରିରେ ବି ନେଇ ପାଇପାରବାର ବେଶୀ ବୋଲେ କଷ୍ଟ କରୁଛନ୍ ଚାକିରି ଗୋଟେ ଲାଗି ତ ସେ ଶିକ୍ଷା କେ ନେଇକରି କାଣା ଭାବସନ୍ ଆପଣ ଆପଣ ବି ତ କିଛି ଭାବୁଥିବେ।
0: ଦେଖନ୍ ଦିଦି ସମସ୍ତେ ଖାଲି ଚାକିରି ଚାକିରି ଚାକିରି ପଛେ ଦୌଡୁଥିଲେ ନାଇଁ ଦେଖନ୍ ଆଗର ଲୋକ କିଛି କିଛି ନେକେ ଟିକେ ଶିକ୍ଷା ପାଉଥିଲେ ଉପଯୁକ୍ତ ହଉଥିଲେ ସର୍ଭିସ ମିଳୁଥିଲା ଏବେ ଗଭର୍ଣ୍ଣମେଣ୍ଟ କାଣ ସମସ୍ତେ ଚାହୁଁଛେ ଯେ ଆମର ଛୁଆମାନେ ଯେମିତିକି ଆଙ୍କି ଚିହ୍ନା ନେଇ ଦିଅନ୍ ସମସ୍ତେ ଶିଖିଥିଅନ୍ ଭାବୁଛୁ ଭଲ ପଢା ଲେଖା କରବାଟା ଠିକ କଥା କିନ୍ତୁ ସମସ୍ତଙ୍କ ଲାଗି ଚାକିରି ବି ନେଇ ମିଳେ ନିଜେ ନିଜେ କିଛି ଯେତେ ବି ପାଠ ସାଠ ପଢୁ କେନ୍ କାମ କେ ବି ଗୋଟେ ମିଳିଲା ବେଲେ ଛୋଟ କାମ ଇ ଗାଁ ବଡ଼ ନେଇ ଭାବାର ଯେମିତି ବି ଭରଣ ପୋଷଣ ଆମେ ନିଜେ କର୍ମୁ ଆମର ପିଲା ଛୁଆକେ କର୍ମୁ ଆଉ ସେ ଛୁଆମାନେ କେନ୍ତା ଆଗକେ ବଢ଼ବେ ଯିଏ ଚିନ୍ତା କର୍ମା ଯେନ୍ କୌଣସି କାମ ହଉ କେନ୍ଟା ଛୋଟ ନେଇ ବଢ଼ନେ ସବୁ କାମ ଆମର ଲାଗି ସମାନ ସେଟା ଯଦି ଚାହେମା ବେଲେ ଆମର ଛୁଆମାନେ ଆଗକୁ ବଢି ପାରବେ ଆର ଖାଲି ଚାକିରି ଚାକିରି ବୋଲିଥିଲେ ଚାକିରି କେନ ଥୁଆ ନେଇ ହେବା ଦିଦି ଯେନ୍ କୌଣସି କାମ ବି ହଉ ଟେଲର ଆଜିକାଲି ଟେଲର କାମ ଗୋଟେ ଏମିତି ଜିନିଷ ଯେ ଦିଦି କେନ୍ ଗୋଟେ ଟେଲରିଂ କାମ ଶିଖିବ ବୋଲେ ଗୋଟେ ନେଇକିରି କେନ୍ ଧର ଗଛ ଚଲେଇ ବି ପକେଇ ଦବ ଦିନକେ ଆଜି ଡେଟରେ ଆମର ଯେତେବେଳେ ଶିଖୁଥିଲୁ ତ ଆମର ସାର କହୁଥିଲେ ଯେ ଆରେ ଛୁଆମାନେ ତମମାନେ ଶିଖିବ ବୋଲେ ତମମାନେ ଗୋଟେ ଗଛ ମୂଳେ ନେଇକରି ପକେଇବ ଦିନକେ ଟଙ୍କା ଦଶଟା କାହିଁ ନେଇଯାଏ କିନ୍ତୁ ଏବର ଦିନରେ ଦିଦି ଟଙ୍କା ଶହେଟା କାହିଁ ନେଇଯାଏ ଆରାମସେ ଘର ଗୋଟେ ଭରଣ ପୋଷଣ ହେଇପାରବା ଖାଲି ଶିକ୍ଷା କଣ ଯେ ଖାଲି ଚାକିରି ଚାକିରି ହେନ୍ତି ନେଇ ସବୁ କିଛି କାମ ନିଜର ଗୋଟେ ନିଜେ ଠିଆ ହେବ ଛୁଆମାନଙ୍କୁ ଶିଖେଇବ ଛୁଆମାନଙ୍କେ ବି ଭଲ ଘର ଭଲ ରାସ୍ତାକେ ଯ ଭଲ କାମ କର ଭଲ ଶିକ୍ଷା ଶିଖ ଗୁରୁଜନ ମାନଙ୍କେ ଭଲ ତାର ମାନେ ସମ୍ମାନ ଦିଅ ସକାଳ ପହିଲେ ପ୍ରଣାମ କର ଏଟା ମା ବାପାର କର୍ତ୍ତବ୍ୟ ଯେ ଆମେ ଛୁଆମାନଙ୍କେ କେମିତି ଶିକ୍ଷା କର ଆମେ ଯେମିତି ଶିକ୍ଷା ଦେମା ଦିଦି ଛୁଆମାନେ ଆଗେ ସେମିତି ହିଁ ବଢ଼ବେ ଘରକେ ନେଇ କରି ଏକା ସବୁ ପିଲା ଛୁଆ ମାନେ ବଢୁଛନ୍ ଆର୍ ନିଜେ ଆମେ ଘରକେ ପରିବେଶ କେ ଆମେ ଠିକ ନେଇ ରଖମା ବୋଲେ ଆମର ଛୁଆମାନେ କେ ନା ଡାକେ ପରିବେଶ ଠିକ ରଖବେ।
1: ଠିକ କହିଲେ ବେଶୀ ସୁନ୍ଦର କଥା ମାନେ ଆପଣ କହୁଛନ୍ କାରଣ ହଉଛି ଆପଣ ନିଜେ ସେ ସବୁ ଅନୁଭବ କରିଛନ୍। ହଁ ତ ଏଠାରେ ମୁଁ ଆର ଗୋଟେ କଥା ପଚାରିବା ଲାଗି ଚାହିଁବି ଯେ ଆଜିକାଲି ବାପା ମା ବାହାରେ ଛାଡ଼ିଦେଲେ ଆମର କାମ ସରିଗଲା ବୋଲିକରି ଭାବୁଛନ୍ ଖାଲି ପଇସା ଖର୍ଚ୍ଚ କରିଦେଉଛନ୍ ଛୁଆମାନଙ୍କ ପଛି ତ ତାଙ୍କେ ବେଲେ କେନ୍ତା ଶିକ୍ଷା ଦେବା କଥା ବେଲେ କେନ୍ ପ୍ରକାର ଶିକ୍ଷା ଦେଲେ ସେମାନେ ନିଜକେ ଉପାର୍ଜନକ୍ଷମ ବନେଇ ପାରବେ।
0: ଦେଖନ୍ ଦିଦି ପଇସା ପକେଇ ଦେମା ଛୁଆମାନଙ୍କେ ବାହାରେ ଛାଡି ଦେମା ସେଟା ଆମେ ଭାବୁଛୁ ଯେନ୍ତା ଭୁଲ ଧାରଣା ଛୁଆକୁ ବାହାରେ ପଢେଇବାଟା ଠିକ ଭଲ କଥା କିନ୍ତୁ ଛୁଆକୁ ଶିଖେଇବାର ଯେ ଖାଲି ସେ ବଡ଼ ଜବ୍ କଲେ ଏକା ଭଲ ମଣିଷ ହେଟା ନାଇଁ ଯାହା ବି ଭଗବାନ ଦିଅନ୍ ଯେମିତି ବି ଦିଅନ୍ ସେଟା ଭଲ ଜିନିଷ ପାଠ ସାଠ ପଢେଇବେ ଆଗର ଦୁନିଆକେ ଦେଖବେ ଜାଣବେ ଚାହିଁବେ ଭଲ ଜିନିଷ କିନ୍ତୁ ଆମର ବି କର୍ତ୍ତବ୍ୟ ଯେ ଛୁଆକେ ସେଟା ସଂସ୍କାର ଦେମା ସେ ଆଜିକାଲି ଯେମିତି ହେଇକିରି ବୁଲୁଛନ୍ ଛୁଆମାନେ ସେ ଯେମିତି କି ପରିବେଶ କପଡା ଲତା ଇଏ ସିଏ ଏ ମାନେ ଠିକ ନାଇଁ ହେବା ମାନେ ଆମର ଭାରତୀୟ ସଂସ୍କୃତି ଯେନ୍ତା ପୁରା ସମସ୍ତେ ଆମେ ଭୁଲି ଗଲୁ ନା ଦିଦି ବାହାରିଆ ସଂସ୍କୃତି କେ ଖାଲି ଧରିଛ ଆମର ଯେମିତି ପିନ୍ଧିବ ଉଡ଼ବ ରହିବ ସ୍ୱୟଂଶୈଳୀ ଭାରତୀୟ ଯେନେ ବି ସମାନ କଥା କିନ୍ତୁ ଘରର ଶିକ୍ଷା ଆମେ ଯେମିତି ଛୁଆମାନଙ୍କେ ଦେମା ଆଗକେ ସେମାନେ ସେମିତି ହେବେ ମେନ୍ ରହିଲା ମ୍ୟାଡମ୍ ନିଜର ମାର ଉପରେ ସବୁ କିଛି ମା ଯଦି ଠିକ ଛୁଆମାନଙ୍କେ ସଂସ୍କାର ଦେମା ଛୁଆ ସେମିତି ହେଇକିରି ଆଗକେ ମଣିଷ ହେବା ଆଉ ଆମର କଳାହାଣ୍ଡିଆ ଭାଷା ଆମର ଦେଶିଆ କଥାକେ ଛାଡି ଦେମା ଆର ବାହାରିଆ ବିଦେଶିଆ କେ ସବୁ ଧରି ବସମା ବୋଲେ ନାଇଁ କାମ
1: ନାଇଁ ଦିଏ ଆମକେ ଯେନ୍ଟା ଭଲ ଲାଗ୍ସି
0: ମ୍ୟାଡମ୍ ନିଜେ ରକ୍ଷା କଲେ ତ ହେବା।
1: ହଁ ହଁ ହଁ ହଁ ଠିକ କହିଲେ। ତ ଆପଣ କେତେ ସୁନ୍ଦର ସଂସ୍କାର କଥା ବି କହିଲେ ଛୁଆମାନଙ୍କେ ଗଢ଼ବା କଥା କହିଲେ ତ ନିଜର ଛୁଆମାନଙ୍କେ ବେଲେ କାଣା ଶିଖେଇଛନ୍ ଯେମିତିକି ସେମାନେ ଗୋଟେ ଭଲ ମଣିଷିକର ବାହାରବେ ହେନ୍ତି କାଣା ଶିଖେଇଛନ୍ ଆପଣ ସାନ ବେଲୁ ହେଟା ଟିକେ କହିଦିଅନ୍।
0: ଛୁଆମାନଙ୍କେ ଶିଖେଇଛ ମ୍ୟାଡମ୍ ଘରେ ମା ବାପା ଏକରେ ତ ଆମର ଯେତିକି ରୋଜଗାର ଆମର ଯେତିକି ଆମେ ଛୁଆମାନଙ୍କେ ଯେତିକି ଆମେ ଦେମୁ ସେତିକି ତମମାନେ ଖାଇବ ପିଇବ ଠିକ ମଣିଷିକ ଚାଲିବ ବଡ଼ ମାନଙ୍କୁ ଫାଷ୍ଟ ନମ୍ବର ହଉଛି ଆମର ସଂସ୍କାର ବଡ଼ ମାନକେ ପ୍ରଣାମ କରବ ଯିଏ ଗୋଟେ କିଛି କହିଦେଲେ ବଡ଼ ଲୋକ ତମର ଭଲ ଲାଗି ଏକା କହିବେ ଖରାପ ଲାଗି କିଏ ବି ଖରାପ କଥା ନାଇଁ କହନ୍ ତମେ ଠିକ ରାସ୍ତାକେ ଯିବ ରେ ବାପା ଠିକ ରାସ୍ତାରେ।

0: ବାହାରକେ ଯିବ ଆସବ, ବଡ଼କେ ସମ୍ମାନ ଦେବ, ଛୋଟକେ ନେଇକେ ସ୍ନେହ ଦେବ, ତେବେ ଯିକର ଦୁନିଆ ଠିକ ଚାଲବା। ସେଇ ସଂସ୍କାର ମାନେ ଆମେ ଦେଇଛୁ ମ୍ୟାଡମ ଛୁଆମାନଙ୍କର, ସେମିତି ହିଁ ଚାଲିଛନ୍ତି ମୋର ତିନିଟା ଯାକ ଛୁଆ। ମୋର ତ ପୁଅ ଦୁଇଟା ଝିଅ ଗୋଟେ, ପ୍ରଭୁଙ୍କ ଦୟାରେ ଠିକ ଚାଲିଛନ୍। ଆରୁ ଯାହା ପାଠଶାଠ ଦୁଇ ଅକ୍ଷର ପଢିକରି ବି ସେମାନେ ମଣିଷ ହେଇଛନ୍, ନିଜର ଗୋଡେ ନିଜେ ଦୁଇ ପଇସା ରୋଜଗାର ବି କରୁଛନ୍ ଛୁଆମାନେ।
1: ଆପଣ କେବେ ଚେଷ୍ଟା କରିଛନ୍ କି ଯେ ଛୁଆମାନେ ଘରର ଅସୁବିଧା ହେଟା ବି ଜାଣନ ବୋଲିକିନା? ବୋଲେ ଜାଣବା କଥା,
0: ମୋର ଛୁଆମାନେ ବହୁତ ଜାଣିଛନ୍ ମ୍ୟାଡମ, ଘରର ସୁବିଧା ଅସୁବିଧା ବହୁତ ଜାଣିଛନ୍। ଏମିତି ଟାଇମ ଆସିଗଲା ବେଲେ ନିଜେ ପଖାଲ ପିଆଜ ଦିଗରେ ବି ଭାତ ଖାଇକରି ଛୁଆମାନେ ବଞ୍ଚିଛନ୍ ମ୍ୟାଡମ, ଏମିତି ସଂସ୍କାର ଅଛି ଆମର। ଆର୍ ସେମିତି ସମୟ ବି ଆସିଛି ମ୍ୟାଡମ, ଏମିତି ନାଇଁ ଯେ ନାଇଁ ଜାଣିଲେ, କାହିଁକିନା ଜଣେ ମଣିଷ କମେଇବା, ମୋର ଯେତେବେଳେ ଅପରେସନ ହେଇଗଲି ଛୁଆମାନେ ଛୋଟ ଦୁଇଟା ମୋର ଇଂଲିଶ ମିଡିୟମରେ ପଢୁଥିଲେ, ଝିଅ ଗୋଟେ ଆମର ଓଡ଼ିଆ ମିଡିୟମ ପଢୁଥିଲା, ମାନେ ସେ ପରିସ୍ଥିତି ଆସିଛି ମ୍ୟାଡମ। ଏମିତି ଆମର ଛୁଆମାନଙ୍କୁ ସଂସ୍କାର ଦେଇଥିଲେ ଯେ ମ୍ୟାଡମ ଏପ ପର୍ଯ୍ୟନ୍ତ କିଏ ବାହାରିଆ ଲୋକ ନାଇଁ ଜାଣନ୍ ଯେ ଏମାନଙ୍କର ଛୁଆ ଏମିତି ହରିଆରେ ଅଛନ୍, କିଛି ନାଇଁ। କାରଣ ମା ବାପା ଯାହା ଶିଖେଇଛନ୍ ଆମେ ସେତିକିରେ, ଆମର ଯେତିକି ଲୋକ ସେତିକିରେ ଏକା ଠିକ ବୋଲିକରି ସେମାନେ ଯାଇଛନ୍ତି, ଆଗକୁ ଏମିତି ଇଏ ନାଇଁ।
1: ଆର ଆପଣ ଦେଖିଥିବେ ଗୋଟେ ଗୋଟେ ପରିବାର ନେ ଛୁଆ ଯେନ୍ଟା ମାଗିଲା ବୋଲି ହେଟା ଯୋଗେଇ ଦେସନ୍, ଯେନ୍ଟା କି ସେ ଛୁଆକେ ବିଗିଡେଇ ଦେସି।
0: ନାଇଁ ଦିଦି, ସେମିତି ଆମ ନାଇଁ ଦି ଛୁଆକେ ଦେଖନ୍, ଆଜି ତୁ କହିବା କି ମତେ ₹100 ଦିଅ ମା, ମୁଁ ଏଇଟା ଦରକାର ଅଛି, ହେମିତି ନାଇଁ ଦେ। ହଁ ମା ଦେମା ଦେମା ବେଟା ଦେମା, ଟିକେ ରହୁ, ଆମକୁ ଘିନି ଦେମା, କରିଦେମା, ସେଇକରି ସେମାନଙ୍କେ ବୁଝେଇ ମନେଇକିନା ବେସ୍ ଚୁପ୍ ପଡ଼ିବେ, ରାଗ ହେଇକରି ଦୁଇ ଚାପଟ ମାରିଦେବ। ମେନ୍ ତ ଦିଦି ମାରବାର ଉପରେ ହିଁ କଥା ବିଗିଡି ଯାଇସି, ଛୁଆକୁ ଯେତିକି ଆମେ ବୁଝେଇ ସମଝେଇ କରି ଛୁଆକୁ ରଖିପାରମା, ଯେତିକି ସେ ପିଲା ସଂସ୍କାର ଶିଖିବେ, ମାରିଦେଲେ ଆର ବିଗିଡି ଯିବେ। ଆଉ ମାରିଦେଲା ତ ଆଜି ମାରିବା କାଲି ମାରିବା ଗୋଟେ ଜାଗା ଚିହିବା କିଛି ନାଇଁ, ମାର ଥରେ ଖାଇଦେଲା ଛୁଆମାନେ ଆର ତାର ଆଗକେ ବଢ଼ବା ନବା ମୁସ୍କିଲ, ବହୁତ ଅସମ୍ଭବ ସେଟା। ଛୁଆକେ ବୁଝେଇ ସମଝେଇ କରି ଯେତିକି ଆମେ ଆଗକେ ବଢେଇ ପାରମା, ମାରିକରି କେଣିସି ମା ବାପା ନେଇ ବଢେଇ ପାର।
1: ଆପଣ ଯେମିତି ସମୟ ଦେଲେ, ଗୁରୁତ୍ୱପୂର୍ଣ୍ଣ ସମୟ ଆମକୁ ଦେଲେ, ଆର୍ କେତେ ସୁନ୍ଦର କଥା ମାନେ କହିଲେ, ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ସୁମିତ୍ରା ନିଆଲ ଭଏନ୍ସନେ କଥାବାର୍ତ୍ତା ତ ଶୁଣିଲେ ଭଲ ଲାଗିଥିବା, ଏବେ ଆସନ୍ ଆର୍ ଗୋଟେ ସୁନ୍ଦର ଗୀତ ଶୁଣୁ।

0: থাকি। আজির শক্তিরূপা কার্যক্রমকে ইঠানে শেষ করেছ, সময় বি কহলা না যে কার্যক্রমকে ইঠানে রখ বলি করি। আপন মানে আপনকর মতামত 8895994143 নম্বরে পঠাই দেবে। আজির লাগি রহুছে মুই পঙ্কজিনী গুরু, জুহার।
1: শুনুথিলে মহিলা মানঙ্ক পাই শক্তিরূপা কার্যক্রম আকাশবাণী ভবানীপাটনা, সময় দিন 1:50। পরবর্তী কার্যক্রম ওড়িয়ারে সম্বাদ আকাশবাণী কটক কেন্দ্রর, পরে পরে শুণবে মিড ডে নিউজ এবং দুপুর সমাচার আকাশবাণী দিল্লির, ও পরে শুণবে আঞ্চলিক সম্বাদ আকাশবাণী কটক কেন্দ্রর।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ। 25 ବୈଶାଖୀ ଅବସରରେ ଆଜି ପାଳନ କରାଯାଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ। ସୋମନାଥ ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସୋମନାଥ ଅମୃତ ପର୍ବ 2026। ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ଏନ୍ ରବି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। 25 ବୈଶାଖ ତଥା ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ନେଇ ବିଜେପି ଦଳ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। କବିଗୁରୁ ଶ୍ରୀ ଟାଗୋରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶପଥ ଗ୍ରହଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। 25 ବୈଶାଖ ଅବସରରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ବିଶ୍ୱବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶାନ୍ତିନିକେତନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ, ବାଂଲାଦେଶ ଏବଂ ଭାରତର ବିଭିନ୍ନ ପ୍ରାନ୍ତରେ ରବୀନ୍ଦ୍ର ସଙ୍ଗୀତ ଗାନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଗୁରୁଦେବଙ୍କ ଅବଦାନ ସାହିତ୍ୟ କ୍ଷେତ୍ରଠାରୁ ଆରମ୍ଭ କରି ବିଭିନ୍ନ ଦିଗରେ ପରିବ୍ୟାପ୍ତ। ଶ୍ରୀ ଟାଗୋରଙ୍କୁ ଜଣେ ଅଗ୍ରଣୀ ଚିନ୍ତାନାୟକ, କଳାକାର ଏବଂ ଶିକ୍ଷାବିତ୍ ଭାବେ ସେ ବର୍ଣ୍ଣନା କରିଛନ୍ତି। ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଓ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗୁରୁଦେବ ଟାଗୋର ଜଣେ ବିଶିଷ୍ଟ ଦାର୍ଶନିକ, ଶିକ୍ଷାବିତ୍ ଏବଂ ଭାରତୀୟ ସଭ୍ୟତାର ଆତ୍ମାର କାଳଜୟୀ ସ୍ୱର ଭାବେ ନିଜର ଛାପ ଛାଡ଼ିଯାଇଛନ୍ତି। ସମାଜକୁ ନୂତନ ଚିନ୍ତାଧାରା, ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗୁରୁଦେବଙ୍କ ସାହିତ୍ୟ, ସଙ୍ଗୀତ ଏବଂ ଦର୍ଶନ ସ୍ୱାଧୀନତାର ଭାବନାକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିଥିଲା। ଶ୍ରୀ ଟାଗୋରଙ୍କ ଜନଗଣମନ ସଙ୍ଗୀତ ଜାତୀୟ ଏକତା, ମର୍ଯ୍ୟାଦା ଏବଂ ଆତ୍ମସମ୍ମାନକୁ ସ୍ୱର ପ୍ରଦାନ କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ମଜବୁତ କରିଥିଲେ। ଗୁରୁଦେବଙ୍କ ଜୀବନାଦର୍ଶ ଏବଂ ମୂଲ୍ୟବୋଧ ପରବର୍ତ୍ତୀ ପିଢ଼ିକୁ ସର୍ବଦା ପ୍ରେରଣା ପ୍ରଦାନ କରିଆସିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ

ରହିଛନ୍ତି। ଜନ୍ମବାର୍ଷିକୀ ପାଳନ ଅବସରରେ ସମ୍ବିଧାନ ସଦନର କେନ୍ଦ୍ରୀୟ ହଲ୍ରେ ଆଜି ସାଂସଦ ପୂର୍ବତନ ସଦସ୍ୟ ଲୋକସଭାର ମହାସଚିବ ଉତ୍କଳ କୁମାର ସିଂ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ଗୁରୁଦେବ ଟାଗୋରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଲୋକସଭା ସଚିବାଳୟ କହିଛି, ତାଙ୍କର ଲେଖା ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମକୁ ଅଧିକ ଉଜ୍ଜୀବିତ କରିଥିଲା। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12 ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଶହ ଶହ ବର୍ଷ ଧରି ଆକ୍ରମଣକାରୀଙ୍କ ଦ୍ୱାରା ସୋମନାଥ ମନ୍ଦିର ବାରମ୍ବାର ଧ୍ୱଂସ ଏବଂ ଲୁଣ୍ଠିତ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଥର ଭକ୍ତ ଏବଂ ଶାସକ ଏହାର ପୁନଃନିର୍ମାଣ କରିବା ସହ ହୃତ ଗୌରବର ପୁନରୁଦ୍ଧାର କରିଛନ୍ତି। ଦେଶର ଅଖଣ୍ଡ ବିଶ୍ୱାସ ଏକ ସାକ୍ଷୀ ଭାବେ ସୋମନାଥ ମନ୍ଦିର ରହିଆସିଛି। ଆସନ୍ତା ସୋମବାର ଦିନ 11 ପବିତ୍ର ତୀର୍ଥସ୍ଥଳୀରୁ ଆସିଥିବା ଜଳ ବ୍ୟବହାର ମାଧ୍ୟମରେ ମନ୍ଦିର ଶିଖରରେ କୁମ୍ଭାଭି ଅଭିଷେକ ସହିତ ଅମୃତୋତ୍ସବ ସମାପନ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ସୁବ୍ରମଣି ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ। ବର୍ତ୍ତମାନର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ଆସନ୍ତା 30 ତାରିଖରେ ଶେଷ ହେବାକୁ ଯାଉଛି। ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସୁବ୍ରମଣି ଦାୟିତ୍ୱ ଗ୍ରହଣ କରିବେ। 4 ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ସୁବ୍ରମଣି ଉଚ୍ଚପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ଗତବର୍ଷ ସେପ୍ଟେମ୍ବରଠାରୁ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ ସାମରିକ ପରାମର୍ଶଦାତା ଭାବେ ଶ୍ରୀ ସୁବ୍ରମଣି କାର୍ଯ୍ୟ କରୁଥିଲେ। ପୂର୍ବରୁ ସେ ସେନାର ଉପାଧ୍ୟକ୍ଷ ଏବଂ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତରେ ଯିବେ। ପୂର୍ବାହ୍ନ 11 ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଶ୍ରୀ ମୋଦି ଯୋଗଦେବା ସହ ସେଠାକାର ଆନ୍ତର୍ଜାତିକ କେନ୍ଦ୍ରରେ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସେଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତର କରି ଅପରାହ୍ନ 3 ପ୍ରାୟ 9,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ସେଗୁଡ଼ିକ ମଧ୍ୟରେ ହାଇଦ୍ରାବାଦ ପଣଜୀ ଅର୍ଥନୈତିକ କରିଡରର ଗୁଡ଼େବେଲୁରୁ ମହବୁବନଗର ପର୍ଯ୍ୟନ୍ତ 4 ବିଶିଷ୍ଟ ଜାତୀୟ ରାଜପଥ 167 ଶିଳାନ୍ୟାସ କରିବେ। ଏଥିପାଇଁ ମୋଟ 3,175 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଏଥିସହିତ ବିଭିନ୍ନ କ୍ଷେତ୍ରରେ ଅନ୍ୟ କେତେକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବହୁମତ ଅଭାବରୁ ତାମିଲନାଡୁରେ ନୂତନ ସରକାର ଗଠନ ବିଳମ୍ବ ହେଉଛି। ସିପିଆଇଏମ୍ର ଜାତୀୟ ସାଧାରଣ ସମ୍ପାଦକ ବେବି କହିଛନ୍ତି, ସବୁଠାରୁ ଅଧିକ ଆସନ ଅକ୍ତିଆର କରିଥିବା ଦଳକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିବା ରାଜ୍ୟପାଳଙ୍କ କର୍ତ୍ତବ୍ୟ। ଆଇୟୁଏମ୍ୟୁଏନ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିନାହିଁ। ଅନ୍ୟପକ୍ଷରେ ରାଜନୈତିକ ଘଟଣାକ୍ରମରେ ଏଏମ୍ଏମ୍କେ ମୁଖ୍ୟ ଟିଟିଭି ଦିନାକରନ୍ ତାଙ୍କ ଦଳର ବିଧାୟକଙ୍କ ଦ୍ୱାରା ଟିଭିକେକୁ ଦିଆଯାଇଥିବା ନକଲି ସମର୍ଥନ ପତ୍ର ଉପରେ ରାଜ୍ୟପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଆଜି ଅପରାହ୍ନ 4 ସୁଦ୍ଧା ଟିଭିକେ ସହିତ ଭିସିକେ ଆନୁଷ୍ଠାନିକ ଭାବେ ବୈଠକ କରିବାର ସମ୍ଭାବନା ରହିଛି। ଏଆଇଏଡିଏମ୍କେ ନବନିର୍ବାଚିତ ବିଧାୟକ ଦଳ ଚେନ୍ନାଇଠାରେ ଦଳର ସାଧାରଣ ସମ୍ପାଦକ ଏଡାପଡି ପାଲାନିସ୍ୱାମୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଆକାଶବାଣୀ ଶିଲଂ ଆଜି ସାର୍ବଜନୀନ ପ୍ରସାରଣରେ ଏହାର ସେବାର 90 ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ସହରରେ ଏକ ଗଣଦୌଡ଼ ସଫଳତାର ସହ ଆୟୋଜନ କରିଥିଲା। ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ଫିଟ୍ନେସ୍ ଉତ୍ସାହୀ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରସାରଣରେ ଆକାଶବାଣୀର 9 ଦଶନ୍ଧି ଧରି ରହିଥିବା ଅବଦାନକୁ ପାଳନ କରିବା ସହିତ ଫିଟ୍ନେସ୍ ଏବଂ ସାମୁଦାୟିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୁରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା, ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ଏନ୍ ରବିପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଓ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ।

0: ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ନାଗରିକଙ୍କୁ ସୁରକ୍ଷା ପ୍ରଦାନ ଓ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ ଆଜି 11 ବର୍ଷ ପୂରଣ ହୋଇଛି। 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ସୁରକ୍ଷା ବୀମା ଯୋଜନା ଓ ଅଟଳ ପେନ୍ସନ୍ ଯୋଜନା ଭଳି 3ଟି ସାମାଜିକ ଯୋଜନାକୁ ପଶ୍ଚିମବଙ୍ଗର କୋଲକାତାଠାରେ ଶୁଭାରମ୍ଭ କରିଥିଲେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ଦେଶର ଅଣସଂଗଠିତ ବର୍ଗର ଲୋକଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୁଖ୍ୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18ରୁ 50 ବର୍ଷ ବୟସ୍କ ବ୍ୟକ୍ତି ଏଥିରେ ପଞ୍ଜିକୃତ କରିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ବାର୍ଷିକ 436 ଟଙ୍କା ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2 ଲକ୍ଷ ଟଙ୍କା ମିଳିଥାଏ। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦୁର୍ଘଟଣା ବୀମାକୁ ସରଳ, ସୁଲଭ ଓ ସହଜଲବ୍ଧ କରିଛି। ବର୍ତ୍ତମାନ ସୁଦ୍ଧା ଏଥିରେ 58.9 କୋଟି ଉର୍ଦ୍ଧ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ଏପ୍ରିଲ୍ ମାସ ଶେଷ ସୁଦ୍ଧା 3,676.9 କୋଟି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ଦିନରେ ଏହି ଯୋଜନା ଆହୁରି ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
0: ଜନଗଣ ମନ ଭାରତର ଜାତୀୟ ସଙ୍ଗୀତର ରଚୟିତା, ବିଶିଷ୍ଟ କବି, ସାହିତ୍ୟିକ, ଦାର୍ଶନିକ ଭାବେ ପରିଚିତ ରବୀନ୍ଦ୍ରନାଥ ଟାଗୋରଙ୍କର 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। କବିତା, ଉପନ୍ୟାସ, ଗଳ୍ପ, ନାଟକ, ପ୍ରବନ୍ଧ ରଚନା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଆଜି ବି ଉଜ୍ଜୀବିତ ରହିଛି। ପ୍ରସିଦ୍ଧ ଉପନ୍ୟାସ ଗୀତାଞ୍ଜଳି ପାଇଁ ତାଙ୍କୁ 1913 ମସିହାରେ ନୋବେଲ ପୁରସ୍କାର ଦିଆଯାଇଥିଲା। ବିଶ୍ୱକବିଙ୍କ ଦ୍ୱାରା ଶାନ୍ତି ନିକେତନଠାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଏବଂ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଣ୍ଣନା କରିଛନ୍ତି। ସମାଜକୁ ନୂତନ ଚିନ୍ତାଧାରା, ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମାଜକୁ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥକଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହୋଇଥିଲା। ପୂଜା ପଣ୍ଡା ସେବକମାନେ ବିଧି ଅନୁଯାୟୀ 3 ରଥ ପାଇଁ ଆଜ୍ଞାମାଳକୁ ରଥକଳାରେ ବିଜେ କରିବା ପରେ 3 ରଥର ଚକ ସହ ଅଖ ସଂଯୋଗ ହୋଇଥିଲା। ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆକାଶବାଣୀକୁ କହିଛନ୍ତି,
2: ପରମ୍ପରା ଅଛି, ନୀତିକାନ୍ତି ଅଛି, ଠିକ୍ ହିସାବରେ ସମ୍ପାଦିତ ହେଉଛି। ନିର୍ମାଣ ସହିତ ଯେତେ ବି ସମ୍ପୃକ୍ତ ସେବକ ଅଛନ୍ତି ଏବଂ ଅଗଣିତ ଜଗନ୍ନାଥ ପ୍ରେମୀ ବନ୍ଧୁମାନଙ୍କୁ ଆମେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ମହାପ୍ରଭୁଙ୍କର ସମସ୍ତଙ୍କ ଉପରେ ଆଶିଷ ରହୁ ଏହା କାମନା କରୁ। ରଥ ନିର୍ମାଣ ପାଇଁ ଯାହା ବି ରଥ କାଠର ଆବଶ୍ୟକତା ରହୁଛି ବା ଅନ୍ୟାନ୍ୟ ଦ୍ରବ୍ୟ ସାମଗ୍ରୀର ଆବଶ୍ୟକତା ରହୁଛି ତାହା ଠିକ୍ ହିସାବରେ ଯୋଗାଣ ହୋଇସାରିଛି ଏବଂ ଆମେ ସମସ୍ତ ସେବାୟତ ବନ୍ଧୁମାନଙ୍କର ସେଇ ଭୋଇ ସେବକ ହୁଅନ୍ତୁ, ମହାରଣା ସେବକ ହୁଅନ୍ତୁ, ରୂପକାର ହୁଅନ୍ତୁ, ସମସ୍ତଙ୍କ ସାଙ୍ଗରେ ଉତ୍ତମ ସମନ୍ୱୟ ଅଛି। ଆଗାମୀ ଦିନରେ ଆମେ ଆହୁରି ମଧ୍ୟ ସମସ୍ତଙ୍କ ସାଙ୍ଗରେ ବୈଠକ କରିବୁ। ଚଳିତ ବର୍ଷର ଘୋଷଯାତ୍ରା ଯାହାକି ଜୁଲାଇ ମାସର 16 ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ତାହା ସର୍ବଶୁଭେ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ଆମେ ଶରଣ ପଶୁଛୁ ଏବଂ ତାଙ୍କର ଆଶିଷ କାମନା କରୁ।
0: ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ଆଇନ, ଉପସ୍ଥାପନା ଜୟଶ୍ରୀ ପ୍ରଧାନ, ପ୍ରଯୋଜନା ସତ୍ୟସ୍ମିତା ବେହେରା, ସହଯୋଗିତା ସୁପର୍ଣ୍ଣା ଦତ୍ତ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ନୈ ପଡ଼ୋଶନରୁ ଶିଳ୍ପୀ ମହାଲକ୍ଷ୍ମୀ ଆୟରଙ୍କ କଣ୍ଠରେ, ଗୀତ ରଚନା ସମୀର, ସଙ୍ଗୀତ ସଂଯୋଜନା ଶଙ୍କର ଏହସାନ ଲୟ। ଚଳଚ୍ଚିତ୍ର ନୈ ପଡ଼ୋଶନ।

ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଚଳଚ୍ଚିତ୍ର ହଲିଡେରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ଶ୍ରେୟା ଘୋଷାଲ ଏବଂ କୁନାଲ ଗାଞ୍ଜାୱାଲା। ଗୀତ ରଚନା ନୀଲେଶ ମିଶ୍ରା, ସଙ୍ଗୀତ ସଂଯୋଜନା ଚଳଚ୍ଚିତ୍ର ହଲିଡେ।

ଏତେବେଳ ଯାଏ କାର୍ଯ୍ୟକ୍ରମରେ ଲେଖରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ଭବାନୀପାଟଣା। ସମୟ ଦିନ 3:20। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଯୌବାଣୀ। ଅପରାହ୍ନ 5:30 ଆଜି ଏଥିରେ ଶୁଣିବେ ନାଟକ ତ୍ରିଶଙ୍କୁ। ଲୋକଗୀତ କ୍ରମରେ ଶୁଣିବେ କେନ୍ଦରା ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ ସୁଖଦେବ ରଥ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ, ଏବଂ ରାତି 7:25 ରହିଛି ବନାନୀ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ପରିବାରର ଶୈକ୍ଷିକ ପତ୍ରିକା ବଂଶଧାରାର ଉନ୍ମୋଚନ ସମାରୋହର ପ୍ରାୟୋଜିତ ବେତାର ବିବରଣୀ। ସ୍ପୋର୍ଟସ୍ କେନ୍ ରାତି 8:30, ସ୍ପଟ୍ଲାଇଟ୍ ରାତି 9:15, ରାତି 9:30 ସଂସ୍କୃତ ଭାରତୀ, ଏବଂ ରାତି 10:10 ରହିଛି ସଙ୍ଗୀତର ଅଖିଳ ଭାରତୀୟ କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏହି ଥିଲା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ରୂପରେଖ। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆମ ତୃତୀୟ ଅଧିବେଶନ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ସମୟ ଅପରାହ୍ନ 5:00। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେବ୍ରେ 248 ମିଟର ତଥା 1200

ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 100.3 MHz ଯୋଗେ। ଅଧିବେଶନ ଆରମ୍ଭରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଆସିକି କଥାଚିତ୍ରରୁ କୁମାର ସାନୁଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ହିନ୍ଦୀ କଥାଚିତ୍ର ଓ ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଅଭିଜିତ ଓ ଅଲକା ୟଜ୍ଞଙ୍କ କଣ୍ଠରେ, ଗୀତିକାର ଜାଭେଦ ଅଖତର, ସ୍ୱର ସଂଯୋଜନା ଯତୀନ ଲଳିତ, କଥାଚିତ୍ର ୟେସ୍ ବସ୍।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୀରଙ୍କ ଗୀତ ରଚନା ଓ ନଦୀମ ଶ୍ରବଣଙ୍କ ସଙ୍ଗୀତ ସଂଯୋଜନାରୁ ଏଥର କଥାଚିତ୍ର ସିର୍ଫ ତୁମର ଏ ଗୀତ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅମିନ ସବରୀ ଓ ଫରିଦ ସବରୀ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ସୋନୁ ନିଗମ ଓ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ, ଗୀତିକାର ସମୀର, ସ୍ୱର ସଂଯୋଜନା ଅନୁ ମଲ୍ଲିକ, କଥାଚିତ୍ର ବାଦଲ।

କାର୍ଯ୍ୟକ୍ରମର ଶେଷ ଗୀତଟି ଅଲକା ୟୋଗୀଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସ୍ୱର ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, କଥାଚିତ୍ର ଦିୱାନା ମସ୍ତାନା।

ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଅଛି ନାଟକ ତ୍ରିଶଙ୍କୁ।

0: ନମସ୍କାର, ଶୁଭ ସନ୍ଧ୍ୟା ଯୁବବନ୍ଧୁ। ଜୀବନ ନାଟକରେ ଯାହା ଘଟେ ତାହା ହିଁ ମଣିଷକୁ ଉତ୍ଥାନ କିମ୍ବା ପତନ ଅଭିମୁଖେ ନେଇଯାଏ। ଯୁବାବସ୍ଥା ଏକ ଏମିତି ତେଜିଆନ ଅବସ୍ଥା ଯିଏକି ସବୁ ଯୁଗରେ ସମାଜରେ ଥିବା କୁସଂସ୍କାର ଓ ନିଷ୍ପେଷିତ ଅବହେଳିତମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିଆସିଛି। ବେଳେବେଳେ ସେ ନାଟକ ମାଧ୍ୟମରେ ନେଇ ଆସେ ନୂତନତାର ସଙ୍କେତ ଏବଂ ପରିଚୟ କରାଏ ସତ୍ୟ ସହିତ, ନିଜ ସହିତ। ନାଟ୍ୟକାର, ଯୁଗ ପ୍ରବର୍ତ୍ତକ, କ୍ରାନ୍ତିକାରୀ ଏମାନେ ସବୁ ତର୍କ ବିତର୍କ, କରୁଣ ଓ ହାସ୍ୟରସକୁ ନେଇ ନାଟକ ମାଧ୍ୟମରେ ପଥଭ୍ରଷ୍ଟ ହେଉଥିବା ଯୁବକମାନଙ୍କୁ ନୂତନ ରାହା ଦେଖାନ୍ତି। ଆଜି ଆସନ୍ତୁ ସେମିତି କିଛି ବାର୍ତ୍ତାବହ ନାଟକଟିଏ ଶୁଣିବା, ନାଟକ ତ୍ରିଶଙ୍କୁ।
1: ଜୀବନ ମାପଦଣ୍ଡର କାଠଗଡ଼ାରେ ମୁଁ ନିରବ ମୁକସଖୀ, ବାଇଶ ବାଙ୍କର ଚାରିଛକ ରହସ୍ୟର ଅନ୍ଧକାରରେ ଯୁଗ ଯୁଗ ଧରି ଛିଡ଼ା ହୋଇ ରହିଛି। ମୁଁ ଦେଖିଛି ଅନେକ ଗୌତମ, ବିଭାସ, ବିନୟ, ବିକାଶଙ୍କ ଜୀବନ ସଂଗ୍ରାମ। ଅନ୍ଧକାରର ବି ଆଲୁଅ ଅଛି, ଆଉ ସେଇ ଆଲୁଅରେ ମୁଁ ଦେଖିଛି ସେମାନଙ୍କ ମୁହଁର ହତାଶାର କୁଞ୍ଚିତ ରେଖା, ବେଦନାର ବିମର୍ଷତା, ବେଳେବେଳେ ଦୃଢ଼ତାର ଔଜଲ୍ୟ। ଯୁବ ସମାଜର ଏଇ ଛବି ସାଇତ ରହିଛି ମୋ ବୁକରେ ଅନେକ ଦିନ, ଅନେକ କାଳ। ସେଇ ଇତିହାସର କଳେବର ବୃଦ୍ଧି ହୋଇ ଚାଲିଛି ଆଜି ଯାଏ, ଆଉ ହେଉଥିବ ମଧ୍ୟ। ଏବେ ସଂଯୋଗ ହେଉଛି ଆଉ ଏକ ନୂଆ ପୃଷ୍ଠା।
2: ବାଇଶି ବାଙ୍କର ଏହି ଚାରିଛକ ତମସାର ଚଦର ଘୋଡ଼େଇ ଶୋଇପଡ଼ିଛି। ଏହି ଅନ୍ଧକାରରେ ମୁଁ ଦିଗଭ୍ରଷ୍ଟ, ମୋ ଗନ୍ତବ୍ୟର ଠିକଣା କିଏ କହିଦେବ? ଏଠି
3: ମୁଁ କହିଦେବି।
2: କିଏ?
3: ସଂଯମ, ସଂଯମ କେଶରୀ ପଟ୍ଟନାୟକ।
2: ବାପା!
3: ହଁ, ମୁଁ ଅନ୍ଧକାରରେ ବି ଚିହ୍ନିପାରିଲୁ, ଖୁସି ହେଲି।
2: ବାପା,
3: ଠିକଣା ପଚାରିଥିଲୁ ନା? ଚାଲିଅ, ମାଆର ମମତା, ଭାଇ ଭଉଣୀଙ୍କ ସ୍ନେହ, ପଙ୍ଗୁ ବାପାର ଅସହାୟତା, ତୋର କ'ଣ କିଛି ମନେ ପଡ଼ୁନି ଗୌତମ?
2: ସବୁ ମନେ ଅଛି ବାପା, ହେଲେ ଏ ଅନ୍ଧକାର ମୋତେ ବାଟବଣା କରିଦେଇଛି।
3: ଅନ୍ଧକାର ଏକ ମୁଖା ଗୌତମ, ନିଜର ଅଯୋଗ୍ୟତାକୁ ଘୋଡ଼ାଇବାର ବ୍ୟର୍ଥ ପ୍ରୟାସ।
2: ତମେ ମୋତେ ଭୁଲ ବୁଝୁଛ ବାପା।
3: ଠିକ୍ କହିଛୁ, ମୋ ଜୀବନର ଭୁଲ ହିସାବ ନିକାଶର ପରିଣତି ତୁ।
2: ବାପା,
3: କେତେ ଆଶା କରିଥିଲି ମୋ ଗଢ଼ିଲା ବୟସରେ ସାହାବୁ ତୁ।
2: ମୁଁ ବି ସେଇଆ ଚାହିଁଥିଲି ବାପା।
3: ନା, ଭୁଲ
2: ବାପା।
3: ଅନ୍ଧକାରରେ ଆତ୍ମଗୋପନ, କର୍ତ୍ତବ୍ୟରୁ ପଳାୟନ,
2: ଭୁଲ। ତମର ଅନୁମାନ ଭୁଲ ବାପା।
3: ଠିକ୍ ଅଛି, ଭୁଲ ଠିକ୍ର ଉତ୍ତର ଏବେ ମିଳିଯିବ। ମୁଁ ଆସୁଛି, ସତ୍ସାହସ ଥିଲେ ମୋ ପଛେ ପଛେ ଚାଲିବା ଗୌତମ, ମୋ ପଛେ ପଛେ ଚାଲିବା।
2: ରୁହ ବାପା, ମୁଁ ପିଆଉଛି, ମୁଁ ପିଆଉଛି ବାପା, ମୁଁ ପିଆଉଛି।

0: କିଏ କିଏ ତୁମେ? ମୁଁ ଆଖିରେ ଏମିତି ଟର୍ଚ୍ଚ ଆଲୁଅ ପକଉଛ କାହିଁକି?
1: ମୁଁ ବିଳାସ, ଅନ୍ଧକାରରେ ଏତେ ଆଲୁଅ ସହ୍ୟ ହେଲାନି ବୋଧେ।
0: ବିଳା, କିନ୍ତୁ ତୁମେ କିଏ?
1: ରାଜା, ଏ ଅନ୍ଧାର ମୋ ରାଜତି।
0: କିନ୍ତୁ ତୁମେ ଏଇଠି କାହିଁକି? ମୋ ପାଖରେ ତମର କି କାମ?
1: ଅନ୍ଧାର ମୋ ରାଜତି, ଆଉ ଅନ୍ଧକାର ରାଜ୍ୟବାସୀ ମୋ ପ୍ରଜା।
0: ପ୍ରଜା ମାନେ? ମାନେ ମୁଁ ତୁମର ପ୍ରଜା
1: ହୋଇଯିବ?
0: କାହିଁକି?
1: କାରଣ ମୁଁ ତମକୁ ଏଇ ତ୍ରିଶଙ୍କୁ ଅବସ୍ଥାରୁ ଉଦ୍ଧାର କରିବି।
0: କେମିତି?
1: ମୁଁ ଅର୍ଥ ପ୍ରତିପତ୍ତି ସୁଖ ଅବିଳାସର ଏକ ଅଜ୍ଞାତ ଗ୍ରହ। ବର୍ତ୍ତମାନ ମୋର ତମକୁ ମୋ ଆଡ଼କୁ ଟାଣି ଆଣିବ।
0: ତୁମେ ଯଦି ମୋତେ ଏଇ ତ୍ରିଶଙ୍କରୁ ଉଦ୍ଧାର କର, ତେବେ ମୁଁ ତୁମର ପ୍ରଜା ହେବାକୁ ରାଜି ଅଛି। କିନ୍ତୁ ତା ପୂର୍ବରୁ ତମ ରାଜ୍ୟ ବିଷୟରେ କିଛିଟା ଜାଣିବାକୁ ଚାହେଁ।
1: ମୋ ରାଜ୍ୟ? ମୋ ରାଜ୍ୟ ଅନ୍ଧାର ରାଜ୍ୟ।
0: ସେଠି ତୁମେ ଆଉ ତମ ପ୍ରଜାମାନେ କର କ'ଣ?
1: ତୁମ ଭଳି ବେକାର ଯୁବକ ଯୁବତୀମାନେ ମୋ ପ୍ରଜା, ସେମାନେ ମୋ ନିର୍ଦ୍ଦେଶରେ କାର୍ଯ୍ୟ କରନ୍ତି, ଆଉ ତା ବଦଳରେ ମୁଁ ସେମାନଙ୍କୁ ଦିଏ ଅନେକ ଟଙ୍କା, ଅନେକ ବିଳାସ। ସେଇଠି ସେମାନେ ବୁଝନ୍ତି ଜୀବନର ମାନେଟା କ'ଣ।
0: ମାନେ?
1: ଆଗେ ମୋ ରାଜ୍ୟକୁ ପ୍ରଜା ହୋଇ ଆସ, ତାପରେ ସବୁ ଜାଣିପାରିବ।
0: ନା, ଆଗେ ସବୁ କିଛି ଜାଣିବି, ତାପରେ ହୁଏତ ତମ ପ୍ରଭୁତ୍ୱ ସ୍ୱୀକାର କରିପାରେ।
1: କହିପାରିବ ଗୌତମ, ବାପାଙ୍କ ପାଖରେ ତମେ ଆଜି କାହିଁକି ଅଯୋଗ୍ୟ? ତମ ପ୍ରେୟସୀ ପାଖରେ ତମେ ଆଜି କାହିଁକି ଗୋଟେ ପ୍ରତାରକ?
0: ଟଙ୍କା, କେବଳ ଟଙ୍କା ପାଇଁ?
1: ଟଙ୍କା?
0: ତମେ ତମେ ହସୁଛ?
1: ହଁ, ହସୁଛି। କାହିଁକି ହସୁଛି ଜାଣ? ତମର ବୋ କାହିଁ ପାଇଁ ଗୌତମ ଏଇ ପାଣି ପବନରେ ଉଡ଼ି ବୁଲୁଛି? ଅନେକ ଟଙ୍କା, ଖାଲି ବୁଦ୍ଧି ଖଟି ତାକୁ ଧରିପାରିଲେ ହେଲା। ତାକୁ ଧରିବା ପାଇଁ ଦରକାର ଫାନ୍ଦ, ଆଉ ସେଇ ଫାନ୍ଦଟି କେମିତି

0: ତିଆରି କରିବାକୁ ହୁଏ
1: ତାର କୌଶଳ ଜାଣିଥିବ ଆସ ମୋ ସାଙ୍ଗେ ମିଶି ସେ ଫାନ୍ଦ ତିଆରି କର ରୋଜଗାର କର ପ୍ରଚୁର ଟଙ୍କା
2: ଫାନ୍ଦ
1: ଉପଭୋଗ କର ଜୀବନଟାକୁ
2: ଫାନ୍ଦ ଟଙ୍କା ଧରିବାର ଫାନ୍ଦ ଟଙ୍କା ପଇସା ଏ ପାଣି ପବନରେ ଉଡ଼ି ବୁଲୁଛି ହଁ ମୁଁ ତୁମ ସାଙ୍ଗେ ମିଶି ଫାନ୍ଦ ତିଆରି କରିବି ମୁଁ ରୋଜଗାର କରିବି ପ୍ରଚୁର ଟଙ୍କା ତାପରେ ମୋ ବାପା ମା ମୋ ପ୍ରିୟସୀ କୁହ କୁହ ବିଳାସ କ'ଣ ସେ ଫାନ୍ଦ ମୁଁ ତାକୁ କେମିତି ତିଆରି କରିପାରିବି
1: ତୁମେ ତାହେଲେ ଫାନ୍ଦ ତିଆରି କରିବାକୁ ପ୍ରସ୍ତୁତ
2: ହଁ ମୁଁ ପ୍ରସ୍ତୁତ
1: ଦେଶରେ ସନ୍ତ୍ରାସବାଦ ସୃଷ୍ଟି କର ମଣିଷ ମନରେ ହିଂସା ଦ୍ୱେଷ ଅସନ୍ତୋଷ ଭରିଦିଅ ସମାଜ ବିରୋଧୀ କାର୍ଯ୍ୟକଳାପ ବ୍ୟାପକ ଭାବରେ ଚଳାଇ ଦେଶର ସାମାଜିକ ଅର୍ଥନୈତିକ ଓ ଆଇନ ଶୃଙ୍ଖଳାର ମେରୁଦଣ୍ଡଟାକୁ ଭାଙ୍ଗି ଚୁର୍ମାର କରିଦିଅ
2: ହ୍ୱାଟ୍ କି ଆଶ୍ଚର୍ଯ୍ୟ କଥା କହୁଛ ତୁମେ ଏସବୁ ତ ଦେଶଦ୍ରୋହୀ କାର୍ଯ୍ୟ ମୁଁ ଏସବୁ କରିବି କାହିଁକି
1: ଦେଶ ଦେଶ ଦେଶ ମୁଁ ପଚାରୁଛି ଦେଶ ତମକୁ ଦେଇଛି କ'ଣ କୁହ ଜବାବ ଦିଅ ମୁଁ ଜାଣେ ମୋ ପ୍ରଶ୍ନର କୌଣସି ଉତ୍ତର ଆଜି ତମ ପାଖରେ ନାହିଁ କାରଣ ତମେ ଜଣେ ଉଚ୍ଚ ଶିକ୍ଷିତ ବେକାର ଯୁବକ ଅଥଚ ତମ ଶିକ୍ଷାର କି ମୂଲ୍ୟ ପାଇଲ ଦେଶ ପାଖରୁ ତମେ ପାଇଛ ଖାଲି ମେଞ୍ଚା ମେଞ୍ଚା ନୈରାଶ୍ୟ ମୁଠା ମୁଠା ଅଶାନ୍ତି ଭୋକର ତୀବ୍ର ଯନ୍ତ୍ରଣା ମୁଁ ପଚାରୁଛି କାହିଁକି କାହିଁକି ନିଜ ଭିତରେ ନିଜେ ଜଳି ପଡ଼ି ମୋର୍ଚ୍ଚ ଜଳି ପଡ଼ି ପାଉଁଶ କରିଦିଅ ଏ ସ୍ୱାର୍ଥପର ସମାଜକୁ ଭାଙ୍ଗି ଦିଅ ଏ ଦେଶରେ ଚାଲିଥିବା ଅନ୍ୟର ଶାସନ କଳକୁ ବନ୍ଦ କର ବନ୍ଦ କର ଅଦରକାରୀ ଶିକ୍ଷାର କାରଖାନା ଗୁଡ଼ାକୁ ଫିଙ୍ଗି ଦିଅ କାଗଜ କଲମ ଉଠାଅ ମାରଣାସ୍ତ୍ର ଆଉ ଚୋରା କାରବାରି ତସ୍କରୀ ଲୁଟ ତରାଜ କରି ରୋଜଗାର କର ମୁଠା ମୁଠା ଟଙ୍କା
2: ଓ ଷ୍ଟପ୍ ଇଟ୍ ବନ୍ଦ କର ଏସବୁ ହେ ରାତ୍ରିର ଅପଦେବତା ତୁମେ ଭଲ ଭାବରେ ମନେ ରଖ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅଛି ତେଣୁ ତୁମେ ବିଶ୍ୱାସଘାତକ ତୁମେ ଦେଶଦ୍ରୋହୀ ତୁମେ ଅନ୍ତର୍ଘାତୀ ଚାଲିଯା ଏଠୁ ଚାଲିଯା ତୁମେ ଚାଲିଯା ଏଠୁ
1: ମୁଁ ଯିବି ନିଶ୍ଚୟ କିନ୍ତୁ ଯିବା ଆଗରୁ ତୁମେ ଭଲ ଭାବରେ ମନେ ରଖ ଅନ୍ଧକାର ବଞ୍ଚିବା ପାଇଁ ନୁହେଁ ମରିବା ପାଇଁ ତୁମ ଭଳି ଆହୁରି ଅନେକ ଗୌତମ ଏ ଅନ୍ଧାରରେ ଘୁରି ବୁଲୁଛନ୍ତି
2: ଘୁରି ବୁଲୁଛନ୍ତି ସତ କିନ୍ତୁ ସେମାନେ କେବେ ହେଲେ ବି ତମ ପରି ଗୋଟାଏ ଠକ ସର୍ବସ୍ୱ ପାଖରେ ଆତ୍ମସମର୍ପଣ କରିବେନି
1: କେବଳ ତମ ଭଳି ନିର୍ବୋଧମାନେ ହୁଏତ କରି ନପାରନ୍ତି ଏ ଅନ୍ଧାର ଏମିତି ବାଟ ବଣା ହେଇ ପଡ଼ିରହ ମୁଁ ଚାଲି ଆଉ ଏକ ଗୌତମକୁ ଖୋଜି ଯଦି କେବେ ମୋର ପ୍ରଭୁତ୍ୱ ସ୍ୱୀକାର କରିବା ପାଇଁ ତମର ଇଚ୍ଛା ହୁଏ ତେବେ ନିଃସଙ୍କୋଚରେ ଚାଲି ଆସିବ ଏ ବିଳାସର ଭୋଗ ବିଳାସର ସରହଦ ଭିତରକୁ
2: ଚାଲିଯାଏ ତମେ ଚାଲିଯାଅ

0: ମରାଦେ ଏଥର ଦିଅ ସେ ବୋତଲଟା ଖୋଲେ ଟିପି ଖୋଲିବାର କାଇଦା ତୁମକୁ ଜଣା ନାହିଁ ଦିଅ
1: ବିଭାସ ଭାଇ
0: ଏ କିଏ ଗୌତମ ଆଜି ବି ବାଟ ବଣା ହୋଇଯାଇଛ ମୁଁ ଭାବୁଥିଲି ପୋଲିସ ବାଲା କିଛି ପରବା ନାହିଁ ଡୋଣ୍ଟ ୱରି ପୋଲିସ ହୋଇଆ ଗୌତମ ମୁଝେ କୁଛ ନାହିଁ ହେ ଗମ ମିଳି ଯାଇଛି ମୋତେ ରମ୍ ପମ୍ ପମ୍ ପମ୍ ତୁମେ ମୋ ବୋତଲଟାକୁ ଅଟକେଇ ଦେଇଛ ତେଣୁ ତୁମକୁ ଧନ୍ୟବାଦ ବିରାଦର ଥ୍ୟାଙ୍କ ୟୁ ମାଇ ଡିଅର ଗୌତମ ବୋତଲରେ ମାଲ ପୁରେଇଦେଲେ ବୋତଲକୁ ନିଶା ହୋଇଯାଏ ତ ଦେଖୁନୁ ସେ କେମିତି ମାତା ଭଳି ସେ ଗଢ଼ି ଗଢ଼ି ଯାଉଥିଲା
1: ଗୋଟିଏ କଥା କହିବି ବିଭାସ ଭାଇ
0: ଗୋଟିଏ କଥା ଓନ୍ଲି ୱାନ୍ ଓକେ କୁହ ମୁଁ କିନ୍ତୁ ଅନେକ କଥା କହିବି ମୋର ଅନେକ କଥା କହିବାକୁ ଇଚ୍ଛା ହେଉଛି ଗୌତମ ଭାଇ
1: ତମେ କାହିଁକି ଏମିତି ମଦ ପିଉଛ ବିଭାସ ଭାଇ
0: ଦ୍ୟାଟ୍ ମିସ୍ ମୁଁ ମଦ ପିଉନି ମଦ ମତେ ପିଉଛି
1: କିନ୍ତୁ କାହିଁକି
0: ନହେଲେ ଏ ବାଇଶି ବାଙ୍କର ଏ ଅନ୍ଧକାର ଭିତରେ ମୁଁ ବି ବାଟବଣା ହୋଇଯିବି ଗୌତମ ଭାଇ
1: ତୁମେ କେବେ ବାଟବଣା ହେଇଛ ବିଭାସ ଭାଇ
0: ହଁ ଗୌତମ ମୁଁ ବି ଦିନେ ତମ ଭଳି ଏଠି ଏଇ ଚାରି ଛକରେ ବାଟବଣା ହୋଇଯାଇଥିଲି କିନ୍ତୁ ଆଉ ଏବେ ହେବିନି ମୋ ଠିକଣା ମୁଁ ପାଇଯାଇଛି ବିରାଦର
1: କ'ଣ ତୁମର ଠିକଣା ବିଭାସ ଭାଇ
0: ମଦ ଭାଟି ମୋ ବୋତଲରୁ ମାଲ ସରିଗଲେ ସିଧା ମଦ ଭାଟିକୁ ଚାଲିଯାଏ ଖାଲି ବୋତଲରେ ମାଲ ପୁରେଇ ଫେରି ଆସେ ଏଠିକି ଏଥର ଦେଲେ ସେ ବୋତଲଟା ସେଥିରୁ ଟିକେ ନ ପକେଇଲେ ସବୁ ଅନ୍ଧକାର ଦିଶୁଛି
1: ବିଭାସ ଭାଇ ତୁମେ କ'ଣ ଆଗରୁ ଏମିତି ମଦ ପିଉଥିଲ
0: ନା
1: କେବେଠୁ ପିଇବା ଆରମ୍ଭ କଲ
0: ମୋର ମନେ ନାହିଁ
1: ତଥାପି
0: ମୋର କିଛି ମନେ ନାହିଁ ମୁଁ ସବୁ ଭୁଲି ଯାଇଛି ବାସ୍ ଖାଲି ଏତିକି ମନେ ଅଛି
1: କ'ଣ ଭୁଲିଯିବାକୁ ଚାହିଁଥିଲ ବିଭାସ ଭାଇ
0: କହିଲି ତ ମୋର ମନେ ନାହିଁ
1: ମନେ ପକେଇବାର ଚେଷ୍ଟା କର ନା ବିଭାସ ଭାଇ ପ୍ଲିଜ୍
0: ମନେ ପକେଇବାର ଚେଷ୍ଟା କରିବି କିନ୍ତୁ କାହିଁକି କାହିଁକି ମନେ ପକେଇବି ସେ ଅନ୍ଧକାର ରାତିର ଇତିହାସକୁ କାହିଁକି
1: ବିଭାସ ଭାଇ କ'ଣ ହେଇଥିଲା ସେ ଅନ୍ଧକାର ରାତିରେ
0: ଫୁଲଝରି ବାଣର କ୍ଷଣିକ ଆଲୋକ ଠେଲି ଦେଇଥିଲା ମୋତେ ଚିର ଅନ୍ଧକାର ଭିତରକୁ
1: ମୁଁ କିଛି ବୁଝିପାରିଲିନି ବିଭାସ ଭାଇ ଟିକେ ଖୋଲିକିରି କୁହ
0: କହିବି ସବୁ କହିବି ଗୌତମ ଆଗେ ସେ ବୋତଲରୁ ଆଉ ଟିକେ ପିଇନେ ଉଫ୍ କି ଭୟଙ୍କର ସେ ରାତି
1: କୁହ ବିଭାସ ଭାଇ ତମେ କୁହ ସେ ଭୟଙ୍କର ରାତିର କଥା
0: ବାଇଶି ବାଙ୍କର ଏଇ ଚାରି ଛକରେ ମୁଁ ବି ଦିନେ ତୁମ ଭଳି ବାଟବଣା ହୋଇଯାଇଥିଲି ଗୌତମ ଅସମର୍ଥ ବାପାଙ୍କ ଧିକ୍କାର ମା ଭାଇ ଭଉଣୀଙ୍କ ଲୁହ ଭିଜା ଆଖିର କରୁଣ ଚାହାଣୀ ପ୍ରିୟସୀର ଆକୁଳ ଆହ୍ୱାନ ଅନ୍ଧକାରର କବର ତଳେ ଚିରଦିନ ପାଇଁ ହଜିଯିବା ବେଳକୁ ହାତରେ ଟର୍ଚ୍ଚ ଧରି ଆସିଥିଲା ବିଳାସ ଅନ୍ଧକାରରୁ ଆଲୁଅକୁ ବାଟ କଡ଼େଇ ନେବା ପାଇଁ ମିଥ୍ୟା ପ୍ରତିଶ୍ରୁତିର ଲୋଭରେ ଆକୃଷ୍ଟ କରିଦେଇଥିଲା ମୋତେ
1: ରାଜା ବିଳାସ ଆଜି ବି ଆସିଥିଲା ଏଠିକି
0: ବିଳାସ ଏମିତି ଯୁଗ ଯୁଗ ଧରି ଆସୁଥିବ
1: ତାପରେ କ'ଣ ହେଲା କିଛି କହିଲନି ଯେ ବିଭାସ ଭାଇ
0: ମରିଚିକା ପଛରେ ଗୋଡ଼େଇ ଯାହା ହୁଏ ସେଇଆ କରିଗଲି ମୁଁ ଗୌତମ ଏହା ହିଁ ଥିଲା ବିଳାସର ନିର୍ଦ୍ଦେଶ।

0: ପ୍ରତିବଦଳରେ ବିଦେଶୀ ରାଜକୋଷରୁ ଆସୁଥିଲା ଅନେକ ଟଙ୍କା। ଟଙ୍କା ମୋହରେ ବିକ୍ର କରିଦେଇଥିଲୁ ମାନବିକତାକୁ, ମା ମାଟିର ସମ୍ମାନକୁ। କିନ୍ତୁ
1: କିନ୍ତୁ କିନ୍ତୁ କ'ଣ ହେଲା ବିବାସ ଭାଇ?
0: ଫାଙ୍କି ଦେଇପାରିଲିନି, ଆଇନର ଆଖିକୁ ଧରା ପଡ଼ିଗଲି।
1: ସେତେବେଳେ ବିଳାସକୁ ଧରାଇ ଦେଲନି କାହିଁକି ବିବାସ ଭାଇ?
0: ବିଳାସକୁ ଧରାଇବାର ସେତେ ସହଜ ନୁହେଁ ଗୌତମ।
1: ତାପରେ କ'ଣ ହେଲା?
0: ଦେଶଦ୍ରୋହୀ କାର୍ଯ୍ୟକଳାପ ସକାଶେ ମୋତେ ଜେଲ୍ ହେଲା। ଏ ଖବର ଶୁଣି ବାପାଙ୍କର ହାର୍ଟ ଆଟାକ୍ ହେଲା। ଲଜ୍ଜାରେ ମା ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କଲା। ଭାଇ ଭଉଣୀମାନେ କୁଆଡ଼େ ଗଲେ କେଜାଣି, ପାଇଲିନି। ଜେଲ୍ରୁ ଫେରିଲା ପରେ ଅନେକ ଖୋଜିଛି ସେମାନଙ୍କୁ, ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପାଇନି। ହଁ, ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପାଇନି।
1: ବିଭାସ ଭାଇ ପ୍ଲିଜ୍, ତମେ ଟିକେ ଧୈର୍ଯ୍ୟ ଧର।
0: ଗୌତମ, ଏଇ ମୋର ଦୁର୍ଭାଗ୍ୟର କାରଣ ବିଳାସ। ପ୍ରତିଶୋଧର ନିଆଁ ସବୁବେଳେ ମୋତେ ଜାଳି ପଡ଼ି ମାରି ଦେଉଛି, କିନ୍ତୁ କିନ୍ତୁ ଗୌତମ, ମୁଁ ପ୍ରତିଶୋଧ ନେଇପାରୁନି। ତେଣୁ ସେ ସବୁକୁ ଭୁଲିଯିବା ପାଇଁ ମୁଁ ମଦ ପିଉଛି।
1: ନା, ତମେ କିଛି ଭୁଲିନ ବିବାସ ଭାଇ।
0: ଭୁଲିନି ଗୌତମ, ମୋତେ ଫେରି ଯିବାକୁ ହେବ। ଗୌତମ ଗୌତମ, ମୋତେ ଫେରି ଯିବାକୁ ହେବ। ଗୌତମ, ବୋତଲରେ ପୁରେଇ ଆଣିବାକୁ ପଡ଼ିବ। ଗୁଡ୍ ନାଇଟ୍, ଗୁଡ୍ ନାଇଟ୍ ଦୋସ୍ତ। ଆରେ ହଁ, ତମେ ବି ଆସ, ତମେ ବି ଆସ ଗୌତମ, ଏଥିରୁ ଟିକିଏ ପିଇ ନେବ, ସବୁ ଭୁଲିଯିବ।
1: ନା ନା ବିଭାସ ଭାଇ, ମୁଁ ପିଇବାକୁ ଚାହେଁ ନା। ତୁମେ ଭୁଲିବା ପାଇଁ ପିଉଛ, ହେଲେ ଭୁଲି ପାରୁନ, ତେବେ ସେ ପିଇବାର ଲାଭ କ'ଣ?
0: ଲାଭ କ୍ଷତିର ହିସାବ ମୁଁ ନୁହେଁ, ମୋର ସମୟ ଦେବ। ଅଲ୍ ରାଇଟ୍, ମୁଁ ଯାଉଛି, ତୁମର ଇଚ୍ଛା ହେଲେ ଏଇ ଡାହାଣ ପାଖ ରାସ୍ତା ଦେଇ ଚାଲି ଆସିବ। ଆଚ୍ଛା, ଗୁଡ୍ ନାଇଟ୍, ମୁଁ ଚାଲି ଦେବ।
1: ଜଣକ ପରେ ଜଣେ ଚାଲିଗଲେ ମୁଁ ଏବେ କ'ଣ କରିବି? ମୋ ଗନ୍ତବ୍ୟର ଠିକଣା କିଏ କିଏ ମୋତେ କହିଦେବ?
2: ଠିକ ଅଛି, ଭୁଲ ଠିକର ଉତ୍ତର ବି ମିଳିଯିବ, ମୁଁ ଆସୁଛି। ସତ୍ସାହସ ଥିଲେ, ବାପା ମା ଭାଇ ଭଉଣୀଙ୍କ ପ୍ରତି କର୍ତ୍ତବ୍ୟବୋଧ ଥିଲେ, ମୋ ପଛେ ପଛେ ଚାଲିବା ଗୌତମ,
3: ମୋର ବି ଗୋଟେ କଥା ମନେ ରଖ ଗୌତମ, ବୟସରେ ଯେଉଁ ବାଇଶି ବାଙ୍କର ଛକରେ ତମେ ମୋତେ ଭୁଲିଯିବାକୁ କହୁଛ, ସେଇ ବାଇଶି ବାଙ୍କର ଛକରେ ମୁଁ ବି କହୁଛି, ତମ ପାଇଁ ମୁଁ ଜନ୍ମ ଜନ୍ମାନ୍ତର ଯାଇ ପ୍ରତୀକ୍ଷା କରିବି। ଏ ପ୍ରତୀକ୍ଷା ହେବ ମୋର ଅଗ୍ନି ପରୀକ୍ଷା ଗୌତମ, ଏ ପ୍ରତୀକ୍ଷା ହେବ ମୋର ଅଗ୍ନି ପରୀକ୍ଷା।
4: ମୋର ସମୟ ନାହିଁ, ମୁଁ ଚାଲି ଆଉ ଏକ ଗୌତମକୁ ଖୋଜିବା ପାଇଁ। ଯଦି କେବେ ମୋର ପ୍ରଭୁତ୍ୱ ସ୍ୱୀକାର କରିବାକୁ ତମର ଇଚ୍ଛା ହୁଏ, ତେବେ ନିଃସଙ୍କୋଚରେ ଚାଲି ଆସିବ ଏଇ ବିଳାସର ଭୋଗ ବିଳାସର ସରହଦ ଭିତରେ।
0: ଲାଭ କ୍ଷତିର ହିସାବ ମୁଁ ନୁହେଁ, ମୋର ସମୟ ଦେବ। ଗୁଡ୍ ନାଇଟ୍, ମୁଁ ଯାଉଛି, ତୁମର ଇଚ୍ଛା ହେଲେ ଏଇ ଡାହାଣ ପାଖ ରାସ୍ତା ଦେଇ ଚାଲି ଆସିବ। ଗୁଡ୍ ନାଇଟ୍, ଚାଲି।
1: କ'ଣ କରିବି? ହଁ, ଗୋଟାଏ ବାଟ ଅଛି, ଗୋଟାଏ ବାଟ।

0: ମୁଁ ଆତ୍ମହତ୍ୟା କରିବି।
1: ନା, କେବେ ନୁହେଁ। ଆତ୍ମହତ୍ୟା ପାପ। କାପୁରୁଷତା।
0: କିଏ ତୁମେ?
1: ବାଇଶି ବାଙ୍କର ଚାରି ଛକ। ନୈରାଶ୍ୟର ଅନ୍ଧ ପୁଟଳି ଆଖିରେ ବାନ୍ଧି ମତେ ବି କରିଦେଇଛ ଅନ୍ଧକାର। ତାରୁଣ୍ୟ ହତାଶାର ନୁହେଁ ଗୌତମ, ଉଦ୍ଦାମତାର ସଙ୍କେତ। ଦେଖ, ସକାଳର ସୂର୍ଯ୍ୟ ନେଇ ଆସୁଛି ନୂତନ ଆଲୋକ। ହତାଶାକୁ ଫିଙ୍ଗି ଦିଅ। ଯୁବକମାନେ ହିଁ ତ ଦେଶର ମେରୁଦଣ୍ଡ। ଯଦି ସେମାନେ ହତାଶ ହେଇ ପଡ଼ନ୍ତି ଆଉ ଆତ୍ମହତ୍ୟାକୁ ଆଦରି ନିଅନ୍ତି, ତାହେଲେ ତାହେଲେ ଦେଶର ଭବିଷ୍ୟତ ଅନ୍ଧକାରମୟ ହୋଇଯିବ। ନିଜର ଜ୍ଞାନର ଆଲୋକରେ ଏ ସମାଜରୁ ଦୂର କର ନିରକ୍ଷରତାର ଅନ୍ଧକାରକୁ। ଆଉ ହଁ, ଏ ଦେଶରେ ଗୋଟିଏ ନୁହେଁ, ଅନେକ ବିଳାସ ଅଛନ୍ତି। ନିଜର ସ୍ୱାର୍ଥ ପାଇଁ ସେମାନେ ଧ୍ୱଂସ କରୁଛନ୍ତି ଅନେକ ଗୌତମ ବିଭାସମାନଙ୍କୁ। ନିଲାମ କରୁଛନ୍ତି ଦେଶର ସ୍ୱାଧୀନତା ସାର୍ବଭୌମତ୍ୱକୁ। ସେମାନଙ୍କୁ ପ୍ରତିହତ କର ଗୌତମ। ଏହା ହିଁ ହେଉଛି ବାଇଶି ବାଙ୍କର ଚାରି ଛକର ଆହ୍ୱାନ।
2: ଶୁଣୁଥିଲେ ନାଟକ ତ୍ରିଶଙ୍କୁ। ଏହାକୁ ପରିବେଷଣ କରିଥିଲେ ସ୍ୱରାଜ ସ୍ୱେଚ୍ଛାସେବୀ ଅନୁଷ୍ଠାନର କଳାକାରମାନେ। ସେମାନେ ହେଲେ ବିଶ୍ୱରଞ୍ଜନ ମିଶ୍ର, ରବିନାରାୟଣ ମିଶ୍ର, ସପନ କୁମାର ଚକ୍ରବର୍ତ୍ତୀ, ବିଦ୍ୟାଧର ପାତ୍ର, ବିଜୟ କୁମାର ସେନାପତି ଏବଂ ଦେବକାନ୍ତି ମହାନ୍ତି। ନାଟକଟିକୁ ରଚନା କରିଥିଲେ ସପନ କୁମାର ଚକ୍ରବର୍ତ୍ତୀ। ତାହେଲେ ଯୁବବନ୍ଧୁ, ଆଜି ପାଇଁ ଏତିକି। ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛି ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ। ନମସ୍କାର।

0: ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା, ଫିକା, ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର୍ କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ, ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଓଳାଇ ରଖନ୍ତୁ। ଆକାଶବାଣୀ ଭବାନୀପାଟଣା, ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
4: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଆକର୍ଷତା ସିଂ।

ଭାରତୀ ଏବଂ ରାତି 10:10 ରହିଛି ସଙ୍ଗୀତର ଅଖିଳ ଭାରତୀୟ କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସ୍ୱାଗତିକା ରଥ, ଦୀନକୃଷ୍ଣ ଦାସ, କ୍ଷମା କରିବେ ବାଳକୃଷ୍ଣ ଦାସ, ରାଧାମଣି ମହାପାତ୍ର, ଧନଞ୍ଜୟ ଶତପଥୀ ଓ ସୁପ୍ରଭା କୁମାରୀ ପାଢ଼ୀ। ଚେତନା ଚିନ୍ତନ ଶୁଣିବେ ସକାଳ 6:30। 6:35 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ସକାଳ 7:25 ଶୁଣିବେ କାର୍ଯ୍ୟକ୍ରମ ସରଗ ଫୁଲ। 8:30 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ସନ୍ଥ କବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା ଶୁଣିବେ ସକାଳ 9:00। ପୂର୍ବାହ୍ନ 10:10 ରହିଛି ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସୁବାସ ଦାସ, ରଘୁନାଥ ପାଣିଗ୍ରାହୀ, ଭୁବନେଶ୍ୱରୀ ମିଶ୍ର ଓ ଅକ୍ଷୟ କୁମାର ମହାନ୍ତି। ଚାଷର କଥା ପ୍ରଚାର କରିବୁ ଦିନ 9:20। ଦିନ 9:20 ପ୍ରଚାର କରିବୁ ଓଡ଼ିଆ ଆଲବମ୍ ଗୀତ। ହିନ୍ଦୀ କଥା ଚିତ୍ର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। 5:30 ଯୁବବାଣୀ। ସନ୍ଧ୍ୟା 6:30 ରହିଛି ଆଦିବାସୀ ଗୀତ କ୍ରମରେ ଗୋଟିଆ କନ୍ଧ ଗୀତ, ପରିବେଷଣ କରିବେ ଖୁଦ ମାଝି ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30। ରାତି 8:00 କାର୍ଯ୍ୟକ୍ରମ ଚିଠି ପାଇଛୁ, ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବୁ ରାତି 8:15। ରାତି 8:30 ରହିଛି କାର୍ଯ୍ୟକ୍ରମ ସ୍ପୋର୍ଟସ୍ ସ୍କାନ୍, ସ୍ପଟଲାଇଟ୍ 9:15। ରାତି 9:30 ଶୁଣିବେ ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ ଓ ରାତି 10:00 ରହିଛି ରବିବାସରୀୟ ସଙ୍ଗୀତ ସଭା। ଏହି ସମସ୍ତ କାର୍ଯ୍ୟକ୍ରମ ରିଲି କରି ଶୁଣାଇବ ଆକାଶବାଣୀ ଦିଲ୍ଲୀରୁ। ଏଥିରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: आकाशवाणी एट 90 साल की आवाज, दिल से दिल तक नॉन स्टॉप धमाल। पुरानी यादें, नया जोश है, देश का रेडियो अब भी बॉस है। आकाशवाणी के गौरवमयी 90 साल।

0: ଆକାଶବାଣୀ ଭବାନୀପାଟଣା ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶୂୟନ୍ତାମ୍ ପ୍ରବାଚକ ଯତିନ ଶର୍ମା। ଆଦୌ ମୁଖ୍ୟ ବାର୍ତ୍ତା। ଶୁଭେନ୍ଦୁ ଅଧିକାରୀ ପଶ୍ଚିମ ବଙ୍ଗାଳସ୍ୟ ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ସଞ୍ଜାତଃ। ତେନ ସହ ପଞ୍ଚାନ୍ୟୈଃ ମନ୍ତ୍ରୀଭିଃ ଅପି ପଦଗୋପନୀୟତାୟାଃ ଶପଥଂ ଗୃହୀତମ୍। ତାମିଲନାଡ଼ୁ ରାଜ୍ୟେ ନୂତନ ସର୍ବକାର ରଚନାୟୈ ଟିଭିକେ ଦଳେନ ପ୍ରମାଣିତମ୍ ୟତ୍ ତେଷାଂ ପାର୍ଶ୍ୱେ ବିଂଶତ୍ୟୁତ୍ତରଶତମ୍ ବିଧାୟକାନାଂ ସମର୍ଥନମ୍ ବର୍ତ୍ତତେ। ରାଷ୍ଟ୍ରୀୟ ବିଧିକ ସେବା ପ୍ରାଧିକରଣେନ ଅଶେଷେ ହି ଦେଶେ ବିବାଦାନାମ୍ ସୌହାର୍ଦ୍ଦପୂର୍ଣ୍ଣ ରୀତ୍ୟା ନିସ୍ତାରଣାର୍ଥମ୍ ରାଷ୍ଟ୍ରୀୟ ଲୋକ ନ୍ୟାୟାଲୟସ୍ୟ ଆୟୋଜନମ୍ ବିହିତମ୍। ବିଦେଶ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର

ଲୋକଗୀତ କ୍ରମରେ ଶୁଣୁଥିଲେ କେନ୍ଦ୍ରା ଗୀତ, ପରିବେଷଣ କରିଥିଲେ ସୁକଦେବନାଥ ପୁରାତନ ରଚନାରୁ। ଆକାଶବାଣୀ ଭବାନୀପାଟଣା, ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ସଠିକ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7ଟି ମହିଳା ଫାଷ୍ଟ୍ରାକ୍ ଓ 5ଟି ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭଉଁରୀ ନୀତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା।

0: ରାଜ୍ୟରେ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଏବଂ ସାଇବର ଅପରାଧର ତ୍ୱରିତ ବିଚାର ପାଇଁ 7 ମହିଳା ଫାଷ୍ଟ୍ରାକ୍ ଏବଂ 5 ସାଇବର କୋର୍ଟ ପ୍ରତିଷ୍ଠା ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱରଠାରେ ଆଇନ ବିଭାଗ ଓ ୟୁଏନ୍ଏଫ୍ପିଏର ମିଳିତ ଆନୁକୂଲ୍ୟରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ପୀଡ଼ିତଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହୋଇପାରିବ। 2036 ସମୃଦ୍ଧ ଓଡ଼ିଶା ଓ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବିଧି ବ୍ୟବସ୍ଥାରେ ଅନେକ ସୁଧାର ଆଣିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ବାସ କରୁଥିବା ସାଧାରଣ ଜନତା, 62 ଜନଜାତି ସମୁଦାୟ, 13 ପିଭିଟିଜି ବର୍ଗଙ୍କ ସ୍ଥିତିକୁ ନଜରରେ ରଖି ସରକାର ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଉଛନ୍ତି। ଅର୍ଥନୈତିକ ବିକାଶ ସହିତ ସାମଗ୍ରିକ ବିକାଶ ନେଇ ରାଜ୍ୟ ସରକାର ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି।
1: ସାଇବର କ୍ରାଇମକୁ ଆଖି ଆଗରେ ରଖିକି ସେଥିରେ ଲୋକ ତୁରନ୍ତ ନ୍ୟାୟ ପାଆନ୍ତୁ ତାକୁ ଆଖି ଆଗରେ ରଖିକି ଆମେ ବାସ୍ତବରେ ଗୋଟିଏ ଯୋଜନା ଆରମ୍ଭ କରିଛୁ, ଯେଉଁଥିରେ କି ଆମେ 5 ଫାଷ୍ଟ ଟ୍ରାକ୍ ସାଇବର କୋର୍ଟ ତାର ଏକ ପରିଯୋଜନା ଆମେ ଆରମ୍ଭ କରୁଛୁ ଏବଂ ତାକୁ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବହୁତ ଶୀଘ୍ର ବିଭାଗ ତରଫରୁ, ଯେ ସେଥିରେ ସାଇବର କ୍ରାଇମ ରିଲେଟେଡ୍ କେସ୍ ଗୁଡ଼ାକ ପାଇଁ କେବଳ ସେଇଗୁଡ଼ାକ ଡେଜିଗ୍ନେଟ୍ କୋର୍ଟ ରହିବ ଏବଂ ଓଡ଼ିଶାର ବିଭିନ୍ନ ରିଜିଅନ୍ରେ ରହୁଥିବ 5 କୋର୍ଟ, ସେ 5 କୋର୍ଟରେ ପ୍ରାଇମେରିଲି ଆମେ ସାଇବର କ୍ରାଇମ ରିଲେଟେଡ୍ କେସ୍ ଗୁଡ଼ିକ କେବଳ ଟ୍ରାଏଲ୍ କରାଯିବ ଏବଂ ସେଥିରେ ଯେମିତି ତୁରନ୍ତ ଦଣ୍ଡବିଧାନ ହୋଇପାରିବ ସେ କଥାକୁ ନେଇକି ସାଇବର କ୍ରାଇମ ଲ ଏବଂ ସାଇବର ଏଭିଡେନ୍ସ ଗୁଡ଼ିକ ବାବଦରେ ଯେଉଁ ପ୍ରିଜାଇଡିଂ ଅଫିସର ହେଉ କି ପ୍ରସିକ୍ୟୁଟିଂ ଅଫିସର ହେଉ ତାଙ୍କର ଏକ୍ସପର୍ଟିଜ୍ କେମିତି ରହିବ ସେ ବାବଦରେ ଚିନ୍ତା କରାଯାଉଛି।
0: ବିଚାରପତିମାନେ ସାଇବର ଆଇନ ଓ ଏହା ସହିତ ଜଡ଼ିତ ବୈଷୟିକ ଜ୍ଞାନ ଉପରେ ବିଶେଷ ଧ୍ୟାନ ରଖିବେ, ଯାହାଫଳରେ ଡିଜିଟାଲ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। କାର୍ଯ୍ୟକ୍ରମରେ ଆଇନ କମିଶନର ଜଷ୍ଟିସ୍ ବିଶ୍ୱନାଥ ରଥ, ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜିତ ହୋଇଥିଲା। ଏଥିରେ 115 ମାମଲାର ସମାଧାନ ହେବା ସହିତ 9,68,11,334 ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ହୋଇଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓ ତାଲୁକସ୍ତରୀୟ ଅଦାଲତରେ 5,796 ବିଭିନ୍ନ ମାମଲାର ଶୁଣାଣି କରାଯାଇ କ୍ଷତିପୂରଣ ବାବଦକୁ 1,83,24,020 ଟଙ୍କା ଆଦାୟ କରାଯାଇଛି। ରାୟଗଡ଼ାରେ ଅନୁଷ୍ଠିତ ଲୋକ ଅଦାଲତରେ 25,278 ମାମଲାର ସମାଧାନ କରାଯାଇ 24,83,594 ଟଙ୍କା ଆଦାୟ ହୋଇଛି। ଗଜପତି ଜିଲ୍ଲାର ଆର୍ ଉଦୟଗିରି, ମୋହନା ଓ କାଶୀନଗରଠାରେ ଥିବା ତାଲୁକସ୍ତରୀୟ ଅଦାଲତରେ ଅନୁଷ୍ଠିତ ଶିବିରରେ 1,849 ମାମଲା ମଧ୍ୟରୁ 1,166 ମାମଲାର ସମାଧାନ କରାଯାଇ ଜରିମାନା ବାବଦକୁ 28,78,648 ଟଙ୍କା ଆଦାୟ କରାଯାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଦାଲତରେ 27,432 ମାମଲାର ଆପୋଷ ସମାଧାନ କରାଯାଇ କ୍ଷତିପୂରଣ ବାବଦରେ 3,35,07,578 ଟଙ୍କା ଆଦାୟ କରାଯାଇଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଦାଲତରେ ମୋଟ 13,615 ମାମଲାର ଫଇସଲା କରାଯାଇଛି। ଓଡ଼ିଶା ଜଳ ନିଗମ ୱାଟକୋ ସମସ୍ତ 29 ସହରାଞ୍ଚଳରେ 100% ଘରୋଇ ପାଇପ୍ ଜଳ ସଂଯୋଗକୁ ନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ଏହି ସଫଳତା ହାସଲ କରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୱାଟକୋ ପ୍ରାୟ 7,63,082 ଘରୋଇ ସଂଯୋଗ ମାଧ୍ୟମରେ 40,91,000 ସହରବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଆସୁଛି। ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଅଭିଯାନ ଏହି ପ୍ରୟାସକୁ ଅଧିକ ଗତିଶୀଳ କରିଛି। ବର୍ତ୍ତମାନ 11 ସହରାଞ୍ଚଳରେ 24 ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଫଳତାର ସହ ଜାରି ରହିଛି। ଅନ୍ୟ 17 ସହରରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି। ଓଡ଼ିଶା ଉପକୂଳ ଅବଦୁଲ କଲାମ ଦ୍ୱୀପରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏମ୍ଆଇଆର୍ଭି ଦକ୍ଷତା ଥିବା ଏହି କ୍ଷେପଣାସ୍ତ୍ରରେ ଏକାଧିକ ପ୍ୟାଲୋଡ୍ ସହିତ ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଭାରତ ମହାସାଗର ଏବଂ ବିସ୍ତୃତ ଭୌଗୋଳିକ କ୍ଷେତ୍ରରେ ଏହି ପରୀକ୍ଷଣ କରାଯାଇଥିବା ଡିଆର୍ଡିଓ ପକ୍ଷରୁ ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓର ସଫଳତା ପାଇଁ ଭାରତୀୟ ସେନା ଓ ଶିଳ୍ପ ସଂସ୍ଥାକୁ ପ୍ରଶଂସା କରିଛନ୍ତି। ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଶ୍ରୀ ସିଂ କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି।

0: ସକାଳ ଧୂପ ନୀତି ଶେଷ ହେବା ପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇ ଭୋଇ ସେବକଙ୍କ ଦ୍ୱାରା ତିନି ରଥର ଦୁଇଟି ଲେଖାଏଁ ନାହକ ଚକରେ ଅଖଡେରା ନୀତି କରାଯାଇଥିଲା। ଆଜି ବାହାର ଚନ୍ଦନ ଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ ଏକୋଇଶ ଘେରା ଜଳ କ୍ରୀଡ଼ା ସହ ଭୂଁରି ବିଧି ଅନୁଷ୍ଠିତ ହେଉଛି। ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ସଠିକ୍ ସମୟରେ ଶେଷ ହେବା ସହ ଶୃଙ୍ଖଳିତ ଭାବେ ରଥଯାତ୍ରା ସମାପନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ବାଢ଼ୀ ଆଶା ବ୍ୟକ୍ତ କରିଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସୋମବାରଠାରୁ ଆରମ୍ଭ ହେବ। ଦୁଇ ଦିନ ଧରି ଏହି ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ସୂଚନା ଅନୁସାରେ ଏପ୍ରିଲ୍ ଚଉଦ ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଅଳଙ୍କାରର ଗଣତି କାର୍ଯ୍ୟ ଶେଷ ହୋଇଛି। କାଜୁ ପ୍ରକ୍ରିୟାକରଣ ନୂଆ ଯନ୍ତ୍ର ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କୃଷକଙ୍କୁ ଆର୍ଥିକ ଦିଗରେ ସଶକ୍ତ କରିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ଜିଲ୍ଲା କାଜୁ ପ୍ରକ୍ରିୟାକରଣ ଶିଳ୍ପ ସଂଘ ପକ୍ଷରୁ ଆୟୋଜିତ କାଜୁ ଶିଳ୍ପ ସମ୍ବନ୍ଧୀୟ ଯନ୍ତ୍ର ପ୍ରଦର୍ଶନୀରେ ଯୋଗଦେଇ କାଜୁ ପ୍ରକ୍ରିୟାକରଣ ଦିଗରେ ନୂତନ ଯନ୍ତ୍ରପାତି କାଜୁ ଉତ୍ପାଦନ ବୃଦ୍ଧି ଉନ୍ନତ ଗୁଣବତ୍ତା ରକ୍ଷା କରିବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ଉଦ୍ୟୋଗ ସୃଷ୍ଟି ଓ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶା ବ୍ୟକ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକଠାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ 33% ମହିଳା ସଂରକ୍ଷଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜଳ ସଙ୍କଟ ଦୂରୀକରଣ, ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। ଭଦ୍ରକ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସହରକୁ ସୁନ୍ଦର ଓ ସ୍ୱଚ୍ଛ ରଖିବା ପାଇଁ ବନ୍ତ ଛକ ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ଉଠା ଦୋକାନୀମାନଙ୍କୁ ସରକାରୀ ଜାଗାରୁ ହଟାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇସ୍ଥିତ ହରିହର ନନ୍ଦ ଆଶ୍ରମ ବିଦ୍ୟାଳୟ ଖେଳପଡ଼ିଆଠାରେ ଅନୁଷ୍ଠିତ 14 ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ସିଏମ୍ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଉଦ୍ଯାପିତ ହୋଇଛି। ବାଳକ ବିଭାଗରେ ପଟାମୁଣ୍ଡାଇ ଦଳ 4-2 ଗୋଲ୍ରେ ନେତାଜୀ କ୍ଲବ ରାଜକନିକାଠାରୁ ବିଜୟୀ ହୋଇଛି। ବାଳିକା ବିଭାଗରେ ଆଳି ହାଇସ୍କୁଲ 2-0 ଗୋଲ୍ରେ ଆଳି ଏକାଡେମୀକୁ ପରାସ୍ତ କରି ସିଏମ୍ ଟ୍ରଫି ହାସଲ କରିଛି। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ଶୁଣିବା ମୁଖ୍ୟ ସମ୍ବାଦ। ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7 ମହିଳା ଫାଷ୍ଟ୍ରାକ୍ ଓ 5 ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳ କ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭୂଁରି ନୀତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସୁରକ୍ଷିତ ଜୀବନ ଓ ଆର୍ଥିକ ବ୍ୟବସ୍ଥାକୁ ସଶକ୍ତ କରୁଛି ସାମାଜିକ ସୁରକ୍ଷା ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ସାଧାରଣ ନାଗରିକଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ଏବଂ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନାକୁ ଆଜି 11 ବର୍ଷ ପୂରଣ ହୋଇଛି। 2015 ମସିହା ଆଜିର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ

0: କୋଲକାତାଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନା ଭଳି ତିନୋଟି ସାମାଜିକ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଆଜିର ଦିବସରେ ଶୁଭାରମ୍ଭ କରିଥିଲେ। ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଏହି ତିନୋଟିଯାକ ଯୋଜନା ଅପ୍ରତ୍ୟାଶିତ ପରିସ୍ଥିତି ଏବଂ ଆର୍ଥିକ ଅନିଶ୍ଚିତତାଠାରୁ ଜୀବନକୁ ସୁରକ୍ଷିତ ରଖିବାର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି। ଦେଶର ଅଣସଂଗଠିତ ବର୍ଗର ଲୋକ ଯେପରି ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରହିବେ ତାହା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଜାତୀୟ ଆର୍ଥିକ ସମାବେଶୀ ମିଶନ ଭାବରେ ଏହି ଯୋଜନାଗୁଡ଼ିକୁ ପ୍ରଣୟନ କରାଯାଇଛି। ଦରିଦ୍ର ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ଅତ୍ୟାବଶ୍ୟକ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୂଳ ଲକ୍ଷ୍ୟ। ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ ପାଇଁ ମଧ୍ୟ ସରକାର ସରଳୀକରଣ ପଦ୍ଧତି ପ୍ରବର୍ତ୍ତନ କରିଛନ୍ତି। ଏ ନେଇ ଜନସଚେତନତା ବୃଦ୍ଧି ପାଇଁ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ହେଉଛି ଏକ ବର୍ଷିକିଆ ଯୋଜନା, ଯାହା ପ୍ରତ୍ୟେକ ବର୍ଷ ଅର୍ଥରାଶି ଗ୍ରହଣ ମାଧ୍ୟମରେ ପୁନଃ କାର୍ଯ୍ୟକ୍ଷମ ହୋଇଥାଏ। କୌଣସି କାରଣବଶତଃ ହିତାଧିକାରୀଙ୍କର ମୃତ୍ୟୁ ହେଲେ ଏଥିପାଇଁ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18-50 ବର୍ଷ ବୟସ୍କ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଏହି ଯୋଜନାରେ ପଞ୍ଜୀକୃତ ହୁଅନ୍ତି। ବାର୍ଷିକ 436 ଟଙ୍କା ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2 ଲକ୍ଷ ଟଙ୍କା ମିଳିଥାଏ। ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରତ୍ୟେକ ବର୍ଷ କାର୍ଯ୍ୟକ୍ଷମ ହେଉଥିବା ଏକ ଦୁର୍ଘଟଣାଜନିତ ବୀମା ଯୋଜନା। ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ଭିନ୍ନକ୍ଷମତା ପାଇଁ ଏଥିରେ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି। ବ୍ୟାଙ୍କ କିମ୍ବା ଡାକଘରେ 18-70 ବର୍ଷ ବୟସ୍କ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରେ ନାମ ପଞ୍ଜୀକରଣ କରିପାରିବେ। ବାର୍ଷିକ 20 ଟଙ୍କା ପ୍ରିମିୟମ ବଦଳରେ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ତତ୍ଜନିତ ସମ୍ପୂର୍ଣ୍ଣ ଭିନ୍ନକ୍ଷମତା ପାଇଁ 2 ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଥାଏ। ତେବେ ଆଂଶିକ ଭିନ୍ନକ୍ଷମ କ୍ଷେତ୍ରରେ ଅର୍ଥରାଶି 1 ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିଛି। ଯୋଜନା ଅଧୀନରେ ଗତ ଏପ୍ରିଲ ମାସ 29 ତାରିଖ ସୁଦ୍ଧା 58.9 କୋଟି ଉର୍ଦ୍ଧ୍ୱ ବ୍ୟକ୍ତି ପଞ୍ଜୀକୃତ ହୋଇଛନ୍ତି। ଏଥିରେ ମହିଳା ପଞ୍ଜୀକରଣ ସଂଖ୍ୟା ପାଖାପାଖି ଅର୍ଦ୍ଧେକ ଅର୍ଥାତ୍ 27.45 କୋଟି ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ 19.30 କୋଟି ପଞ୍ଜୀକରଣ ହୋଇଥିବା ବେଳେ ଗତ ଏପ୍ରିଲ ମାସ ଶେଷ ସୁଦ୍ଧା 3,667.52 କୋଟି ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ 1,84,662 ଦାବିର ସମାଧାନ କରାଯାଇଛି। ଗରିବ, ଅବହେଳିତ ଏବଂ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ଏକ ସାର୍ବଜନୀନ ସାମାଜିକ ସୁରକ୍ଷା ବ୍ୟବସ୍ଥା ଲକ୍ଷ୍ୟରେ ଅଟଳ ପେନ୍ସନ୍ ଯୋଜନାକୁ ଆରମ୍ଭ କରାଯାଇଥିଲା। ଜାତୀୟ ପେନ୍ସନ୍ ବ୍ୟବସ୍ଥାର ସାମଗ୍ରିକ ପ୍ରଶାସନିକ ଓ ସଂସ୍ଥାଗତ ଢାଞ୍ଚା ଅଧୀନରେ ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ ଦ୍ୱାରା ଅଟଳ ପେନ୍ସନ୍ ଯୋଜନା ପରିଚାଳିତ ହୋଇଥାଏ। 18-40 ବର୍ଷ ବୟସ୍କ ସମସ୍ତ ବ୍ୟାଙ୍କ ଖାତାଧାରୀ ଏହି ଯୋଜନାରେ ସାମିଲ ହେବାର ବ୍ୟବସ୍ଥା ରହିଛି। ତେବେ ଆୟକରଦାତାଙ୍କୁ ଏଥିରୁ ବାଦ ଦିଆଯାଇଛି। ଏହି ଯୋଜନାର ପଞ୍ଜୀକୃତଙ୍କ ମଧ୍ୟରେ ପାଖାପାଖି 48% ହେଉଛନ୍ତି ମହିଳା। ବାର୍ଦ୍ଧକ୍ୟ ଅବସ୍ଥାରେ ଏହି ଯୋଜନା ଅଧୀନରେ 1,000-5,000 ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍ସନ୍ ପ୍ରଦାନର ବ୍ୟବସ୍ଥା ରହିଛି। ଏଥିରେ ସର୍ବନିମ୍ନ ସମୟ ଅବଧି 20 ବର୍ଷ ଧାର୍ଯ୍ୟ ହୋଇଛି। ବୃଦ୍ଧି ପାଉଥିବା ପେନ୍ସନ୍ ପାଣ୍ଠି ଏବଂ ପଞ୍ଜୀକୃତଙ୍କ ସଂଖ୍ୟା ବୃଦ୍ଧି ସହିତ ଏହି ଯୋଜନା ନିମ୍ନ ଆୟକାରୀ ପରିବାର ମଧ୍ୟରେ ଦୀର୍ଘମିଆଦୀ ସଞ୍ଚୟ ସଂସ୍କୃତିକୁ ପ୍ରୋତ୍ସାହନ ପ୍ରଦାନ କରିଛି। ସମସ୍ତଙ୍କ ପାଇଁ ପେନ୍ସନ୍ ଲକ୍ଷ୍ୟ ଦିଗରେ ଏହି ଯୋଜନା ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଦେଶରେ ସୁରକ୍ଷିତ ଜୀବନ ଏବଂ ସୁରକ୍ଷିତ ଆର୍ଥିକ ବ୍ୟବସ୍ଥାକୁ ଏହି ତିନୋଟିଯାକ ସାମାଜିକ ସୁରକ୍ଷା ଯୋଜନା ଗତିଶୀଳ କରିଛି। ତେବେ ଏ ନେଇ ଜନସଚେତନତା ସୃଷ୍ଟିର ଆବଶ୍ୟକତା ରହିଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ନେଲେ ଶପଥ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଆଉ ଅଟଲ ପେନ୍ସନ୍ ଯୋଜନାକେ ଆଜି ପୁରଲା 11 ବର୍ଷ। ରାଜ୍ୟର ସବୁ ଜିଲ୍ଲାନ ଆଜି ହୋଇଯାଇଛି 2 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ। ଆଉ ଦକ୍ଷିଣ ଆଣ୍ଡାମାନ ସାଗରନ ହୋଇଥିବା ଘୂର୍ଣ୍ଣିବଳୟ ଆଇବା ସୋମବାର ଲଘୁଚାପଥି ବଦଳିବା ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା। ଏଥର ପୁରା ଖବର। ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ହୋଇଥିବା ଶପଥ ଗ୍ରହଣ ସମାରୋହଟି ରାଜ୍ୟପାଳ ଆର୍ଏନ୍ ରବି ଶ୍ରୀ ଅଧିକାରୀଙ୍କୁ ପଦ ଆର୍ ଗୋପନୀୟତାର ଶପଥ ପାଠ କରାଇଛନ୍। ବିଜେପି ପହିଲା ଥର ଲାଗି ପଶ୍ଚିମବଙ୍ଗ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଆଉ ନନ୍ଦୀଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହିତ ଦିଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍। ସମାରୋହଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ଏନ୍ଡିଏ ଆର୍ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। ଭୁବନେଶ୍ୱର 2 ନମ୍ବର ୟୁନିଟ୍ ଅଶୋକନଗର ନଥିବାର ଆଗର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଇବା 11 ତାରିଖ ସୋମବାର ଦିନ ହେବାର୍କେ ଥିବାର ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହେବା। ରାଜ୍ୟ ହେଉଥିବା ଜବର ଖରାକେ ନଜରଥି ରଖିକରି ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ଗୁଜରାଟର ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଅବସରରେ ସୋମନାଥ ଅମୃତ 2026 ପାଳନ କରାଯାଉଛି। 5 ଦିନ ଧରିକରି ହେବାର୍କେ ଥିବାର ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଆଉ ସ୍ଥାୟୀ ଐତିହ୍ୟକେ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ସୋମବାର ଦିନ ସୋମନାଥ ମନ୍ଦିର ଯିବେ। 1026 ସୋମନାଥ ମନ୍ଦିର ଉପରେ ପହିଲା ଥର ଆକ୍ରମଣ ହୋଇଥିଲା। ଏ ବଛର ଇତାର 1000 ବର୍ଷ ପୁରା ହୋଇଛି। 1951 ସୋମନାଥ ମନ୍ଦିର ଫେର ଖୋଲିଥିଲା। ଏ ବଛର ଇତାର 75 ନମ୍ବର ବାର୍ଷିକୀ ପାଳନ କରାଯାଉଛି। ଭାରତର ପହିଲା ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ଇଟାକେ ଦେଶ ଉଦ୍ଦେଶ୍ୟ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କର 12 ଆଦି ଜ୍ୟୋତିର୍ଲିଙ୍ଗ ଭିତରୁ ପହିଲା ଭାବେ ସୋମନାଥ ମନ୍ଦିର ଗୋଟିଏ ପବିତ୍ର ଜାଗାର ମାନ୍ୟତା ପାଇଛି। ବୌଦ୍ଧ ଜିଲ୍ଲାନ ସୋମନାଥ ସ୍ୱାଭିମାନ ପର୍ବର 1000 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ବୈଠକ ହୋଇଯାଇଛି। ଆଇବା ସୋମବାର ଦିନ ଜିଲ୍ଲାର ପବିତ୍ର ରାମେଶ୍ୱର ମନ୍ଦିର ପରିସରନ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ଗୋଟିଏ ଖାସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୁରୀନ ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାନ 3 ରଥଥି ଚକ ଅଖ ଡେରା ନୀତି ସରିଛି। ସକାଳ ଧୂପ ନୀତି ଶେଷ ହେବା ଋତୁରୁ ଘଣ୍ଟ ଛତା ବିଜେ କାହାଳୀ ସାଙ୍ଗେ ପଟୁଆର୍ଥି ଆଜ୍ଞାମାଳ ବିଜେ ହୋଇଥିଲା। ପୂଜାପଣ୍ଡା ସେବକମାନେ ବିଧି ଅନୁସାରେ 3 ରଥ ଲାଗି ଆଜ୍ଞାମାଳକେ ରଥଖଳାନ ବିଜେ କରିବା ଋତୁରୁ 3 ରଥର ଚକ ସାଙ୍ଗେ ଅଖ ସଂଯୋଗ କରାଯାଇଥିଲା। ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିନେ ନରେନ୍ଦ୍ର ପୁଷ୍କରିଣୀନ ରାତ୍ର ଚାପଥି 21 ଘେରା ଜଳକ୍ରୀଡ଼ା ସହିତ ଭଉଁରୀ ବିଧି ହେବା। ଏ ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍,
1: ପରମ୍ପରା ଅଛି, ନୀତିକାନ୍ତି ଅଛି, ଠିକ ହିସାବରେ ସମ୍ପାଦିତ ହେଉଛି। ନିର୍ମାଣ ସହିତ ଯେତେ ବି ସମ୍ପୃକ୍ତ ସେବକ ଅଛନ୍ତି ଏବଂ ଅଗଣିତ ଜଗନ୍ନାଥ ପ୍ରେମୀ ବନ୍ଧୁମାନଙ୍କୁ ଆମେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ମହାପ୍ରଭୁଙ୍କର ସମସ୍ତଙ୍କ ଉପରେ ଆଶିଷ ରହୁ ଏହି କାମନା। ରଥ ନିର୍ମାଣ ପାଇଁ ଯାହା ବି ରଥ କାଠର ଆବଶ୍ୟକତା ରହୁଛି ବା ଅନ୍ୟାନ୍ୟ ଦ୍ରବ୍ୟ ସାମଗ୍ରୀର ଆବଶ୍ୟକତା ରହୁଛି ତାହା ଠିକ ହିସାବରେ ଯୋଗାଣ ହୋଇସାରିଛି ଏବଂ ଆମେ ସମସ୍ତ ସେବାୟତ ବନ୍ଧୁମାନଙ୍କର ସେଇ ଭୋଇ ସେବକ ହୁଅନ୍ତୁ, ମହାରଣା ସେବକ ହୁଅନ୍ତୁ, ରୂପକାର ହୁଅନ୍ତୁ, ସମସ୍ତଙ୍କ ସାଙ୍ଗରେ ଉତ୍ତମ ସମନ୍ୱୟ ଅଛି। ଆଗାମୀ ଦିନରେ ଆମେ ଆହୁରି ମଧ୍ୟ ସମସ୍ତଙ୍କ ସାଙ୍ଗରେ ବୈଠକ କରିବୁ। ଚଳିତ ବର୍ଷର ଘୋଷଯାତ୍ରା ଯାହାକି ଜୁଲାଇ

0: ମାସର 16 ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି, ତାହା ସର୍ବଶୁଭେ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ଆମେ ଶରଣ ପଶୁଛୁ ଏବଂ ତାଙ୍କର ଆଶିଷ କାମନା କରୁ।
1: ବାହାର ଚନ୍ଦନଯାତ୍ରା ଉତ୍ତରୁ ଆଇବା 10 ଆର 11 ତାରିଖ ଦୁଇ ଦିନ ଧରିକରି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡା ରତ୍ନ ଅଳଙ୍କାର ଗନ୍ତିମନ୍ତି କାମ ଫେରଘାଏ ମୂଲ ହେବା ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍। ମହାପ୍ରଭୁଙ୍କର ବାହାର ଚନ୍ଦନଯାତ୍ରା ଆଉ ଆଏଜ ହେଉଥିବାର ଭଉଁରୀ ନୀତି ଲାଗି ଗନ୍ତିମନ୍ତି କାମ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିଲା। ଏପ୍ରିଲ 14 ତାରିଖନୁ ମୂଲ ହୋଇଥିବାରି କାମଥି ଏତକ 100 ଏତକା ଅଳଙ୍କାର ଗନ୍ତି ଶେଷ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ତିଆରି ମାର୍ଗଦର୍ଶିକା ଅନୁସାରେ ଗନ୍ତି କାମ କରାଯାଉଛି। ସାଧାରଣ ଲୋକକୁ ସୁରକ୍ଷା ଦେବାର ଆଉ ସମୟାଥି ଆର୍ଥିକ ସାହାଯ୍ୟ ଲାଗି ମୂଲ ହୋଇଥିବାର ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକେ ଆଜି 11 ବର୍ଷ ପୁରା ହୋଇଛି। 2015 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ସୁରକ୍ଷା ବୀମା ଯୋଜନା, ଅଟଲ ପେନ୍ସନ୍ ଯୋଜନା ବାଗିର 3 ସାମାଜିକ ଯୋଜନାକେ ପଶ୍ଚିମବଙ୍ଗ କୋଲକାତାଠାରେ ଶୁଭାରମ୍ଭ କରିଥିଲେ। ଏ ବାବଦେ ଶୁଣୁନ୍ ଗୋଟେ ଉପସ୍ଥାପନା।
2: ଦେଶର ଅଣସଂଗଠିତ ବର୍ଗର ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ରଖିବା ଲାଗି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଆଉ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକେ କାର୍ଯ୍ୟକାରୀ କରାଯାଉଛି। ସେନ୍ତା ବୃଦ୍ଧାବସ୍ଥାତି ଆର୍ଥିକ ସାହାଯ୍ୟ ଲାଗି ଅଟଲ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକ ଆର୍ଥିକ ସେବା ଦେବାଟା ଯୋଜନାମାନଙ୍କର ମୁଖ୍ୟ ଲକ୍ଷ୍ୟ ଆଏ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାର କେନ୍ସି ହିତାଧିକାରୀଙ୍କର ମୃତ୍ୟୁ ହେଲେ ପରିବାର ଲୋକ ଆର୍ଥିକ ସାହାଯ୍ୟ ମିଳିଥିସି। 18-50 ବୟସର ଲୋକ ଇଥି ପଞ୍ଜୀକୃତ ହୋଇପାରସନ୍। ବଛରକ 536 ଟଙ୍କା ପ୍ରିମିୟମ ବଦଲେ ମୃତ୍ୟୁକାଳୀନ ସାହାଯ୍ୟ ବାବଦେ ଏ 2,00,000 ଟଙ୍କା ମିଲ୍ସି। ଗଲା 11 ଭିତରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦୁର୍ଘଟଣା ବୀମା ସରଳ, ସୁଲଭ ଆଉ ସହଜତି ମିଳୁଛି। ଏଛେନ୍ ତକ୍ ଇଥି 58,09,000 ନୁ ଅତକା ଲୋକ ପଞ୍ଜୀକରଣ କରିସାରିଛନ୍। ସେମାନଙ୍କର ଭିତରୁ ଏପ୍ରିଲ ମାସ ଶେଷ ତକ 3,676,09,00,000 ଟଙ୍କା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲୋକଙ୍କର ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରର ଭିନ୍ ଭିନ୍ ପଦକ୍ଷେପ ନିଆଯାଇଛି। ଆଇବା ଦିନେ ଏହି ଯୋଜନାକେ ଆହୁରି ଅତକା ଲୋକଙ୍କ ପାଖେ ପହଞ୍ଚାବାରକେ ଲକ୍ଷ୍ୟ ରଖାଯାଇଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ସୁପ୍ରୀତି ମିଶ୍ର।
1: ରାଜ୍ୟର ସବୁ ଜିଲ୍ଲାନ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ତରଫରୁ 2 ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ଆଉ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କର ଦେଖରେଖ ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ଆୟୋଜନ କରାଯାଇଛି। ଓଡ଼ିଶା ହାଇକୋର୍ଟ ପରିସନ୍ନ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତଟି 115 ମାମଲାର ସମାଧାନ ହେବାର ସହିତ 9,68,11,334 ଟଙ୍କା କ୍ଷତିପୂରଣ ଦିଆଯାଇଛି। ଲୋକ ଅଦାଲତଟି ହାଇକୋର୍ଟର 11 ବିଚାରପତି ଭିନ୍ ଭିନ୍ ମାମଲାର ଶୁଣାଣି କରିଛନ୍। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ 2 ରାଷ୍ଟ୍ରୀୟ ଲୋକ ଅଦାଲତ ହୋଇଯାଇଛି। ଅଦାଲତଟି ମୋଟ 5,796 ମାମଲାର ଆପୋଷ ସମାଧାନ କରାଯାଇଛି। ଏଥି ପାରିବାରିକ, ଦେୱାନୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଖାଉଟି ଆଉ ରାଜସ୍ୱ ମାମଲା ସାମିଲ ଥିଲା। ପାଖାପାଖି 1,83,00,000 ଟଙ୍କାର ଆପୋଷ ସମାଧାନ କରାଯାଇଛି। ଭାରତ ଗଲାକାଲି ଓଡ଼ିଶାର ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପନୁ MIRV ସିଷ୍ଟମ ସହିତ ଉନ୍ନତ ଅଗ୍ନି କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି କ୍ଷେପଣାସ୍ତ୍ର ଭିନ୍ ଭିନ୍ ପେଲୋଡ୍ ସହିତ ଭାରତୀୟ ମହାସାଗରୀୟ ଅଞ୍ଚଳର ବ୍ୟାପକ ଭୌଗୋଳିକ ଇଲାକା ନଥିବାର ଭିନ୍ ଭିନ୍ ଲକ୍ଷ୍ୟକେ ସଠିକ୍ ଭାବେ ଭେଦ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, DRDO, ଭାରତୀୟ ସେନା ଆଉ ଶିଳ୍ପ ସଂସ୍ଥାକେ ଏ ସଫଳତା ଲାଗି ଅଭିନନ୍ଦନ ଜଣାଇଛନ୍। ସେ କହିଛନ୍, MIRV କ୍ଷମତା ଏହାଦେ ବଢ଼ୁଥିବା ସୁରକ୍ଷା ଆହ୍ୱାନ ଥି ଦେଶର ପ୍ରତିରକ୍ଷା ପ୍ରସ୍ତୁତି ଲାଗି ବହୁତ ବଡ଼ ଭୂମିକା ନେବା। ବଦଲୁଥିବାର ଜନସଂଖ୍ୟା ପରିସ୍ଥିତିକେ ନଜରଥି ରଖିକରି ଆଇନ ବ୍ୟବସ୍ଥାକେ ସମୟ ଉପଯୋଗୀ କରବାର ଉପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜୋର ଦେଇଛନ୍। ଆଜି ଭୁବନେଶ୍ୱରର ଆଇନ ବିଭାଗ UNFPA ମିଲିତ କର୍ମଶାଳାଥି ଯୋଗ ଦେଇକରି ସେ କହିଛନ୍, ବିକଶିତ ଓଡ଼ିଶା 2036 ଆଉ ବିକଶିତ ଭାରତ 2047 ଲକ୍ଷ୍ୟ ପୂରା କରବାର ଲାଗି ଆଇନଟି ସୁଧାର ଆଣବାର ବହୁତ ଜରୁରୀ ଏ। ମହିଳାମାନଙ୍କର ସୁରକ୍ଷା ଲାଗି 7 ମହିଳା ଫାଷ୍ଟ୍ରାକ୍ କୋର୍ଟ ଆଉ ସାଇବର ଅପରାଧର ମୁକାବିଲା ଲାଗି 5 ସ୍ୱତନ୍ତ୍ର ସାଇବର କୋର୍ଟ ସ୍ଥାପନା କରବାରକେ ରାଜ୍ୟ ସରକାର ବିଚାର କରୁଛନ୍। ଗ୍ରାମାଞ୍ଚଳର ଜନଜାତୀୟମାନଙ୍କ ଲାଗି ସ୍ଥାନୀୟ ଭାଷାଥି ଆଇନଗତ ସଚେତନତା କାର୍ଯ୍ୟକ୍ରମ କରବାର ସହିତ ଯୁବକୈନ୍ଦ୍ରିକ ନୀତି ପ୍ରଣୟନ ଉପରେ ବି ସରକାର ବିଚାର କରୁଛନ୍। ଓଡ଼ିଶା ଜଳ ନିଗମ ୱାଟକୋ ନିଜର ଅଧୀନରେ ଥିବାର 29 ସହରାଞ୍ଚଳନ 100% ଘରୋଇ ପାଇପ୍ ଜଳ ସଂଯୋଗକେ ସୁନିଶ୍ଚିତ କରିକରି ଗୋଟିଏ ଐତିହାସିକ ସଫଳତା ହାସଲ କରିଛି। ଭୁବନେଶ୍ୱରର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କର ଅଧ୍ୟକ୍ଷତାରେ ହୋଇଥିବାର ଗୋଟିଏ ସମୀକ୍ଷା ବୈଠକଟି ଏ ସୂଚନା ଦିଆଯାଇଛି। ইহাদে এগারোটা সহর্ণ চব্বিশ ঘণ্টিয়া সফা পিবার পাইন যোগান চালিথিবার বেলে অলগা সতেরোটা সহর্ণ ইতার সম্প

0: ଆକାଶବାଣୀର ବିକଳ୍ପ
1: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ପରେ।

ఆకాశవాణి. సంవాద పఢుచంతి సుభాష్ చంద్ర శతపథీ. ముఖ్య సంవాద. ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ. ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାର 11 ବର୍ଷ ପୂର୍ତ୍ତି. ଓଡ଼ିଶାର 5 ସମେତ ଦେଶର 42 ପଞ୍ଚାୟତକୁ ମିଳିବ ଜାତୀୟ ପୁରସ୍କାର. ବେଆଇନ ଅର୍ଥ ଦେଣନେଣ ମାମଲାରେ ପଞ୍ଜାବର ମନ୍ତ୍ରୀ ଗିରଫ ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ତେଲେଙ୍ଗାନାରେ 1535 କୋଟି ଟଙ୍କା ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ. ରେଳ କ୍ଷମତାରେ ସୁଦୃଢ଼ୀକରଣ ଏବଂ ରେଳପଥରେ ଯାତାୟାତକୁ ସୁଗମ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ 118 କିଲୋମିଟର

0: ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଏବଂ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଦୁଇଟି ବର୍ଗରେ ପଞ୍ଚାୟତଗୁଡ଼ିକୁ ପୁରସ୍କୃତ କରାଯିବ। ଦାରିଦ୍ର୍ୟ ମୁକ୍ତ ଜୀବନଶୈଳୀ, ସ୍ୱାସ୍ଥ୍ୟ, ପରିମଳ, ସାମାଜିକ ନ୍ୟାୟ, ମହିଳା ଅନୁକୂଳ ଶାସନ ବ୍ୟବସ୍ଥା ସମେତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ଗ୍ରାମ ପଞ୍ଚାୟତଗୁଡ଼ିକୁ ଦୀନଦୟାଲ ଉପାଧ୍ୟାୟ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ବର୍ଗରେ 17 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମୁଦାୟ 34 ଗ୍ରାମ ପଞ୍ଚାୟତକୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଅଧୀନରେ ପ୍ରଦାନ କରାଯାଉଥିବା ସମ୍ମାନ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ସ୍ତରରେ ଉତ୍ତମ ପ୍ରଦର୍ଶନକାରୀ ପଞ୍ଚାୟତଗୁଡ଼ିକୁ ପ୍ରଦାନ କରାଯିବ। ଏହି ବର୍ଗରେ 8 ପଞ୍ଚାୟତକୁ ମନୋନୀତ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଜୟୀ ପଞ୍ଚାୟତଗୁଡ଼ିକୁ 50 ଲକ୍ଷରୁ 5 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। ବେଆଇନ ଅର୍ଥ ଦେଣନେଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଅରୋରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଦିଲ୍ଲୀ, ଗୁରୁଗ୍ରାମ ଏବଂ ଚଣ୍ଡିଗଡ଼ର 5 ସ୍ଥାନରେ ଚଢ଼ାଉ କରାଯାଇଥିଲା। ବେଆଇନ ଅର୍ଥ କାରବାର ଆଇନ 2002 ଅନୁସାରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀ ଅରୋରା ପ୍ରାୟ 100 କୋଟି ଟଙ୍କାର ମୋବାଇଲ ଫୋନ୍ କିଣା ଜାଲ ରସିଦ ପୈଠ କରି ଜାଲ କମ୍ପାନୀ ମାଧ୍ୟମରେ ଇନ୍ପୁଟ୍ GST ଟଙ୍କା ହଡ଼ପ କରିଥିବା ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ସିହୋର ଜିଲ୍ଲା ଭୈରୁଣ୍ଡାଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର 4ର୍ଥ ପର୍ଯ୍ୟାୟର ଶୁଭାରମ୍ଭ ଏବଂ 25 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ 973 ସଡ଼କ ପ୍ରକଳ୍ପର ଅନୁମୋଦନ ଏବଂ ଅର୍ଥ ଆବଣ୍ଟନ ପତ୍ର ପ୍ରଦାନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ମଧ୍ୟପ୍ରଦେଶର 987 ଗ୍ରାମର ଲୋକମାନେ ଉପକୃତ ହେବେ। 2026-27 ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସମୁଦାୟ 18,907 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ନିଷିଦ୍ଧ ଔଷଧ ସେବନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମହିଳା କୁସ୍ତି ଖେଳାଳି ବିନେଶ ଫୋଗଟଙ୍କୁ ଭାରତୀୟ କୁସ୍ତି ମହାସଂଘ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଚଳିତ ବର୍ଷ ଜୁନ୍ 26 ପର୍ଯ୍ୟନ୍ତ ଘରୋଇ କୁସ୍ତି ପ୍ରତିଯୋଗିତାରେ ଭାଗ ନେବା ଉପରେ ବିନେଶକୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ମହାସଂଘ ପକ୍ଷରୁ ଜାରି ନୋଟିସ୍ରେ ଦର୍ଶାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ, ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାର 11 ବର୍ଷ ପୂର୍ତ୍ତି। ଓଡ଼ିଶାର 5 ସମେତ ଦେଶର 42 ପଞ୍ଚାୟତକୁ ମିଳିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲି ଶୁଣନ୍ତୁ। କୋରାପୁଟ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଏବଂ ଉପସ୍ଥାପନାରେ ମୁଁ ସରିତା ସାହୁ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କୋଟିଆ ଗସ୍ତ କରି ଜଗନ୍ନାଥ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯାଇ ସୁଭଦ୍ରା ମା'ଙ୍କ ରଥ ଚକ ପ୍ରତିଷ୍ଠା କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜନ କରାଯାଇଥିବା ସଭା କାର୍ଯ୍ୟରେ ଉଭୟ ଯୋଗ ଦେଇଥିଲେ। ସେଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିବା ସହ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ କିସ୍ତି ଓ ଅନ୍ୟ ହିତାଧିକାରୀଙ୍କୁ ଭତ୍ତା

0: ଉଦ୍ଘାଟନ କରିଥିଲେ। ସେ କହିଥିଲେ
1: ଜିଲ୍ଲାର ଯେଉଁମାନେ ବିଧାୟକ ଅଛନ୍ତି, ଯେଉଁମାନେ ସାଂସଦ ଅଛନ୍ତି, ଯେଉଁମାନେ ପିଆର୍ଆଇ ମେମ୍ବର ଅଛନ୍ତି, ଇଏ ସମସ୍ତଙ୍କୁ ନେଇକରି ଏବଂ ଅଞ୍ଚଳବାସୀଙ୍କୁ ନେଇକରି ଏ ଅଞ୍ଚଳର ବିକାଶ କେମିତି ହେବ, ଗୁଡ଼ିଏ ପଦକ୍ଷେପ ଆମେ ନେଇସାରିଛୁ। ଗୁଡ଼ିଏ ପଦକ୍ଷେପ ଆଗାମୀ ଦିନରେ ସୂର୍ଯ୍ୟାଲୋକ ଦେଖିବ। ରାସ୍ତାଘାଟର ବିକାଶ, ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା, ରାସନ କାର୍ଡ ପହଞ୍ଚାଇବା, ସୁଭଦ୍ରା ଯୋଜନା ପହଞ୍ଚାଇବା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅଞ୍ଚଳର ପାଇଁ ସ୍ୱତନ୍ତ୍ର ସୁବିଧା କରିବା ପାଇଁ ଯୋଉ ଖସଡ଼ା ପ୍ରସ୍ତୁତ ହେଇଛି ଏବଂ କାମ ଆରମ୍ଭ ହୋଇଛି, ମୋତେ ଲାଗୁଛି ବିକାଶର ନୂତନ ଦିଗ୍ବଳୟ ଆଗାମୀ ଦିନରେ ଖୁଟି ଖୁଟିଆ ଅଞ୍ଚଳ ଦେଖ।
0: ଜିଲ୍ଲାସ୍ତରୀୟ ଆମେ ଜାଣିବା ଆମ ବଜେଟ୍ କାର୍ଯ୍ୟକ୍ରମ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବଜେଟ୍କୁ ଲୋକାଭିମୁଖୀ କରିବା। 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ରାଜ୍ୟର ଦୀର୍ଘମିଆଦୀ ଭିଜନ ସହ ସମନ୍ୱିତ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ମୂଳ ଭିତ୍ତିକୁ ସୁଦୃଢ଼ କରିବ। ଏହା କେବଳ ଆୟ ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସାମଗ୍ରିକ ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡ୍ମ୍ୟାପ୍। କୋରାପୁଟ ଜିଲ୍ଲା ପାଇଁ ବଜେଟ୍ରେ ବ୍ରହ୍ମପୁର ଜୟପୁର ସଂଯୋଗୀକରଣ ପ୍ରତି ବିଶେଷ ପ୍ରକଳ୍ପ ରହିଛି। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓଡ଼ିଶାର ବଜେଟ୍ରେ ଏଥର ଅନେକ ନୂତନ ପଦକ୍ଷେପ ରହିଥିବା ପ୍ରସଙ୍ଗରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ। କୋରାପୁଟ ସଦର ମହକୁମାରେ ସମ୍ବିଧାନ ପ୍ରଣେତା ଡକ୍ଟର ବିଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୂର୍ବତନ ବିଧାୟକ ନିମାଇ ସରକାର, ବିଜେପି ଜିଲ୍ଲା ସଭାପତି ଶିବ ମୁଦୁଲି, ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ସମାଜସେବୀ ରୂପକ ତୁରୁକ ପ୍ରମୁଖଙ୍କ ସହ ଅନ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ପୁଷ୍ପମାଲ୍ୟ ସମର୍ପଣ କରିଥିଲେ। ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟୋରିୟମଠାରେ ନାରୀଶକ୍ତି ବନ୍ଦନ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ବବିତା ପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ନାରୀଶକ୍ତି କିପରି ସଶକ୍ତ ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ସେ ସମ୍ପର୍କରେ ସଚେତନ କରିଥିଲେ। ପୂର୍ବରୁ ସ୍ଥାନୀୟ ଡିଏନ୍କେ ଆମ ପାଠାଗାରଠାରୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟୋରିୟମ ପର୍ଯ୍ୟନ୍ତ ଏକ ରାଲି ବାହାରିଥିଲା। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସରକାରୀ କୃଷି ଫାର୍ମ କୋଟପାଡ଼ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଜିଲ୍ଲା କୃଷି ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ କୃଷକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ କୋଟପାଡ଼ ବିଧାୟକ ରୂପୁ ଭାତ୍ରା, ଜିଲ୍ଲା ପରିଷଦ ସଭାପତି ସୁସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା କମଳା ଭାତ୍ରା, ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର କୃଷି ରଥ ଓ ଆମ ବିହନ ରଥ ଲୋକାର୍ପଣ ହେବା ସହିତ ସିଏମ୍ କିଷାନ ଯୋଜନା ଅନ୍ତର୍ଗତ ଖରିଫ ଋତୁର ପ୍ରଥମ କିସ୍ତି ବାବଦକୁ 99,907 ଚାଷୀଙ୍କୁ 17,98,14,000 ଟଙ୍କା ପ୍ରଦାନ କରାଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଗୋପବନ୍ଧୁ ପାର୍କଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରାଧାରାଣୀ ସରକାର ଓ ସହରର ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ। ଜିଲ୍ଲା ହଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।

0: ଫଳରେ ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
3: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
2: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ

0: ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ ଆର୍ବିଆଇର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। ଆର୍ବିଆଇ କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ନଳବଣକୁ ଆମର ସାଧାରଣତଃ ସେହି ଅଞ୍ଚଳର ଲୋକମାନେ ଜାଣିଛନ୍ତି। ଏହା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ଗୋଟିଏ ଅଭୟାରଣ୍ୟ, କିନ୍ତୁ ଏହାର ପ୍ରକୃତ ନାମ ହେଉଛି ଚିଲିକା ବନ୍ୟପ୍ରାଣୀ ଅଭୟାରଣ୍ୟ।
1: ଆଚ୍ଛା।
0: କିନ୍ତୁ ସାଧାରଣତଃ ଭାବରେ ସେଠି ଯେଉଁ ଅଞ୍ଚଳରେ ଲୋକମାନେ ସେଠି ଚଳପ୍ରଚଳ କରୁଛନ୍ତି, ତଥା ଆମ ଓଡ଼ିଶା ତଥା ବାହାରେ ବି ଏହାକୁ ସାଧାରଣ ଭାବରେ ଲୋକମାନେ ନଳବଣ ବୋଲି ଜାଣିଛନ୍ତି। ଏହି ନଳବଣ 1987 ଡିସେମ୍ବର 7 ତାରିଖରୁ ଅଭୟାରଣ୍ୟ ରୂପେ ନୋଟିଫିକେସନ ହେଇଛି।
1: ଆଚ୍ଛା, ଘୋଷିତ ହେଲା,
0: ଘୋଷିତ ହେଇଛି। ଚିଲିକା ହ୍ରଦର କ୍ଷେତ୍ରଫଳ ହେଉଛି 950 ପ୍ରାୟ 1000 ବର୍ଗ କିଲୋମିଟର। ତେଣୁ ସେ 950 ବା 1000 ବର୍ଗ କିଲୋମିଟର ମଧ୍ୟରୁ ନଳବଣର କ୍ଷେତ୍ରଫଳ ହେଉଛି କେବଳ ମାତ୍ର 15.53 ବର୍ଗ କିଲୋମିଟର।
1: ଆଚ୍ଛା, ତ ମାନେ ସେଇ ଅଞ୍ଚଳଟା ନଳବଣରେ ପରିପୂର୍ଣ୍ଣ
0: ନାହିଁ, ଯଦିଓ ନାଁଟା ତାର ନଳବଣ।
1: ଆଜ୍ଞା।
0: ଅତୀତରେ ଏଇ ଜାଗାଟା ନଳ ଘାସ ଦ୍ୱାରା ପରିପୂର୍ଣ୍ଣ ଥିଲା, ତେଣୁ ସେ ନାଁଟା ନଳବଣ ଥିଲା। କିନ୍ତୁ ବର୍ତ୍ତମାନ ଯଦି ଆପଣ ଯିବେ ନଳବଣକୁ, ନଳ ଘାସ ଆଦୌ ସେଠି ନାହିଁ।
1: ଆଚ୍ଛା, ତାର ଗୋଟେ ସ୍ୱତନ୍ତ୍ର ପ୍ରଜାତିର ସେ ଗଛ ସେଟା ଲୁପ୍ତ ହେଇଯାଇଛି?
0: ନାଇଁ, ସେଠୁ ଲୁପ୍ତ ହେଇଯାଇଛି, କିନ୍ତୁ ଚିଲିକାରେ ନଳ ଘାସ ବର୍ତ୍ତମାନ ଗୋଟିଏ ବଡ଼ ସମସ୍ୟା ସୃଷ୍ଟି କରିଛି, ଯୋଉଟାକି ବର୍ତ୍ତମାନ ଆମର ଚିଲିକା ଡେଭଲପମେଣ୍ଟ ଅଥରିଟି ଇରାଡିକେସନ ପାଇଁ ତାର ବ୍ୟବସ୍ଥା କରୁଛନ୍ତି।
1: ଆଚ୍ଛା, ପକ୍ଷୀମାନେ ନିର୍ଦ୍ଦିଷ୍ଟ ସମୟରେ ଆସୁଥିବେ ଆପଣଙ୍କର?
0: ହଁ, ପ୍ରତ୍ୟେକ ବର୍ଷ ଶୀତ ଦିନେ ଆମର ଗୋଟେ ନିର୍ଦ୍ଦିଷ୍ଟ ସମୟ ଆମେ ଏଠି କହିପାରିବା ଯେ ପ୍ରତ୍ୟେକ ବର୍ଷ କୁମାର ପୂର୍ଣ୍ଣମୀ ଦିନ ପ୍ରାୟ ବିଦେଶରୁ ପକ୍ଷୀମାନେ ଆସି ଏ ନଳବଣରେ ପହଞ୍ଚିଥାନ୍ତି, ଏବଂ ପୁରା ଶୀତ ଦିନଟି ଏ ନଳବଣରେ ସେମାନେ ଅବସ୍ଥାନ କରନ୍ତି। ତାଙ୍କର ଫେରିଯିବାର ସମୟ ମଧ୍ୟ ନିର୍ଦ୍ଦିଷ୍ଟ ଅଛି, ଯୋଉଟାକି ଆମେ କହୁ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା। ସରସ୍ୱତୀ ପୂଜା ଦିନ ଠିକ୍ ସେମାନେ ତାଙ୍କର ଆସିଥିବା ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ନଳବଣରୁ।
1: ପ୍ରଣବ, ଏଠି ମନରେ ପ୍ରଶ୍ନ ଆସୁଛି, ବିଶେଷ କରି ଶୀତ ଦିନେ ଏଇ ଯୋଉ ପକ୍ଷୀମାନେ ସବୁ ଆସୁଛନ୍ତି, ଦେଶ ବାହାରୁ ସବୁ ଆସୁଛନ୍ତି, ସେମାନେ କୋଉଠୁ ଆସୁଛନ୍ତି, କାହିଁକି ନିର୍ଦ୍ଦିଷ୍ଟ ଭାବରେ ଚିଲିକା ଏ ଯୋଉ ନଳବଣକୁ ଆସୁଛନ୍ତି, ସେ ବିଷୟରେ ଟିକେ ଧ୍ୟାନ ଦେବେ?
0: ହଁ, ଭଲ ପ୍ରଶ୍ନଟେ ଆପଣ ପଚାରିଛନ୍ତି। ଦେଖନ୍ତୁ, ଏମାନେ ସବୁ ଯୋଉ ଆସୁଛନ୍ତି ଦେଶ ବାହାରୁ, ସେ ସବୁ ଜାଗା ଗୁଡ଼ିକର ହେଲା ଆପଣଙ୍କର ସାଇବେରିଆ, ମଙ୍ଗୋଲିଆ, କାଜାକସ୍ତାନ, କାସ୍ପିଆନ ସାଗର, ଏସବୁ ଅଞ୍ଚଳରୁ ସେମାନେ ପ୍ରାୟ ଆସୁଛନ୍ତି। ସାଇବେରିଆ କିମ୍ବା ମଙ୍ଗୋଲିଆ ବା କାଜାକସ୍ତାନ, ଏ ଅଞ୍ଚଳକୁ ଆମେ ଯଦି ଦେଖିବେ ଶୀତ ଦିନେ ସେଠି ପ୍ରାୟ ତୁଷାରପାତ ହୁଏ।
1: ଆଜ୍ଞା।
0: ତୁଷାରପାତ ହେବା ଫଳରେ ସେଠି ଦେଖିବେ ସ୍ଥଳଭାଗଟା ପ୍ରାୟ ଆପଣଙ୍କର ବରଫାବୃତ ହେଇଯାଏ, ତେଣୁ ଏଇ ଯୋଉ ଚଢ଼େଇମାନେ ସେଠି ରୁହନ୍ତି ବା ପକ୍ଷୀମାନେ ରୁହନ୍ତି, ସେମାନେ ଆଉ ତାଙ୍କର ଖାଦ୍ୟ ପ୍ରଚୁର ପରିମାଣରେ ମିଳେ ନାହିଁ। ସେ ଖାଦ୍ୟ ସଂଗ୍ରହରେ ତାଙ୍କର ଯୋଉ ଏଇ ବରଫ ଯୋଉ ବ୍ୟାଘାତ ସୃଷ୍ଟି କଲା, ତେଣୁ ସେମାନେ କ'ଣ କରନ୍ତି, ତାଙ୍କର ସ୍ଥାନ ପରିବର୍ତ୍ତନ କରି ଯୋଉଠି ଭଲ ଖାଦ୍ୟ ବା ଯଥେଷ୍ଟ ଖାଦ୍ୟ ମିଳୁଥିବ ସେଇ ସ୍ଥାନକୁ ସେମାନେ ପ୍ରାୟ ମାଇଗ୍ରେଟ କରିକି ଯାଇଥାନ୍ତି।
1: ଆଚ୍ଛା, ତମାନେ ବର୍ଷ ବର୍ଷ ଧରିକି ଏଇଭଳି ପ୍ରକୃତିର ନିୟମ ଭିତରେ ସେମାନେ ବନ୍ଧା ହେଇଛନ୍ତି, ହଜାର ହଜାର କିଲୋମିଟର ଉଡ଼ି ଉଡ଼ି ଆସିକି ଚିଲିକା ନଳବଣରେ ଆସିକି ପହଞ୍ଚୁଛନ୍ତି।
0: ହଁ, ଠିକ୍।
1: ତେବେ ଯୋଉ ପକ୍ଷୀ ସବୁ ଆସୁଛନ୍ତି ନିର୍ଦ୍ଦିଷ୍ଟ ଭାବରେ, ଯେମିତି ବାହାରୁ ବା ଆମର ବିଦେଶଗତ ପକ୍ଷୀ ଆସୁଛନ୍ତି, ସେଇଭଳି ଆମ ଦେଶ ଭିତରୁ ପକ୍ଷୀ ବି କିଛି ଆସୁଛନ୍ତି କି?
0: ଆପଣ ଗୋଟେ ଭଲ ପ୍ରଶ୍ନ ପଚାରିଲେ। ଏଠି ଖାଲି ଯେ ପକ୍ଷୀମାନେ ଆମର ଦେଶ ବାହାରୁ ଆସୁଛନ୍ତି ତା ନୁହେଁ, ଦେଶ ଭିତରୁ ମଧ୍ୟ ବିଭିନ୍ନ ସ୍ଥାନରୁ ଆସିଥାନ୍ତି। ସେଗୁଡ଼ିକ ହେଲା ଆମର ଦେଖିବେ ଯଦି ଆପଣ କାଶ୍ମୀରର ଦାଲ ହ୍ରଦ, ଦାଲ ହ୍ରଦରୁ ମଧ୍ୟ ଆମର କିଛି ଡକ୍ ଭେରାଇଟି ବା ବତକ ଜାତୀୟ ଚଢ଼େଇ ମଧ୍ୟ ଆମର ଏଇ ନଳବଣକୁ ଆସିଥାନ୍ତି।
1: ଆଚ୍ଛା,
0: ଆଉ ଗୋଟେ ଉଦାହରଣ ମୁଁ ଦେଇପାରେ, ଏଠି ଆମର ଦେଖନ୍ତୁ ଗୁଜୁରାଟର କଚ୍ଛ, କଚ୍ଛରୁ ଆମର ଯୋଉ ଏରା ପକ୍ଷୀ ଯୋଉ ଫ୍ଲେମିଙ୍ଗୋ ବୋଲି କହୁଛନ୍ତି, ସେ ଫ୍ଲେମିଙ୍ଗୋ ଚଢ଼େଇ ଗୁଡ଼ିକ ଆମର କଚ୍ଛ ଉପତ୍ୟକାରୁ ହିଁ ଆସିଥାନ୍ତି ନଳବଣକୁ।
1: ଏ ଯୋଉ ନଳବଣକୁ ନିର୍ଦ୍ଦିଷ୍ଟ ଭାବରେ କାହିଁକି ଆସନ୍ତି, ପସନ୍ଦ କାହିଁକି କରୁଛନ୍ତି, ସେଇଟା ଗୋଟେ ପ୍ରଶ୍ନ ମନରେ ଆସୁଛି।
0: ଭୌଗୋଳିକ ସ୍ଥିତି ଦେଖିବାକୁ ଗଲେ ଆପଣ ଜାଣିପାରିବେ, ଏହା ହେଉଛି ଗୋଟେ ସବମର୍ସିବୁଲ ଆଇଲ୍ୟାଣ୍ଡ ବା ଆମେ ଓଡ଼ିଆରେ କହିବାକୁ ବର୍ଷା ଦିନେ ଏଇ ଦ୍ୱୀପଟି ପୁରା ସମ୍ପୂର୍ଣ୍ଣ ରୂପେ ଚିଲିକା ପାଣିରେ ବୁଡ଼ିଯାଏ।
1: ଆଚ୍ଛା, ଜଳମଗ୍ନ
0: ଜଳମଗ୍ନ ହେଇଯାଏ। ତେଣୁ ବୁଡ଼ିଗଲା ପରେ ଏଇ ଯୋଉ ମାଟି ଅଂଶଟି ପାଣି ଭିତରେ ରହିଲା, ପାଣି ଯେତେବେଳେ ଧୀରେ ଧୀରେ ବର୍ଷା ଦିନ ପରେ କମିଯାଏ ଚିଲିକାରୁ, ଏ ମାଟି ଅଂଶଟି ଧୀରେ ଧୀରେ ତାର ମଥା ଟେକି ବାହାରକୁ ବାହାରିଥାଏ। ଏହାଫଳରେ କଣ ହୁଏ ନା, ଯୋଉ ମାଟି ଅଂଶଟି ରହିଲା ଏ ଦ୍ୱୀପର, ସେ ପୁରା ସମ୍ପୂର୍ଣ୍ଣ ଗୋଟେ କାଦୁଅ ପଡ଼ିଆରେ ପରିଣତ ହେଇଥାଏ।
1: ଆଚ୍ଛା,
0: ଆଉ କାଦୁଅ ପଡ଼ିଆରେ ପରିଣତ ହେବା ଦ୍ୱାରା ଯେ ସେଠି ନିଶ୍ଚିନ୍ତ ଭାବରେ ଜଳଜ ଜନ୍ତୁ ନିଶ୍ଚୟ ଥିବେ, ତା ଭିତରେ ପୋକଠୁ ଆରମ୍ଭ କରି ଯୋଉ କଯାଏ ଜଳଜ ଉଦ୍ଭିଦ ସବୁ ଥିବେ ତା ଭିତରେ, ତେଣୁ ସେଇମାନଙ୍କୁ ଖାଇବା ପାଇଁ ନର୍ମାଲି ଆମର ଚଢ଼େଇମାନେ ସେଠି ପହଞ୍ଚିଥାନ୍ତି। ତା ଛଡ଼ା ଆମର ଏଇ ଯୋଉ ନଳବଣକୁ ଆମେ ପ୍ରୋଟେକ୍ସନ ଦେଇକି ଆମେ ଜଗି ରଖିଥାଉ, ପୁରା 365 ଦିନ ବର୍ଷର 365 ଦିନ ଆମେ ଯୋଉ ଜଗିଥାଉ, ତାଦ୍ୱାରା ସେଠି ପ୍ରଚୁର ପରିମାଣରେ ମାଛ ମଧ୍ୟ ମିଳେ। ମାଛ ହଉ, କଙ୍କଡ଼ା ହଉ, କି ଆପଣଙ୍କର ଚିଙ୍ଗୁଡ଼ି ହଉ, ଏସବୁ ଜିନିଷ ସେଠି ପ୍ରଚୁର ପରିମାଣରେ ମିଳେ। ମାନେ ଏମିତିକି ଆପଣ ଗେଣ୍ଡା,
1: ଆଚ୍ଛା,
0: ତାକୁ ମଧ୍ୟ ଖାଇବା ପାଇଁ ଆମର ଚଢ଼େଇମାନେ ସେଠି ମଧ୍ୟ ଏକତ୍ରିତ ହେଇଥାନ୍ତି।
1: ଆଜ୍ଞା,
0: ତେଣୁ ଏହା ହିଁ ହେଉଛି ତାର ବିଶେଷତ୍ୱ ନଳବଣରେ, କାହିଁକି ଚଢ଼େଇମାନେ ଆସିକି ପ୍ରାୟ ଶୀତ ଦିନେ ପହଞ୍ଚନ୍ତି।
1: ତାମାନେ ଆପଣମାନଙ୍କର ଅନେକ ଦାୟିତ୍ୱ ବଢ଼ି ଯାଉଥିବ, ଯେତେବେଳେ ଅଭୟାରଣ୍ୟ ଭାବରେ ଘୋଷିତ ହେଇଛି 1987 ଆପଣ ଯାହା କହିଲେ, ତେଣୁ ସେମାନଙ୍କୁ କେମିତି ସୁରକ୍ଷା ଦିଆଯାଇପାରିବ, ଯାହାଫଳରେ ସେମାନେ ପ୍ରତିବର୍ଷ ତାଙ୍କର ସଂଖ୍ୟା ମଧ୍ୟ ବଢ଼ିବ, ଏବଂ ପ୍ରକୃତିର ଯେଉଁ ଜୈବ ବିବିଧତା କଥା ଆମେ କହୁଛୁ, ଏଇ ଯୋଉ ନିର୍ଦ୍ଦିଷ୍ଟ ସେଇ ଅଞ୍ଚଳଟା ଆହୁରି ସମୃଦ୍ଧ ହେବ, ସେ କ୍ଷେତ୍ରରେ ବିଶେଷ କରିକି ଯୋଉ ଖାଦ୍ୟ କଥା ଆମେ କହୁଛେ ପକ୍ଷୀମାନଙ୍କ ପାଇଁ, ଯେଉଁ ପକ୍ଷୀ ବି ଆସୁଛନ୍ତି ତାଙ୍କ ସୁରକ୍ଷା ପାଇଁ ବନ ବିଭାଗ ନିର୍ଦ୍ଦିଷ୍ଟ ଭାବରେ ଆପଣଙ୍କୁ ପଦକ୍ଷେପ ନେଉଥିବେ, ଦୃଷ୍ଟିପାତ କରୁଥିବେ, ଯତ୍ନବାନ ହେଉଥିବେ ଯେ ସେମାନଙ୍କୁ କେମିତି ସୁରକ୍ଷା

0: କରିବା ବା ଖାଦ୍ୟ ବ୍ୟବସ୍ଥା ତାଙ୍କର ଠିକ ରହିପାରିବ, ଏ କ୍ଷେତ୍ରରେ କେମିତି କ'ଣ ସବୁ ପଦକ୍ଷେପ ନିଅ?
1: ଯେଉଁ ପକ୍ଷୀମାନେ ଆମ ନଳବଣକୁ ଆସନ୍ତି ସେଥିପାଇଁ ଆମେ ବିଶେଷ ଭାବରେ କିଛି ଖାଦ୍ୟ ପାଇଁ ବ୍ୟବସ୍ଥା କରିନଥାଉ। ସେମାନେ ସାଧାରଣତଃ ପ୍ରାକୃତିକ ଖାଦ୍ୟ ଉପରେ ହିଁ ନିର୍ଭର କରିଥାନ୍ତି, ଯେଉଁଟା ମୁଁ କହିଲି ଆଗରୁ ସ୍ଥାନୀୟ ଭାବରେ ମିଳୁଥିବା ଯେଉଁ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି କିମ୍ବା କୌଣସି ଜଳଜ ଉଦ୍ଭିଦ ହେଉ କିମ୍ବା ଜଳଜ ଜୀବଜନ୍ତୁ ହୁଅନ୍ତୁ, ତାଙ୍କରି ଉପରେ ହିଁ ସେମାନେ ନିର୍ଭର କରିଥାନ୍ତି। ତେଣୁ ତାଙ୍କର ପ୍ରାକୃତିକ ଖାଦ୍ୟ ଯାହା ମିଳେ ତାକୁ ଖାଲି ଆମେ ପରିଚାଳନା କରିଥାଉ। ଗୋଟିଏ ଉଦାହରଣ ମୁଁ ଆପଣଙ୍କୁ ଦେଇପାରେ, ଏଠି ନଳବଣରେ ଯେଉଁ କାଦୁଅ ଅଞ୍ଚଳ ଅଛି ସେଠି ଗୋଟେ ସାଲିକର୍ଣ୍ଣିଆ ବୋଲି ଗୋଟେ ଅନାବନା ଗଛଟେ ଦେଖାଦିଏ। ଏଇ ଅନାବନା ଗଛଟେ କ'ଣ ବହୁତ ଚଞ୍ଚଳ ସେ କାଦୁଅ ଅଞ୍ଚଳରେ ମାଡ଼ିଯାଏ, ଯାହାଫଳରେ ଯେଉଁ ଚଢ଼େଇମାନେ ସେଠି ଆସି ପହଞ୍ଚନ୍ତି ସେମାନେ ଯେଉଁ ଆମର କାଦୁଅକୁ ଖୁମ୍ପିକି ଯେଉଁ ଖାଆନ୍ତି ସିଏ ଆଉ ଖୁମ୍ପିକି ଖାଇବାରେ ତାଙ୍କର ଗୋଟେ ସେ ଅନ୍ତରାୟ ସୃଷ୍ଟି କରେ। ସେ ସାଲିକର୍ଣ୍ଣିଆ ସାଲିକର୍ଣ୍ଣିଆକୁ ସବୁ ସେଠୁ ଓପାଡ଼ି ସବୁ ପରିଷ୍କାର କରିଥାଉ ଏବଂ ସେ କାଦୁଅ ଯେମିତି ସମ୍ପୂର୍ଣ୍ଣ ରୂପେ ଖାଲି କାଦୁଅ ରହିବ ଏବଂ ଚଢ଼େଇମାନେ ତା ଦେହରୁ ଖୁମ୍ପିକି କେମିତି ଖାଦ୍ୟ ଖାଇପାରିବେ ସେଠି ତାର ବ୍ୟବସ୍ଥା କରିଥାଉ।
0: ଆଚ୍ଛା,
1: ପ୍ରାୟ ଆମର ଏଠି ମାଇଗ୍ରେଟୋରୀ ବାର୍ଡ ସବୁ ଆସୁଛନ୍ତି ବା ବିଦେଶରୁ ସବୁ ପକ୍ଷୀ ଆସୁଛନ୍ତି, ତେଣୁ ଯେହେତୁ ଏମାନେ ପୃଥିବୀର ଅନ୍ୟ ଅଞ୍ଚଳରୁ ଆସୁଛନ୍ତି ତେଣୁ ବାର୍ଡ ଫ୍ଲୁ ବ୍ୟାପିବାର ବହୁତ ସମ୍ଭାବନା ଥାଏ।
0: ଆଜ୍ଞା,
1: ତେଣୁ ଏଇ ବାର୍ଡ ଫ୍ଲୁ କିପରି ନ ବ୍ୟାପିବ ବା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ କେମିତି ଚଢ଼େଇ ଆମର ଏଠି ନ ଆସନ୍ତି ବା ଯଦି ଆସିଲେ ତାର ବା ପ୍ରତିକାର କରିବା ପାଇଁ ଆମେ ଯେଉଁ ଷ୍ଟେପ୍ ସବୁ ଆମେ ନଉ ବା ଯେଉଁ ପଦକ୍ଷେପ ଆମେ ନଉ ସେଗୁଡ଼ିକ ହେଲା ଆମର କ'ଣ ସ୍ଥାନୀୟ ଯେଉଁ ପଶୁ ଚିକିତ୍ସକ ଅଛନ୍ତି ଆମର ବାଲୁଗାଁରେ ସେମାନେ ଟାଇମ୍ ଟୁ ଟାଇମ୍ ସେଠି ଯାଇ ଆମର ଚଢ଼େଇମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି।
0: ତା
1: ଛଡ଼ା ଆମର ଫୁଲନଖରାରେ ଆନିମଲ୍ ଡିଜିଜ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍,
0: ପଶୁ ରୋଗ ଗବେଷଣା କେନ୍ଦ୍ର,
1: ପ୍ରାଣୀ ରୋଗ ଗବେଷଣା କେନ୍ଦ୍ର, ସେଠୁ ମଧ୍ୟ ତାଙ୍କର ଟିମ୍ ଯାଇ ଆମର ନଳବଣ ତଦାରଖ କରନ୍ତି। ସେଠି ଦେଖିବେ ଯଦି କୌଣସି ପକ୍ଷୀ ରୋଗାକ୍ରାନ୍ତ ହୋଇଛି କିମ୍ବା କୌଣସି ସିମ୍ପଟମ୍ ଦେଖାଯାଉଛି ବାର୍ଡ ଫ୍ଲୁର, ତାହେଲେ ସେ ତାର କିଛି ସାମ୍ପଲ କଲେକ୍ସନ କରନ୍ତି ଏବଂ ସେ ସାମ୍ପଲକୁ ଆମେ କ'ଣ କରୁ ନା ଭୋପାଳରେ ଯୋଉଟା ଅଛି ଆମର ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜ୍ ଲାବୋରେଟୋରୀ ବା HSADL, ତାକୁ ଆମେ ସେଠି ପଠାଉ।
0: ଆଚ୍ଛା,
1: ସେଠି ପଠେଇଲେ ସେଠି ସାମ୍ପଲ ସେଠି ଟେଷ୍ଟ ହେବ, ଯଦି କିଛି ବାର୍ଡ ଫ୍ଲୁର ପଜିଟିଭ ଜଣାପଡ଼େ ତାହେଲେ ଆମର ତାର ଚିକିତ୍ସା କରୁ। ବଡ଼ ସୁଖର କଥା ଯେ ଆଜି ଯାଏ ଆମର କୌଣସି ବାର୍ଡ ଫ୍ଲୁ ସେଠି ଦେଖାଯାଇନି।
0: ତେବେ ନିଶ୍ଚିତ ଭାବରେ ସୁରକ୍ଷା ଦାୟିତ୍ୱ ଯେତେବେଳେ ଆମେ କହୁଛେ ତାଙ୍କ ଖାଦ୍ୟ ପାଇଁ ବି ମଧ୍ୟ ଆପଣମାନେ ଚିନ୍ତିତ ରୁହନ୍ତି ଏବଂ କିଭଳି ଭାବରେ ସେମାନେ ଠିକ୍ ଭାବରେ ଖାଦ୍ୟ ପାଇପାରିବେ ଏବଂ ସ୍ୱାସ୍ଥ୍ୟ ବି ମଧ୍ୟ କେମିତି ଠିକ୍ ରହିବ, ପ୍ରତିଷେଧକ ବ୍ୟବସ୍ଥା ସବୁ ବିଭିନ୍ନ ପ୍ରକାର ଗ୍ରହଣ କରାଯାଉଛି। ତେବେ ଯେଉଁ ପକ୍ଷୀ ନଳବଣକୁ ଆସୁଛନ୍ତି ସେଠି ରହୁଛନ୍ତି, ଅନେକ ସମୟରେ ସୁରକ୍ଷା ପ୍ରତି ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ, କାହିଁକିନା ଅନେକ ଅସାଧୁ ବ୍ୟକ୍ତିତ୍ୱ ସବୁ ଅଛନ୍ତି, ଅନେକ ସମୟରେ ପକ୍ଷୀ ଶିକାର ମନୋଭାବ ମଧ୍ୟ ଅନେକ ରହିଥାଏ, ତେଣୁ ଏ ସମୟରେ ବନ କର୍ମଚାରୀମାନଙ୍କର ଦାୟିତ୍ୱ ବଢ଼ିଯାଏ, ସେ ସୁରକ୍ଷା ବ୍ୟବସ୍ଥାଟା କେମିତି କ'ଣ ଆପଣମାନେ ନେଇଥାନ୍ତି ସେ ବିଷୟରେ ଟିକେ ଧାରଣା ଦେବେ?
1: ତା ପୂର୍ବରୁ ମୁଁ ଆପଣଙ୍କୁ କ'ଣ ସବୁ ଆର ଇସ୍ୟୁ ଅଛି ବା କ'ଣ ସବୁ ବିପଦ ଏ ନଳବଣ ପ୍ରତି ମୁଁ ତା ପାଇଁ ଟିକେ ଆଲୋକପାତ କରୁଛି। ଗୋଟେ ହେଲା ମତ୍ସ୍ୟଜୀବୀ, ଦେଖନ୍ତୁ ଚିଲିକାର ହ୍ରଦର ପରିମାଣ ବା କ୍ଷେତ୍ରଫଳ ହେଲା ଆପଣଙ୍କ 950ରୁ ପ୍ରାୟ 1000 ବର୍ଗ କିଲୋମିଟର, ସେମାନେ ସବୁ ଜାଗାରେ ମାଛ ଧରିପାରିବେ। ସେ 950 ବର୍ଗ କିଲୋମିଟର ଭିତରୁ କେବଳ ଆମର ରେଷ୍ଟ୍ରିକ୍ସନ ଏରିଆ ହେଲା ଆମର 15.53 ବର୍ଗ କିଲୋମିଟର, ଯୋଉଟାକି ଆମର ନଳବଣ ବୋଲି କହୁଛୁ, କିନ୍ତୁ ଯେହେତୁ ଏଇଟା ଆମର ବର୍ଷକ 365 ଦିନ ଯାକ ଆମ ସୁରକ୍ଷା ବଳୟରେ ରହୁଛି ତେଣୁ ସେଠି ପ୍ରାୟ ମାଛର ପ୍ରଜନନ ବହୁତ ଭଲ ହେଇଥାଏ। ତେଣୁ ସବୁ ମତ୍ସ୍ୟଜୀବୀମାନଙ୍କ ନଜର ଥାଏ, ଯଦି ଆମେ ଆଧିରେ ଥରେ ପଶିକି ଜାଲ ପକେଇଦେଉ ଆମର ପ୍ରାୟ 15 ଦିନର ଆୟ ସେଠୁ ହେଇଯିବ। ସମସ୍ତଙ୍କର ପ୍ରାୟ ଲୁଚା ଚୋରାରେ କେମିତି ରାତି ଅଧିଆ କିଛି ରୋଜଗାର କରି ପଳେଇବା ସେଇଟା ହିଁ ତାଙ୍କର ପ୍ରବୃତ୍ତି।
0: ସେଇ ଅଞ୍ଚଳଟା ଯେହେତୁ ମାଛ ଉତ୍ପାଦନ ବେଶୀ ରହିଛି ବା ମାଛ ପ୍ରଜନନ ବେଶୀ ହେଇପାରୁଛି, ପରିବେଶ ସେଭଳି ରହିଛି, ମାଛ ସଂଖ୍ୟା ଯେତେବେଳେ ଅଧିକ ରହୁଛନ୍ତି ମତ୍ସ୍ୟଜୀବୀମାନେ ସେଠି ଆକର୍ଷିତ ହେଇକି ଆସନ୍ତି
1: ନିଶ୍ଚୟ।
0: ଆଚ୍ଛା,
1: ତା ଛଡ଼ା ଆମର ପକ୍ଷୀ ଶିକାରୀ, ସବୁ ଲୋକଙ୍କର ଗୋଟେ ଲାଳସ ରହିଛି କ'ଣ ଆମେ ମାଛ ଖାଇବୁ କି ମାଂସ ଖାଇବୁ, ତା ଛଡ଼ା କିଛି ଚଢ଼େଇ ବି ସେମାନେ ମାରିକି ନେଇ ପଳେଇ ଆସନ୍ତି, ତେଣୁ ଏଇସବୁ ଜିନିଷ ଯୋଉ ରହିଲା ଆମର ନଳବଣ ପ୍ରତି ବିପଦ, ତେଣୁ ଏକୁ ସୁରକ୍ଷା ଦେବା ପାଇଁ ଆମର ବନ୍ୟପ୍ରାଣୀ ବିଭାଗ ତରଫରୁ କ'ଣ କରାହେଇଛି ନା ନଳବଣ ଚାରିକଡ଼ ଯାକ ଗୋଟେ ଡିମାର୍କେସନ କରାହେଇକି ଖୁଣ୍ଟ ସବୁ ପୋତା ହେଇଛି।
0: ଆଚ୍ଛା,
1: ଯୋଉ ପ୍ରତ୍ୟେକ ଜାଗାରେ ଆପଣଙ୍କର ନଳବଣ ଚତୁଃପାର୍ଶ୍ୱରେ ଆମର ସିମେଣ୍ଟ ଖୁଣ୍ଟ ସବୁ ଅଛି, ଯେମିତି ଲୋକମାନେ ସମସ୍ତେ ଜାଣିପାରିବେ ନଳବଣର ପରିସୀମା ଆସିଗଲା। ତା ଛଡ଼ା ସେଠି ଆମର 3 ଫରେଷ୍ଟ ଗାର୍ଡ, ତା ଛଡ଼ା ଆଉ 20 ତାଙ୍କୁ ସାହାଯ୍ୟ କରିବା ପାଇଁ ଲୋକ ସେଠି ନିୟୋଜିତ ହୋଇ ରହିଛନ୍ତି। ସେମାନେ ପ୍ରାୟ ବର୍ଷକର 365 ଦିନ ଯାକ ସେଠି ରୁହନ୍ତି ଏବଂ ରାତି ଦିନ କି 24 ଯାକ ସେମାନେ ଜଗିକି ରହିଥାନ୍ତି। ସେମାନଙ୍କ ଜଗିକି ରହିବା ପାଇଁ ଆମର 3 ୱାଚ୍ ଟାୱାର ମଧ୍ୟ କରାଯାଇଛି, ନର୍ମାଲି ଟୁରିଷ୍ଟ ମାନେ ତା ଭିତରକୁ ଆଲାଉ ନାହିଁ, କିନ୍ତୁ ଯଦି କେହି ଆମର ଉପର ଅଫିସର ମାନେ ଯାଆନ୍ତି ନଳବଣ ଭିତରକୁ ଦେଖିବା ପାଇଁ ତାହେଲେ ସେ ୱାଚ୍ ଟାୱାର ବସିକି ସେମାନେ ମଧ୍ୟ ନଳବଣର ସ୍ୱାସ୍ଥ୍ୟ ପରୀକ୍ଷା କରିକି ଆସିପାରିବେ। ୱାଚ୍ ଟାୱାରଟାରେ ଯେଉଁମାନେ ରହୁଛନ୍ତି ତେଣୁ ସୁରକ୍ଷା ପାଇଁ ୱାଚ୍ ଟାୱାର 3 ତିଆରି କରାଯାଇଛି।
0: ଆଚ୍ଛା, ଯେଉଁ ୱାଚ୍ ଟାୱାର ଆପଣ କହିଲେ 3, 15.53 ଯେଉଁ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ଯେଉଁ ଅଭୟାରଣ୍ୟ ରହିଛି, ପକ୍ଷୀ ଅଭୟାରଣ୍ୟ ଯେଉଁଟା ଆମେ କହୁଛେ ନଳବଣର, ପ୍ରକୃତରେ ସେଇ ଅଞ୍ଚଳ ଧରନ୍ତୁ ୱାଚ୍ ଟାୱାର ମାଧ୍ୟମରେ ଦେଖିକି ଆମେ ପ୍ରକୃତରେ ସେମାନଙ୍କୁ ଠିକ୍ ଜାଗାରେ ଚିହ୍ନିପାରିବା କି ପ୍ରକୃତରେ ଇଏ ଜଣେ ମତ୍ସ୍ୟଜୀବୀ ଆସିଛି ଧରନ୍ତୁ ମାଛ ମାରିବା ପାଇଁ କି ପକ୍ଷୀ ଶିକାର କରିବା ପାଇଁ ଜାଣିପାରିବା କି?
1: ନିଶ୍ଚୟ, ସୁରକ୍ଷା ବାହିନୀ ଅଛନ୍ତି, ତା ଭିତରେ ତାଙ୍କୁ ସବୁ ବାଇନୋକୁଲାର ସବୁ ଦିଆହେଇଛି, ସେମାନେ ପ୍ରତ୍ୟେକ ୱାଚ୍ ଟାୱାର ରହିକି ସେମାନେ ବାଇନୋକୁଲାର ଦ୍ୱାରା ସବୁ ଦିଗକୁ ନଜର କରନ୍ତି। ତେଣୁ जो लोक नलबणर परिसीमा भितर प्रवेश कला से।

0: ସମୁଦ୍ରଧରୁ ସେମାନେ ଜାଣିପାରିବେ ଯେ କୌଣସି ଗୋଟେ ଲୋକ ନଳବଣ ଭିତରୁ ପ୍ରବେଶ କଲା ଏବଂ ସେମାନେ ସାଙ୍ଗେ ସାଙ୍ଗେ ତାକୁ ଯାଇ ଆମର ଡଙ୍ଗା ବି ସେଠି ଦିଆହେଇଛି ଯନ୍ତ୍ରଚାଳିତ ଡଙ୍ଗା ଅଛି ଡଙ୍ଗାକୁ ଚଲାଇବା ପାଇଁ ଲୋକ ବି ମଧ୍ୟ ଅଛନ୍ତି ସେମାନେ ସାଙ୍ଗେ ସାଙ୍ଗେ ସେ ଡଙ୍ଗାରେ ଯାଇ ତାଙ୍କୁ ସବୁ ସିଜ୍ କରନ୍ତି ସିଜ୍ କରିକି ଆମର ଯୋଉ ଅଛି ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ସେଟା ପ୍ରଚଳିତ ତାର ବିଭିନ୍ନ ଧାରା ସବୁ ଅଛି ସେ ବିଭିନ୍ନ ଧାରାରେ ତାଙ୍କୁ ସବୁ ଆରେଷ୍ଟ କରି କୋର୍ଟକୁ ଫରଣ ମଧ୍ୟ କରିଥାନ୍ତି
1: ତାମାନେ ସେଇ ଅଞ୍ଚଳଟା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ କୌଣସି ଅନୁପ୍ରବେଶ କରାଯାଇପାରିବ ନାହିଁ ସେ ଅଞ୍ଚଳକୁ
0: ନା କୌଣସି ବାହାର ଲୋକ ନଳବଣ ଭିତରକୁ ଯାଇପାରିବେନି କାରଣ ଏହା ହେଉଛି ବନ୍ୟପ୍ରାଣୀ ଆଇନର ଖିଲାଫ
1: ତେବେ ନିଶ୍ଚିତ ପର୍ଯ୍ୟଟକମାନେ ତ ଆସିବେ ଏବଂ ସେମାନେ ଚାହିଁବେ ଯେ ପକ୍ଷୀମାନଙ୍କୁ ଦେଖିବେ ତାର ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି ତେଣୁ ସେ ଯେଉଁ ପର୍ଯ୍ୟଟକମାନେ ଆସିବେ ପରିବେଶ ପର୍ଯ୍ୟଟକ ଆମେ ସେମାନଙ୍କୁ କହିବା କାହିଁକି ନା ସେମାନେ ଅନୁଭବ କରିବା ଦରକାର ଏବଂ ତାକୁ ଉପଭୋଗ ମଧ୍ୟ କରିବା ଦରକାର ତାଙ୍କ ପାଇଁ ବିଶେଷ କରି ବନ ବିଭାଗ ତରଫରୁ ତାହେଲେ କ'ଣ ବ୍ୟବସ୍ଥା କରାଯାଇଛି ସେମାନେ ଦେଖିବେ କେମିତି ଉପଭୋଗ କରିବେ କେମିତି
0: ଦେଖନ୍ତୁ ଆମ ରାଜ୍ୟ ବାହାରୁ ବହୁତ ଲୋକ ଆସୁଛନ୍ତି ଚିଲିକାର ନଳବଣକୁ ଦେଖିବା ପାଇଁ ନର୍ମାଲି ଆମର ଓଟିଡିସି ତରଫରୁ ଯୋଉ ବରକୁଲ୍ଡେ ଅଛି ତାଙ୍କର କ୍ୟାମ୍ପ ଡଙ୍ଗା ନେଇ ସେମାନେ ପ୍ରାୟ ଯାଇଥାନ୍ତି ଯୋଉ ପର୍ଯ୍ୟଟକମାନେ ଯାଆନ୍ତି ନଳବଣକୁ ଦେଖିବା ପାଇଁ ସେମାନେ ନଳବଣ ଭିତରକୁ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଏ ନାହିଁ ନଳବଣର ଯୋଉ ଅଛି ପରିସୀମା ବା ଯୋଉ ଖୁଣ୍ଟି ସବୁ ମୁଁ କହିଲି ଆଗରୁ ସେ ଖୁଣ୍ଟର ବାହାରେ ସେମାନେ ରୁହନ୍ତି ସେଠୁ ଥାଇକିରି ସେ ନଳବଣ ଯୋଉ ଚଢ଼େଇ ଅଛନ୍ତି ତାଙ୍କୁ ଦେଖିପାରନ୍ତି ତା ଛଡ଼ା ଆପଣ ଦେଖନ୍ତୁ ଚଢ଼େଇ ଯୋଉ ଆସନ୍ତି ତାଙ୍କର କୌଣସି ପରିସୀମା ନାହିଁ ବା କୌଣସି ବାଉଣ୍ଡରୀ ନାହିଁ ସେମାନେ ଖାଲି ନଳବଣ ରହିବେ ସେମିତି କିଛି ନାହିଁ ଯେତେବେଳେ ଏଇ ଶୀତ ଦିନ ଆସିବା ପୁରା ଚିଲିକା ହ୍ରଦ ଦେଖିବେ ସବୁଆଡେ ଚଢ଼େଇ ଭର୍ତ୍ତି ହେଇଥିବେ ତେଣୁ ନଳବଣ ଯେହେତୁ ଆଙ୍କର ଗୋଟିଏ ହେଉଛି କେନ୍ଦ୍ରସ୍ଥଳ ତେଣୁ ନଳବଣ ଚଢ଼େଇ ରହିବା ସାଙ୍ଗେ ସାଙ୍ଗେ ନଳବଣର ପରିସୀମାର ବାହାରେ ମଧ୍ୟ ବହୁତ ଚଢ଼େଇଥାନ୍ତି ତେଣୁ ସେମାନେ ନଳବଣରେ ଯେତିକି ଚଢ଼େଇ ପାଆନ୍ତି ନଳବଣ ବାହାରେ ମଧ୍ୟ ସେତିକି ଚଢ଼େଇ ହେଇଥାନ୍ତି ତେଣୁ ଯିଏ ବି ଗଲା ନଳବଣକୁ ଦେଖିବା ପାଇଁ ସେ ବାହାରେ ମଧ୍ୟ ବହୁତ ଚଢ଼େଇ ଦେଖି ଫେରିପାରୁ ଏହା ଛଡ଼ା ଆପଣଙ୍କର ଟୁରିଷ୍ଟ ମାନଙ୍କ ପାଇଁ ଏବେ ସରକାର ବହୁତ ଚିନ୍ତା କରୁଛନ୍ତି ଗୋଟିଏ ଆମର ପୁରୀ ଜିଲ୍ଲାର ସାତପଡ଼ା ପଟରେ ଆମର ଗୋଟେ ବରହମପୁରା ଇକୋ ଟୁରିଜିମ୍ କମ୍ପ୍ଲେକ୍ସ କରାହେଇଛି ସେଠି 8 ଶୀତତାପ ନିୟନ୍ତ୍ରିତ କୋଠରୀ ଅଛି ସେଟା ପ୍ରାୟ ଅନ୍ଲାଇନ୍ରେ ଆମର ବୁକ୍ ହେଉଛି ସବୁ ଟୁରିଷ୍ଟ ଅଲ୍ ଓଭର ଇଣ୍ଡିଆ ସେମାନେ ସବୁ ଟୁରିଷ୍ଟ ସବୁ ଜାଗାରୁ ସେମାନେ ଇଣ୍ଟରନେଟ୍ ମାଧ୍ୟମରେ ସେମାନେ ନେଟ୍ରେ ବୁକ୍ କରିପାରିବେ
1: ସିଧାସଳଖ
0: ଭାବରେ ବୁକ୍ କରିପାରିବେ ସେଠି ଯୋଉ ବୁକ୍ କରିବେ ଯୋଉ ଲୋକମାନେ ବା ଯୋଉ ଟୁରିଷ୍ଟ ବା ଯୋଉ ପର୍ଯ୍ୟଟକମାନେ ବୁକ୍ କରିବେ ସେମାନେ ସବୁ ଯୋଉ ଶୁଳ୍କ ଦେବେ ସେ ଶୁଳ୍କ ମଧ୍ୟରେ ତାଙ୍କୁ ଚଢ଼େଇ ଦେଖେଇବା ଚିଲିକାର ମୁହାଣ ବୁଲେଇବା ଏବଂ ସାତପଡ଼ାରୁ ଇକୋ ଟୁରିଜିମ୍ କମ୍ପ୍ଲେକ୍ସକୁ ନେବା ପାଇଁ ନବା ଆଣିବାର ଡଙ୍ଗା ପଇସା ତା ଛଡ଼ା ସେଠି ଖାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି ଯାହା ଶୁଳ୍କ ଦେଲେ ସେ ଶୁଳ୍କ ଭିତରେ ତାଙ୍କର ଘର ଭଡ଼ାଠୁ ଆରମ୍ଭ କରି ଯିବା ଆସିବା ଡଙ୍ଗା ଭଡ଼ା ଏବଂ ତାଙ୍କୁ ଚଢ଼େଇ ଦେଖେଇବା ମୁହାଣ ବୁଲେଇବା ଏସବୁ ଜିନିଷ ଗୁଡା ତା ଦେହରେ
1: ଅନ୍ତର୍ଭୁକ୍ତ ସେ ଯୋଉ ସିଧାସଳଖ ଅନ୍ଲାଇନ୍ରେ ବୁକିଂ କରିବା ପାଇଁ ଚାହୁଁଛନ୍ତି କେମିତି କରିବେ ତାର କିଛି ବ୍ୟବସ୍ଥା
0: ଅଛି ସେ ବୁକିଂ ସାଇଟ୍ ହେଉଛି ଆମର ଇଣ୍ଟରନେଟ୍ରେ ଆମର support@ecotourodisha.com ଏହି ସାଇଟ୍କୁ ଯାଇ ସେମାନେ ନର୍ମାଲି ଆମର ବରହମପୁରାରେ ଥିବା ଯୋଉ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ଅଛି ତାର ସେ ଯେକୌଣସି ସୁଟ୍ଟାକୁ ସେ ରିଜର୍ଭ କରିପାରିବେ
1: ଆଚ୍ଛା
0: ୟା ଛଡ଼ା ମଧ୍ୟ ଆଉ ଗୋଟେ ଆମର ନୂଆ କନଷ୍ଟ୍ରକ୍ସନ୍ ଆମେ କରୁଛୁ ଏବେ ମଙ୍ଗଳାଯୋଡ଼ି ଆପଣ ଜାଣିପାରିଥିବେ ଆମର ଚିଲିକାର ନଳବଣ ଯେମିତି ପ୍ରସିଦ୍ଧ ମଙ୍ଗଳାଯୋଡ଼ି ମଧ୍ୟ ଚିଲିକାର ସେଇଭଳି ପକ୍ଷୀମାନଙ୍କ ପାଇଁ ପ୍ରସିଦ୍ଧ ସେ ମଙ୍ଗଳାଯୋଡ଼ି ଅଞ୍ଚଳରେ ମଧ୍ୟ ଆମେ ଗୋଟିଏ ଇକୋ ଟୁରିଜିମ୍ କମ୍ପ୍ଲେକ୍ସ ଏବେ ତିଆରି କରୁଛୁ ସେଇଟା ମଧ୍ୟ ସେ ଅନ୍ଲାଇନ୍ରେ ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ସେଟା ଉପଲବ୍ଧ ହେବ
1: ତେବେ ଏଠି ଗୋଟେ ପ୍ରଶ୍ନ ଆସୁଛି ଯେ ଆପଣ କହିଲେ ଯେ 365 ଦିନ ନଳବଣକୁ ଜଗୁଛନ୍ତି ପକ୍ଷୀମାନେ ତ ନିର୍ଦ୍ଦିଷ୍ଟ ଭାବରେ ଶୀତ ଦିନେ ହିଁ ଆସୁଛନ୍ତି କେବଳ ଶୀତ ଦିନେ ଜଗିଲେ କିଛି ଅସୁବିଧା ହୁଅନ୍ତି କ'ଣ କହିବେ ଆପଣ
0: ବହୁତ ବହୁତ ଭଲ ପ୍ରଶ୍ନଟେ ପଚାରିଲେ ଦେଖନ୍ତୁ ଗୋଟେ ଛୋଟିଆ ଉଦାହରଣ ଦଉଛି ମୁଁ ଆଗରେ ଆମେ ମାନେ ସମସ୍ତେ ବିଦେଶରେ ଚାକିରି କରୁଛୁ ଆମର ଘର ଆମ ଗାଁରେ ଅଛି ତେଣୁ 6 କି 8 ମାସରେ ଥରେ ଆମେ ଆମ ଚାକିରି ସ୍ଥଳରୁ ଆମେ ଗାଁକୁ ଫେରୁଛୁ ଯଦି ସେ ଘରଟାକୁ ରକ୍ଷଣାବେକ୍ଷଣ କରାଇକି ଠିକ୍ଠାକ୍ ରଖା ନଯାଇଥିବ କିମ୍ବା ସେ ଘରଟାକୁ କେହି ଜଗି ନଥିବେ ହୁଏତ ଆମେ ଫେରିଲା ବେଳକୁ ସେ ଘରଟାକୁ କିଏ ମାଡ଼ି ବସିଥିବ କିମ୍ବା ଘରଟା ଭାଙ୍ଗିକି ନଷ୍ଟ ହେଇଯାଇଥିବ ତେଣୁ ଆମେ ଯୋଉ 6 କି 8 ମାସ ପରେ ଥରେ ଆମେ ସେ ଘରକୁ ଫେରିବା ଆମ ନିଜ ଘରକୁ ଦେଖିବା ପାଇଁ ସେ ନିଜ ଘରେ ଆଉ ସ୍ଥାନ ଆମ ପାଇଁ ରହିବନି ଯାହାଫଳରେ ଆମେ ଆମ ଗାଁରେ ବି ମଧ୍ୟ ପରଦେଶୀ ହେଇଯିବୁ ତେଣୁ ଠିକ୍ ସେଇଭଳି ନଳବଣକୁ ଯଦିଓ ଏମାନେ ଶୀତ ଦିନରେ ଆମର ପକ୍ଷୀମାନେ ଆସୁଛନ୍ତି ତେଣୁ ବର୍ଷ ତମାମ ଏଟାକୁ ଜଗି ସୁରକ୍ଷା ଦେଲେ ନଳବଣ ଯୋଉ ମିଳୁଥିବା ମାଛ କଙ୍କଡ଼ା ଗେଣ୍ଡା ଜଳଜ ଉଦ୍ଭିଦ ଏସବୁ ସୁରକ୍ଷିତ ହେଇ ରୁହନ୍ତି ଯାହାଫଳରେ ଶୀତ ଦିନେ ଯୋଉ ପକ୍ଷୀମାନେ ଏଠିକି ଆସନ୍ତି ଏଇ ପ୍ରଚୁର ପରିମାଣରେ ଏଟା ମିଳେ ବୋଲି ତାଙ୍କୁ ସେମାନେ ସେଥିପାଇଁ ସେମାନେ ଏଠିକି ଆସନ୍ତି ତେଣୁ ବର୍ଷ ତମାମ ଆକୁ ଜଗିବାଟା ହିଁ ନିହାତି ଦରକାର
1: ଦାୟିତ୍ୱ ତ ନିଶ୍ଚୟ ଆମର ରହିଛି ଧରନ୍ତୁ ଜଣେ ଅତିଥି ଯେତେବେଳେ ଆସୁଛନ୍ତି ଅତିଥି ଦେବ ଭବ ଯୋଉଟା ଆମେ କହୁଛେ ଏ ଯୋଉ ବିଦେଶାଗତ ପକ୍ଷୀ ବିଦେଶରୁ ଆସୁଛନ୍ତି ନିର୍ଦ୍ଦିଷ୍ଟ ଭାବରେ ଶୀତ ଦିନେ ଆସୁଛନ୍ତି ଏବଂ ପୁଣି ତାଙ୍କର ଗନ୍ତବ୍ୟ ସ୍ଥଳକୁ ସେମାନେ ପୁଣି ଫେରି ଯାଉଛନ୍ତି ସେ ଯୋଉ ଅତିଥି ତାଙ୍କୁ ସୁରକ୍ଷା ଦେବା ତାଙ୍କୁ ସମ୍ମାନ ଦେବା ତାଙ୍କୁ ଠିକ୍ ଭାବରେ ଖାଦ୍ୟ ପରିଚାଳନା ସୁରକ୍ଷା ସବୁକିଛି ଦାୟିତ୍ୱ ହେଉଛି ଆମର ନା କ'ଣ କହୁଛନ୍ତି
0: ନିଶ୍ଚୟ ଯେହେତୁ ସେମାନେ ଆମର ଅତିଥି ଆପଣ କହିଲେ ଯୋଉ ଅତିଥି ଦେବ ହବ ତେଣୁ ଅତିଥିଙ୍କୁ ଆମେ ଅତିଥି ଭଳିଆ ହିଁ ଆମେ ବ୍ୟବହାର କରିବା ଉଚିତ ଆମର ଯୋଉ ଭାଇମାନେ ଆମର ଯାଇକି ଚଢ଼େଇ ଶିକାର କରୁଛନ୍ତି ଏଇ ଆପଣମାନଙ୍କ ମାଧ୍ୟମରେ ମୁଁ ସେମାନଙ୍କୁ ମଧ୍ୟ ଏଇ ମେସେଜ୍ ଦେବାକୁ ଚାହୁଁଛି ଯେ ସେମାନେ ବହୁତ ଦୂରରୁ ଆମ ପାଖକୁ ଆସୁଛନ୍ତି ସେମାନେ ଆମର ଅତିଥି ତେଣୁ ଦୟାକରି ଆପଣମାନେ ଚଢ଼େଇ ଶିକାର ବନ୍ଦ କରନ୍ତୁ ବା ଚଢ଼େଇ ଶିକାର କରନ୍ତୁ ନାହିଁ ତେଣୁ ଚଢ଼େଇମାନଙ୍କୁ ଯୋଉଠି ଦେଖୁଛନ୍ତି ତାଙ୍କୁ ମଧ୍ୟ ସୁରକ୍ଷା ଦିଅନ୍ତୁ ଯାହାଫଳରେ ସେମାନେ ସୁରକ୍ଷିତ ରହିଲେ ପୁଣି ଆର ବର୍ଷ ମଧ୍ୟ ସେମାନେ ଆସିବେ ଆସନ୍ତା ବର୍ଷ ଆସିବେ ଏମିତି ବର୍ଷ ତମାମ

0: ସେମାନେ ମଧ୍ୟ ଆସିପାରୁଥିବେ ଏବଂ ଏହି ଚଢ଼େଇ ଦେଖିବା ପାଇଁ ରାଜ୍ୟ ବାହାରୁ ଲୋକ ତଥା ଦେଶ ବାହାରୁ ମଧ୍ୟ ଲୋକ ଏ ଚିଲିକା ପରିଦର୍ଶନରେ ଆସିବେ, ଯାହାଦ୍ୱାରା କି ଆପଣମାନେ ମଧ୍ୟ ନିଜର ଗୁଜୁରାଣ ମେଣ୍ଟେଇ ପାରିବେ।
1: ଯେଉଁଟାକି ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି, ଯେଉଁ ଇକୋ ଟୁରିଜିମ୍ କଥା ଆମେ କହୁଛେ, ସ୍ୱତନ୍ତ୍ର ଭାବେ ଆମେ ଅନ୍ଲାଇନ୍ରେ ବୁକ୍ କରିକି ମଧ୍ୟ ଆମେ ଆସିପାରିବା, ରହିବା ପାଇଁ, ଖାଇବା ପାଇଁ, ବୁଲିବା ପାଇଁ ସବୁକିଛି ବ୍ୟବସ୍ଥା କରାଯାଇଛି। ତେବେ ଆମ ଭିତରେ ସେଇ ଚେତନାଟା ରହିବା ଦରକାର। ଏଇଟା ଆମେ ପରିବେଶ ପର୍ଯ୍ୟଟନ ବୋଲି କହୁଛୁ ନା କ'ଣ କହୁଛନ୍ତି? ଇକୋ ଟୁରିଜିମ୍, ତେଣୁ ଏହାର ଆଖିରିକ ଅର୍ଥ ଯଦି ଆମେ ଚିନ୍ତା କରିବା, ଯେଉଁ ପର୍ଯ୍ୟଟକ ମାନେ ଆସୁଛନ୍ତି କ'ଣ ଚିନ୍ତା କରିବା ଦରକାର ତାଙ୍କ ମନ ଭିତରେ?
0: ପ୍ରଥମ କଥା ଦେଖନ୍ତୁ, ଇକୋ ଟୁରିଜିମ୍, ସେଇଟା ଇକୋ ଟୁରିଜିମ୍ ମାନେ ଆମର ଇକୋଲୋଜି ଯୋଉଟା ଅଛି, ଆମର ଇକୋଲୋଜିଟାକୁ ନଷ୍ଟ ନ କରିକି ଆମେ ଟୁରିଜିମ୍ କରିବା। ଅର୍ଥାତ୍ ଯୋଉ ପର୍ଯ୍ୟଟକ ମାନେ ଇକୋ ଟୁରିଷ୍ଟ ହେଇକି ଆସୁଛନ୍ତି, ସେମାନଙ୍କ ମନ ଭିତରେ ଧାରଣା ରହିବା ଦରକାର ଯେ ସେମାନେ ଏମିତି ଗୋଟିଏ ପରିବେଶକୁ ଯାଉଛନ୍ତି ଯୋଉଠିକି ସେମାନେ ତାଙ୍କର ଜୀବନଶୈଳୀକୁ ଉପଭୋଗ କରିବେ, କିନ୍ତୁ ପରିବେଶକୁ ନଷ୍ଟ କରିବେ ନାହିଁ। ତେଣୁ ପରିବେଶକୁ ସୁରକ୍ଷା ରଖି ନିଜର ଜୀବନଶୈଳୀଟାକୁ ଉପଭୋଗ କରିବାଟା ହିଁ ହେଉଛି ଆପଣଙ୍କର ପରିବେଶ ପର୍ଯ୍ୟଟକମାନଙ୍କ ପ୍ରଧାନ କର୍ତ୍ତବ୍ୟ।
1: ତେବେ ଆଉ ଗୋଟିଏ କଥା, ସେଇ ଅଞ୍ଚଳର ଯେଉଁମାନେ ଆମର ଲୋକମାନେ ସବୁ ରହିଛନ୍ତି, ଜନସାଧାରଣ ରହିଛନ୍ତି, ପ୍ରକୃତରେ ତାଙ୍କର ଦାୟିତ୍ୱ ଅଧିକ ଥାଏ ବୋଲି ଆମେ ଅନୁଭବ କରିବା। ସେଇ ଯେଉଁ ପକ୍ଷୀମାନେ ସବୁ ଆସୁଛନ୍ତି ତାଙ୍କର ଅତିଥି ନା କ'ଣ କହିବେ, ତାଙ୍କର ଦାୟିତ୍ୱ କର୍ତ୍ତବ୍ୟ କ'ଣ ହେବା ଦରକାର?
0: ନିଶ୍ଚୟ ଆମର ସେଠି ଅଞ୍ଚଳର ଯେଉଁ ଲୋକମାନେ ଅଛନ୍ତି ସେମାନେ ଏଇ ଯେଉଁ ପକ୍ଷୀମାନେ ଆସୁଛନ୍ତି ତାଙ୍କୁ ଆଦୌ ଡିଷ୍ଟର୍ବ କରିବାଟା ଅନୁଚିତ, ଏବଂ ଯେଉଁ ବି ପର୍ଯ୍ୟଟକମାନେ ଆସୁଛନ୍ତି ତାଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କୁ ସେମାନେ ସବୁବେଳେ ମଧ୍ୟ ଉପଦେଶ ଦେବା ଦରକାର, ଚଢ଼େଇଙ୍କ ପାଖକୁ ନ ଯିବା। ଯେକୌଣସି ବନ୍ୟଜନ୍ତୁ ହୁଅନ୍ତୁ କିମ୍ବା ବନ୍ୟ ପକ୍ଷୀ ହୁଅନ୍ତୁ ବା ବନ୍ୟ ପ୍ରାଣୀ ହୁଅନ୍ତୁ, ଯଦି ସେମାନେ ତାଙ୍କ ପାଖକୁ ଯାଆନ୍ତି ସେମାନେ ଭାରି ଭୟାଳୁ, ସେମାନେ ହୁଏତ ତାଙ୍କର ଖାଦ୍ୟ ଶୈଳୀରେ କିଛି ଡିଷ୍ଟର୍ବାନ୍ସ ହେବ, ସେ ସେଠୁ ଉଡ଼ିକି ପଳେଇ ଯାଇପାରନ୍ତି। କିନ୍ତୁ ବନ୍ୟ ପ୍ରାଣୀରେ ତ ଏଠୁ ଜଙ୍ଗଲ ଭିତରୁ ବାହାରିଗଲେ ହୁଏତ ସେମାନେ ପୁଣି ଫେରିକି ଆସି ସେଠି ରହିପାରନ୍ତି, କିନ୍ତୁ ପକ୍ଷୀ ତ ଥରେ ଉଡ଼ିଗଲେ ଏଠି ଏ ଅଞ୍ଚଳରୁ ଗଲା, ସେ ଉଡ଼ିକି ଆଉ ଯୋଉଠି ତାଙ୍କର ସେ ନିରାପଦ ଚାହିଁବେ ସେଠି ଯାଇ ସେମାନେ ରହିବେ। ତେଣୁ ସେଇ ଅଞ୍ଚଳର ଯୋଉ ଲୋକମାନେ ରହୁଛନ୍ତି ସେମାନଙ୍କ କର୍ତ୍ତବ୍ୟ ହେଉଛି ଏ ପକ୍ଷୀମାନଙ୍କୁ ଆଦୌ ଡିଷ୍ଟର୍ବ ନ କରିବା, ଏବଂ ଯୋଉ ଟୁରିଷ୍ଟ ମାନେ ଆସୁଛନ୍ତି ତାଙ୍କୁ ଏ ପକ୍ଷୀଙ୍କୁ ଡିଷ୍ଟର୍ବ ନ କରେଇକି ତାଙ୍କୁ ଦେଖେଇବା।
1: ଏବଂ ବନ ବିଭାଗ ସହିତ ଯୋଉ କର୍ମଚାରୀ ରହିଛନ୍ତି ସେମାନଙ୍କ ସମନ୍ୱୟରେ କିଭଳି ଭାବରେ ସେ ଅଞ୍ଚଳ ସୁରକ୍ଷିତ ରହିବ, ପକ୍ଷୀମାନେ ସୁରକ୍ଷିତ ରହିବେ, ଏଥିପ୍ରତି ମଧ୍ୟ ଆମେ ଗୁରୁତ୍ୱ ଦେବା ଦରକାର ନା କ'ଣ
0: କହୁଛନ୍ତି?
1: ତେବେ ଯାହା ହଉ ପ୍ରଣବ ବାବୁ, ଆମେ ଆଲୋଚନା କଲେ ଯେ ପକ୍ଷୀମାନଙ୍କ ପାଇଁ ନଳବଣର ସୁରକ୍ଷା ସମ୍ପର୍କରେ। ଆମେ ଆଶା କରିବା ଶ୍ରୋତା ବନ୍ଧୁମାନେ ଏହି କାର୍ଯ୍ୟକ୍ରମ ଶୁଣି ଅନେକ କଥା ଜାଣିପାରିଛନ୍ତି, ଯେଉଁମାନେ ଯାଇଛନ୍ତି ଅନୁଭବ କରିଛନ୍ତି, ଜାଣିଛନ୍ତି ପ୍ରକୃତରେ ଚିଲିକାରେ ଯୋଉ ପକ୍ଷୀ ଅଭୟାରଣ୍ୟ ଯୋଉ କହୁଛୁ ବା ନଳବଣରେ ଯୋଉ ପକ୍ଷୀ ଅଭୟାରଣ୍ୟ କହୁଛୁ, ନିଶ୍ଚିତ ଭାବରେ ଅନେକ କଥା ସେମାନେ ଜାଣିପାରିଥିବେ। ତେଣୁ ମନରେ ଏଠି ଗୋଟେ ପ୍ରଶ୍ନ ଆସୁଛି ପ୍ରଣବ ବାବୁ, ଗତ ବର୍ଷ ମଧ୍ୟ ଆପଣଙ୍କର ଏଭଳି ବା ତା ପୂର୍ବ ବର୍ଷ ମଧ୍ୟ ଏଭଳି ପକ୍ଷୀମାନେ ଆଗମନ ରହିଛି, ଯୋଉଟାକି ଏଇ ବର୍ଷ ଯୋଉ ପରିବେଶକୁ ଆମେ ଯଦି ଦେଖିବା ପ୍ରକୃତରେ କେମିତି ତୁଳନାତ୍ମକ କେମିତି ଦେଖୁଛେ ପକ୍ଷୀମାନଙ୍କର ଆଗମନ ସଂଖ୍ୟା ଅନୁସାରେ, ସେ ବିଷୟରେ ଟିକେ ଧାରଣା ଦେବେ କି?
0: ଆମର ଯେତେ ଚଢ଼େଇ ଆସନ୍ତି ଆମର ନଳବଣକୁ ହଉ କିମ୍ବା ଚିଲିକାକୁ ହଉ, ଆମର ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ତାର ଗୋଟେ ଗଣତି କରାଯାଏ।
1: ଆଜ୍ଞା,
0: ଆମର ଗଲା ବର୍ଷ ଏ ଚଢ଼େଇର ଗଣତି କରାଯାଇଥିଲା, ସେଠୁ ଆମେ ଦେଖିଥିଲୁ ଆମର ନଳବଣରେ ଥିଲେ ପ୍ରାୟ 374,000 ଚଢ଼େଇ ଥିଲେ, କିନ୍ତୁ ନଳବଣ ବାହାରେ ମଧ୍ୟ ଥିଲେ 572,000। ଆଲୋଚନା ପ୍ରସଙ୍ଗରେ ମୁଁ କହିଥିଲି ଖାଲି ଯେ ନଳବଣରେ ଚଢ଼େଇ ରହୁଛନ୍ତି ତା ନୁହେଁ, ଚିଲିକାର ବିସ୍ତୀର୍ଣ୍ଣ ଅଞ୍ଚଳରେ ଚଢ଼େଇ ରହୁଛନ୍ତି, ନଳବଣରେ ତଥା ଚିଲିକାରେ ବହୁ ପରିମାଣରେ ଚଢ଼େଇଥାନ୍ତି।
1: ଆଚ୍ଛା,
0: ଏଇ ଏକ ସମୟରେ ମଧ୍ୟ ଆମ ଓଡ଼ିଶାରେ ସବୁ ଜାଗାରେ ପକ୍ଷୀ ଗଣନା କରାଯାଇଥାଏ।
1: ଆଚ୍ଛା, ପରିବେଶ କେମିତି ଅଛି ବର୍ତ୍ତମାନ ଆମେ ଯଦି ଦେଖିବା?
0: ପରିବେଶ ବର୍ତ୍ତମାନ ଦେଖିଲେ ଅନୁକୂଳ ଅଛି ଆମ ଚଢ଼େଇମାନଙ୍କ ପାଇଁ। ଯଦି ପାଣିର ଗଭୀରତା ନଳବଣରେ କମିଯିବ ତାହେଲେ ହୁଏତ ଚଢ଼େଇ ସଂଖ୍ୟା ନଳବଣରେ ନିଶ୍ଚୟ ବଢ଼ିବ, ଯଦି ଗଭୀରତା ନ କମି ଯଦି ଗଭୀର ପାଣି ରହିଲା ସେଠି ତାହେଲେ ଚଢ଼େଇ ନଳବଣରେ ନ ରହିପାରନ୍ତି, ନଳବଣ ବାହାରେ ଯୋଉଠି କମ୍ ପାଣି ଥିବ ସେ ଅଞ୍ଚଳରେ ନିଶ୍ଚୟ ଦେଖାଦେବେ।
1: ପ୍ରଣବ, ଏ ଆଲୋଚନା ପାଇଁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରେଡ଼ି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ପରିବାରର ଶୈକ୍ଷିକ ପତ୍ରିକା ବଂଶଧାରାର ଉନ୍ମୋଚନ ସମାରୋହର ପ୍ରାୟୋଜିତ ବେତାର ବିବରଣୀ।
3: ପ୍ରାୟୋଜକ ହେଉଛନ୍ତି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଲାଞ୍ଜିଗଡ଼।

ନମସ୍କାର। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ପରିବାର ଆନୁକୂଲ୍ୟରେ ପ୍ରକାଶିତ ଶୈକ୍ଷିକ ପତ୍ରିକା ବଂଶଧାରାର ଶୁଭ ଉନ୍ମୋଚନ ସମାରୋହ ବିଶ୍ୱନାଥପୁର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଗୋପବନ୍ଧୁ ହାଇସ୍କୁଲ ବିଶ୍ୱନାଥପୁରର ଶିକ୍ଷାର୍ଥୀବୃନ୍ଦ ଏକ ମନୋଜ୍ଞ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମୃତି

ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁଢଳ ଦେବ ମୁଣ୍ଡ ସ୍ୱାଗତ ଅଭିଭାଷଣ ରଖି ପତ୍ରିକାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଘୁମୁରା ବାଦ୍ୟର ତାଳେ ତାଳେ ଶିକ୍ଷୟିତ୍ରୀମାନେ ବଂଶଧାରା ପତ୍ରିକାକୁ ପରଲାରେ ବୋହି ଆଣିଥିବା ବେଳେ ମଞ୍ଚାସୀନ ଅତିଥିମାନଙ୍କ କରକମଳରେ ତାହା ଉନ୍ମୋଚିତ ହୋଇଥିଲା।

0: ପତ୍ରିକାର ସମ୍ପାଦକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ସମ୍ପାଦକୀୟ ବକ୍ତବ୍ୟ ରଖି କହିଲେ,
1: ଯେତେବେଳେ ଆମେ ବିଚାର କଲୁ ଯେ ପ୍ରକୃତରେ ଆମେ ଟିଚର୍ସ ମାନେ ଆମେ ଲେଖା କେତେ ଉଚ୍ଚ ଧାରଣ ହେଇପାରବା ଗୋଟେ ପତ୍ରିକା କଲା ଭଳିଆ, ପ୍ରଥମ

0: ପତ୍ରିକାର ସମ୍ପାଦକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ସମ୍ପାଦକୀୟ ବକ୍ତବ୍ୟ ରଖି କହିଲେ,
1: ଯେତେବେଳେ ଆମେ ବିଚାର କଲୁ ଯେ ପ୍ରକୃତରେ ଆମେ ଟିଚର୍ସ ମାନେ ଆମେ ଲେଖା କେତେ ଉଚ୍ଚ ଧାରଣ ହେଇପାରବା କେ ଗୋଟେ ପତ୍ରିକା କଲା ଭଳିଆ, ପ୍ରଥମ ପ୍ରଥମ ତ ଆମକୁ ଲାଗିଲା ଯେ ହଁ କିଛି କମ୍ ଲୋକ ଅଛନ୍ତି ଯେଉଁମାନେ ଲେଖୁଥିବେ, ଆମେ ତ ନିଜେ କିଏ ଲେଖୁଥିବେ କେନ୍ ଟିଚର୍ସ କେନ୍ ପିଲାମାନେ ଆମେ, କିନ୍ତୁ ଦେଖାଗଲା ଯେ ତାଙ୍କର ଲେଖା ମାନେ ବହୁତ ବଢିଆ ବଢିଆ ଲେଖା। ମୁଁ ଯେତେବେଳେ ପଢ଼ିଲି ମୋତେ ଯେତେବେଳେ ଆଣିଲେ ତପନ ସାର ଆଉ ସୁଧୀର ସାର କିନ୍ତୁ ସାର ଏତେ ଏତେ ଲେଖା ଆସିଛେ ନ ଏଇଟା ବୋଧେ ଲାଷ୍ଟ ହେ, ଆପଣ ଟିକେ ଦେଖିଦଉନ୍ କେନ୍ଟା ରଖମାନି ରଖମା କେନ୍ଟା ଗାଟମାନି କାଟମା। ତ ଦେଖିଲି ଯେ ବହୁତ ବଢିଆ, ଆମେ ପ୍ରଥମ ଥର କରି ଯେତେ ବି ଲେଖିଥିମା ବହୁତ ବଢିଆ ସେ ଆମେ ଲେଖିଛୁ। ମୁଁ ଚାହୁଁଛେ ଯେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନେ ଯେନ୍ ଆମେ ରହୁଛୁ ସମସ୍ତେ ଗୋଟେ ଗୋଟେ ଲେଖୁ, ଯଦି ସମସ୍ତେ ଲେଖ ଭାଷା ଗୋଟେ ଅଲଗା ଜିନିଷ, କେନ୍ ଭାଷାରେ ଆମେ ଲେଖମା, ଇଂଲିଶ ଲେଖମା କି ହିନ୍ଦୀରେ ଲେଖମା କି ସମ୍ବଲପୁରୀରେ କି ଓଡ଼ିଆରେ, କିନ୍ତୁ ସମସ୍ତଙ୍କ ଭିତରେ ଗୋଟେ ଭାବନା ଥିଲା ଆର୍ ସେ ଭାବନାକେ ପରିପ୍ରକାଶ ଯଦି ଆମେ କଲା ବୋଲେ ସେଟା ଗୋଟେ ଲେଖା ହେଇପାରମା। କେତେ ଉଚ୍ଚକୋଟୀର ଲେଖା ହେବା ସେଟା ଭାଷାବିତ ମାନେ ତାକେ ପରିକଳ୍ପନା କରିବେ, କିନ୍ତୁ ସମସ୍ତେ ଗୋଟେ ଗୋଟେ ଲେଖକ କବି ଏ କଥାଟା ମୁଁ ଜାଣିଛି। ମୁଁ ଯଦି ନି ଲେଖିଲେ ବି ତାମାନେ ସାହିତ୍ୟ ଉପରେ, କିନ୍ତୁ ଭାବି ଯେ ସମସ୍ତଙ୍କର ମନରେ ଗୋଟେ ଚିନ୍ତାଧାରା ଅଛେ, ଗୋଟେ ଆମେ ଜିନିଷଟେ ଭାବୁଛୁ, ସେ ଭାବନାକେ ବି ଯଦି ଆମେ ଲେଖମା। ଆର ବର୍ଷ ବୋଧେ ଇ ଯେନ୍ ଛୋଟ ସାଇଜ୍ର ଗୋଟେ ପତ୍ରିକା ହେଇଛେ ବଂଶଧାରା, ଆଉ ଗୋଟେ ବହୁତ ମୋଟା ଆକାରର ଗୋଟେ ବଂଶଧାରା ହଉ ଏଇଟା ଆମେ କାମନା କର୍ମି। ଆଉ ଏଇଟା ସେତେବେଳେ ହେଇପାରବା ଯେତେବେଳେ ଆମେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ପ୍ରତିବଦ୍ଧ ହେବେ ଯେ ଆମେ ଗୋଟେ ପତ୍ରିକା କର୍ମା। କିନ୍ତୁ ପତ୍ରିକା ଆମେ ବାହାର କର୍ବାର ମୋର ଲକ୍ଷ୍ୟ ଖାଲି ଆମର ଟିଚର୍ସ ମାନେ ଲେଖ୍ବେ କିମ୍ବା ପିଲାମାନେ ଲେଖ୍ବେ ଏଇଟା ବିଲକୁଲ ରହିଛି। ମୁଁ ଚାହୁଁଥିଲି କି ଲାଞ୍ଜିଗଡ଼ରେ ଗୋଟେ ଟିମ୍ ସ୍ପିରିଟ୍ ହଉ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସେମାନେ ଘାଟି ଉପରେ ରହୁ କି ଘାଟି ତଳେ ରହୁ, ସମସ୍ତେ ଗୋଟେ ଶିକ୍ଷା ପ୍ରତି ଗୋଟେ ହେବେ। ଆମେ ଯେନ୍ତା ଶୁଣିଛୁ କି ଲାଞ୍ଜିଗଡ଼ ଗୋଟେ ଶିକ୍ଷାରେ ଏନ୍ତା ଗୋଟେ ବ୍ଲକ ଯେନ୍ତାକି ଧରମଗଡ଼ କିମ୍ବା ଭବାନୀପାଟଣା କିମ୍ବା ନର୍ଲା କିମ୍ବା ଜୁନାଗଡ଼କେ ଆମେ ତାମାନେ ଟିକେ କମ୍ପିଟ୍ ନି କରିପାରୁ, କିନ୍ତୁ ସେ ଜିନିଷ୍କେ ମୁଁ ଚାହିଁଛେ ଯେ ଶିକ୍ଷାଟା ପ୍ରତ୍ୟେକ ଜାଗାକେ ପହଞ୍ଚୁ ଲାଞ୍ଜିଗଡ଼ର, ସମସ୍ତେ ଶିକ୍ଷିତ ହଉନ୍, ନିଜର ଅଧିକାର ନିଜର କର୍ତ୍ତବ୍ୟ ଉପରେ ଜାଗୃତ ହଉନ୍। ଆର୍ ସେ ଦାୟିତ୍ୱଟା ଯେହେତୁ ଆମର ଶିକ୍ଷା ବିଭାଗ ଉପରେ ନ୍ୟସ୍ତ ହେ, ମୁଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀକୁ ଅନୁରୋଧ କରିବି ଯେ ଏଭଳି ଭାବରେ ଗୋଟେ ଲାଞ୍ଜିଗଡ଼ର ଶିକ୍ଷା ବ୍ୟବସ୍ଥାର ପରିବେଶ ହଉ ଯେ ଗୋଟେ ବୈପ୍ଲବିକ ପରିବର୍ତ୍ତନ ହେଇପାରବା। ମୁଇଁ ଯେତେବେଳେ ସମ୍ପାଦକୀୟ ଲେଖିଲି ତ ମୁଁ ଯେତେବେଳେ ବୁଲିଲି ବି ଗୋଟେ ବର୍ଷ କାହା ମା ଛାଡ଼ିଦେଲେ କୌଣସି ଏନ୍ତା ଶିକ୍ଷକ ନି ପାଇ ସିଏ ତାମାନେ ନିଜର କର୍ତ୍ତବ୍ୟ କରବାରେ ଅବହେଳା କରିଛି। ତ ଯଦି ତାକୁ ଗୋଟେ ଏନ୍ତା ପରିବେଶ ଦିଆଯିବା ତ ଆମେ ସମସ୍ତେ ଚାହିଁଲେ ଲାଞ୍ଜିଗଡ଼ର ପରିବେଶ କି ଗୋଟେ ଏନ୍ତା ପରିବେଶ ହିସାବରେ ବନେଇ ଦେଇପାରମା ଯେନ୍ଟାକି କଳ୍ପନା କରା ଯାଇପାରେ। ସେଟା ସେତେବେଳେ ହେଇପାରବା ଯେତେବେଳେ ପ୍ରତ୍ୟେକ ଟିଚର୍ସ ଡେଡିକେଟେଡ୍ ଟିଚର୍ସ ହେବେ, ନେହାନି ହେଇପାରେ। ଆମେ ଯେତେ ଦିନ ତ ଶିକ୍ଷକତାକେ ପ୍ରତି ମାସ ଗୋଟେ ପାରିଶ୍ରମିକ ଆସବା ମୋ ଘରକେ ଆଉ ସେ ପଇସାରେ ମୋ ଘର ଚଲବେ ବୋଲିକି ଭାବମା, ସେତେ ଦିନ ତ ଶିକ୍ଷାରେ ପରିବର୍ତ୍ତନ ନି ହୁଏ। ଯେତେବେଳେ ତ ଇଟା ଗୋଟେ ମୋର ଲାଗି ଗୋଟେ ତପସ୍ୟା ଭଳିଆ ଗୋଟେ କର୍ମ ହେ, ଯେନ୍ଟାକି ମୁଁ କର୍ମି ଆଉ ମୁଁ ସମାଜ ତଥା ଲୋକଙ୍କୁ ମୁଇଁ ଶିକ୍ଷିତ କରୁଛେ। ଅନ୍ୟ କୌଣସି ଡିପାର୍ଟମେଣ୍ଟ କିମ୍ବା କୌଣସି ଜବ୍ରେ ଇ ସୁଯୋଗ ନି ମିଳିପାରେ। ଆମେ ଶିକ୍ଷକ ହିସାବରେ ଯେତେ ସୁଯୋଗ ଆମେ ପାଇସୁଁ ଗୋଟେ ସମାଜକେ ଗଢ଼ବାରେ ଗୋଟେ ଲୋକକେ ଗଢ଼ବାରେ, ତ ସେଥିଲାଗି ମୁଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନୁରୋଧ କରିବି ସମସ୍ତେ ମିଶିକରି ଲାଞ୍ଜିଗଡ଼କେ ଗୋଟେ ନୂଆ ଦିଗ ଦେମା। ବଂଶଧାରା ନାଁ ଦେଲାବେଳେ କଥା ଗୋଟେ ଖାଲି ଜଷ୍ଟ କହୁଛେ, ବଂଶଧାରା ଲାଞ୍ଜିଗଡ଼ରୁ ବାହାରିଛି କିନ୍ତୁ କେନ୍ ବାହାରିଛେ ହୁଏତ ଆମର ଏଇ ଭିତରୁ ବହୁତ କମ୍ ଲୋକ ଦେଖିଥିବେ। କିନ୍ତୁ ଯେତେବେଳେ ମୁଁ ଭାବିଲି କି ବଂଶଧାରା ଯଦି ଦିଆହେବା ତ ବଂଶଧାରାର ଗୋଟେ ବହୁତ ଉତ୍ପତ୍ତ ସ୍ଥଳୀ ଗୋଟେ ଥିସି ଯେନ ବାହାରିଛି, ତ ମୁଇଁ ଚାହିଁଲି ଯେ ଗୋଟେ ଯେହେତୁ ମୁଇଁ ପରିକଳ୍ପନା କରିଛେ ବଂଶଧାରା ନାଁ ଦିଆହେବା, ତ ଆମେ ଯେତେ ବି ନଦୀ ଦେଖିଛୁ ବଡ଼ ବଡ଼ ନଦୀ ବି ଆମେ ଯେତେବେଳେ ଦେଖମା ସେ ଆରମ୍ଭ କରୁଛି ଗୋଟେ ଛୋଟ ଜାଗାରୁ, ତ ବଂଶଧାରା ବି ହେନ୍ତା ଗୋଟେ ନିୟମଗିରି ପାହାଡ଼ ଉପରେ ମୁଁ ଯାଇଥିଲି ସେ ଜାଗାକେ ବହୁତ ପରିଶ୍ରମ ପରେ ଅଢ଼େଇ ତିନି ଘଣ୍ଟା ତାମାନେ ପାହାଡ଼ ଚଢ଼ିଲା ପରେ ମୁଇଁ ସେ ଜାଗାକେ ପହଞ୍ଚିଲି। ଆର୍ ସେ ଜାଗାକେ ଦେଖିଲା ପରେ ମତେ ଯେତେବେଳେ ମୁଁ ଦେଖିଲି କି ଏତେ ଛୋଟ ଗୋଟେ ଧାର ଯେନ୍ଟାକି ସୁଦୂର ଲାଞ୍ଜିଗଡ଼ ତାପରେ କଳାହାଣ୍ଡି

0: ରାୟଗଡା ଯାଇକିରି ସିଆଡ଼େ ଆନ୍ଧ୍ରପ୍ରଦେଶରେ ଯାଇକିରି ସମୁଦ୍ରରେ ମିଶିଛି, ବିରାଟ ନଦୀ ଗୋଟେ ହେଇଛି, ଗୋଟେ ପ୍ରମୁଖ ନଦୀ, କିନ୍ତୁ ବାହାରେ ଯେ ଛୋଟ ଧାରରୁ ତ ଆମେ ବି ଲାଞ୍ଜିଗଡ ବ୍ଲକ କେ ଶିକ୍ଷାରେ ବର୍ତ୍ତମାନ କମ ହେଲେ ବି ଆମର ପାଖେ ଏତେ ସୁଯୋଗ ଅଛେ ଯେ ସେ ଧାର କେ ଗୋଟେ ବଡ ଗୋଟେ ନଦୀରେ ପରିବର୍ତ୍ତନ କରିପାରବା, ଆଉ ସେଟା ଯାଇକିରି ସମୁଦ୍ରରେ ମିଶି ପାରବା, ଆଉ ସମସ୍ତ ଲୋକ ଯେତା ଚିହ୍ନୁନ୍ ଲାଞ୍ଜିଗଡ କେ ଗୋଟେ ଶିକ୍ଷା ଉପରେ, ସେଟା ହିଁ ଏ ବଂଶଧାରା କରବାର ଗୋଟେ ମୋର ମୂଳ ଲକ୍ଷ୍ୟ ଥିଲା। ମୁଁ ବହୁତ ଖୁସି ହେଇଥିଲି, କାହିଁକି ମୋର ଏଇଟା 2 ନମ୍ବର ଜାଗା, ଆମେ ଭାବସୁ ଯେ ଚାକିରି ଜୀବନର ପହିଲା ଜାଗାଟା ଭାରି ମନେ ପଡ଼ସି ବୋଲିକରି, କିନ୍ତୁ ଲାଞ୍ଜିଗଡ କେ ଆସିଲା ପରେ ମୁଁ ମୋର ପ୍ରଥମ ଜାଗାକେ ବୁଲି ବସିଲିନ। ତ ମୁଁ ଯେତେବେଳେ ଆଉ 25-30 ବର୍ଷ କାମ କରିବି ତ ଲାଞ୍ଜିଗଡ ମୋର ଚାକିରି ଜୀବନ କିମ୍ବା ମୋର ବ୍ୟକ୍ତିଗତ ଜୀବନରେ ଗୋଟେ ନୂଆ ଛାପ ରହିବା, ଏଇଟା ମୁଁ ଏବେ ଅନୁଭବ କରୁଛେ। ତ ଏଇଟା ନିଶ୍ଚିତ ଭାବେ ରହିବା। ତ ମୁଁ ସମସ୍ତଙ୍କୁ ଯେନ୍ମାନେ ଏଇ ପତ୍ରିକାକେ ବାହାର କରିବାରେ କୌଣସି ଭାବରେ ବି ସହଯୋଗ କରିଛନ୍, ସମସ୍ତଙ୍କୁ ମୁଁ ମୋର ତରଫରୁ ଲାଞ୍ଜିଗଡ ଶିକ୍ଷା ପରିବାର ତରଫରୁ ଧନ୍ୟବାଦ ଦେଇକରି ମୋର ବାଣୀକୁ ବିରାମ ଦେଉଛେ। ଜୟ ଶିକ୍ଷା।
1: ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର କହିଥିଲେ,
2: ଆଜିର ଏଇ ବଂଶଧାରା ଉନ୍ମୋଚନ ଅବସରରେ ମୁଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ଖୁସିର କଥା, ଉତ୍ତମ ପଦକ୍ଷେପ ନେଇଛନ୍ତି ଆମ ରୁଷିଆ ମେହର ଟିମ୍, ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। କମ୍ କଥା ନୁହେଁ, ସବୁ କ୍ଷେତ୍ରରେ ଦିନୁ ଦିନୁ ଆଗେଇଛନ୍ତି ଆମ ପିଲାମାନେ। ଏଇଟା ହେଉଛି ସମ୍ଭବ ଆମ ରୁଷିଆ ମେହର ଶିକ୍ଷକ ବୃନ୍ଦମାନଙ୍କ ଦ୍ୱାରା, ଆଉ ସବୁବେଳେ ଏଇଟା ଜାରି ରଖନ୍ତୁ। କୌଣସି କ୍ଷେତ୍ରରେ ଆମର ଲାଞ୍ଜିଗଡ କମ୍ ନୁହଁ, କ୍ରୀଡ଼ାରେ ମଧ୍ୟ, ଖେଳରେ ମଧ୍ୟ, ଶିକ୍ଷାରେ ମଧ୍ୟ ନ୍ୟାସନାଲ ପର୍ଯ୍ୟନ୍ତ ପହଞ୍ଚିଲେଣି, ଆହୁରି ମଧ୍ୟ ପହଞ୍ଚିବେ ତିଲେ ମାତ୍ର ସନ୍ଦେହ ନାହିଁ। ଆଉ ପିଲାମାନେ ଏ ବର୍ଷ ଭାବ ନେଇ ମାଟ୍ରିକରେ ପାସ୍ କନୁ ବୋଲି ଆହୁରି ଆଗ୍କେ ବଢ଼ିବାର ଅଛି। ଗୋଟେ ସ୍ୱପ୍ନ ନେଇକି ତମେ ଆରମ୍ଭ କର, ପିଲାମାନେ +2 ଅଛେ, +3 ଅଛେ, ଆହୁରି MBA ବି ହେବ, ଆଉ ଦିନେ ଡକ୍ଟର ଇଞ୍ଜିନିୟର ହେଇ ବାହାରିକି ନିଜର କର୍ମ ହାସଲ କରିବ, ନିଜର ନାଁ ବି ରଖିବ, ଶିକ୍ଷକ ମାନଙ୍କର ବି ନାଁ ରଖିବ, ଆମ ବ୍ଲକର ଜିଲ୍ଲାର ସମସ୍ତ ନାଁ ରଖି କର ପାରିବ। ଏଇଟା ମୋର ଆହ୍ୱାନ। ଆଉ ଶିକ୍ଷକ ବନ୍ଧୁମାନେ ମଧ୍ୟ ସବୁବେଳେ ନିଜ ପରିବାରକୁ ଛାଡ଼ିକି ଏ ଦୁର୍ଗମ ଅଞ୍ଚଳରେ ପଢି ରହୁଛନ୍ତି। ସବୁ ସ୍କୁଲ ମାନଙ୍କି କଭର କରୁଛି, ଯେନ୍ତାକି ରହିବାର ଅସମ୍ଭବ, କିନ୍ତୁ ଆମର ଶିକ୍ଷକ ବନ୍ଧୁମାନେ ସେ ଜାଗାରେ ପଡି ରହି ଆମ ପିଲାମାନଙ୍କ ପାଇଁ ଲାଗି ପଡ଼ିଛନ୍ତି ନିଜର ଛୁଆ ବୋଲି। ସେଇଟା ମୁଁ ମଧ୍ୟ ଅତ୍ୟନ୍ତ ଖୁସି ଆଉ ଧନ୍ୟବାଦ ଦଉଛି। କିନ୍ତୁ ଶିକ୍ଷକ ବନ୍ଧୁମାନେ ଯେଉଁ ବଂଶଧାରା ଉଜ୍ମକନ କରିଛନ୍ତି, ଆହୁରି ଇ ରୁଷିଆ ମେହର ଟ୍ରାନ୍ସଫର ହେଇକି ଯିବେ, କିନ୍ତୁ ଟ୍ରାନ୍ସଫର ନହନ୍ତୁ, ଆହୁରି 10 ବର୍ଷ ବି ରହନ୍ତୁ ବୋଲି ମୁଁ ମାଣିକେଶ୍ୱରୀ ପାଖରେ ପ୍ରାର୍ଥନା କରିଛି। ଆଉ ଆମର ଏଜୁକେସନ ଆମର ଲାଞ୍ଜିଗଡ ବ୍ଲକ ଆଗକୁ ଯାଉ, ଆଉ ଟ୍ରାନ୍ସଫର ହେଲେ ମଧ୍ୟ ଆମେ ରଖିବାକୁ ଚେଷ୍ଟା କରିବା, ଯେମିତି ଆମର ମା ବାପା ଜନ୍ମ ହେଲେ ଯେମିତି ଛୁଆଟେ ଥିଲେ, ଯେନ୍ ଆମର ବଂଶ ବଢୁଛେ ବୋଲି କହୁଛୁ, କିନ୍ତୁ ଏଇଟା ଆମର ବଂଶଧାରା ଯେନ୍ତା କହୁଥିଲେ ଆମର କବି ଭାଇ, ଏକା ଏକା ଚାଲୁଛି ଆରୁ ମହାନଦୀରେ ପଡ଼ୁଛି, ସେହିପରି ଇ ଲେଖାଟା ଜାରି ରଖେବେ ଗୋଟେ ଇତିହାସ। ପତ୍ରିକା ତ ଅନେକ ବାହାରିଛି, କିନ୍ତୁ ଏ ଭଳିଆ ବାହାରି ନେଇଥାଇ ଯେନ୍ତା କି ଆମର ଓଡ଼ିଶାରେ ଉଦାହରଣ ସୃଷ୍ଟି କରବା।
1: ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ବକ୍ତବ୍ୟ ରଖିଥିଲେ।
3: ତ ବକ୍ତବ୍ୟ ବେଳେ କହୁଥିଲେ ଯେ ଆମେ ଲାଞ୍ଜିଗଡ ବ୍ଲକ ଅନ୍ୟାନ୍ୟ ବ୍ଲକ ମାନଙ୍କର ନାଁ ଧରୁଥିଲେ ତାଙ୍କର ସାଙ୍ଗେ ସମାନ ହେଇପାରମା କାଏଁ, କିନ୍ତୁ ସେ କଥାକେ ମୁଇଁ କହିବା ଲାଗି ନିହାତି ଭାବରେ ଚାହିଁବି। ଆମେ ଜିଲ୍ଲାରେ ବସିଛୁ, ଆମେ ଜାଣିଛୁ ଯେ ସେ କନସେପ୍ଟ ଏବେ ଦୂରେଇ ଗଲା, ଲାଞ୍ଜିଗଡ ବ୍ଲକ ଅନ୍ୟାନ୍ୟ ବ୍ଲକ ଲାଗି ଉଦାହରଣ ହେଲା। ଲାଞ୍ଜିଗଡର ଜଣେ ଝିଅ ଗଲା ବର୍ଷ ଓଡ଼ିଶାକେ ରିପ୍ରେଜେଣ୍ଟ କଲା ନ୍ୟାସନାଲ ଲେଭେଲରେ ଚେସ୍ରେ, ଏଇଟା ଛୋଟ ମୋଟ କଥା ନେଇ, ଏଇଟା ସମଗ୍ର ଜିଲ୍ଲା ଲାଗି ବି ବଡ଼ କଥା ନେଇଛି, ଓଡ଼ିଶା ରାଜ୍ୟ ଲାଗି ଗୋଟେ ବହୁତ ବଡ଼ କଥା ଥିଲା, ବହୁତ ବଡ଼ ପ୍ରେରଣା କଥା ଥିଲା, ଯେନ୍ଟା ଲାଞ୍ଜିଗଡ଼ ମାଟିରୁ ଉତ୍ପନ୍ନ ହେଇଥିଲା। 2 ନମ୍ବର କଥା, ଏନୁ 5-5 ଜଣ ଛୁଆ ନ୍ୟାସନାଲ ଲେଭେଲ ଆର୍ଚେରୀରେ ଯାଇକରି ଭାଗ ନେବାରଟା ଏଇଟା ବି ସହଜ କଥା ନୁହେଁ, ଏଇଟା ବହୁତ ସକାରାତ୍ମକ ବାତାବରଣ ତିଆରି ହେଉଛି ଆପଣମାନଙ୍କର ମାଧ୍ୟମରେ, ସେଥିଲାଗି ଆମେ ବିଭାଗ ତରଫରୁ ଅଶେଷ ଧନ୍ୟବାଦ ଦଉଛୁ। ଏବଂ ଆଉ ଗୋଟେ ଜିନିଷ ନେଇ କହିକରି ମନେ ରହିପାରବା ଯେ ଯେତିକି ବେଲେ ଆମେ ଜିଲ୍ଲା ସ୍ତରୀୟ

ରେଡକ୍ରସ ଡିଷ୍ଟ୍ରିକ୍ଟ ଲେଭେଲ କାଉନସିଲିଂ କରୁଥିଲୁ କାଲୁଡ଼ା ସ୍କୁଲରେ। ଆପଣମାନଙ୍କର ବଦାନ୍ୟତା, ଆପଣଙ୍କର ମହାନତା ସ୍ୱଚକ୍ଷରେ ଦେଖୁଛୁ। ଆମକୁ ଲାଷ୍ଟରେ ବାଧ୍ୟ ହେଇକିରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କହିବାକୁ ପଡ଼ିଲା ଯେ ଆଜ୍ଞା ଏମିତି ଥୋଉନ ଏମିତି ଥୋଉନ ଏମିତି ଥୋଉନ ବୋଲି, ମାନେ ସେ ବ୍ଲଡ୍ ଡୋନେସନ ରେକର୍ଡ ଥିଲା ବୋଧେ। ଆଜି ତୋର କୌଣସି ଇନଷ୍ଟିଚ୍ୟୁସନାଲ ଡୋନେସନଟା କଳାହାଣ୍ଡିର ସର୍ବାଧିକ ରେକର୍ଡ ଯଦି ଏହା ହେଲେ ସେଇଟା ଲାଞ୍ଜିଗଡ଼। ଏଇ ଜିନିଷଟା ଏ ମାହୋଲଟା ନିହାତି ଭାବରେ ସମସ୍ତଙ୍କ ଲାଗି ପ୍ରେରଣାଦାୟୀ ହେ। ମୁଁ ଗୋଟେ ଜିନିଷ କହିବା ଲାଗି ଚାହିଁବି ଯେ ମ୍ୟାଗାଜିନ୍ କି ମୁଁ ପରେ ଆଉଛେ, କିନ୍ତୁ ମ୍ୟାଗାଜିନ୍ରେ ଗୋଟେ କୋଟେସନ୍ଟେ ଅଛେ, ତାକେ ଟିକେ ମୁଁ କହିବା ଲାଗି ଚାହିଁବି। 62 ନମ୍ବର ପୃଷ୍ଠାରେ ମ୍ୟାଗାଜିନ୍ରେ ବହୁତ ସୁନ୍ଦର ସୁନ୍ଦର କୋଟେସନ୍ ମାନେ ବି ଅଛେ। କିନ୍ତୁ ବିନୋବା ଭାବେଙ୍କର ଗୋଟେ ଉକ୍ତିଟେ ଦିଆ ହେଇଛି ଯେ ଆମେ କାହାକୁ ଶିଖେଇ ପାରିବା ନାହିଁ, ବରଂ ଶିଖେଇବାକୁ ପ୍ରସ୍ତୁତ କରିବା। ଅମର୍ତ୍ତ୍ୟ ସେନ ଯିଏକି ଇକୋନୋମିକ୍ସରେ ନୋବେଲ ପାଇଁ, ତ ସେ ତାଙ୍କର ଗୋଟେ ଥିଓରି ଅଛେ। ସେ ଥିଓରିରେ କହୁଛନ୍ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଜନ୍ମଗତ ସାମର୍ଥ୍ୟ ଅଛି, ବୁଦ୍ଧି ଅଛି, ଜ୍ଞାନ ଅଛି, ସାମର୍ଥ୍ୟ ଅଛି, ବୁଦ୍ଧି ଜ୍ଞାନ ସାମର୍ଥ୍ୟ ସେ ଧରିକିରି ଜନ୍ମ ହୋଇଛି, ଏବଂ ତାକେ ଯଦି ସୁଯୋଗ ଦିଆଯାଏ ତାହେଲେ ତାର ସେ ଜ୍ଞାନ ବୁଦ୍ଧି ସାମର୍ଥ୍ୟ ନିହାତି ସେଟା ପ୍ରତିଭାଟା ବିକାଶ ସାଧନ ହେବ। 2 ନମ୍ବର ସେ ଯେମିତି ଲାଗି ନୋବେଲ ପାଇଲେ ସେ ଥିଓରିର କଥା, ସେଟା 2 ନମ୍ବର କଥା ହଉଛେ ଯେ ଏନ୍ତା ତୋଲେ ମଣିଷ ଅଛନ୍ ଯେ ନା ବହୁତ ଲୋକଙ୍କୁ ସେ ଶିଖିବାର ସେ ଜ୍ଞାନ ବୁଦ୍ଧି ସାମର୍ଥ୍ୟ କେନ୍ତା କରି ଡେଭଲପ ନେଇପାରବାର ହେତେ ଚକ୍ରାନ୍ତରେ ଲାଗିଛନ୍, ଆର୍ ତାଙ୍କର ସାମର୍ଥ୍ୟ ବୁଦ୍ଧି ଜ୍ଞାନକୁ ଦବାଇ ଦଉଛନ୍, ସେ ସୁଯୋଗ ହିଁ ନେଇ ଦେବା, ଏଟା ତାଙ୍କର ଥିଓରି କହୁଛି। ଏବଂ 3 ନମ୍ବର କଥା ହେଲା ସେ ଥିଓରିର ତାଙ୍କୁ କହା ହଉଛି କେପାବିଲିଟି ଆପ୍ରୋଚ୍ ବୋଲି ତାଙ୍କ କଥା ଅମର୍ତ୍ତ୍ୟ ସେନ। ସେଟା 3 ନମ୍ବର କଥା ହେଲା ଯେ ଯଦି ଆମେ ପ୍ରତ୍ୟେକ ଲୋକଙ୍କୁ, ସେ ଶିଶୁଙ୍କୁ ହଉ କିମ୍ବା ଲୋକଙ୍କୁ ହଉ, ଯଦି ସେ ତାଙ୍କର ଜ୍ଞାନ ବୁଦ୍ଧି ସାମର୍ଥ୍ୟକେ ବିକାଶ ସାଧନ କରିବା ଲାଗି ସୁଯୋଗ ନେଇ ଦେମା ବେଲେ ସମସ୍ତେ ସମସ୍ତେ ଏକ୍ସେଲ କରିବେ, ସମସ୍ତେ ସମସ୍ତଙ୍କର ପୂର୍ଣ୍ଣ ବିକାଶ ସାଧନ ହେବା। ତ ସେଥିଲାଗି ଗୋଟେ କ୍ଷେତ୍ର ପ୍ରସ୍ତୁତ କରିବା ଦରକାର ଅଛି। କ୍ଷେତ୍ର ପ୍ରସ୍ତୁତ ବୋଲେ କାଣା, ଆମର ଦେଶିଆ ଭାଷାରେ ଯଦି କହିବା ବେଲେ ଗୋଟେ ଲୋକ କହିବା ଦେବତା ବରମୁ କେ ଦେବତା ବରମୁ କେ ଚାଲ ଦେବତା ବରମୁ ଚାଲ ଦେବତା ବରମୁ ଏଟା କର, କିନ୍ତୁ ଯଦି ଏକା ସାଙ୍ଗେ ସେ ଢୋଲ ଲିସାନ ମୁହୁରି ସବୁ ବଜାମା ଏନ୍ତା ବଜାବା ଏନ୍ତା ସେ କାଁ କାଣା ଦେବତା ପାର ମାନେ ବାଜବା ଦେବତା ତାଟା ରହିବା ଆମକୁ କହିବା ଏନ୍ତା ହେବା ଯେ ହଲଲି କରି ଆଇବା ଆପଣ ଅଟକେଇ ଯାଇପାରୁ। କହିବାର ଅର୍ଥ ହଉଛି ଆମେ ଶିଖେବାର କ୍ଷେତ୍ର ପ୍ରସ୍ତୁତ କରିବା, କହିବାର ଅର୍ଥ ହଉଛି ଯେ ଆମେ ଏନ୍ତା ପରିସ୍ଥିତିରେ ସୃଷ୍ଟି କରିବା ଯେ ପିଲା ତାର ତାର ଆବେ ଆବେ ଶିଖିବେ। ମୁଁ ବିଓ ଆଇ ତାଙ୍କୁ ବି ଧନ୍ୟବାଦ ଦେବି, ଏନ୍ତା ଟିମ୍କୁ ଧନ୍ୟବାଦ ଦେବି, ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଦେବି ଯେ ଏହାଦେ ଲାଞ୍ଜିଘଡ଼ର ବି ସେ କ୍ଷେତ୍ର ପ୍ରସ୍ତୁତି ବୋଧେ ଚାଲିଛି, ଆରମ୍ଭ ହେଇଛି। ସେ କ୍ଷେତ୍ର ପ୍ରସ୍ତୁତି ଭିତରେ ଦେଖିବେ ଆଗେ ଏନ୍ତା ଜିନିଷ ହେବା ଯେ ଆପଣ କହିବାକେ ବି ପଡ଼େ ଚାଲ ପଢ଼ମୁ ଚାଲ ଶିଖାମୁ ଏନ୍ତା ହେବ, ତାର ତାର ସବୁ ରେଜଲ୍ଟ ବାହାରିବା। ମୁଁ ଖାଲି ଗୋଟେ ଏକ୍ସାମ୍ପଲ ଦେବି ଯେ ଆମେ ଗଲା ବର୍ଷ A1 ଥିଲେ 19, ଏ ବର୍ଷ ହେଲେ 118, ଏ ରେଜଲ୍ଟ ଆକ୍ସିଡେଣ୍ଟାଲ ନେଇଛେ ଆପଣ ସମସ୍ତେ ଜାଣିଛେ, ଆକସ୍ମିକ ନେଇଛେ, ଜୁଲାଇ ମାସରେ ଯୋଜନା କଲୁ, ଦୁନିଆ କ୍ୟାମ୍ପେନିଂ ଚାଲିଲା, ଏନ୍ତା ମାହୋଲ ପ୍ରସ୍ତୁତ କ୍ଷେତ୍ର ପ୍ରସ୍ତୁତ ହେଲା, ଏନ୍ତା କ୍ଷେତ୍ର ପ୍ରସ୍ତୁତ ହେଲା, ଏନ୍ତା କ୍ଷେତ୍ର ପ୍ରସ୍ତୁତ ହେଲା, ଏନ୍ତା କ୍ଷେତ୍ର ପ୍ରସ୍ତୁତ ହେଲା, ଆମେ ଟାର୍ଗେଟ ନେଇଥିଲୁ 100। ଏନେ ସବୁ ଶିକ୍ଷକ ଶିକ୍ଷୟିତ୍ରୀ ସାଧନ କର୍ମୀ ପିତା ମାତା ଅଭିଭାବକ ବିଓ ଆଜ୍ଞା ମାନେ ଇଭେନ୍ ଯେନ୍ମାନେ ଆମର ଲୋକ ପ୍ରତିନିଧି ମାନେ ବି ଅଛନ୍, ସମସ୍ତଙ୍କର ସହଯୋଗ ରହିଲା, ଛୁଆମାନେ ବି ଆମର ଏତେ ସେମାନେ ତାଙ୍କର ଲକ୍ଷ୍ୟ ପ୍ରତି ସମର୍ପିତ ହେଲେ ଯେ ରେଜଲ୍ଟ ଦେଖୁନ୍ ଗତ ବର୍ଷ 19ରୁ ଏ ବର୍ଷ 118 A1, ଯେନ୍ଟାକି ସର୍ବକାଳୀନ ବୋଧେ ସର୍ବକାଳୀନ କଳାହାଣ୍ଡି ଜିଲ୍ଲାର ବେଷ୍ଟ। A2 ଆମେ ଟାର୍ଗେଟ ନେଇଥିଲୁ ଓନ୍ଲି 500 ବୋଲି, 1276 A2 ଏଇଟା ଗୋଟେ ବି ଦେଖ। ମୋ କହିବାର ଅର୍ଥ ହଉଛି ଏ ପ୍ରକାର କ୍ଷେତ୍ର ପ୍ରସ୍ତୁତ କରିବାର ଦରକାର ଅଛି, କ୍ଷେତ୍ର ପ୍ରସ୍ତୁତରେ ମୁଁ ଭାବୁଛେ ରେଜଲ୍ଟ ମାନେ ତାର ତାର ହେବା, ରେଜଲ୍ଟ କି ଆମେ ଟାର୍ଗେଟ ରଖିକରି ଯଦି କାମ କରମୁ ରେଜଲ୍ଟ ନେଇ ପାଇଲେ ଦୁଃଖ ଲାଗ୍ବା, କିନ୍ତୁ ଆମେ ଯଦି କ୍ଷେତ୍ର ପ୍ରସ୍ତୁତ କରିଥିମା ବେଲେ ମତେ ଲାଗୁଛେ ଆମେ ଯେନ୍ ଜିନିଷ ଲାଗି ଆମେ ଟାର୍ଗେଟ ନେଇ ବି ନେଇଥିମୁ, ଯେନ୍ ଜିନିଷ ଲାଗି ଆମେ ପ୍ରସ୍ତୁତ ନେଇ ବି ହେଇଥିମୁ, ସେ ପ୍ରକାରର ବି ଆମକୁ ଫଳାଫଳଟା ମିଳିବା। ତ ଆଗାମୀ ଦିନରେ ଲାଞ୍ଜିଗଡ଼ ବ୍ଲକରେ ବହୁତ ସକାରାତ୍ମକ ଜିନିଷ ହେବା, ଏ ପ୍ରକାରର ସୂଚନା ଏ କାର୍ଯ୍ୟକ୍ରମକୁ ଜାଣିପାରୁଛୁ। ବର୍ତ୍ତମାନ ଏବେ ମ୍ୟାଗାଜିନ୍ ଉପରେ ଯେନ୍ ଟିମ୍ ଲାଗି ଏଇ ମ୍ୟାଗାଜିନ୍ଟା ଆମେ ଆଜି ଉନ୍ମୋଚନ କରିପାରୁଛୁ, ସେ ଏଣ୍ଟାୟାର ଟିମ୍ଙ୍କ ଲାଗି ମୁଁ ସମସ୍ତଙ୍କୁ ଗୋଟେ ମୋର ଅନ୍ତର୍ତମ ପ୍ରଦେଶରୁ ଅନୁରୋଧ କରିବି, ଗୋଟେ ଜୋରଦାର ତାଲି ହେବାର କଥା। କାରଣ ମ୍ୟାଗାଜିନ୍ଟେ କରିବାଟା ବିଲକୁଲ ସହଜ କଥା ନାହିଁ, ସେଟା ମୁଁ ଆଜ୍ଞା ବି ଜାଣିଛନ୍, ଯେନ୍ମାନେ ମ୍ୟାଗାଜିନ୍ ସାଙ୍ଗେ ଅନୁଭୂତି ଅଛେ ସେମାନେ ନିହାତି ଜାଣିଥିବେ, ଏବଂ ଯେନ୍ମାନେ କରୁଛନ୍ ସେମାନେ ବୋଧେ ଜାଣିଲେ ନୁ ଆର ଆଗେ ଆଗେ ଆର ବହୁତ ଜାଣିବେ। ବହୁତ ସୁନ୍ଦର ପ୍ରୟାସ ହେଇଛି, ବହୁତ ସୁନ୍ଦର ପ୍ରୟାସ ହେଇଥିଲେ ଆମେ ନାଁ ଦେଇନୁ କାଣ ବଂଶଧାର, ବଂଶଧାରା ଆମର ଉତ୍ପତ୍ତି ହେଇଛେ, ଆମେ ଯାହାକେ ଆମର ଅସ୍ମିତାର ପରିଚୟ ବୋଲି, ତାହାକେ ଯଦି ବନ୍ଦ କରିଦେବା ପରବର୍ତ୍ତୀ ସମୟରେ ତାହେଲେ ଆମେ ଆମର ଅସ୍ମିତାକେ ଆମେ ବନ୍ଦ କରୁଛୁ ବୋଲି କଥାରେ ନାହିଁ। ତେଣୁ ସେ ଡେଡିକେଟେଡ୍

0: ତାଙ୍କୁ ଅନୁରୋଧ ହେବା ଯେ ନିହାତି ଭାବରେ ବଂଶଧାରାଟା ଦୀର୍ଘଜୀବୀ ହେବା ଆଗାମୀ ଦିନରେ ବରଂ ବର୍ଷକେ ଗୋଟେ ପର୍ଯ୍ୟ ସଂଖ୍ୟା ବାହାରୁ କିନ୍ତୁ ସବୁବେଳେ ବାହାରୁ ଶିକ୍ଷକଙ୍କର ଭିତରେ ଥିବା ପ୍ରତିଭାକୁ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ପ୍ରତିଭାଙ୍କୁ ଏଇଟା ବହୁତ ସୁନ୍ଦର ଭାବରେ ଗୋଟେ ପ୍ଲାଟଫର୍ମ ଯୋଗାଇ ପାରିବା ତେଣୁ
1: ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କବି ତଥା ସଂଗଠକ ବିରଞ୍ଚି ନାରାୟଣ ମୁଣ୍ଡ ମତ ଦେଇଥିଲେ,
0: ସମାଜର ହିତ ପାଇଁ ସାହିତ୍ୟ, ସମାଜର ମଙ୍ଗଳ ପାଇଁ ସାହିତ୍ୟ, ଯେତେବେଳେ ସମାଜ ଠିଆ ଉଠେ ତା ପଛରେ ସାହିତ୍ୟଟିଏ ଥାଏ, ଏଥିପାଇଁ କୁହାଯାଏ ସାହିତ୍ୟ ସମଗ୍ର ବିଶ୍ୱକୁ ପ୍ରତିନିଧିତ୍ୱ କରେ, ସାହିତ୍ୟ ସମାଜକୁ ପ୍ରତିନିଧିତ୍ୱ କରେ, ସାହିତ୍ୟ ହିଁ ଶାସକ ସୃଷ୍ଟି କରେ, ସାହିତ୍ୟ ହିଁ ଶାସନର ମର୍ଯ୍ୟାଦା ସୃଷ୍ଟି କରେ। ଯଦି ସାହିତ୍ୟ ନଥାନ୍ତା ଆମେ ସବୁ ଏଠି ନଥାନ୍ତେ, ଯଦି ସାହିତ୍ୟ ନଥାନ୍ତା ଇତିହାସ ନଥାନ୍ତା, ଯଦି ସାହିତ୍ୟ ନଥାନ୍ତା ବିଜ୍ଞାନ ନିରବ ପାଲଟି ଯାଆନ୍ତା, ଯଦି ସାହିତ୍ୟ ନଥାନ୍ତା ପବନର ଗୀତ ଆମକୁ ଶୁଣନ୍ତା ନାହିଁ, ଯଦି ସାହିତ୍ୟ ନଥାନ୍ତା ଆଜି ବଂଶଧାରା ଇତିହାସ ଲେଖନ୍ତା ନାହିଁ। ତେଣୁ ସାହିତ୍ୟ ମନସ୍ତ ଆପଣ ସମସ୍ତେ ମାନେ ସାହିତ୍ୟକୁ ଭଲ ପାଉଥିବା ଯୋଗୁଁ ଆପଣମାନେ ଚୁପଚାପ ବସିଛନ୍ତି, ମୁଁ ଦେଖୁଛି ଆପଣମାନଙ୍କର ମୁହଁକୁ ହସ ହସ ମୁଦ୍ରାରେ ବସିଛନ୍ତି ଆପଣମାନେ, ବାହାରେ ପ୍ରଚଣ୍ଡ ଖରା କିନ୍ତୁ ଆପଣମାନେ ମୋ ସାମ୍ନାରେ ଦିଶୁଛନ୍ତି ସାକ୍ଷାତ ଗୋଟେ ଗୋଟେ ତାରା। ତେଣୁ ତାରାର ବି ଆପଣ ସମସ୍ତଙ୍କୁ ବାରମ୍ବାର ପ୍ରଣାମ କରୁଛି। ସାହିତ୍ୟ ଏହା ହିଁ ତ ଦେଇଥାଏ, ବସୁଧୈବ କୁଟୁମ୍ବକମର ନାରା ଦେଇଥାଏ, ସତ୍ୟ ମେବ ଜୟତର ନାରା ଦେଇଥାଏ, ମୁଁ ନୁହେଁ ମୋହର ମୁଁ ହେଉଛି ତୁମର, ଏଇ କଥା ସାହିତ୍ୟ ହିଁ କହିଦେଇଥାଏ। ତେଣୁ ସାହିତ୍ୟ ରୂପାୟନ କରିବା ପାଇଁ ଲାଞ୍ଜିଗଣ ଆଦି ଯେଉଁ ଲେଖାଟିଏ ଲେଖିଛି, ଯେଉଁ ଶବ୍ଦଟିଏ ସୃଷ୍ଟି କରିଛି, ତାହା ବାସ୍ତବରେ ଅନନ୍ୟ। ମୁଁ ସାମ୍ନାରେ କହୁନାହିଁ, ଏହା ନିରାଟ ସତ କଥା। ଅନେକ ପତ୍ରିକା ଜନ୍ମ ନେବା ପାଇଁ ଲୁତୁପୁତୁ ହୁଅନ୍ତି କିନ୍ତୁ ପାଟରେ ହିଁ ମରିଯାଆନ୍ତି, ଅନେକ ପତ୍ରିକା ପାଇଁ ଅନେକ ସଭା ସମିତି ହୁଏ ଆପେ ଆପେ ସେଟା ଲିଭିଯାଏ। ଆଶ୍ଚର୍ଯ୍ୟର କଥା, ଏତେ ବଡ ପାହାଡ଼ ଘେରା ନଈନାଳ ପରିବେଷ୍ଟିତ ଅଞ୍ଚଳ ଲାଞ୍ଜିଗଡ଼, ତାହାରି ଭିତରେ ବଂଶଧାରା ଆଜି ସୃଷ୍ଟି ହୋଇ ସମସ୍ତଙ୍କୁ କହିଦେବାକୁ ଚାହିଁଛି, ଏ ଏକ ସ୍ୱତନ୍ତ୍ର ଧାରା, ନାଟି ତାର ବଂଶଧାରା। ତେଣୁ ଆପଣମାନେ ସାକ୍ଷୀ ରହିଛନ୍ତି, ଆପଣମାନେ ସୌଭାଗ୍ୟବାନ ପୁରୁଷ, ଆମେ ସମସ୍ତ ସୌଭାଗ୍ୟ, କେଉଁ ଜନ୍ମରେ କିଛି ପୂର୍ଣ୍ଣ କରିଥିଲୁ ବଂଶଧାରାର ଉନ୍ମୋଚନରେ ଆଜି ଆମେ ସାକ୍ଷୀ ରହିଛୁ। ଜଣେ ଜଣେ ପ୍ରତିନିଧି ଭାବରେ ଆମେ ଏଠି ଉପବେଶନ କରିଛୁ, ସମସ୍ତଙ୍କ ଭାଗ୍ୟରେ ଏଟା ଜୁଟେ ନାହିଁ। ଆପଣମାନେ ଆଜି ଅତୀତକୁ ମଧ୍ୟ ଫେରିଯିବେ, ଯଦି ଭବିଷ୍ୟତ ପାଖରେ ଠିଆ ହେଇ ବର୍ତ୍ତମାନ ପିଠକୁ ଯଦି ଦଣ୍ଡ ଦଣ୍ଡ କରି ଘଣ୍ଟି ବଜେଇବେ, ନିଶ୍ଚିତ ଆପଣଙ୍କ ହୃସ୍ପନ୍ଦନ କହିବ, ବଂଶଧାରା ପାଖରେ ମୁଁ ଥିଲି ବୋଲି ଆଜି ମୋର ଜୀବନ ସଫଳ ହେଇଗଲା, ନିଶ୍ଚିତ କହିବେ। ଆଜି ନହେଲେ ମଧ୍ୟ ଆସନ୍ତାକାଲି ଅବଶ୍ୟ କହିବେ। ଏବଂ ଏହାର ନାୟକ ରୁଷିଆ ମେହେରାଜା, ତାଙ୍କୁ ମୁଁ ଆଉ ଥରେ ପ୍ରଣାମ କରୁଛି, କାରଣ ଯେତେବେଳେ ନାୟକମାନେ ଅଙ୍ଗୁଳି ନିର୍ଦ୍ଦେଶ କରିଜାଣନ୍ତି ନାହିଁ, ସେନାମାନେ ସେମାନେ ଆଗଭର ହୁଅନ୍ତି ନାହିଁ। ରୁଷିଆ ଆଜ୍ଞାଙ୍କ ଅଙ୍ଗୁଳି କେମିତି ନିର୍ଦ୍ଦେଶ କରିଥିବ, ଜୁଇ କଳାହାଣ୍ଡିର ମାଟିର ଅପ୍ରତିଦ୍ୱନ୍ଦ୍ୱୀ ଯୋଦ୍ଧା ସୁଧୀର ଧଙ୍ଗଡ଼ା ମାଝି ପାଖରେ ଅଛନ୍ତି ଆଜି, ଏବଂ ଆର ଜଣେ କହୁଛନ୍ତି ତପନ ଆଜ୍ଞା, ଯେ ସାମ୍ନାକୁ ଆସନ୍ତେ ନାହିଁ ପଛପଟରେ ଥାନ୍ତି, ତାଙ୍କୁ ମୁଁ ଭିତରେ ଭିତରେ ସଂଯୋଜକର ଗୁରୁ ବୋଲି ମାନେ ଆଜି ଆପଣଙ୍କୁ ମୁଁ କହିଦେଇଛି। କାରଣ ଯେଉଁ ଶବ୍ଦ ଲାଳିତ ସେ ସୃଷ୍ଟି କରନ୍ତି, ଆମେ ପ୍ରୟାସ କଲେ ମଧ୍ୟ ସେ ପାଖକୁ ପହଞ୍ଚି ପାରୁନାହୁଁ, ଏଭଳି ନିଆରା ମଣିଷମାନେ ଆପଣମାନଙ୍କ ପାଖରେ ଅଛନ୍ତି। ଏବଂ ଏହା ବି କୁହାଯାଏ, ତାରା ଠାରୁ ନକ୍ଷତ୍ରମାନେ ବଡ଼ ବଡ଼, ତେଣୁ ଏମାନେ ତ ତାରା ନକ୍ଷତ୍ର ଆପଣମାନେ ହିଁ ଅଛନ୍ତି। ଆପଣମାନଙ୍କ ସ୍ନେହ ଯଦି ପାଇନଥାନ୍ତେ, ମାସ ମାସ ଧରି ଏତେ ପରିଶ୍ରମ କରିନଥାନ୍ତେ। ପତ୍ରିକାଟିଏ କାଢ଼ିବା ସେଇମାନେ ଅନୁଭବ କରନ୍ତି, ଯେଉଁମାନେ ମାତୃ ଗର୍ଭ ବେଦନାକୁ ଜାଣିପାରନ୍ତି। ପତ୍ରିକା କାଢ଼ିବା କେତେ କଷ୍ଟ, ନଦୀଟିଏ ହିଁ କହିପାରେ କେତେ ଘାତ ପ୍ରତିଘାତ ସହି ସହି ସମୁଦ୍ର ସହିତ ମିଶେ। ପତ୍ରିକା କାଢ଼ିବା କେତେ କଷ୍ଟ, ପକ୍ଷୀ ଛୁଆଟିଏ ଅଣ୍ଡାରୁ ବାହାରିଲା ପରେ କହିଦେଇପାରିବ, ସେ କଷ୍ଟ ହିଁ ପ୍ରତିକା କାଢ଼ିବାର କଷ୍ଟ। ଏଣୁ ଏମାନେ କେତେ ପରିଶ୍ରମ କରିଥିବେ, ପେଟର ପେଟେ ଭୋଗକୁ ମାରି ଦେଇଥିବେ, ତଣ୍ଟିର ଶୋଷକୁ ସେମାନେ ଖୋଲି ଯାଇଥିବେ, ନହେଲେ ଏତେ ସୁନ୍ଦର ପତ୍ରିକାଟି ଆମ ସାମ୍ନାରେ ଠିଆ ହେଇନଥାନ୍ତା। ଆଜି ମାର୍ଚ୍ଚ 8 ତାରିଖ, ମୁଁ ନିବେଦନ କରିବି ଲାଞ୍ଜିଗଡ଼ ଅଞ୍ଚଳର ସମସ୍ତ ଶିକ୍ଷାପ୍ରେମୀଙ୍କୁ, ସାହିତ୍ୟ ମନସ୍କ ତଥା ଗଣମାଧ୍ୟମର ପ୍ରତିନିଧିଙ୍କୁ, ପ୍ରତିବର୍ଷ ମାର୍ଚ୍ଚ 8କୁ ବଂଶଧାରା ଦିବସ ରୂପେ ଯଦି ପାଳନ କରାଯାଆନ୍ତା, ତେବେ ସମଗ୍ର ଓଡ଼ିଶା କାହିଁକି ଭାରତବର୍ଷ ମଧ୍ୟ ବଂଶଧାରାକୁ ସ୍ମରଣ କରନ୍ତା। ଆମ ପାଖରେ ସେତିକି ନାହିଁ ଯେ ଆମ ବଂଶଧାରାକୁ ଆମେ ଆକାଶକୁ ଛୁଇଁଦେବୁ, କିନ୍ତୁ ଆମ ପାଖରେ କଳଙ୍କିତ ଅଛି। ସେଥିପାଇଁ ତ ନେପୋଲିଅନ ବୋନାପାର୍ଟ ସେଦିନ କହିଥିଲେ, ଏ ପେନ୍ ଇଜ୍ ମାଇଟର ଦେନ୍ ଏ ସୋର୍ଡ, ଗୋଟେ ଖଣ୍ଡାରେ କେତେ ଜଣଙ୍କୁ କିଛି ସମୟ ପାଇଁ ଆମେ ଅଟକେଇ ପାରିବା, କିନ୍ତୁ କଲମ ତା ଶକ୍ତି ବଳରେ ଯୁଗ ଯୁଗ ପାଇଁ ସେମାନେ ବଦଳେଇ ଦେଉଥିବେ। ତେଣୁ ସାହିତ୍ୟର ଶକ୍ତି କେତେ ଦୃଢ଼ ଆପଣମାନେ କଳ୍ପନା କରୁଥିବେ। ବିଶ୍ୱ ବିଜୟୀ ଆଲେକ୍ଜାଣ୍ଡର ଯେତେବେଳେ ବିଶ୍ୱ ବିଜୟ ପାଇଁ ନିଜର ସୈନ୍ୟ ବଳ ଧରି ସେ ପଦଚାରଣ କରୁଥିଲେ, ସେତେବେଳେ ଏଥରାରେ ଗୋଟେ ଛୋଟ ରାଜ୍ୟକୁ ଆକ୍ରମଣ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା। ସମସ୍ତେ ଭୟରେ ପଳାୟନ କଲେ। ଜଣେ କବି ଥିଲେ, ତାଙ୍କ ନାଁ ହେଉଛି ଆଲେକ୍ଜାଣ୍ଡର। ସେ ଛୋଟ ଛୋଟ ଛୁଆମାନଙ୍କୁ ଧରି ସେଇ ସହରରେ

0: ନାଟକ ପାଖରେ ଠିଆ ହେଲେ, ଖେଳିଲେ ଏବଂ ସେମାନେ ଗୀତ ଗାଇବା ଶିଖେଇଦେଲେ। ହେ ଆଲେକ୍ଜାଣ୍ଡର, ଆମେ ତ ଆପଣଙ୍କର କିଛି କରୁନାହୁଁ, ଆମେ ତ ନିରବରେ ଖେଳୁଛୁ, ଆମେ ତ ନାଚୁଛୁ, ଆମେ ତ ହସୁଛୁ, ଆମକୁ କାହିଁକି କଷ୍ଟ ଦେବେ ଆପଣ, ଏତିକି କହି କହି ସେମାନେ ଖେଳିବା ଆରମ୍ଭ କଲେ। ଆଲେକ୍ଜାଣ୍ଡର ପହଞ୍ଚିଲେ, ସେମାନେ ଗଲେ ନାହିଁ, ଏ ସତ ପ୍ରକୃତ ଭାବରେ ଗାଉଥିଲେ ଖେଳୁଥିଲେ। ଆଲେକ୍ଜାଣ୍ଡର ପଚାରିଲେ ସେନାପତି, ଇଏ କଣ କହୁଛନ୍ତି, ମୋତେ ଦେଖି ଭୟଭୀତ ହଉନାହାନ୍ତି? ସେନାପତି ବୁଝିକିନା କହିଦେଲେ, ଆଜ୍ଞା ଇଏ ଜଣେ କବି ଏଲେକ୍ଟ୍ରା, ପିଲାମାନଙ୍କୁ ଏଇ କଥା କହି କହି ଖେଳଉଛି। ଆଲେକ୍ଜାଣ୍ଡର ତାପରେ ପଛଗୁଞ୍ଚା ଦେଇ କହିଲେ, କବିର ଜୟ ହଉ, ସାହିତ୍ୟର ଜୟ ହଉ, ଖଟ୍କକୁ ମଥାଣତ କରି ଫେରି ଯାଇଥିଲେ। ଇଏ ହୁଏ ଜଣେ କବିର ତାକ, ଇଏ ହୁଏ ଜଣେ ସାହିତ୍ୟିକର ତାକ, ପରିବର୍ତ୍ତନର ସୁଅକୁ ମଧ୍ୟ ବଦଳେଇ ଦେଇପାରେ, ମାଟିର ସୁଅକୁ ମଧ୍ୟ ସେ ବଦଳେଇ ଦେଇପାରେ, ପବନର ଗତିକୁ ମଧ୍ୟ 49 ମୂର୍ତ୍ତି ଧାରଣ କରିଦେଇପାରେ। ତେଣୁ ଗୋଟେ ଗୋଟେ ଶବ୍ଦ ମଣିଷ ଭିତରେ ଯୋଉ ସ୍ପନ୍ଦନ ସୃଷ୍ଟି ହୁଏ ଆପଣମାନେ ଅନୁମାନ କରୁଥିବେ। ଏଇ କ୍ରମରେ ଆଉ ଗୋଟେ କଥା ମଧ୍ୟ କହିବି, ଗୋଟେ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ପିଲାମାନଙ୍କୁ ଗୋଟେ ଭିନ୍ନ କଥା ସେ କହୁଥିଲେ, ବହୁତ ଗାଳି ଗୁଲଜ କରୁଥିଲେ। ଯେତେବେଳେ ନିଜର ସଂସ୍କୃତି ନିଜର ବିଚାର ଉପରେ ଆକ୍ରମଣ ହଉଥିଲା, ସେ ଭିତରେ ଗୋଟେ ଛୁଆ ବସିଥିଲା ଏବଂ ସେ ଶିକ୍ଷକଙ୍କୁ ନନ୍ସେନ୍ସ ଗୋଟେ ଶବ୍ଦ କହିଦେଲା। ଶିକ୍ଷକ ଅବାକ ହେଇଗଲେ ଯେ ମୋତେ କେହି ଏଭଳିଆ କହିନାହାନ୍ତି, ଛୁଆଟିଏ ମୋତେ କହିଦେଲା। ଛାଳ ତାଙ୍କର କପାଳରୁ ବୋହିଗଲା, ଚୁପଚାପ ଚୁପିରେ ବସି ପଡ଼ିଲେ, ଗୁମ୍ ମାରିଲେ ଏବଂ କିଛି କଥା ତା କହିଲେ ନାହିଁ। ସମସ୍ତେ ପଳାଇଲା, ଗୋଟେ ପିଲା ଆସିକିରି ପ୍ରଣାମ କଲା ଏବଂ ସାର୍ କହିଲେ, ତୁ କେଡ଼େ କଥା କରିଦେଲୁ। ପିଲାଟି ଗୋଟେ କଥା କହିଲା, ଆଜ୍ଞା ଯେଉଁ ସଂସ୍କୃତି ଯେଉଁ ବିଚାର ଯେଉଁ ମାଟିକୁ ଆପଣ ବିରୋଧ କରୁଥିଲେ, ସେ ମାଟିର ଗୋଟେ ଶବ୍ଦରେ ଆପଣ ହତଚକିତ ହେଇଗଲେ, ବସି ପଡ଼ିଲେ। ସେ ମାଟିର ସଂସ୍କୃତି ଆମ ଭିତରେ କେତେ ମହାନ ହେଇଥିବ ବୁଝିଗଲେ ଅଧ୍ୟାପକ। ସେଇଦିନ ଠାରୁ ସେ ଅଞ୍ଚଳର ସଂସ୍କୃତି, ସେ ଅଞ୍ଚଳର ପରମ୍ପରାକୁ ସେ ନମନ କଲେ, ତାର ବିଶ୍ଳେଷଣ କଲେ, ତାର ପରିଚର୍ଯ୍ୟା କଲେ, ଆଉ ତାର ବିରୋଧ କଲେ ନାହିଁ। ମୁଁ କହିବାର ଅର୍ଥ ହେଲା, ଗୋଟେ ଗୋଟେ ଶବ୍ଦ ଗୋଟେ ସମୟକୁ ପରିବର୍ତ୍ତନ କରିଦେଇଥାଏ, ଗୋଟେ ଗୋଟେ ଶବ୍ଦ ଗୋଟେ ସମୟକୁ ଗୋଟେ ନିଆରା ମୁଦ୍ରାକୁ ଦେଇଦେଇପାରେ, ଗୋଟେ ଗୋଟେ ସମୟ ମଣିଷ ହୃଦୟ ସ୍ପନ୍ଦନ ସୃଷ୍ଟି କରିଦେଇପାରେ, ଗୋଟେ ଗୋଟେ ସମୟ ଗୋଟେ ଯୁଗରେ ଧାଡ଼ି ସବୁ ଦେଖେଇ ଦେଇପାରେ। ସେ ଶବ୍ଦଟିର ନାଁ ହେଲା ବଂଶଧାରା। ଆଜି ଲାଞ୍ଜିଗଡ଼ ସମସ୍ତେ ଗର୍ବ କରିବା ଉଚିତ, ଲାଞ୍ଜିଗଡ଼ କୋଣ ଅନୁକୋଣରୁ ସମସ୍ତେ ଗର୍ବିତ ହେବା କଥା ଯେ ଯାହା କଳାହାଣ୍ଡିରେ ହେଇନଥିଲା, ଯାହା ଓଡ଼ିଶାରେ ହେଇନଥିଲା, ଲାଞ୍ଜିଗଡ଼ ଆଜି ତାହା କରି ଦେଖେଇଦେଲା। ସେଥିପାଇଁ କୁହାଯାଏ, ଯେଉଁଠି କିଛି ନୁହେଁ ଗଡ଼ ବଡ଼, ନାଁଟି ତାର ଲାଞ୍ଜିଗଡ଼, ଯେଉଁଠି କଥା କହନ୍ତି ପୋଡ଼ ଫାଡ଼, ନାଁଟି ତାର ଲାଞ୍ଜିଗଡ଼। ତେଣୁ ଏ ଲାଞ୍ଜିଗଡ଼ ସାଧାରଣ ମାଟି ନୁହଁ, କିଏ ଦେଖୁ କି ନ ଦେଖୁ, କିଏ କହୁ କି ନ ହଉ, ଏକ ଅସାଧାରଣ ମାଟି, ଏକ ଅନନ୍ୟ ମାଟି, ଏକ ବ୍ୟତିକ୍ରମ ମାଟି। ଭାରତବର୍ଷ ହଉଛି ଏକମାତ୍ର ଭୂମି ଯେଉଁଠି କବିତା ସୃଷ୍ଟି ହେଇଥିଲା। ମା ନିଶାତ ପ୍ରତିଷ୍ଠାତ୍ମକମ ଶାଶ୍ୱତୀ ସମା ଜଗ୍ରଞ୍ଚ ମିଥୁନା ଦେଖ ମବଦି କାମ ବହିତ। ବାଲ୍ମୀକିଙ୍କ ପ୍ରଥମ କବିତା ହଉଛି ବିଶ୍ୱର ପ୍ରଥମ କବିତା, କିନ୍ତୁ ଆମେ ଇଂରାଜୀ କବିତାକୁ ପ୍ରଥମ କବିତା, ଗ୍ରୀକ୍ କବିତାକୁ ପ୍ରଥମ କବିତା ବୋଲି ଦେଖୁଛୁ, ମିଛ କଥା। ଆମ ଦେଶରେ ହିଁ ପ୍ରଥମ କବିତା ସୃଷ୍ଟି ହେଇଥିଲା, ବାଲ୍ମୀକି ହଉଛନ୍ତି ଆଦିକବି ପ୍ରଥମ କବି, ଏହା ଆମେ ଗର୍ବ କରିବା ଉଚିତ। ଏବଂ କବିତାର ଯାତ୍ରା ସେଇଠୁ ଆରମ୍ଭ ହେଇ ଆଜି ବଂଶଧାରା ପର୍ଯ୍ୟନ୍ତ ପହଞ୍ଚି ସାରିଛି। ଦେଖୁଥିଲି ସୁନ୍ଦର ସୁନ୍ଦର କବିତା ଅଛି, ମିଠା ମିଠା କବିତା ଅଛି, ଶିକ୍ଷକମାନେ ଲେଖିଛନ୍ତି, ଛାତ୍ରଛାତ୍ରୀମାନେ ଲେଖିଛନ୍ତି, ସମସ୍ତେ ଲେଖିଛନ୍ତି। ତେଣୁ ଲେଖିବା ମୁଦ୍ରାରେ ବଂଶଧାରାଟି ଆଜି ଉପସ୍ଥାପନା କରୁଛି ଆମ ସମସ୍ତଙ୍କୁ। କହିବାର ଅର୍ଥ ହେଲା, ବଂଶଧାରା ଏମିତି ଏକ ନଦୀ ଯେ କାହା ସହିତ ମିଶି ନାହିଁ, ସେ ଯାଇଛି ଯାଇକି ଆମେ ଏକଲା ସମୁଦ୍ରରେ ମିଶିଛି। ତାକୁ ଦେଖିଲେ ସେଇ କଥା ହିଁ ମନେ ପଡ଼େ, ଆଗରେ ପଡ଼ିଛି ପଦ ବହୁଦୂର, ଚାଲିବାକୁ ଅଛି ବାକି, ଚାଲିବି ଚାଲିବି ନ ପଡ଼ିବି ତାକୁ ମୁଦିବା ଆଗରୁ ଆଖି। ବଂଶଧାରା ଯେମିତି ଲାଞ୍ଜିଗଡ଼କୁ ସୂଚନା ଦେଉଛି, ମୁଁ ଯେମିତି ଏକଲା ଏକଲା ଚାଲି ଚାଲି ଆଜି ସମୁଦ୍ରରେ ମିଶିଛି, କାହା ସହିତ ହାତ ପଡ଼େ ନାହିଁ, କାହା ସହିତ ମିଶି ନାହିଁ, ଆପଣମାନେ ମଧ୍ୟ ଲାଞ୍ଜିଗଡ଼ିଆ ମାନେ ଏମିତି କାମ କରନ୍ତି, ଏକଲା ଚାଲନ୍ତି। ଡାକ୍ତର ଡାକ୍ତରଙ୍କ ନ ଆଗେ କବି ଏକଲା ଚୋରରେ, ଯଦି ଏକା ଏକା ଚାଲିବା ଦେଖିବେ କେହି ନା କେହି ହାତ ଧରିବାକୁ ଆସିବ।
1: ସମ୍ମାନିତ ଅତିଥି ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ କହିଲେ ଯେ,
2: ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳ, ଏମିତି ଗୋଟେ ବ୍ୟବସାୟ ଆସିଲେ ଯେ ଆମେ ନେଇ ଯାଇ ଏନ୍ତା ଲାଞ୍ଜିଗଡ଼ ବଦଳି ଯିବା ବୋଲିକିନା, ସେ ତ ବଦଳି ଗଲେ ବୋଲେ ଆରେ ଆମର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବି ଏନ୍ତା ଆଗେଇ ଯାଇଛନ୍ ଲାଞ୍ଜିଗଡ଼କେ ବଦଳେଇ ଦେବା ଲାଗି। ଆଉ ମୁଁ କାଣା କହିବି, ଇ ବି ଅଫିସ କହିବା, ସେ ଆସୁ ଆସୁ ଇ ବି ଅଫିସ କେନ୍ତା ଭାଙ୍ଗିକିରି ୱାଲ୍ ପଢ଼ାଇଥିଲା ଦେଖିଥିବ, ଆସିକିରି ରଙ୍ଗ ଅଛେକିନା ଯାହା ବି ହେଇକିନା ଇ ବି ଅଫିସ କହିବା। ଆଜି ଆମର ଘଡ଼େଇ ବାବୁ ହୋଇଥିଲେ ଏମଏଲଏ ପ୍ରତିନିଧି, ଆଉ ଚେୟାରମ୍ୟାନ୍ ହୋଇଥିଲେ, ଆଉ ଆମର ଏଡ଼ିଓ ସାର୍ ହୋଇଥିଲେ, ବିଓ ସାର୍ କହିଥିଲେ ଉପରେ ଗୋଟେ କେନ୍ତା ଛାଇନି କର୍ମା, ମୁଇଁ ଘରେ ବାବୁ ଛଅ ମାଲ ଲାଗିଲି ଏମଏଲଏ ଠାରୁ ଯେନ୍ତା କରିବି ଆଣିକିରି ଉପର ଛାଇନିକେ କେନ୍ତା ଢାବା ନହେଲେ ଘର ଭୁଜଲିବା, ସେ ସିନା ରଙ୍ଗ ରୁଗା ରଚାରି ଦିଅନ୍, ତାକେ ଯେନ୍ତା କରିବି ସେଦିନ ଆମକୁ

0: ହେବା ଉପରେ ଟେଇଁ ଚାହିଁବାକୁ ପଡ଼ବା ବୋଲିକିରି ମୁଁ କହିଛେ, ଆଉ ନିଶ୍ଚୟ ହେବା। ଆଉ ଆମର
1: ଅନ୍ୟତମ ସମ୍ମାନିତ ଅତିଥି ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡ଼େଇ ତାଙ୍କ ବକ୍ତବ୍ୟରେ କହିଥିଲେ,
2: ଆଜି ବିଓ ସାର୍ ଯେଉଁ ପ୍ରୟାସ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ ତଥା ଲାଞ୍ଜିଗଡ଼ ପାଇଁ ପ୍ରଥମ କାର୍ଯ୍ୟ ହୋଇଛି। ଏଭଳିଆ ଆପଣମାନଙ୍କ ପ୍ରୟାସ ରହୁ, ଯେମିତି ଲାଞ୍ଜିଗଡ଼କୁ ଆମେ ଆଗେଇ ନେବା। ଏହି ଦୁର୍ଗମ ଅଞ୍ଚଳରେ ଆପଣମାନେ ନିଜର ପିଲାଛୁଆକୁ ଛାଡ଼ି ମଧ୍ୟ ଆମର ଦୁର୍ଗମ ଅଞ୍ଚଳରେ ଆସି ଶିକ୍ଷାଦାନ କରୁଥିବାରୁ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ବହୁତ ବହୁତ ସ୍ୱାଗତ ଜଣାଉଛି। ଏଭଳିଆ ପ୍ରୟାସ ହଉ ଯେମିତିକି ଆମେ ଲାଞ୍ଜିଗଡ଼ ଏକତ୍ର ହୋଇ ଲାଞ୍ଜିଗଡ଼ ଶିକ୍ଷାକୁ କେମିତି ଆଗେଇ ନେବା, ସେଇ ପ୍ରୟାସ କରି ଆମେ ମୁଁ ଏତିକି ମୋ ବକ୍ତବ୍ୟ ବନ୍ଦ କରୁଛି। ଧନ୍ୟବାଦ। ଜୟ ହିନ୍ଦ୍ ଜୟ ଶିକ୍ଷା।
1: ଏହି ଅବସରରେ 2026 ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ୱ ପ୍ରଦର୍ଶନ କରିଥିବା ଶିକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ଶିକ୍ଷାର୍ଥୀମାନେ ହେଉଛନ୍ତି ପାଣିମୁଣ୍ଡା ଉଚ୍ଚ ବିଦ୍ୟାଳୟର ଅମିତ ଭୋଇ, ଏଲିନା ମାଝି, ମାତାଞ୍ଜଳି ପୁଟେଲ, ନନ୍ଦିନୀ ପ୍ରଧାନ ଓ ପୁନମ ଛତର, ଲାଞ୍ଜିଗଡ଼ ରୋଡ୍ ଉଚ୍ଚ ବିଦ୍ୟାଳୟର ଏଲିନା ରଣା, ମଧୁପୁର ଏସ୍ଏସ୍ଟି ଉଚ୍ଚ ବିଦ୍ୟାଳୟର ଦିବାନୀ ମାଝି, ଯୋଡ଼ାବନ୍ଦ ଉଚ୍ଚ ବିଦ୍ୟାଳୟର ରଞ୍ଜିତା ଘଡ଼େଇ, କାନକୁଟ୍ର ଉଚ୍ଚ ବିଦ୍ୟାଳୟର ରୀନା ହରିଜନ, ଲାଞ୍ଜିଗଡ଼ ଏସ୍ଏସ୍ଟି ଉଚ୍ଚ ବିଦ୍ୟାଳୟର ପ୍ରାଚୀପୂରଣ ସୁଆର, ଭୁର୍ଟିଗଡ଼ ଉଚ୍ଚ ବିଦ୍ୟାଳୟର ସୁବାସ ହରିଜନ ଓ ପ୍ରଶାନ୍ତ ହରିଜନ। ସମାରୋହ ଶେଷରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରତଭୂଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଶିକ୍ଷାବିତ୍ ତଥା ଲେଖକ ତପନ କୁମାର ଭୋଇ ଓ ସୁଧୀର କୁମାର ଧଙ୍ଗଡ଼ା ମାଝିଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଅଞ୍ଚଳର ବହୁ ଶିକ୍ଷାବିତ୍, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ, ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ନୂତନ ଶୈକ୍ଷିକ ପଦକ୍ଷେପକୁ ସ୍ୱାଗତ କରିଥିଲେ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଲାଞ୍ଜିଗଡ଼।
1: ଶୁଣୁଥିଲେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ପରିବାରର ଶୈକ୍ଷିକ ପତ୍ରିକା ବଂଶଧାରାର ଉନ୍ମୋଚନ ସମାରୋହର ପ୍ରାୟୋଜିତ ବେତାର ବିବରଣୀ। ଆକାଶବାଣୀ ଭବାନୀପାଟଣା।

0: By China today. The 25-year-old Maharashtra archer defeated Denmark veteran player cum coach Martin Damsbo 147-144 in the bronze medal playoff to secure India's first medal of the ongoing tournament. And with that, we end this news bulletin.
1: Akasprani Bhavani Patana. ସୋମବାରତି 11:00 ବଜେ 10 ମିନିଟ୍ ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। 6:30 ପ୍ରଚାର କରିବୁ ଚେତନା ଚିନ୍ତନ କାର୍ଯ୍ୟକ୍ରମ। ଶ୍ରୀମଦ୍ ଭାଗବତ ଶୁଣିବେ 6:35। ସକାଳ 7:25 ରହିଛି କାର୍ଯ୍ୟକ୍ରମ ସରବଫୁଲ। 8:30 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ସନ୍ଥକବି ଭୀମ ଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା, ପ୍ରଚାର କରିବୁ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଶୁଣୁଥିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଚଳିତ ଅଧିବେଶନକୁ। କାର୍ଯ୍ୟକ୍ରମ ସହ ସ୍ୱାଗତ ଜଣାଇବୁ 5:55। ଶୁଭରାତ୍ର। ଜୟ ହିନ୍ଦ।